ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅସରନ୍ତି ଅପରାହ୍ନ। ଆଜିଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, କଥାଚିତ୍ର ସତ୍ୟମ ଶିବମ ସୁନ୍ଦରମ।

ଆକାଶବାଣୀ କଟକ ଆଜି ମଙ୍ଗଳବାର 1948 ଅକାବ୍ଧ ଆଷାଢ଼ 23 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସର 14 ତାରିଖ ସମୟ ସକାଳ 5:58 ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ମଧ୍ୟରେ ମଧ୍ୟ ଆପଣ ଶୁଣିପାରୁଛନ୍ତି

ଥରେ ଶ୍ରୀକ୍ଷେତ୍ରରେ ପହଞ୍ଚିଗଲେ ଆଖି ପୂରେଇ ଦର୍ଶନ କରିବ କଳା ସାଆନ୍ତଙ୍କୁ, ଚୂଳରେ ଦୟାଣାର ଗଭା, ଭାଲୁ ପ୍ରଦେଶରେ କସ୍ତୁରୀର ଚିତା, କର୍ଣ୍ଣତଟରେ ମକର କୁଣ୍ଡଳ, ଆଉ କଣ୍ଠରେ ରତ୍ନକଣ୍ଠିମାଳ, ପୁଣି ବକ୍ଷ ଦେଶରେ ନବପଲ୍ଲବ ମିଶା ତୁଳସୀମାଳା, ଆଉ ଓଠରେ ପ୍ରବାଳ ନିନ୍ଦିତ ହସ, ରସିକ ଠାଣିରେ ବିଜେ ରସାନନ୍ଦ ପ୍ରତିମା, ଦର୍ଶନରେ ମନକୁ ଉଚ୍ଚାଟ କରୁଥିବା ଈଶ୍ୱର।

ସତରେ ଥରେ ଦେଖିଦେଲେ ସହଜରେ ଭୁଲି ହେବନି ତାଙ୍କୁ। କଳା ଚାନ୍ଦଙ୍କ କଳାବଦନରେ ଆଖି ଲାଖି ରହିବ, ମାନ ଅଭିମାନ ଭସା ବୌଦ୍ଧ ପରି କାଇଁ କେଣି ଲୁଚିଯିବ। ତୁଳସୀ ଆଉ ଦୟଣାର ମହମହ ବାସ୍ନା ମନକୁ ଆନମନା କରିବ, ଶ୍ୱେତ ପଦ୍ମଡୋଳା ନିଦ ହଜେଇଦେବ, କପାଳର ଟୋପି ଚନ୍ଦନ ତିଳକ ବିବେକକୁ ବିମୁକ୍ତ କରିଦେବ, ଆଉ ତାପରେ କଳା କଳା ଚକାଡୋଳାରେ ଚିରକାଳ ଲାଖି ରହିଥିବ ସେଇ ଦୁଇ ଆଖି।

ଜେଣେ ଚାହିଁଲେ ସେଇ କଳା କଳା ଚକାଡୋଳା ଦିଶି ଯାଉଥିବ। ଭକ୍ତ ଦାସିଆର ପଖାଳ କଂସାରେ ଚକାଡୋଳା ପହଁରିଗଲା ପରି ଏ ସଂସାର କେବଳ ଚକା ଆଖିର ଏକ ବିପୁଳ ବିପଣୀ ପାଲଟିଯିବ, ଆଉ ସେଇ ଆଖି ଦେଇ ବିଦେହ ନଗରର ମଣିମୟପୁର ଦିଶିଯିବ। ଅନାହତ ଚକ୍ରରେ ଉଜାଣି ପବନ ଉଠିବ, ପରମଙ୍କ ସହ ଜୀବର ମିଳନ ଲୀଳା ଦାନା ବାନ୍ଧି ଆସୁଥିବ।

ସତରେ ସେତେବେଳେ ସେହି ଅପୂର୍ବ ସୁନ୍ଦର ରୂପକୁ ପ୍ରଶଂସା ନ କରି ରହି ହେବନି, ବରଂ ଚନ୍ଦ୍ର ବଦନରେ ଟୋପି ଟୋପି ଚନ୍ଦନ ବିନ୍ଦୁ ପିନ୍ଧେଇ ଦେବାକୁ ମନ ହେବ। ବନବିହାରୀଙ୍କୁ ବନଫୁଲ ହାରରେ ସଜେଇ ଦେବାକୁ ଇଚ୍ଛା ହେବ। ସଂସାରର ସବୁ ସୁନ୍ଦର ଉପାଦାନକୁ ଏକାଠି କରି ତାଙ୍କର ବେଶ ରଚନା କରିବାରେ ଆଗ୍ରହ ବଢ଼ିବ। ଅପୂର୍ବ ସାଜଣୀରେ ସାଜି ହୋଇଥିବା ଠାକୁରଙ୍କୁ ଏମିତି ସ୍ତୁତି କରିହେବ।

ବେଶପ୍ରିୟ ଠାକୁର ସିଏ ଦିନରେ ବିବିଧ ବେଶରେ ସାଜି ହେଇ ଭକ୍ତକୁ ଆନନ୍ଦ ଦିଅନ୍ତି ପରା, ତା ଆଖିରେ ଏକ ନୂତନ ଉତ୍ସବ ସୃଷ୍ଟି କରନ୍ତି, ଜୀବନର ସକଳ ଦୁଃଖ ଶୋକକୁ କାଇଁ କେଣେ ପୋଛି ଦିଅନ୍ତି। ତାମସି ନିଶି ଶେଷରେ ଆଶା ଆଉ ଆଶ୍ୱାସନାରେ ଭରପୁର ସୁନାରଙ୍ଗୀ ସକାଳଟିକୁ ହାତଠାରେ ଡାକି ଆଣନ୍ତି ପରା।

0: ଶେଷ ହେଲା ବିଶେଷ ବନ୍ଦନା କାର୍ଯ୍ୟକ୍ରମ। ଶିଳ୍ପୀମାନେ ଥିଲେ ମହାପ୍ରସାଦ କର, ଲୋପିତା ମିଶ୍ର, ଚିତ୍ତରଞ୍ଜନ ଜେନା, ସ୍ୱାଗତିକା ମହାପାତ୍ର, ମହମ୍ମଦ ସିକନ୍ଦର ଆଲାମ ଏବଂ ରୀତା ମିଶ୍ର। ଗୀତରଚନା କରିଥିଲେ ପ୍ରଫୁଲ୍ଲ କୁମାର କର, ସ୍ନେହଲତା ମହାନ୍ତି, ରୁଦ୍ରପ୍ରସାଦ ମହାନ୍ତି, ରଘୁନାଥ ରାଉତ, ଭଗବାନ ନାୟକ ବର୍ମା ଏବଂ ନଗେନ୍ଦ୍ର ମହାପାତ୍ର। ଆଲେଖ୍ୟ ତୀର୍ଥାନନ୍ଦ ମିଶ୍ର। ଉପସ୍ଥାପନାରେ ଥିଲେ ସୁମିତ୍ରା ମହାପାତ୍ର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ତରୁଣ କାନ୍ତି ରାଉତ।
4: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ଶ୍ରୀଜୀଉମାନଙ୍କର ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନର ଦିନ। ଆଜି ଅଣସର ଘର ତାଟି ଫିଟି ପଟିଦିଅଙ୍କୁ ବିମଳା ମନ୍ଦିର ନିକଟରେ ଥିବା ମଣ୍ଡଣୀ ଘରକୁ ବିଜେ କରିବା ପ୍ରକ୍ରିୟାର ଦିନ। ଏ ପୁଣ୍ୟତିଥିରେ ପ୍ରଭୁଙ୍କର ନବଯୌବନ ଦର୍ଶନ। 15 ଦିନ କାଳ ଅଣସର ଘରେ ରହିବା ପରେ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ଶ୍ରୀବିଗ୍ରହମାନେ। ଆଜି ଘଟୁଆରି ଘରୁ 3ଟି ରୂପା ପିଙ୍ଗଣରେ ଚନ୍ଦନ ଘୋରା ଆସି ଶ୍ରୀଅଙ୍ଗରେ ଲାଗେ। ମୈଲମ ପରେ ପାଟବସ୍ତ୍ର ପିନ୍ଧନ୍ତି ଶ୍ରୀବିଗ୍ରହ। ତାପରେ ଦତ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ କଜଳ ବା କଳାକୁ 3 ଜଣ ପୂଜାପଣ୍ଡା 3ଟି କାଠି ତୋଳିକାରେ ଶ୍ରୀନେତ୍ରରେ ଲାଗି କରାନ୍ତି। ନେତ୍ରୋତ୍ସବ ପରେ 3 ବାଡ଼ରେ ବନ୍ଦାପନା ହୁଏ। ତେବେ କୋଉ ନେତ୍ରର ଉତ୍ସବ ଏ? ଶ୍ରୀବିଗ୍ରହଙ୍କର ନା କୋଟି କୋଟି ଜନତାଙ୍କ ମାଣିକ ଖୋଜା ଆଖିର? କାହାର ନେତ୍ର ଆଜି ପହଞ୍ଚିଯିବ ଅସଂଖ୍ୟ ଦର୍ଶନାର୍ଥୀଙ୍କ ମୁଣ୍ଡମାଳ ଉପରେ, ନା ଅସଂଖ୍ୟ ଦର୍ଶନାର୍ଥୀଙ୍କ ଚକ୍ଷୁ ଆଜି ପହଁରିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ଉପରେ? ପରମେଶ୍ୱର ତ ବିଶ୍ୱ ବ୍ରହ୍ମାଣ୍ଡକୁ ପ୍ରତି ମୁହୂର୍ତ୍ତରେ ଦେଖୁଛନ୍ତି, ସମସ୍ତଙ୍କ ଉପରେ ତାଙ୍କର ଆଖି। ଶୁକ୍ଳ ଯଜୁର୍ବେଦରେ କୁହାଯାଇଛି, ସହସ୍ର ଶୀର୍ଷା ପୁରୁଷ ସହସ୍ରାକ୍ଷ ସହସ୍ରପାତ୍ ସଭୂମିଂ ସର୍ବତ ସ୍ପୃତ୍ୱା ଅତିଷ୍ଠତ୍ ଦଶାଙ୍ଗୁଳମ୍। ପରମେଶ୍ୱର ପୁରୁଷ ଅସଂଖ୍ୟ ଶିର ବିଶିଷ୍ଟ, ଅସଂଖ୍ୟ ଚକ୍ଷୁ ବିଶିଷ୍ଟ, ଅସଂଖ୍ୟ ପାଦ ବିଶିଷ୍ଟ। ସେ ପୃଥିବୀକୁ ଚାରିଆଡ଼ୁ ବ୍ୟାପ୍ତ ହୋଇ ଅଧିକ 10 ଆଙ୍ଗୁଳ ପରିମିତ ସ୍ଥାନରେ ଅବସ୍ଥାନ କରୁଛନ୍ତି। ଗ୍ରୀକ୍ ଗଣିତଜ୍ଞ, ଦାର୍ଶନିକ, ବୈଜ୍ଞାନିକ ଆର୍କିମେଡିସ୍ ଥରେ କହିଥିଲେ, ମୋତେ ପୃଥିବୀ ବାହାରେ ଛିଡ଼ା ହେବା ପାଇଁ ଖଣ୍ଡେ ଜାଗା ଦିଅ, ମୁଁ ଏ ପୃଥିବୀକୁ ଓଲଟେଇ ଦେବି। ଭାରଦଣ୍ଡ କିପରି କାର୍ଯ୍ୟ କରେ ତାର ପ୍ରଣାଳୀ ବୁଝାଇବାକୁ ଯାଇ ଏପରି ମନ୍ତବ୍ୟ ପ୍ରକାଶ କରିଥିଲେ ପ୍ରଖ୍ୟାତ ଦାର୍ଶନିକ ଆର୍କିମେଡିସ୍। କିନ୍ତୁ ତାର ମର୍ମ, ମଣିଷ ପୃଥିବୀ ବାହାରେ ଛିଡ଼ା ହେବା ପାଇଁ ନା ଜାଗା ପାଇବ, ନା ବାଡ଼ିକୁ ଭାରଦଣ୍ଡ କରି ପୃଥିବୀକୁ ଓଲଟାଇ ଦେଇପାରିବ। ଅନ୍ୟ ଗ୍ରହରେ ବସବାସ କରିବାକୁ ମଣିଷ ପ୍ରସ୍ତୁତ ହେଲାଣି, ଅନ୍ତରୀକ୍ଷକୁ ଯାନ ପଠାଇଲାଣି,

0: ହେଲେ ପୃଥିବୀ ବାହାରେ ଛିଡ଼ା ହେବାର ଶକ୍ତି ତାର ନାହିଁ, କେବଳ ପରମାତ୍ମାଙ୍କର ସେ ଶକ୍ତି ଅଛି, କାରଣ ସେ ପୃଥିବୀକୁ ଆୟତ୍ତ କରି ତା ବାହାରେ ଦଶ ଆଙ୍ଗୁଳ ପରିମିତ ଜାଗାରେ ଅବସ୍ଥାନ କରୁଛନ୍ତି। ଏଣୁ ଭାରଦଣ୍ଡ ତାଙ୍କ ହାତରେ, ପୃଥିବୀରେ ପ୍ରଳୟ ସ୍ଥିତି ସୃଷ୍ଟି ତାଙ୍କ କ୍ଷମତା ଓ ପ୍ରକ୍ରିୟାର ଅନ୍ତର୍ଭୁକ୍ତ। କେହି କେହି ଭାଷ୍ୟକାର କହନ୍ତି ସେ ଦଶ ଆଙ୍ଗୁଳ ପରିମିତ ଜାଗା ମଣିଷର ପାଞ୍ଚ ଜ୍ଞାନେନ୍ଦ୍ରିୟ ଆଉ ପାଞ୍ଚ କର୍ମେନ୍ଦ୍ରିୟ। କେହି ପୁଣି କହନ୍ତି ସେ ଦଶ ଆଙ୍ଗୁଳ ପରିମିତ ଜାଗା ହେଉଛି ନାଭିଠାରୁ ନାସାଗ୍ର ଭିତରେ ଥିବା ହୃଦୟ, ସେହି ହୃଦୟ କନ୍ଦରରେ ପ୍ରଭୁ ବିରାଜମାନ କରିଥାନ୍ତି। କାରଣ ଏ ସଂସାରରେ ଯାହା ବର୍ତ୍ତମାନ ଅଛି, ଯାହା ଅତୀତରେ ଥିଲା ଓ ଯାହା ଭବିଷ୍ୟତରେ ହେବ, ଏସବୁ ସେହି ପରମାତ୍ମାଙ୍କର। ସେଥିପାଇଁ ସେ ଜଗତର ସ୍ୱାମୀ। ହରତ୍ୱଂ ସଂସାରଂ ଦ୍ରୁତତରଂ ଅସାରଂ ସୁରପତେ, ହରତ୍ୱଂ ପାପାନଂ ବିତତିଂ ଅପରାଂ ଯାଦବପତେ, ଓହୋ ଦୀନନାଥ ନିହିତଂ ଅଚଳଂ ନିଶ୍ଚିତ ପଦଂ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ହେ ସୁରବର, ଅସାର ସଂସାରରେ ଏ ମୋର ପାପରାଶିକୁ ନାଶ କର। ମୁଁ ନିରାଶ୍ରୟ, ମୋତେ ତୁମ ଚରଣ ତଳେ ସ୍ଥାନ ଦିଅ ଯାଦବପତି। ମୋତେ ନିରାଶ ନ କରି ମୋର ଦୁଃଖ ହରଣ କର। ହେ ଜଗତର ନାଥ ଜଗନ୍ନାଥ, ତୁମେ ମୋର ନୟନରେ ଦେଖା ଦିଅ, ମୋର ଦୃଷ୍ଟି ପଥାରୂଢ଼ ହୁଅ। ସତରେ ଆମର ଦୃଷ୍ଟି ପଥାରୂଢ଼ ହେବା ସମସ୍ତ ଜିନିଷ ସ୍ଥାନ କାଳପାତ୍ରକୁ ପ୍ରଭୁ ଶାନ୍ତିରେ ରଖନ୍ତୁ। ତାଙ୍କର ନେତ୍ର ଆମର ସାମାନ୍ୟ ଚକ୍ଷୁ ଯୁଗଳ ଦ୍ୱାରା ଯେତିକି ଦେଖିବା ସମ୍ଭବ ତାକୁ ହିଁ ପ୍ରାଣବନ୍ତ କରୁ। ଶ୍ରୀମଦ୍ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ ସେଇଥିପାଇଁ ଅର୍ଜୁନକୁ କହୁଛନ୍ତି, ବହୁନି ମେ ବ୍ୟତୀତାନି ଜନ୍ମାନି ତବଚାର୍ଜୁନ, ତାନି ଅହଂ ବେଦ ସର୍ବାଣୀ ନ ତ୍ୱଂ ବେତତ୍ ପରନ୍ତପ। ହେ ଶତ୍ରୁ ଦମନକାରୀ ଅର୍ଜୁନ, ତୁମର ଓ ମୋର ଅନେକ ଜନ୍ମ ବିତିଛି, ସେଗୁଡ଼ିକ ସବୁ ମୁଁ କେବଳ ମନେ ରଖିଛି, କିନ୍ତୁ ତୁମେ ତାହା ମନେ ରଖି ପାରିନାହଁ। ମଣିଷର ଏହି ବିସ୍ମରଣ ପ୍ରକ୍ରିୟାକୁ ବା ଭୁଲିଯିବା ପ୍ରବୃତ୍ତିକୁ କମେଇଦେବା ପାଇଁ, ଶିଥିଳ କରିଦେବା ପାଇଁ ପ୍ରଭୁଙ୍କର ଏ ନବଯୌବନ ଦର୍ଶନ, ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ତରୁଣକାନ୍ତି ରାଉତ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 95ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀମଦ୍ ଭାଗବତର ତୃତୀୟ ସ୍କନ୍ଧରେ ଭଗବାନଙ୍କ ନାଭି ପଦ୍ମରୁ ବ୍ରହ୍ମାଙ୍କ ଉତ୍ପତ୍ତି ଓ ବ୍ରହ୍ମାଙ୍କର ନାନାବିଧ ସୃଷ୍ଟି ସର୍ଜନା ବିଷୟରେ ଶୁଣିଥିଲେ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଚତୁର୍ଥ ସ୍କନ୍ଧ। ଏହି ସ୍କନ୍ଧରେ ଦକ୍ଷଯଜ୍ଞ, ଧ୍ରୁବଚରିତ, ବେଣ ଓ ପୃଥୁଚରିତ, ପ୍ରାଚୀନ ବରହି, ପୁରଞ୍ଜନ, ପ୍ରଚେତା ଆଦି ଦଶ ଭାଇଙ୍କ ଉପାଖ୍ୟାନ ବର୍ଣ୍ଣନା କରାଯାଇଛି। ଭଗବାନ ଶ୍ରୀକୃଷ୍ଣ ସ୍ୱର୍ଗାରୋହଣ ସମୟରେ ବିଦୁରଙ୍କ ଉଦ୍ଦେଶ୍ୟରେ ମୈତ୍ରେୟ ମୁନିଙ୍କୁ ଯେଉଁ ଉପଦେଶ ପ୍ରଦାନ କରିଥିଲେ ତାହା ହିଁ ଭାଗବତର ଚତୁର୍ଥ ସ୍କନ୍ଧରେ ପୁଙ୍ଖାନୁପୁଙ୍ଖ ରୂପେ ବର୍ଣ୍ଣିତ ହୋଇଛି।

0: ଶୁଣିଥିଲେ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ପଞ୍ଚାନବେତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆଶା ମୁକୁଲ ବାରିକ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମାଣ୍ଡିଆ ଧାଡ଼ିବୁଣା କଲେ ଏକର ପ୍ରତି 3 କିଲୋଗ୍ରାମ ଓ ଛଟାବୁଣା କଲେ ଏକର ପ୍ରତି 4 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଧାଡ଼ିକୁ ଧାଡ଼ି 85 ସେଣ୍ଟିମିଟର ବ୍ୟବଧାନରେ 3-4 ସେଣ୍ଟିମିଟର ଗଭୀରରେ ବିଶୋଧିତ ବିହନ ବୁଣିବା ଆବଶ୍ୟକ। ରୁଆ ପ୍ରଣାଳୀରେ ମାଣ୍ଡିଆ ଚାଷ କଲେ ଏକର ପ୍ରତି 2.5 କିଲୋଗ୍ରାମ ବିହନ ଆବଶ୍ୟକ ହୁଏ। 25-30 ଦିନର ଚାରାକୁ ଧାଡ଼ିକୁ ଧାଡ଼ି 20 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖି ବୁଦା ପ୍ରତି 2 ଲେଖାଏଁ ତଳି 3 ସେଣ୍ଟିମିଟର ଗଭୀରରେ ରୁଅନ୍ତୁ। ମାଣ୍ଡିଆର ଉନ୍ନତ କିସମଗୁଡ଼ିକ ହେଲା ଦିବ୍ୟସିଂହ, ଚମ୍ପାବତୀ, ନୀଳାଚଳ, VL 149, VL 376, ଗୋଦାବରୀ, ଭୈରବୀ, ଶ୍ୱେତା ଇତ୍ୟାଦି। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ପ୍ରକୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, କୋଏମ୍ବାଟୁର 1, କୋଏମ୍ବାଟୁର 2, ପୁସା ଡେଲିସିୟସ୍, ପୁସା ମାଜେଷ୍ଟିକ୍, ପୁସା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5 ମିଟର ଚଉଡ଼ା ଏବଂ 2.5 ମିଟର ଲମ୍ବା ଦୂରତାରେ 0.5 ମିଟର ଚଉଡ଼ା, 0.5 ମିଟର ଲମ୍ବା ଏବଂ 0.5 ମିଟରର ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ଆଭ୍ୟନ୍ତରୀଣ ଜିଲ୍ଲାରେ ନିଗିଡ଼ା ଜମିରେ ସରଳ କିସମ ମୁଗ, ଧଉଳି, ଦୁର୍ଗା, କାମଦେବ, IPM 2-3, IPM 2-14, ବିରି, ସାରଳା, ପ୍ରସାଦ, ଉଜାଲା, ମାହୁରି, କାଶି, ହରଡ଼ କିସମ, ଉପାସ, ଆଶା, ଲକ୍ଷ୍ମୀ, ବରଗୁଡ଼ି କିସମ, ଉତ୍କଳ ମାଣିକ, କାଶି କାଞ୍ଚନ ଆଦି ଶୀଘ୍ର ଧାଡ଼ିରେ ବୁଣି ଦିଅନ୍ତୁ। ବିହନକୁ ଫିମ୍ପିନାଶକ ବିଷ ଓ ଜୀବାଣୁ କଲଚର ଉପଚାର କରି ବୁଣନ୍ତୁ। 10 କିଲୋଗ୍ରାମ ମଞ୍ଜିକୁ ପ୍ରତି 200 ଗ୍ରାମ ରାଇଜୋବିୟମ ଓ 250 ଗ୍ରାମ ଫସ୍ଫରସ୍ ଜୀବାଣୁସାର ସହିତ ଗୋଳାଇ ବୁଣନ୍ତୁ। ଘାସମରା ବିଷ ପେଣ୍ଡିମେଥାଲିନ୍ ହେକ୍ଟର ପ୍ରତି 0.75 କିଲୋଗ୍ରାମ କିମ୍ବା ଅକ୍ସିଫ୍ଲୋରୋଫେନ୍ 0.03 କିଲୋଗ୍ରାମ ମଞ୍ଜି ବୁଣିବା ପରଦିନ ଜମିରେ ପ୍ରୟୋଗ କରନ୍ତୁ। ଘାସମରା ବିଷ ପ୍ରୟୋଗ କରିନଥିଲେ ବୁଣିବାର 3 ସପ୍ତାହ ପରେ କୋଡ଼ାଖୋସା କରି ଘାସ ବାଛି ଦିଅନ୍ତୁ। ଏବେ ବର୍ଷାଦିନିଆ କନ୍ଦମୂଳ ଫସଲ ଲଗାଇପାରିବେ। ଗୌରୀ, ଭୁବନ, ଶଙ୍ଖ, ପୁଷ୍ପା ସଫେଦ ଏବଂ ସମ୍ରାଟ ଆଦି କିସମ ବ୍ୟବହାର କରନ୍ତୁ। କନ୍ଦମୂଳ ଡଙ୍କ ସାଧାରଣତଃ ବିହନ ଆକାରରେ ଲଗାନ୍ତୁ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି 100-125 ଗ୍ରାମ ଓଜନର ସୁସ୍ଥ ସବଳ କନ୍ଦମୂଳ 25 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ାରେ ଲଗାନ୍ତୁ। 15 ଦିନ ପରେ ଏକର ପ୍ରତି 1.5 କିଲୋଗ୍ରାମ ୟୁରିଆ ସାର 100 ବର୍ଗମିଟର ତଳିଘେରାରେ ପ୍ରୟୋଗ କରନ୍ତୁ। 40-45 ଦିନର

0: ତଳିଘେରାକୁ 20-30 ସେଣ୍ଟିମିଟର ଲମ୍ବର ସୁସ୍ଥ ସବଳ ଡଙ୍କ କାଟି ମୁଖ୍ୟ ତଳିଘେରାରେ ଲଗାଇ ଅମଳ କରନ୍ତୁ। ଏକ ଏକର କନ୍ଦମୂଳ ଚାଷ ପାଇଁ 200 ବର୍ଗମିଟର ମୁଖ୍ୟ ତଳିଘେରା କରନ୍ତୁ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି ପ୍ରଥମ ତଳିଘେରାରୁ ଆଦାୟ ହୋଇଥିବା ଡଙ୍କ 20 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 15 ଦିନ ପରେ ଏକର ପ୍ରତି 12.5 କିଲୋଗ୍ରାମ ଏବଂ 30 ଦିନ ପରେ 12.5 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 45 ଦିନର ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ଡଙ୍କ କନ୍ଦମୂଳ ବିହନ ପାଇଁ ଅମଳ କରନ୍ତୁ।
1: ଶୁଣିଲି କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ହେତୁ ଏହି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି, ବଜ୍ରପାତ ସହିତ ଘଣ୍ଟାକୁ 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ହେତୁ ଏହି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ 6:55, ସଂସ୍କୃତରେ ସମ୍ବାଦ, ଆକାଶବାଣୀ ଦିଲ୍ଲୀରୁ।
2: सम्प्रति वार्ताः श्रूयन्ताम् प्रवाचकः पुनीत त्रिपाठी। अथ वार्ताः। वियतनाम देशस्य फुक्वोक द्वीपस्य समीपे जातायाम् स्पीडबोट इत्येतस्याम् दुर्घटनायाम् दिवंगतानाम् 15 भारतीय पर्यटकानाम् पार्थिवावशेषाः स्वदेशं प्रत्यानीताः। वियतनामस्थेन भारतीय दूतावासेन सामाजिक संचार पटले प्रकाशिते एकस्मिन् संदेशे उक्तं यत् एते पार्थिवावशेषाः हो चि मिन्ह नगरात् वियतनाम विमानयान सेवया मुंबई नगरं अभ्युपगताः। गत शुक्रवासरे फुक्वोक द्वीपस्य समीपे 32 भारतीय पर्यटकान् 4 स्थानीय नौका कर्मचारिणश्च वहन्ती स्पीडबोट इति द्रुत नौका जले निमग्ना जाता। अस्याम् दुर्घटनायाम् 15 पर्यटकाः दिवंगताः। दुर्घटनायाम् जीविताः 16 जनाः अपि भारतं प्रत्यागताः। एकः पर्यटकः अधुनापि वियतनाम देशे चिकित्सालये चिकित्साम् अधिगच्छति। अस्मिन् मासस्य आरम्भे पश्चिम बंगालस्य तटात् लुप्ता मत्स्यजीविनां नौका बंगालखात्यां निमग्नावस्थायां प्राप्ता। अस्यां दुर्घटनायां 9 मत्स्यजीविनां निधनं सुनिश्चितमस्ति। 6 जनाश्च अद्यापि अन्विष्यन्ते। नौकायाम् आहत्य 15 मत्स्यजीविनः आसन्। राष्ट्रपतिः द्रौपदी मुर्मुः, उपराष्ट्रपतिः सीपी राधाकृष्णनवर्यः, प्रधानमन्त्री नरेन्द्रमोदी च दुर्घटनाम् आलक्ष्य गहनं शोकं प्रकटितवन्तः। तैः दिवंगतानां परिजनेभ्यः शोकसंवेदनाः प्रकटिताः। व्रणितानां शीघ्र स्वास्थ्यलाभाय कामनाश्च कृताः। प्रधानमन्त्रिणा प्रधानमन्त्री राष्ट्रिय सहाय्य कोषात् प्रत्येकस्य दिवंगतस्य निकटतम परिजनाय 2 लक्ष रूप्यकाणां, प्रत्येकस्मै व्रणिताय च 50,000 रूप्यकाणां अनुग्रह राशेः घोषणा कृता। वाणिज्योद्योगमन्त्री पीयूष गोयलः भारत अमेरिका व्यापार वार्तासु वार्तावाहिन्याः गतिरोध सम्बन्ध प्रतिवेदनानि सर्वथा असत्यानि, निराधाराणि च इति कथितवान्। सामाजिक संचार पटले प्रकाशिते एकस्मिन् संदेशे सः अवदत् यत् भारत अमेरिका देशयोः दलद्वयं संतुलितस्य वाणिज्य दृष्ट्या हितकरस्य, उद्योगिनां कृषकाणां श्रमिकाणां उपभोक्तॄणां च अनुकूलस्य व्यापार सन्धेः सम्पादनाय सक्रियतया कार्य

ଆଲୋଚନା ରାତି 8:15 ହିନ୍ଦୀ କଥାଚିତ୍ରର ଗୀତ ହିନ୍ଦୀ ଶିକ୍ଷା ରାତି 8:30 ବିଷୟ ରହିଛି ପ୍ରଶାସନ ସମ୍ବନ୍ଧିତ ବାକ୍ୟାଂଶ କା ଅଭିବ୍ୟକ୍ତି ଶିକ୍ଷାଦାନ କରିବେ ଡକ୍ଟର ଅଜିତ ପ୍ରସାଦ ମହାପାତ୍ର ଶିକ୍ଷା ଗ୍ରହଣ କରିବେ ଅଭିନବ ଶର୍ମା ବୟସର କୃଷ୍ଣଚୂଡ଼ା ରାତି 9:30 ଏଥିରେ ଶୁଣିବେ କ୍ଷୀରୋଦ କୁମାର ନାଥଙ୍କ ସହ ସାକ୍ଷାତକାର ରାତି 10:02 ପାଲା ପରିବେଷଣ କରିବେ ତ୍ରିଲୋଚନ ଷଡ଼ଙ୍ଗୀ ଏବଂ ସାଥୀ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 10:30 ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କ ପାଇଁ ବୋନସ ଓ ପ୍ରୋହାହନ ରାଶି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କେନ୍ଦୁପତ୍ର କେରି ପିଛା 10 ପଇସା ଏବଂ ଫାଳ ପିଛା 20 ପଇସା ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର 10,78,00,000 ଟଙ୍କା ବ୍ୟୟ କରିବେ। ଏହାଛଡ଼ା କେନ୍ଦୁପତ୍ର ତୋଳାଳିଙ୍କୁ 25% ବୋନସ ଏବଂ ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ 5% ପ୍ରୋହାହନ ରାଶି ପ୍ରଦାନ କରାଯିବ। ଏଥିପାଇଁ 64 କୋଟି ଟଙ୍କା ବ୍ୟୟ ହେବ। ଏହି ସମସ୍ତ ପଦକ୍ଷେପ ପାଇଁ ରାଜ୍ୟ ସରକାର ମୋଟ 74,78,00,000 ଟଙ୍କା ଖର୍ଚ୍ଚ କରିବେ। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ନେତ୍ରୋତ୍ସବରେ ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁଯାୟୀ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମୈଲମ, ଅବକାଶ ନୀତି ଶେଷ କରାଯାଇ 10 ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2ଟା ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମାରେ ଉଲାଗି ହୋଇଥିବା ଅଳଙ୍କାରର ଗଣତି ଆସନ୍ତା 19 ତାରିଖରେ ଗୋଟିଏ ଦିନ ପାଇଁ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କାର୍ଯ୍ୟ ସମ୍ପନ୍ନ ହେବ। ଭିତର ରତ୍ନଭଣ୍ଡାରରେ ଥିବା ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରେ ଘୋଷଣା କରାଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଗତ ମଇ 23 ତାରିଖରୁ ସ୍ଥଗିତ ରହିଥିଲା। ରାଜ୍ୟ ସରକାର ସେତୁବନ୍ଧନ ଯୋଜନାର ଅବଧି 5 ବର୍ଷ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ 11,800 କୋଟି ଟଙ୍କା ବିନିଯୋଗରେ 3,167 ସେତୁ ନିର୍ମାଣ କରାଯିବ। ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମିଳିତ ଭାବେ ସେତୁ ନିର୍ମାଣ କରିବେ। ପ୍ରତ୍ୟେକ ଆର୍ଥିକ ବର୍ଷରେ ସେତୁବନ୍ଧନ ଯୋଜନାରେ 350 ଲେଖାଏଁ ନୂଆ ସେତୁ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ନମସ୍ତେ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଦିବସରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ସ୍ଥାନୀୟ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରିବାକୁ କହିଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ

0: ପରିଚୟପତ୍ର ବଣ୍ଟନ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣ ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ଭୁବନେଶ୍ୱର ରେଡ୍କ୍ରସ ଭବନରେ ଯୁବ ରେଡ୍କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁବ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ବୈଠକରେ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ସହ ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ, ଆଇନସମ୍ମତ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ରାଜସ୍ୱ ପରିଷଦ, ସମସ୍ତ ଆର୍ଡିସି, ଜିଲ୍ଲାପାଳ ଓ ଭୂ ଅଭିଲେଖ ଏବଂ ସର୍ଭେ ନିର୍ଦ୍ଦେଶକଙ୍କୁ ପ୍ରାଥମିକତା ଭିତ୍ତିରେ ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ କହିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଦଖଲ 11,675 ରାଜସ୍ୱ ମାମଲାର ଶୀଘ୍ର ସମାଧାନ ସହ ଓଡ଼ିଶା ଇଷ୍ଟେଟ୍ ଆବୋଲିସନ୍ ଆଇନ ଅନୁଯାୟୀ ଦାଖଲ 257 ମାମଲାରେ ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ କନ୍ଧମାଳର ଗୋଟିଏରୁ 2 ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.33 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 15,973 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 40,044 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଜରାୟୁ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଦୀପ୍ତି ରାଣୀ ସାମନ୍ତ।
2: ପ୍ରଥମେ ଆମ ରାଜ୍ୟରେ ମହିଳାମାନଙ୍କ ମଧ୍ୟରେ ଜରାୟୁ କର୍କଟ ରୋଗର ହାର ସର୍ବାଧିକ ଥିଲା। ପୂର୍ବ ଅପେକ୍ଷା ଏବେ ଆମେ ଦେଖୁଛେ ଯେ ଜରାୟୁ କର୍କଟ ରୋଗର ହାର ଆସ୍ତେ ଆସ୍ତେ କମିବାରେ ଲାଗିଛି। ରୋଗୀମାନେ ଏହି ରୋଗରେ ପ୍ରଥମ ବା ଦ୍ୱିତୀୟ ଅବସ୍ଥାରେ ଆସି ଆରୋଗ୍ୟ ଲାଭ କରୁଛନ୍ତି। କିନ୍ତୁ ଅନ୍ୟ ଦେଶ ଭଳି ରୋଗର ହାର କେବଳ କମିଆସିଲେ ଆମେ ସନ୍ତୁଷ୍ଟ ନ ହୋଇ ତାକୁ ମୂଳୋତ୍ପାଟନ କରିବାକୁ ଲାଗିପଡ଼ିବା ଉଚିତ। ଜରାୟୁ କର୍କଟ ରୋଗର ମୂଳୋତ୍ପାଟନ କରିବାକୁ ହେଲେ ଆମକୁ କେତୋଟି ସତର୍କତାମୂଳକ ପଦକ୍ଷେପ ନେବା ଉଚିତ ଏବଂ ରୋଗର କାରଣ ସମ୍ବନ୍ଧରେ ମଧ୍ୟ ଆମେ ଜ୍ଞାନ ହାସଲ କରିବା ଉଚିତ। ରୋଗର କାରଣ ଜାଣିଲେ ତାକୁ ମୂଳୋତ୍ପାଟନ ଆମେ କରିପାରିବା। ଏହି ରୋଗର ପ୍ରତିରୋଧ କରିବାର ପଦକ୍ଷେପଗୁଡ଼ିକ ହେଲା ଅଳ୍ପ ବୟସରେ ବିବାହକୁ ପ୍ରୋତ୍ସାହନ ନ ଦେବା, ସନ୍ତାନ ପ୍ରସବକୁ ଗୋଟିଏ କିମ୍ବା 2 ପିଲାରେ ସୀମିତ କରିବା, ଗାଁ ଗହଳିରେ ମହିଳାମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ଯେପରି ସେମାନେ ପ୍ରସବ ବେଳକୁ ନିଶ୍ଚିତ ଭାବରେ ଡାକ୍ତରଖାନାକୁ ଆସିବେ ଯାହାଦ୍ୱାରା ଜରାୟୁ ମୁହଁରେ ଅଦରକାରୀ କ୍ଷତ ହେବ ନାହିଁ ଏବଂ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ପ୍ରସବ ହେବ। ଜରାୟୁ ମୁହଁର ଯେକୌଣସି କ୍ଷତ ହେଲେ କିମ୍ବା ସେ ସମ୍ବନ୍ଧୀୟ କୌଣସି ଲକ୍ଷଣ ପ୍ରକାଶ ପାଇଲେ ପାଖରେ ଥିବା କିମ୍ବା ରାଜ୍ୟରେ ଥିବା କର୍କଟ ରୋଗ କେନ୍ଦ୍ର ସହ ସମ୍ପର୍କ ସ୍ଥାପନ କରିବା। ଏସବୁ କାରଣ ହେଲା କିପରି ଆମେ ଜରାୟୁ କର୍କଟକୁ ପ୍ରତିହତ କରିବା କିମ୍ବା ପ୍ରଥମ ଅବସ୍ଥାରେ ଚିହ୍ନଟ କରି ଆରୋଗ୍ୟ ହେବା। କିନ୍ତୁ ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବାକୁ ହେଲେ ଏହାର କାରଣ ସମ୍ବନ୍ଧରେ ଆମକୁ ନିଶ୍ଚିତ ରୂପେ ଜାଣିବାକୁ ହେବ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ HPV-16 ବା ହ୍ୟୁମାନ ପାପିଲମା ଭାଇରସ 16 ନାମକ ଏକ ଭୂତାଣୁ ଏହାର କାରଣ। ପ୍ରାୟ 80% ସ୍ତ୍ରୀ ଲୋକ 50 ବର୍ଷ ବେଳକୁ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ଏହି ଭୂତାଣୁକୁ ଚିହ୍ନଟ କରି ଏହା ବିରୁଦ୍ଧରେ ଏବେ ଟିକାକରଣ କରାଯାଉଛି। ପ୍ରାପ୍ତବୟସ୍କ ବାଳିକା ସେମାନଙ୍କୁ ବିବାହ ପୂର୍ବରୁ ଏହି ଟିକା ଦିଆଯାଉଛି। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ଦେହରେ ଜରାୟୁ କର୍କଟ ରୋଗ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ସୃଷ୍ଟି କରେ। କିନ୍ତୁ ବିବାହ ପରେ ଏବଂ ବିବାହ ପୂର୍ବରୁ ଯେଉଁମାନେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିସାରିଥାନ୍ତି ସେମାନଙ୍କୁ ଏହା

0: ଦେଲେ ଫଳପ୍ରଦ ହୋଇପାରେ କିମ୍ବା ନ ହୋଇପାରେ। କାରଣ ସେମାନେ ଟିକା ନେବା ପୂର୍ବରୁ ହୁଏତ ହ୍ୟୁମାନ ପାପିଲୋମା ଭାଇରସ ବା ଏଚ୍ପିଭି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇସାରିଥିବେ। ସେଥିପାଇଁ 10ରୁ 12 ବର୍ଷର ବାଳିକାମାନଙ୍କୁ ଏହି ଟିକା ଦେବା ଏବେ ଆରମ୍ଭ କରାହେଉଛି ଏବଂ 26 ବର୍ଷ ପର୍ଯ୍ୟନ୍ତ ଏହା ଦିଆଯାଉଛି। ଏହା 3ଟି ପର୍ଯ୍ୟାୟରେ ଦିଆଯାଏ ଏବଂ 3ଟି ଟିକା ହିସାବରେ ଦିଆହୁଏ। ଆମ ମନରେ ପ୍ରଶ୍ନ ଉଠେ, ଏହି ଟିକାକରଣ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ନାହିଁ କି? ନିଶ୍ଚିତ ରୂପେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଏହି ଟିକାକରଣରେ ଦେଖାଯାଏ, କିନ୍ତୁ ଦେଲାବେଳେ ସମୟ ସମୟରେ ମୁଣ୍ଡ ବୁଲେଇ ଲୋକମାନେ ପଡ଼ିଯାଆନ୍ତି। ସେଥିପାଇଁ ଦେବା ପରେ ରୋଗୀମାନଙ୍କୁ 15 ମିନିଟ୍ ବିଶ୍ରାମ ନେବାକୁ କୁହାଯାଇଥାଏ। ଏତଦ୍ ବ୍ୟତୀତ ଆଣ୍ଠୁଗଣ୍ଠି ବାତ, ଦୁର୍ବଳ ଲାଗିବା, ଦେହାତ ଦରଜ ଲାଗିବା ଇତ୍ୟାଦି ଦେଖାଯାଇଥାଏ। ସମୟ ସମୟରେ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଆମେ ଦେଖିଥାଉ। ସେଥିପାଇଁ ଏହାକୁ ଦେବା ପୂର୍ବରୁ ସ୍ତ୍ରୀ ରୋଗ ବିଶେଷଜ୍ଞମାନଙ୍କ ସାଙ୍ଗରେ ନିଶ୍ଚିତ ରୂପେ ସମ୍ପର୍କ କରିବା ଉଚିତ ବୋଲି ଆମେ କହିଥାଉ। ତାପରେ ପ୍ରଶ୍ନ ଉଠେ, କାହାକୁ ଦିଆଯାଏ ନାହିଁ? ଏହି ଟିକାକରଣ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଏ ନାହିଁ ଏବଂ ଯେଉଁମାନଙ୍କ ଶରୀରରେ ପ୍ରତିରୋଧକ ଶକ୍ତି କମ୍ ତଥା ଯେଉଁମାନେ ଏଡ୍ସରେ ବା ଏଚ୍ଆଇଭିରେ ଆକ୍ରାନ୍ତ ଏବଂ ଯେଉଁମାନେ କର୍କଟ ରୋଗରେ ଆକ୍ରାନ୍ତ ଚିକିତ୍ସା ନେଉଛନ୍ତି ସେମାନଙ୍କୁ ଏହା ଦିଆଯାଏ ନାହିଁ। ତେଣୁ ସର୍ବଶେଷରେ ଆମେ ଏହା କହିପାରିବା, ଜରାଇ କର୍କଟ ରୋଗର ଟିକାକରଣ ଏହି ରୋଗକୁ ମୂଳପୋଛ କରିବାକୁ ନିଶ୍ଚିତ ରୂପେ ଏକ ଅଭିନବ ଉଦ୍ୟମ। ଏହା କାର୍ଯ୍ୟକାରୀ ହୋଇପାରିଲେ ଜରାଇ କର୍କଟ ରୋଗକୁ ଯେ ନିଶ୍ଚୟ ଆମେ ହରାଇପାରିବା ଏଥିରେ ସନ୍ଦେହ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜରାୟୁ ଓ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଦୀପ୍ତିରାଣୀ ସାମନ୍ତ, ଆକାଶବାଣୀ କଟକ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି 3ଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତ ରାତିରେ ଭାରତର ପ୍ରାର୍ଥୀତ୍ୱକୁ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱ ଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ସଂଘର୍ଷ ଏବଂ ଅସ୍ଥିରତାର ପରିସ୍ଥିତିରେ ଜାତିସଂଘର ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 ଲକ୍ଷ କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଏବେ ମଧ୍ୟ 10 ଜାତିସଂଘ ମିଶନ ଭାରତର 4,300 ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସମସ୍ୟାର ସମାଧାନ ପାଇଁ ଭାରତ ସର୍ବଦା ନିରନ୍ତର ଆଲୋଚନା ଏବଂ କୂଟନୈତିକ ପ୍ରୟାସକୁ ସମର୍ଥନ କରିଆସିଛି। ଦକ୍ଷିଣ ବିଶ୍ୱର ସ୍ଥିତିକୁ ସାମ୍ନାକୁ ଆଣିବା ପାଇଁ ଭାରତ ନିଜର ପ୍ରୟାସ ଜାରି ରଖିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ସୁରକ୍ଷା ପରିଷଦରେ ଭାରତର ଉପସ୍ଥିତି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ଭାରତ ଯଦି ନିର୍ବାଚିତ ହୁଏ 2028ରୁ 2 ବର୍ଷ ପାଇଁ କାର୍ଯ୍ୟ କରିବ। ପୂର୍ବରୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ 8 ଥର କାର୍ଯ୍ୟ କରିସାରିଛି। ପଶ୍ଚିମବଙ୍ଗ ଉପକୂଳରୁ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏକ ମାଛଧରା ଟ୍ରଲରକୁ ଉଦ୍ଧାର କରାଯାଇଛି। ଚଳିତ ମାସ ଆରମ୍ଭରୁ ଏହି ଟ୍ରଲରଟି ନିଖୋଜ ଥିବା ଜଣାପଡ଼ିଥିଲା। ଏଥିରେ 9 ଜଣ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହେବା ସହ 6 ଜଣ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଗତ 2 ତାରିଖରୁ 15 ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଏହି ଟ୍ରଲରଟି ଶଙ୍କରପୁର ସମୁଦ୍ର ବନ୍ଦରରୁ ମାଛ ଧରିବାକୁ ସମୁଦ୍ରକୁ ବାହାରିଥିଲା। 5 ତାରିଖ ପରଠାରୁ

ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ରାଜ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକର ମିଳିତ ସହଯୋଗରେ ରବିବାର ଦିନ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏହି ଟ୍ରଲରଟିକୁ ଠାବ କରାଯାଇଛି। ଜାହାଜର କ୍ୟାବିନ୍ରୁ 9 ନଷ୍ଟ ହୋଇଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ସେଗୁଡ଼ିକୁ ଦକ୍ଷିଣ 24 ପରଗଣା ଜିଲ୍ଲାର ସୀତାରାମପୁରକୁ ଅଣାଯାଇଛି। ଚିହ୍ନଟ ପାଇଁ କଟାପୁକୁର ମୋର୍ଗରେ ରଖାଯାଇଛି। ଡିଏନ୍ଏ ପରୀକ୍ଷଣ ମାଧ୍ୟମରେ ମୃତଦେହ ଚିହ୍ନଟ ପାଇଁ ପରିବାର ସଦସ୍ୟଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପଶ୍ଚିମବଙ୍ଗ ରାଜ୍ୟ ମତ୍ସ୍ୟ ବିଭାଗ ମନ୍ତ୍ରୀ ରାଜେଶ ମହତୋ କହିଛନ୍ତି, ଡିଏନ୍ଏ ଚିହ୍ନଟ ଏବଂ ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ମୃତ ଶରୀରଗୁଡ଼ିକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେମାନେ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ଓଏମ୍ଆର୍ ସିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍ଟିଏର ସରକାରୀ ୱେବ୍ସାଇଟ୍ nit.nta.nic.in ଉପଲବ୍ଧ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଦନ ନମ୍ଘର ବ୍ୟବହାର କରି ଏହାର ଲଗ୍ଇନ୍ କରିପାରିବେ। ସ୍କାନର ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଉତ୍ତର ସହିତ ସେମାନଙ୍କର ଉତ୍ତରଗୁଡ଼ିକୁ ତୁଳନା କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଅସମାନତା କ୍ଷେତ୍ରରେ ଛାତ୍ରଛାତ୍ରୀ ସେଠାରେ ଦର୍ଶାଯାଇଥିବା ବିକଳ୍ପକୁ ଚିହ୍ନଟ କରି ନିଜର ଦାବି ଉପସ୍ଥାପନ କରିପାରିବେ। ଏଥିପାଇଁ 200 ଟଙ୍କାର ଅଣଫେରସ୍ତ ଯୋଗ୍ୟ ପ୍ରକ୍ରିୟାକରଣ ଫି ଦାଖଲ କରିବାକୁ ପଡ଼ିବ। ଦାବି ଯଦି ଗ୍ରହଣୀୟ ହୁଏ ତେବେ ଫି ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଏନ୍ଟିଏ କହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ସୁବିଧା ପାଇଁ ଏନ୍ଟିଏ ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଭିଏତନାମର ଫୁକ୍ କ୍ୱିକ୍ ଦ୍ୱୀପ ନିକଟରେ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ଭାରତୀୟ କୂଟନୈତିକ ମିଶନଗୁଡ଼ିକ ଭିଏତନାମ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ପାର୍ଥିବ ଶରୀରଗୁଡ଼ିକୁ ହୋ ଚି ମିନ୍ ସିଟିରୁ ବିମାନ ଯୋଗେ ମୁମ୍ବାଇକୁ ଅଣାଯାଇଛି। ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମଭୂମିକୁ ପରିବହନ ଏବଂ ପରିବାରବର୍ଗଙ୍କୁ ହସ୍ତାନ୍ତର ନେଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ଘଟଣା ପରେ ଉଦ୍ଧାର, ଚିହ୍ନଟ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ସହଯୋଗ ପ୍ରଦାନ କରିଥିବାରୁ ଭିଏତନାମ କର୍ତ୍ତୃପକ୍ଷଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ କୃତଜ୍ଞତା ଜଣାଇଛି। ଗତ ଶୁକ୍ରବାର ଘଟିଥିବା ଏହି ବୋଟ୍ ବୁଡ଼ି ଘଟଣାରେ 15 ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହେବା ସହ 17 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବୋଟ୍ଟିରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ କ୍ରୁ ସଦସ୍ୟ ରହିଥିଲେ। ଉଦ୍ଧାର ପାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ 16 ଜଣ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣେ ପର୍ଯ୍ୟଟକ ଭିଏତନାମ ଡାକ୍ତରଖାନାରେ ଏବେ ଚିକିତ୍ସାଧୀନ ଅଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଜାହାଜଗୁଡ଼ିକ ଉପରେ ଆମେରିକା ପୁନଃ ଅବରୋଧ ବ୍ୟବସ୍ଥା ଲାଗୁ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସାମୁଦ୍ରିକ ସୁରକ୍ଷା ଖର୍ଚ୍ଚ ଭରଣ କରାଇବା ପାଇଁ ଏହି ଜଳପଥରେ ମାଲ୍ ପରିବହନ କରୁଥିବା ଜାହାଜଗୁଡ଼ିକ ଉପରେ 20% ଶୁଳ୍କ ଲାଗୁ କରିବା ନେଇ ସେ ଘୋଷଣା କରିଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଏହି ଅବରୋଧ କେବଳ ଇରାନ୍ ଏବଂ ସେହି ଦେଶ ସହିତ ବାଣିଜ୍ୟ କାରବାର କରୁଥିବା ଜାହାଜଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଶ୍ରୀ ଟ୍ରମ୍ପ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଏବେ ମଧ୍ୟ ଉନ୍ମୁକ୍ତ ରହିଛି ଏବଂ ଅନ୍ୟ ଦେଶର ବାଣିଜ୍ୟିକ କାରବାର ପାଇଁ ପଥ ଉନ୍ମୁକ୍ତ ରହିବ। ଆମେରିକୀୟ ସେନା କହିଛି, ଆଜି ରାତିରୁ ଇରାନ୍ ବନ୍ଦରଗୁଡ଼ିକରେ ଅବରୋଧ ପୁନଃ ଆରମ୍ଭ କରାଯିବ। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ଇରାନ୍ର ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଇରାନ୍ର ଅନେକ ଲକ୍ଷ୍ୟସ୍ଥଳୀ ଉପରେ ଆମେରିକା ଆକ୍ରମଣ କରିଛି। ଏହାର ଜବାବରେ ବାହାରିନ୍, ଓମାନ ଏବଂ କୁଏତ୍ ସମେତ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକ ଉପରେ ତେହେରାନ୍ ପକ୍ଷରୁ ପ୍ରତିଶୋଧମୂଳକ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ୍ ନିଜର କର୍ତ୍ତୃତ୍ୱକୁ ଦାବି କରିବା ସହିତ ଆମେରିକାର ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛି। ଇରାନ୍ର ସରକାରୀ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେଠାକାର କେନ୍ଦ୍ରୀୟ ମୁଖ୍ୟାଳୟର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଇବ୍ରାହିମ୍ ଜୋଲପାଘାରୀ କହିଛନ୍ତି, କୌଣସି ପରିସ୍ଥିତିରେ ଇରାନ୍ ହର୍ମୁଜ୍ ପ୍ରଣାଳୀର ପରିଚାଳନାରେ ଆମେରିକାର ହସ୍ତକ୍ଷେପକୁ ଗ୍ରହଣ କରିବ ନାହିଁ। ଆମେରିକୀୟ ସେନାକୁ ପରିଚାଳନାଗତ ସମର୍ଥନ ପ୍ରଦାନ କରୁଥିବା ଦେଶଗୁଡ଼ିକୁ ଇରାନ୍ ବିରୁଦ୍ଧରେ ଯୁଦ୍ଧ କାର୍ଯ୍ୟରେ ସାମିଲ ଥିବା ନେଇ ବିବେଚନା କରାଯିବ ବୋଲି ମୁଖପାତ୍ର ଜୋଲପାଘାରୀ ଚେତାବନୀ ଦେଇଛନ୍ତି। ଆନ୍ତର୍ଜାତିକ ଜାହାଜ ଚଳାଚଳ ତଦାରଖ କରୁଥିବା ଜାତିସଂଘର ସଂସ୍ଥା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ କହିଛି, ଟ୍ରମ୍ପଙ୍କ ଏହି ପ୍ରସ୍ତାବ ବିଷୟରେ ଅଧିକ ସୂଚନା ଜାଣିବାକୁ ଚେଷ୍ଟା ଜାରି ରହିଛି। ତେବେ ଆନ୍ତର୍ଜାତିକ ଜଳପଥ ଦେଇ ଟୋଲ୍ ଆଦାୟକୁ ସେମାନେ ବିରୋଧ

କରିଛନ୍ତି। ବିଶ୍ୱ ଦୃଶ୍ୟଶ୍ରାବ୍ୟ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2027 ପାଇଁ ଭାରତର ପ୍ରସ୍ତୁତ ଶୀର୍ଷକ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଆମନ୍ତ୍ରଣ କରାଯାଇଛି। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳତାକୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରୋହାହିତ ତଥା ଦକ୍ଷତା ବୃଦ୍ଧି ଓ ପ୍ରସ୍ତୁତ ପ୍ରସଙ୍ଗକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆଧାରିତ ସୃଜନ କ୍ଷେତ୍ର

0: ଏଜବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଆରମ୍ଭ ହେବ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍ରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 21 ବର୍ଷରୁ କମ୍ ଭାରତୀୟ ମହିଳା ହକି ଦଳ ଆଜି ବେଲ୍ଜିୟମ୍ ବିପକ୍ଷରେ ଖେଳିବ। ବ୍ରିଟେନ୍ ଗସ୍ତରେ ଥିବା ଏହି ଦଳ ଇଂଲଣ୍ଡର ଲିସେଲାଲ୍ ନ୍ୟାସନାଲ୍ ସ୍ୱୋର୍ଟସ୍ ସେଣ୍ଟରଠାରେ ଏହି ଅନ୍ତିମ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି 3ଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ।
2: ନମସ୍କାର। ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ତିଥିର ପବିତ୍ର ସକାଳରେ ଆପଣଙ୍କ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅନେକ ଅନେକ ଶୁଭକାମନା ସହିତ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଆମ ପ୍ରାଣପ୍ରିୟ ଭାବର ଠାକୁରମାନେ ଗୋଟିଏ ପକ୍ଷ ପରେ ବିଶ୍ୱବାସୀଙ୍କୁ ଦର୍ଶନ ଦେବେ ସୁନ୍ଦର ଭାବେ ସଜେଇ ହେଇ। ଅସୁସ୍ଥ ହେଇଥିଲେ ସେମାନେ ଭଲ ହେଇଗଲେଣି, ଆଉ କ'ଣ ସେମିତି ବେଶରେ ବାହାରିବେ କି? ତାଙ୍କର କଷ୍ଟ ଭୋଗିବା ସମୟ ଚାଲିଗଲା, ଏବେ ଆନନ୍ଦର ସମୟ ଆସିଲା। ସତରେ ଅପୂର୍ବ ଏ ଲୀଳା ଚରିତ୍ର, ସାକାର ଆଉ ନିରାକାରର ପ୍ରତୀକ ପରମବ୍ରହ୍ମ ପ୍ରଭୁ ଜଗନ୍ନାଥଙ୍କର ସ୍ୱରୂପ ବର୍ଣ୍ଣନା କରିବା ତ କଷ୍ଟ, କିନ୍ତୁ ମଣିଷ ପରି ଲୀଳା ଚରିତ୍ରର ସଂରଚନା ଆଶ୍ଚର୍ଯ୍ୟକର। ଆଜିର ଏହି ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ଉତ୍ସବ ଉପଲକ୍ଷେ ଅଣସରରୁ ନବଯୌବନ ଦର୍ଶନ ଏ ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଡକ୍ଟର ଶଶିକାନ୍ତ ରଥ।
3: ବୃଷୋତ୍ତମାଖ୍ୟମ ସୁମହତ୍ କ୍ଷେତ୍ରମ୍ ପରମ ପାବନମ୍ ଯତ୍ରସ୍ତେ ଦାରବତନୁ ଶ୍ରୀ ସହ ମାନୁଷ ଲୀଳୟା। କୁହାଯାଏ ସ୍ନାନ ଗୁଣ୍ଡିଚାଏ ବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦ ଉବାହାର। ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ସେଦିନ ସୁନା କୂଅର ଆବଦ୍ଧ ଜଳ ଶୀତଳ ଜଳରେ ମହାପ୍ରଭୁ 108 କଳସ ସୁବାସିତ ଜଳରେ ସ୍ନାନ କରିବା ହେତୁ ଜ୍ୱରାକ୍ରାନ୍ତ ହୋଇ ଅଣସର ପିଣ୍ଡିକୁ ବିଜେ କରିଥାନ୍ତି। ବିଶ୍ୱାବସୁ ଏବଂ ବିଦ୍ୟାପତି ବଂଶୀୟ ସେବକ ମାନଙ୍କ ଦ୍ୱାରା 15 ଦିନ ପର୍ଯ୍ୟନ୍ତ ଗୋପନରେ ମହାପ୍ରଭୁ ସେବା ଗ୍ରହଣ କରନ୍ତି। ସ୍କନ୍ଦ ପୁରାଣର ମର୍ଯ୍ୟାଦାକୁ ରକ୍ଷା କରି ଦର୍ଶନାଦ ମୁକ୍ତିଦହ ସାକ୍ଷାତ ସର୍ବତୀର୍ଥ ଫଲପ୍ରଦମ ନ୍ୟାୟରେ ସ୍ୱୟଂ ରତ୍ନ ସିଂହାସନରେ ଦର୍ଶନ ନ ଦେଲେ ମଧ୍ୟ ଅଣସର ପଟି ମଧ୍ୟରେ ମହାପ୍ରଭୁ ଶ୍ରୀ ବଳରାମ ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରିକା ଲକ୍ଷ୍ମୀ ରୂପରେ ଦର୍ଶନ ଦେଇଥାନ୍ତି। ପରମ୍ପରା ଅନୁସାରେ ଏହି ଅନବସର ସମୟରେ ମହାପ୍ରଭୁଙ୍କର ଦର୍ଶନ ନ ମିଳିବାରୁ ଲୋକମାନେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କର ଦର୍ଶନ କରିବା ପାଇଁ ଯାଇଥାନ୍ତି। ମହାପ୍ରଭୁ ମାନେ ଯେତେବେଳେ ସ୍ନାନ ବେଦୀରୁ ବାହୁଡି ଆସନ୍ତି ଶ୍ରୀମନ୍ଦିର ଅଭିମୁଖେ, ଆଉ ସେମାନେ ରତ୍ନବେଦୀକୁ ଯାଆନ୍ତି ନାହିଁ। କୋଠସ୍ୱାସିଆ ସେବକ ମାନଙ୍କ ଦ୍ୱାରା ଯେଉଁ ବାଉଁଶ ତାଟି ନିର୍ବୋଜ ଭାବରେ ତିଆରି କରାଯାଇଥାଏ ସେଇଠାରେ ଅଣସର ଘରେ ପ୍ରତିପଦା ଠାରୁ ମହାପ୍ରଭୁ ମାନେ ଅମାବାସ୍ୟା ପର୍ଯ୍ୟନ୍ତ 15 ଦିନ ଏହି ଅନବସର ନୀତିକୁ ଗୋପନୀୟ ଭାବରେ ଦୈତାପତି ମାନଙ୍କ ଦ୍ୱାରା ସେମାନେ ସେ ବିଶ୍ୱାବସୁଙ୍କର ସେ ଭାବକୁ ସେଠାରେ ଗ୍ରହଣ କରିଥାନ୍ତି। ପ୍ରଥମ 6 ଦିନ ପର୍ଯ୍ୟନ୍ତ ମହାପ୍ରଭୁ ମାନଙ୍କର ଦାରୁ ବିଗ୍ରହରେ ଧୀରେ ଧୀରେ ଯାହା ଲେପ ଥାଏ, ବର୍ଷ ତମାମ ଲେପ ଥାଏ, ସେ ଲେପକୁ ଅପସାରଣ କରାଯାଏ। ପରବର୍ତ୍ତୀ ସମୟରେ ମହାପ୍ରଭୁ ମାନଙ୍କର ସେଇ ଯେଉଁ ଶ୍ରୀଅଙ୍ଗ ଫିଟା ନୀତି ବୋଲି ତାକୁ କୁହାଯାଏ, ପରେ ବଡ଼ ଓଡ଼ିଆ ମଠ ଦ୍ୱାରା ପ୍ରସ୍ତୁତ ଫୁଲୁରୀ ତେଲ ମହାପ୍ରଭୁଙ୍କୁ ଲାଗି ହୁଏ। ଷଷ୍ଠୀ ତିଥି ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଝୁଣାଗୁଣ୍ଡରେ ପ୍ରସ୍ତୁତ ଓଷୁଅ ମହାପ୍ରଭୁଙ୍କ ଠାରେ ଲାଗି ହୁଏ। ଦଶମୀ ଦିନ ମହାପ୍ରଭୁ ମାନେ ଚକା ବିଜେ କରିଥାନ୍ତି, ଅର୍ଥାତ୍ 3ଟି ଯେଉଁ ପଥରର ଚକା ତା ଉପରେ ମହାପ୍ରଭୁ ମାନେ ବିଜେ କରନ୍ତି। ଏକାଦଶୀ ଦିନ ମହାପ୍ରଭୁଙ୍କର ଚତୁର୍ଥମ ଚନ୍ଦନ କର୍ପୁର

0: ଈଶ୍ୱର ଆଦି ଦ୍ୱାରା ମହାପ୍ରଭୁଙ୍କର ଶ୍ରୀଅଙ୍ଗ ମୈଲମ ହୋଇଥାଏ। ଇତ୍ୟବସରରେ ମହାପ୍ରଭୁ ମାନେ କେବଳ ପଣା ଚକଟା ଫଳ ମୂଳ ଇତ୍ୟାଦିକୁ ଭୋଗ ରୂପରେ ଗ୍ରହଣ କରିଥାନ୍ତି। ମହାପ୍ରଭୁ ଦ୍ୱାଦଶୀ ତିଥିରେ ଦୈତାପତି ମାନେ ଅଣସର ପିଣ୍ଡିରୁ ରୂପା ଥାଳିରେ ଶ୍ରୀଅଙ୍ଗର ଚନ୍ଦନ କରାଳ ଏବଂ ପାଟଡୁରି ନେଇ ଘଣ୍ଟ ଛତା ଇତ୍ୟାଦି କାହାଳି ସହ ଗଜପତିଙ୍କୁ ମହାପ୍ରଭୁଙ୍କର ସୁସ୍ଥତାର ବାର୍ତ୍ତାକୁ ଦେବା ପରେ ତ୍ରୟୋଦଶୀ ତିଥିରେ ଘଣା ଲାଗି ଶ୍ରୀପୟର ମୁଦା ଖଳିପ୍ରସାଦ ଖଡ଼ିପ୍ରସାଦ ଆଦି ଲାଗି ହେଇଥାଏ। ଶ୍ରୀମୁଖ ଓତା ନୀତି ମଧ୍ୟ ସେହିଦିନ ହୋଇଥାଏ। ଚତୁର୍ଦ୍ଦଶୀ ତିଥି ରାତିରେ ଅନବସର ଠାକୁର ମାନଙ୍କୁ ଦକ୍ଷିଣୀ ଘରକୁ ବିଜେ କରିବା ପରେ ପଟିଦିଅ ମାନଙ୍କୁ ବିସର୍ଜନ କରାଯାଏ ଓ ଅଣସର ତାଟି ହଟା ଦିଆଯାଇଥାଏ। ଅମାବାସ୍ୟା ଦିନ ଭଗବାନଙ୍କର ଶ୍ରୀମୁଖକୁ ପ୍ରକ୍ଷାଳନ କରିବା ପରେ ଦୁଇ ଗୋଟି ଛତ୍ର ଧାରଣ କରି ଘଣ୍ଟାଦି ଧ୍ୱନିର ସହିତ ଗୀତ ଆଦିର ବ୍ୟବସ୍ଥା କରାଯାଇଥାଏ। ପୂଜକ ତଚକ୍ଷୁ ମନ୍ତ୍ରରେ ଶ୍ରୀ ବିଗ୍ରହ ମାନଙ୍କର ଦୁଇଟି ନେତ୍ରକୁ ନିର୍ମାଣ କରିଥାନ୍ତି। କୁହାଯାଏ ତଚକ୍ଷୁ ରୀତି ମନ୍ତ୍ରେଣ ଦଦ୍ୟା ନେତ୍ର ଦ୍ୱୟମ୍ ତଦା ଦିବ୍ୟ ନେତ୍ର ଦ୍ୱୟେ ଯାତୁ ବିଷ୍ଣୁ ନେତ୍ରାମ୍ବୁଜେ ନଘଃ। ଏବଂ ଏଇ ଯେଉଁ ନୀତି, ଏଇ ଯେଉଁ ଚକ୍ଷୁ ଭଗବାନ ଜଗନ୍ନାଥଙ୍କର ବଡ ଠାକୁର ବଳଭଦ୍ରଙ୍କର ଦେବୀ ସୁଭଦ୍ରିଙ୍କର ଚକ୍ଷୁ ଲାଗି କରାଯାଏ ପୂଜକ ମାନଙ୍କ ଦ୍ୱାରା, ତାହାକୁ କୁହାଯାଏ ନେତ୍ର ଉତ୍ସବ। କାରଣ ମହାପ୍ରଭୁଙ୍କର ଯେକୌଣସି କାର୍ଯ୍ୟ ତାହା ହେଉଛି ଉତ୍ସବ। ଇଏ ମଧ୍ୟ ମହାପ୍ରଭୁଙ୍କର ଗୋଟିଏ ସ୍ୱତନ୍ତ୍ର ଲୀଳା ଏବଂ ଇଏ ଉତ୍ସବ ହେଉଛି ନେତ୍ର ଉତ୍ସବ। ତାପରେ ମହାପ୍ରଭୁ ମାନେ ନେତ୍ର ଉତ୍ସବ ସହିତ ସେଇଦିନ ମଧ୍ୟ ମହାପ୍ରଭୁଙ୍କର ଆଉ ଗୋଟିଏ ନୀତି ସମାପନ ହୁଏ, ଯାହାକୁ କୁହାଯାଏ ନବଯୌବନ ଦର୍ଶନ। ନବଯୌବନ, ଯେପରି କୌଣସି ବ୍ୟକ୍ତି ଦେହ ଅସୁସ୍ଥ ଥିଲେ ସେ ଯେତେବେଳେ ସୁସ୍ଥ ହୁଏ ସେ ପୁନଃ ବାହାରକୁ ଆସେ, ଅସୁସ୍ଥ ଥିବା ସମୟରେ ଯେପରି ସେ ଘର ଭିତରେ ରୁନ୍ଧା ହେଇଥାଏ ଘରୁ ବାହାରେ ନାହିଁ, ସେଇଭଳି ମହାପ୍ରଭୁ ମାନେ 15 ଦିନ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦେଇ ନଥାନ୍ତି, ସେମାନଙ୍କର ଗୁପ୍ତ ସେବା ଚାଲୁ ରହିଥାଏ। ଏବଂ ନବଯୌବନ ଦର୍ଶନ ଦିନ ସେମାନେ ସୁସ୍ଥତା ଅନୁଭବ କରନ୍ତି ଏବଂ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ସେଇ ଅମାବାସ୍ୟାକୁ ଆମେମାନେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ବା ସେଦିନ ମଧ୍ୟ ଉଭା ଅମାବାସ୍ୟା ଭାବରେ ମଧ୍ୟ ତାକୁ ଗ୍ରହଣ କରାଯାଏ। ତେଣୁ ମହାପ୍ରଭୁଙ୍କର ଏଇ ନେତ୍ରୋତ୍ସବ ଆଉ ନବଯୌବନ ଦର୍ଶନ ଏ ବର୍ଷ ଏକା ଦିନରେ 14 ତାରିଖ ଦିନ ପଡୁଅଛି ଏବଂ 15 ତାରିଖ ଦିନ ଉଭା ଅମାବାସ୍ୟା ରହିଛି, ଯାହାକି ମହାପ୍ରଭୁ ମାନେ ଉଭା ହେଇକି ସାଧାରଣ ଜନତାକୁ ଭକ୍ତମାନଙ୍କୁ ଦର୍ଶନ ଦେବେ ଏବଂ 16 ତାରିଖ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଦିନ ମହାପ୍ରଭୁ ରଥରେ ବସି ଜଗତର କଲ୍ୟାଣ ପାଇଁ ଘୋଷ ଯାତ୍ରା କରିବେ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ।
1: ହୁଏତ ସେ ଜଣେଇ ଦେବାକୁ ଚାହାନ୍ତି କଷ୍ଟ ଦୁଃଖ ଏ ଦୁନିଆରେ କିଛି ନୁହେଁ, ସେ ଆସିବ ପୁଣି ଚାଲିଯିବ, ହେଲେ ତାକୁ ଏଡେଇ ଦେଇ ଜୀବନର ଗତିପଥକୁ ସଜାଡ଼ିବା ପାଇଁ ଆମେ ପଛଘୁଞ୍ଚା ଦେବାନି, ବରଂ ଜୀବନଯାତ୍ରାକୁ ଆହୁରି ମଧୁମୟ କରିବା ପାଇଁ ଅଣ୍ଟା ଭିଡ଼ିବା।

ଆଜିର ଏହି ପବିତ୍ର ଦିନରେ ଆମେ ମନେ ପକାଇବା ଓଡ଼ିଶାର ବରପୁତ୍ର ସାଧୁ ପ୍ରତିମ ଦେଶପ୍ରେମୀ ତ୍ୟାଗୀ ଏବଂ କବି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ। 1928 ଜୁନ୍ 17 ସେଦିନ ଥିଲା ନେତ୍ରୋତ୍ସବ। ଲୋକମାନଙ୍କ ସେବା କରୁ କରୁ ଟାଇଫଏଡ୍ ଜ୍ୱରରେ ପୀଡ଼ିତ ହୋଇ ଆଖି ବୁଜିଥିଲେ ଉତ୍କଳମଣି। ସ୍ୱାଧୀନତା ସଂଗ୍ରାମଠାରୁ ସମାଜ ସଂସ୍କାର, ସାହିତ୍ୟ ଜଗତରୁ ସାଧାରଣ ଜନତାଙ୍କ ସେବା, ସବୁକିଛି ସେଦିନ ଆଘାତପ୍ରାପ୍ତ ହୋଇଥିଲା ଯେମିତି। ସଂକ୍ଷେପରେ କହିଲେ ସେ ଥିଲେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ, ମହାନ ଆତ୍ମା। 1877 ଅକ୍ଟୋବର 9 ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଗୋପବନ୍ଧୁ। ରେଭେନ୍ସା କଲେଜରୁ ବିଏ, କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍ଏ ଓ ଏଲ୍ଏଲ୍ବି ପାଠ ପଢ଼ି ବାଲେଶ୍ୱରର ନୀଳଗିରି ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ। ତାପରେ ପୁରୀ ଓ କଟକରେ କିଛିଦିନ ଓକିଲାତି କରିଥିଲେ ମଧ୍ୟ। ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ, ଉତ୍କଳ ସମ୍ମିଳନୀ, ସତ୍ୟବାଦୀରେ ବନବିଦ୍ୟାଳୟ, ଦୈନିକ ଖବରକାଗଜ, ସମାଜର ପ୍ରତିଷ୍ଠା ଭଳି କାର୍ଯ୍ୟ ଭିତରେ ସାହିତ୍ୟ ସାଧନ ଥିଲା ତାଙ୍କର ଅନନ୍ୟ ଚରିତ୍ରର ମହତ୍ତ୍ୱ। ଦିନଟିଏ ହେଲେ ବିଶ୍ରାମ ନେବାକୁ ସେ ଇଚ୍ଛା ପ୍ରକାଶ କରିନଥିଲେ। ଉଚ୍ଚକୂଳରେ ଜନ୍ମ ହୋଇ ଉଚ୍ଚଶିକ୍ଷା ପ୍ରାପ୍ତ କରିଥିଲେ ମଧ୍ୟ ସମାଜରୁ ଜାତିଭେଦ ପ୍ରଥାକୁ ଦୂର କରିବା, ସମସ୍ତଙ୍କ ସେବା କରିବା ଓ ସମାନ ଅଧିକାର ଦେବା ପାଇଁ ଜୀବନବ୍ୟାପୀ କାର୍ଯ୍ୟ କରି ଚାଲିଥିଲେ ଉତ୍କଳମଣି। ଶାସ୍ତ୍ର ତର୍କାଦି ଜ୍ଞାନରେ ସେ ଖୁବ୍ ପ୍ରବୀଣ ଥିଲେ। ତାଙ୍କର କବିତା ପୁସ୍ତକ ବନ୍ଦୀର ଆତ୍ମକଥା କାରା କବିତା ଯିଏ ପଢ଼ିଛି ସେ ବୁଝିଥିବ ଦେଶ ପାଇଁ ଉତ୍କଳମଣି ଗୋପବନ୍ଧୁ କେତେ ସମର୍ପିତ ଥିଲେ। ଏହି ମହାନ ଆତ୍ମା ନେତ୍ରୋତ୍ସବର ପବିତ୍ର ତିଥିରେ ଚିରନିଦ୍ରା।

0: ବରଣ କରି ପରମଗତି ପ୍ରାପ୍ତ ହୋଇଥିଲେ। ଆଜି ଦିନରେ କାମନା ପୁଣି ଥରେ ସେହି ମହାନ ଚରିତ୍ର ଆବିର୍ଭାବ ହୁଅନ୍ତୁ ଧନ୍ୟ କରିବା ପାଇଁ ଓଡ଼ିଶା ଭାରତ ଓ ବିଶ୍ୱବାସୀଙ୍କୁ। ଭାରତ ଇତିହାସରେ ଜୁଲାଇ 14 ତାରିଖ 1636 ମସିହା ଆଜି ଦିନରେ ମୋଗଲ ସମ୍ରାଟ ଶାହାଜାହାନ ଔରଙ୍ଗଜେବଙ୍କୁ ଦାକ୍ଷିଣାତ୍ୟର ଭାଇସରାୟ ଭାବରେ ନିଯୁକ୍ତ କରିଥିଲେ। 1965 ମସିହାରେ ଜୟପୁରରେ ଏକ ମାଲବାହୀ ଟ୍ରେନ୍ ଏବଂ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ଧକ୍କାରେ 85 ଜଣଙ୍କର ମୃତ୍ୟୁ ହୋଇଥିଲା। 1942 ମସିହା ଆଜି ଦିନରେ ଭାରତୀୟ ଜାତୀୟ କଂଗ୍ରେସ ୱାର୍ଦ୍ଧାଠାରେ ବ୍ରିଟିଶ ଶାସନ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ କରିବା ପାଇଁ ସ୍ଥିର କରିଥିଲା। 2013 ମସିହାରେ ଭାରତୀୟ ସଂସଦ 163 ବର୍ଷର ପୁରୁଣା ଟେଲିଗ୍ରାମ ସେବାକୁ ବନ୍ଦ କରିଥିଲେ। ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ, ଆକାଶବାଣୀ କଟକ। କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା ଉତ୍ତମ ସଙ୍ଗୀ ସଙ୍ଗଜାର ସେକରି ଉତ୍ତମ ବ୍ୟବହାର, କହିଛନ୍ତି ବିଶେଶ୍ୱର ମହାନ୍ତି।
2: ଉତ୍ତମ ସଙ୍ଗେ ସଙ୍ଗଜାର ସେ କରେ ଉତ୍ତମ ବ୍ୟବହାର, ହୀନ ସଙ୍ଗତେ ହୀନମତି ହସି କହନ୍ତି ଯଦୁପତି। ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ପରମଶାସ୍ତ୍ର ଭାଗବତର ଏକାଦଶ ସ୍କନ୍ଧ ଅଜାମେଳ ଉଦ୍ଧାର ପ୍ରସଙ୍ଗରୁ ଏହି ଅମୂଲ୍ୟ ପଦଟି ଉଦ୍ଧୃତି ହୋଇଛି। ବାସ୍ତବିକ ଉତ୍ତମ ସଙ୍ଗ ସବୁକାଳରେ ସବୁ ସମୟରେ ଶ୍ରେୟ ଓ ପ୍ରେୟ ହୋଇଛି। ପିଲାଦିନର ଧୂଳି ଖେଳର ସାଙ୍ଗ, ପଢ଼ାବେଳର ସାଙ୍ଗ, ଚାକିରି ବେଳର ସାଙ୍ଗ, ଏମିତି ଜୀବନଯାତ୍ରାରେ ଚାଲୁ ଚାଲୁ ପ୍ରତ୍ୟେକ ମଣିଷ ଜୀବନର ମୋଡ଼ରେ ବିଭିନ୍ନ କିସମର ବ୍ୟକ୍ତିବିଶେଷଙ୍କୁ ଭେଟେ। ସୁସଙ୍ଗ ଫଳରେ ଜୀବନ ଯୁଦ୍ଧରେ ସେ ଜିତାପଟ ମାରେ, ପୁଣି କେବେ ଯଦି କୁସଙ୍ଗର ପରିଧି ଭିତରକୁ ପଶିଯାଏ ତେବେ କଥା ସରିଲା, କାନ୍ଦୁ କାନ୍ଦୁ ଜୀବନ ତାର ସରିଯାଏ, ନେଳିଗୁଡ଼ କହୁଣୀକୁ ବୋହିଯାଏ, କପାଳରେ ହାତ ମାରି କୋଡ଼ି କଚାଡ଼ି ହୁଏ ବିଚରା କୁସଙ୍ଗୀ ମଣିଷଟା। ଜୀବନର ଚଲାବାଟ କେବେ ବି ନାକସଳକା ନୁହେଁ, ସବୁବେଳେ ଅଙ୍କା ବଙ୍କା, ପ୍ରତ୍ୟେକ ମୋଡ଼ରେ ଥାଏ ଝଡ଼ ଆଉ ଘୂର୍ଣ୍ଣି। କେବଳ ଉତ୍ତମ ସଙ୍ଗୀମାନେ ହିଁ ସବୁବେଳେ ଠିକ୍ ବାଟ ଦେଖାଇଥାନ୍ତି ଓ ବଣାବାଟୋଇର ଦିଶାରି ସାଜି ତା ଜୀବନ ନୌକାକୁ ସଳଖି ରଖି ସେପାରିରେ ସୁରୁଖୁରୁରେ ପହଞ୍ଚାଇ ଦିଅନ୍ତି। ବାସ୍ତବିକ କ୍ଷେତ୍ରରେ ଦେଖିଲେ ଜଣାଯାଏ ଯେ ଉତ୍ତମ ସଙ୍ଗ କରେ ତାଠାରୁ ଉତ୍ତମ ବ୍ୟବହାର ମଧ୍ୟ ମିଳିଥାଏ। ସଂସ୍କୃତରେ ଥିବା ମିତ୍ର ଲାଭ ଗଳ୍ପ, କବି ବ୍ରଜନାଥ ବଡ଼ଜେନାଙ୍କ ଚତୁର ବିନୋଦ, ସସେମୀରା କଥା, ମଣ୍ଡୁକ କୃଷ୍ଣ ସର୍ପ କଥା ଆଦି ପୌରାଣିକ ଗଳ୍ପମାନଙ୍କରେ କୁସଙ୍ଗ ଓ ସୁସଙ୍ଗ ବିଷୟରେ ନାନାଦି ଉଦାହରଣ ମାଧ୍ୟମରେ ଆମକୁ ନୀତି ଶିକ୍ଷା ଦିଆଯାଇଛି। ସବୁଥିରେ ଉତ୍ତମ ସଙ୍ଘ ଓ ଉତ୍ତମ ବ୍ୟବହାରର ଜୟଗାନ କରାଯାଇଛି। ଉତ୍ତମ ସଙ୍ଘ କହିଲେ ଉତ୍ତମ ବନ୍ଧୁତାକୁ ହିଁ ବେଶ ବୁଝାଏ। ବନ୍ଧୁତାର ନିଦର୍ଶନ ହେଉଛି ସ୍ନେହ, ପ୍ରେମ ଓ ତ୍ୟାଗ। ସେଇଥିପାଇଁ ତ ଯଥାର୍ଥରେ କୁହାଯାଇଛି, କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଜାର ପ୍ରାପତ ଯୋଗୁଁ ଦେବତା ନର। ଏଇଥିପାଇଁ ପିଲାଦିନର ଉତ୍ତମ ସାଙ୍ଗ ସୁଦାମା ପାଇଁ ନରୋତ୍ତମ ଶ୍ରୀକୃଷ୍ଣ ଧୂଳିମଳିନ ଧରଣୀରେ ଅବତୀର୍ଣ୍ଣ ହୋଇ ସଖା ସୁଦାମାର ଖୁଦଭଜା ଖାଇଥିଲେ। ଉତ୍ତମ ସାଙ୍ଗ ହୋଇ ଉତ୍ତମ ବ୍ୟବହାରରେ ସମ୍ପର୍କର ଡୋରିକୁ ସୁଦୃଢ଼ କରିଥିଲେ, ଇଏ ଆମ ପାଇଁ ଏକ ମହାନ ଉପଦେଶ। ଏଥର ଆସିବା ଆଜିର ଜଗତୀକରଣ ଯୁଗର ସାଙ୍ଗସାଥୀମାନଙ୍କ କଥା ଓ ସେମାନଙ୍କ ଉତ୍ତମ ବ୍ୟବହାର ପ୍ରସଙ୍ଗକୁ। ବନ୍ଧୁତ୍ୱର ତଥା ସାଙ୍ଗସାଥୀର ପରିଭାଷା ଆଜି ବାସ୍ତବିକ ବଦଳି ଯାଇଛି। ପ୍ରକୃତ ବନ୍ଧୁତା କାହିଁ? ସେଇଥିପାଇଁ ଗୋପବନ୍ଧୁ ଯଥାର୍ଥରେ କହିଥିଲେ, ଅବନ୍ଧୁ ଜୀବନ ଅସୂର୍ଯ୍ୟ ମହି ଦେହ ଧରି କିଏ ପାରିବ ରହି। ଆଜି ଅଧିକାଂଶ ଲୋକ ଏପରିକି ଯୁବ ସମାଜ ଏକଲାପଣକୁ ଏବଂ ନିଃସଙ୍ଗ ଜୀବନକୁ ଆଦରି ନେଉଛନ୍ତି, ସାମାଜିକ ଜୀବନ ତାଙ୍କୁ ଆପଣେଇ ପାରୁନି। ଆଳିଆ ଲେଖାରେ ବାଳିଆ ବନ୍ଧୁ ଭାବେ ଯେଉଁମାନଙ୍କୁ ନେଇ ସେ ଆତଜାତ ହେଉଛନ୍ତି ସେମାନେ ତାକୁ ଭୁଲ ବାଟରେ ନେଇଯାଉଛନ୍ତି। ଜୀବନ ଗଢ଼ିବା ସମୟରେ ସେମାନେ ପଥହରା ହୋଇ ବାପା ମାଙ୍କ ପାଇଁ ଅଯଥା ଚିନ୍ତାର କାରଣ ହେଉଛନ୍ତି। ହୀନ ସଙ୍ଗତେ ବୁଲାବୁଲି କରିବା ଫଳରେ କ୍ରମଶଃ ହୀନମତି ହୋଇଯାଉଛନ୍ତି। କାଦମ୍ବରୀ, ନାରୀ, ଚୋରି ଆଦି କୁକର୍ମରେ ଲିପ୍ତ ହୋଇ ଆମ ମଧୁକ୍ଷରା ସଂସ୍କୃତିକୁ ଅପସଂସ୍କୃତିର ଅକ୍ଟୋପାସ କବଳରେ ପକାଇଦେଲେଣି ଏମାନେ। କଥାରେ ଅଛି, ଭାତ ଛାଡ଼ି ହୁଏ କିନ୍ତୁ ସାଙ୍ଗ ଛାଡ଼ି ହୁଏ ନା, ଚାଟ ଘର ପିଲା ଚାଟ, ଭାଟ ଘର ପିଲା ଭାଟ। ଏହି ନ୍ୟାୟରେ ଉତ୍ତମ ସଙ୍ଗେ ସଙ୍ଗ ଯାହାର ସେ ଉତ୍ତମ ବ୍ୟବହାର କରିବ ହିଁ କରିବ, କାରଣ ସଂସାର ଭିତରେ ସେ ଜୀବନ କାଟିବାକୁ ସଂସ୍କାରକୁ ଶ୍ରେୟ ଓ ପ୍ରେୟ ମଣିଛି। ଅପରପକ୍ଷରେ ଦେଖିଲେ ହୀନ ସଙ୍ଗତେ ମିଶିଲେ ହୀନମତି ସର୍ବଦା ଓ ସର୍ବତା ହେବାଟା ଧ୍ରୁବସତ୍ୟ, କାରଣ ବୁଡ଼ିଗଲା ଗୋଡ଼ ତଳକୁ ତଳକୁ, ଆଉ ଏଥିରୁ ନିସ୍ତାର ନାହିଁ। ପାରିବାରିକ ଜୀବନ, ସାମାଜିକ ଜୀବନ, ବୃତ୍ତିଗତ ଜୀବନ, ପୁଣି ପ୍ରବୃତ୍ତିଗତ ଜୀବନକୁ ମିଶାଇ କେତେ ବିଭକ୍ତିକରଣକୁ ନେଇ ଆମ ଜୀବନ ଗଢ଼ା ହୋଇଛି। ଜୀବନରେ ବହୁ ଗଡ଼ାଣୀ ଉଠାଣୀ ଆପଦ ବିପଦ।

0: ଆଦି ବ୍ୟାଧି ଅସୁବିଧା ସୁବିଧା ରହିଛି। ଅଭାବଠାରୁ ଅଭାବବୋଧ ଆଜି ଆମକୁ ଅଧିକ ଆଚ୍ଛନ୍ନ କରି ରଖିଛି। ବସ୍ତୁ ବେଶ କିଛି କଷ୍ଟକୁ ଲଘୁ କଲାବେଳକୁ ବସ୍ତୁବାଦ ଆମକୁ ଅଧିକ କଷ୍ଟ ଆଣିଦେଉଛି। ଏବେ କେବଳ ଅର୍ଥ ହିଁ ଅର୍ଜନୀୟ, ସେଇଥିପାଇଁ ସମ୍ପର୍କ, ଉତ୍ତମ ସଙ୍ଗ ଓ ଭଲ ପାଇବା କ୍ରମଶଃ ବର୍ଜନୀୟ ହୋଇପଡ଼ୁଛି। ସଂସାରରେ ଜୀବନ ହିଁ ତ ଅମୂଲ୍ୟ, ଅଥଚ ଆଜି ଜୀବିକା ପାଇଁ ଆମେ ଜୀବନକୁ, ସମ୍ପର୍କକୁ, ଉତ୍ତମ ସଙ୍ଗକୁ ତୁଚ୍ଛ ଏବଂ ଅର୍ଥ ପାଇଁ ବ୍ୟର୍ଥ କରୁଛୁ। ଉତ୍ତମ ସଙ୍ଗ, ଉତ୍ତମ ବ୍ୟବହାରକୁ ଛାଡ଼ି କସ୍ତୁରୀ ଗନ୍ଧରେ ପାଗଳ କସ୍ତୁରୀ ମୃଗ ପରି ଆମେ ଧାଇଁ ବୁଲୁଛୁ ବନସ୍ତରେ। କର୍ମକ୍ଷେତ୍ରରୁ ଘରକୁ ଫେରିବା ପରେ ସ୍ନେହର ସ୍ପର୍ଶ ପାଇଁ ମିଳୁନାହିଁ ଆଜି ମାଆର ହାତ, ଦୁଶ୍ଚିନ୍ତାର ହାତପୁରୁ ରକ୍ଷା ପାଇଁ ମିଳୁନାହିଁ ମଧ୍ୟ ବାପାଙ୍କର ଉପଦେଶ। ସ୍ତ୍ରୀ ହୋଇଯାଉଛି ସହକର୍ମିଣୀ, ସହଧର୍ମିଣୀ ନୁହେଁ। ସମସ୍ୟାର ସମାଧାନ ପାଇଁ ପରାମର୍ଶ କରିବାକୁ ବନ୍ଧୁତା ତଥା ଉତ୍ତମ ସଙ୍ଗୀର ହାତ ମଧ୍ୟ ଆଜି ହାତଛଡ଼ା ହୋଇଯାଉଛି। ଆମ ଚାରିପଟରେ ସୁଖର ସାମଗ୍ରୀ ଥାଇ ବି ମଧ୍ୟ ଆଜି ଆମେ ଖୁସି ହୋଇପାରୁନୁ। ଖୁସି ନଥିବାରୁ ଆମ ଉଠରୁ ହସ ଲିଭି ଯାଇଛି। ଜୀବନର ଖୁସିର ଘରେ ଏବେ ତାଲା ପଡ଼ିଛି, ଆମେ ଖୋଜି ହେଉଛୁ ସେ ତାଲାର ଚାବିକାଠିକୁ। ଆସନ୍ତୁ ଆଜିର ଏହି ବସ୍ତୁତାନ୍ତ୍ରିକ ସଭ୍ୟତାର ଉତ୍ତାଳ ତରଙ୍ଗରେ ଉଦ୍ବେଳିତ ନ ହୋଇ ଉତ୍ତମ ସଙ୍ଗତରେ ଅବଶିଷ୍ଟ ଆୟୁଷକୁ ଆୟୁଷ୍ମାନ କରିବା। ବନ୍ଧୁତାର ତଥା ଉତ୍ତମ ସମ୍ପର୍କର ଚନ୍ଦ୍ରବନ୍ଧନୀ ଭିତରେ ବନ୍ଦୀ ହୋଇ, ଛନ୍ଦି ହୋଇ ଏବଂ ବାନ୍ଧି ହୋଇ ଜୀବନର ଜୟଗାନ କରିବା।
1: କଥିକରି ଶୁଣିଲେ ଉତ୍ତମ ସଙ୍ଗୀ ସଙ୍ଗଚାର, ସେକରି ଉତ୍ତମ ବ୍ୟବହାର, କହିଥିଲେ ବିଶେଶ୍ୱର ମହାନ୍ତି, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ପଲ୍ଲୀ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ, ଗୀତ ରଚନା ଗୁରୁ କୃଷ୍ଣ ଗୋସ୍ୱାମୀ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ଅଭୟ କୁମାର ଦାସ। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ଖଇଫୁଟା ଖରା ହେଲା, ବସୁଧା ମା ତା ସିରି ତେଜିଦେଲା, ମୋ ଲବଙ୍ଗ ଲତାଲୋ।

ମେଘ ବରସିଲା ଟୋପୁରୁ ଟୋପୁରୁ କିଶୋରୁ ମାଇଲା ଗଜା ଚମ୍ପେଇ ନାନୀ ମୋ ବାହା ହୁଏ ବାଜେ ତେଲିଙ୍ଗେ ବାଇ ତ ବାଜା।

କଣ୍ଠଦାନ କରିଥିଲେ ବାଦଲ କୁମାର ଆଚାର୍ଯ୍ୟ, ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ, ସରୋଜଞ୍ଚନା ଓ ସଙ୍ଗୀତ ପରିଚାଳନା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ଅଭୟ କୁମାର ଦାସ, ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ରବିଶଙ୍କର ପ୍ରଧାନ, ଡମ୍ବରୁଧର ରାଓ, ଜଗତଚନ୍ଦ୍ର ଖୁଣ୍ଟିଆ, ଗୋବିନ୍ଦ ଚନ୍ଦ୍ର ବେହେରା, ସରୋଜ କୁମାର ରଥ, ଅନିଲ କୁମାର ଦାସ ଏବଂ ସତୀଶ କୁମାର ତ୍ରିପାଠୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ଶ୍ରୀକ୍ଷେତ୍ର ମାଥୁରୀ ଆଜି ଏଥିରେ ବିଷୟରେ ହେଉଛି ନେତ୍ରୋତ୍ସବ। ଆଲୋଚନା କରିଛନ୍ତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ପତିତ ପାବନ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ। ଭକ୍ତ ପ୍ରତି ତାଙ୍କର ସ୍ନେହ ଅମାପ ଅସରନ୍ତି। ବ୍ୟାପ୍ତି ଓ ଦ୍ୟୁତିର ସେ ସାମଗ୍ରିକ ପରିପ୍ରକାଶ। ସାଧାରଣ ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା, ତାଙ୍କ ଶ୍ରୀମନ୍ଦିର, ରତ୍ନ ସିଂହାସନ, ଭ୍ରାତୃତ୍ୱ, ଭଗିନୀ ପ୍ରତି ସ୍ନେହ, ସବୁକିଛି ଅପୂର୍ବ। ତାଙ୍କୁ ଦେଖି ଭକ୍ତ ଆତ୍ମବିଭୋର ହୁଏ। ଅନେଇ ରହେ ସେଇ ଚକାଟୁଳାକୁ, ଆହ କି କମନୀୟ ଏ କାନ୍ତି। ପ୍ରତି ମୁହୂର୍ତ୍ତରେ ଜଗତବାସୀଙ୍କୁ ଅପଲକ ନୟନରେ ଅନେଇ ରହି ସେ ଆଶୀର୍ବାଦ ଧାରା ବର୍ଷଣ କରି ଚାଲିଛନ୍ତି।

କୋଟି ଦେବତାର ସେ ମୌଡ଼ମଣି, ସେ ଜଗତର ନାଥ ଜଗନ୍ନାଥ। ତାଙ୍କରି ପାଇଁ ବର୍ଷ ସାରା ଅନେକ ଯାନିଯାତ୍ରା, ଅନେକ ପର୍ବପର୍ବାଣୀର ଆୟୋଜନ। ପରମ କାରୁଣିକ ପରମ ବ୍ରହ୍ମ ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ତଥା ଅନ୍ୟାନ୍ୟ ଦେବଦେବୀଙ୍କର ବହୁବିଧ ଯାତ୍ରା ମଧ୍ୟରୁ ନେତ୍ରୋତ୍ସବ ମଧ୍ୟ ଏକ ନୀତି। ଅନବସର କାଳ ଶେଷରେ ଆଷାଢ଼ ମାସ ଅମାବାସ୍ୟା ତିଥିରେ ଅସୁସ୍ଥ ଥିବା ଶ୍ରୀଜୀଉମାନେ ସୁସ୍ଥ ହୋଇ ନବଯୌବନ ଲାଭ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

0: ସାଧାରଣତଃ ନବଯୌବନ ଦର୍ଶନ ଓ ନେତୃତ୍ସବ ପରିକଳ୍ପନା ମୂଳରେ ଅନେକ ତାତ୍ପର୍ଯ୍ୟ ନିହିତ ଅଛି। ତେଣୁ ଆଜିର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଠାକୁରଙ୍କ ନେତୃତ୍ସବ। ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଦର୍ଶନ ଦେଇ ତୃପ୍ତ କରିଥାନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯଦି ସମସ୍ତଙ୍କୁ ଆକର୍ଷଣ କରନ୍ତି, ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ତାଙ୍କର ଦୁଇଟି ଆଖି। ଏବଂ ଭଗବାନ ଯେତେବେଳେ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ସ୍ନାନ ବେଦୀରେ ସ୍ନାନ କରନ୍ତି, 108 ଗରା ଜଳରେ ସ୍ନାନ କରିଥାନ୍ତି, ସେତେବେଳେ ତାଙ୍କର ସେ ନେତ୍ର ଦୁଇଟି ଟିକେ ଲିଭି ଯାଇଥାଏ। ତେଣୁ ଏଇ ଯେଉଁ 15 ଦିନ କାଳ ଶରୀରର ସଂସ୍କାର ସବୁ କରାଯାଏ, କେଉଁ ଦିନ କେଉଁ କେଉଁ ନୀତି ସବୁ ରହିଛି ସେସବୁ ନୀତି ପାଳିତ ହୁଏ, ଏବଂ ଆଷାଢ଼ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୁଏ, ଏବଂ ନବଯୌବନ ଦର୍ଶନ ପରେ ମହାପ୍ରଭୁମାନଙ୍କର ନେତୃତ୍ସବ ନୀତି ଅନୁଷ୍ଠିତ ହୁଏ। ଏହି ଦିନ ନବଯୌବନ ଦର୍ଶନ ସରିଲେ ପାଣି ପଡ଼ି ଭିତର ଶୋଧ ହୋଇ ଚୂନ ପାଣି ଛିଞ୍ଚାଯାଏ। ଏଥିରେ ଭଗବାନଙ୍କର ଯେଉଁ ଚକ୍ଷୁ, ଯାହାକି ସ୍ନାନ କରିସାରିବା ପରେ ଟିକେ ଖରାପ ହୋଇଯାଇଥାଏ, ଅର୍ଥାତ୍ ଟିକେ ଅଦୃଶ୍ୟ ହୋଇଯାଇଥାଏ, ସେତେବେଳେ ଦତ୍ତ ମହାପାତ୍ରମାନେ ସେମାନେ କ'ଣ କରନ୍ତି, ଯେଉଁ କଳା ଧଳା ଇତ୍ୟାଦି ଯେଉଁ ରଙ୍ଗ ଆଣି ମହାପ୍ରଭୁଙ୍କ ଚକ୍ଷୁକୁ ସେଦିନ ସୁନ୍ଦର ଭାବରେ ପ୍ରସ୍ତୁତ କରିଥାନ୍ତି।

0: ଚନ୍ଦନ ଲାଗି ଓ ମୈଲମ ପରେ ତିନି ଠାକୁରଙ୍କ ନିମିତ୍ତ ନଅ ଖଣ୍ଡ ଓ ସୁଦର୍ଶନଙ୍କ ପାଇଁ ଖଣ୍ଡେ, ଏପରି ସର୍ବମୋଟ ଦଶ ଖଣ୍ଡ ବୈରାଣୀ ବସ୍ତ୍ର ଶ୍ରୀଜୀଉଙ୍କୁ ଲାଗି ହୁଏ। ଠାକୁରଙ୍କ ବସ୍ତ୍ର ଲାଗି ପରେ ପତି ମହାପାତ୍ର ଅକ୍ଷତ, ଶ୍ରୀକର୍ପୂର ଆଳତୀ, ସାତବତୀ ଓ ସଞ୍ଜ କାହାଳୀ ମାଧ୍ୟମରେ ଶ୍ରୀଜୀଉଙ୍କର ବନ୍ଦାପନ କରିଥାନ୍ତି। ସମସ୍ତ ବିଧିବିଧାନ ପରେ ତିନିଜଣ ଦତ୍ତ ମହାପାତ୍ର ତିନି ଗୋଟି ରୂପା ବଟାରେ କଳା ପ୍ରସ୍ତୁତ କରିଥାନ୍ତି ଏବଂ ମନ୍ତ୍ର ଉଚ୍ଚାରଣ ପୂର୍ବକ ଶ୍ରୀଜୀଉଙ୍କର ଶ୍ରୀନେତ୍ର ଲାଗି କରାନ୍ତି।
1: ଏଇ ଦିନ ଯୋଉ ନୀତି ଆଷାଢ ମାସ ଅମାବାସ୍ୟା ତିଥିରେ ଯେତେବେଳେ ମହାପ୍ରଭୁଙ୍କର ନେତ୍ରୋତ୍ସବ ଅନୁଷ୍ଠିତ ହୁଏ, ତତ୍ପୂର୍ବରୁ ଭଗବାନଙ୍କର ନବଯୌବନ ଦର୍ଶନ ବିଧି ପରିପାଳିତ ହୋଇଥାଏ। ନବଯୌବନ ଦର୍ଶନ ସରିଲେ ଭକ୍ତମାନେ ନିଜ ନିଜ ଘରକୁ ଚାଲିଯାଆନ୍ତି, ସେବକମାନେ ମଧ୍ୟ ଦର୍ଶନ କରନ୍ତି। ଏସବୁ ନୀତି ସରିଗଲା ପରେ ସେହି ଭଗବାନଙ୍କ ସାମ୍ନାରେ ପାଣି ପଡ଼ି ଭିତର ସ୍ୱଦ ହୋଇ ଚୂନ ପାଣି ଛିଞ୍ଚାଯାଏ। ତିନୋଟି ରୂପା ପିଙ୍ଗଣରେ ଚନ୍ଦନ ବିଜେ ହୋଇ ଆସେ। ପତି ମହାପାତ୍ରେ ତାହାକୁ ସଂସ୍କାର କରିବା ପରେ ଦଇତାପତି ଚନ୍ଦନ ଲାଗି କରନ୍ତି। ଏହାପରେ ମୈଲମ ନୀତି ଅନୁଷ୍ଠିତ ହୁଏ। ତତ୍ପରେ ତିନି ଠାକୁର ନଅ ଖଣ୍ଡ ଓ ଶ୍ରୀ ସୁଦର୍ଶନ ଏକ ଖଣ୍ଡ, ଏହିପରି ଦଶ ଖଣ୍ଡ ବୈରାଣୀ ଲୁଗା ସେଦିନ ମହାପ୍ରଭୁମାନେ ଲାଗି ହୁଅନ୍ତି। ଏହାପରେ ପତି ମହାପାତ୍ରେ ଅକ୍ଷତ, କର୍ପୂର ଆଳତୀ, ସାତବତୀ, ସଞ୍ଜ କାହାଳୀ ବନ୍ଦାପନା କରିବା ପରେ ଦତ୍ତ ମହାପାତ୍ରମାନଙ୍କ ଦ୍ୱାରା ରୂପା ବଟାରେ କିଛି କଳା ପ୍ରସ୍ତୁତ କରିକି ଆଣିଥାନ୍ତି। ସେହି କଳାକୁ ତିନିଜଣ ପୂଜକ ତିନୋଟି କାଠିରେ ମହାପ୍ରଭୁମାନଙ୍କର ଶ୍ରୀନେତ୍ରରେ ଲାଗି କରାନ୍ତି। ଏହି ଯୋଉ ନୀତି, ଏହା ଏକ ଗୁପ୍ତ ନୀତି, ଏହାକୁ ନେତ୍ରୋତ୍ସବ ବୋଲି କୁହାଯାଏ। ଆମର ନୀଳାଦ୍ରି ମହୋଦୟରେ କୁହାଯାଇଛି, ତତ୍ଚକ୍ଷୁ ରୀତି ମନ୍ତ୍ରେଣ ଦଦ୍ୟା ନେତ୍ର ଦ୍ୱୟଂ ତଦା ଦିବ୍ୟେ ନେତ୍ର ଦ୍ୱୟେ ଜାତେ ବିଷ୍ଣୋର ନେତ୍ରାମ୍ବୁଜେ ନଘା। ଅର୍ଥାତ୍ ଯେତେବେଳେ ପୂଜକମାନେ ସେହି ଯୋଉ କଳାକୁ ଶ୍ରୀମୁଖର ସେହି ଯୋଉ ସୁନ୍ଦର ଚକାଚକା ଆଖିରେ ମାରିଦିଅନ୍ତି, ସେତେବେଳେ ତତ୍ଚକ୍ଷୁ ଗୋଟିଏ ମନ୍ତ୍ର ଅଛି, ସେହି ମନ୍ତ୍ର ଗାନ କରି ସେମାନେ ସେହି କଳାକୁ ଲଗେଇ ଦିଅନ୍ତି। ଆଉ ନେତ୍ରୋତ୍ସବ ବଢ଼ିଲେ ପଣ୍ଡା ପତି ମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି।

ମହାପ୍ରଭୁ ମାନେ ଏହି କ୍ଷେତ୍ରରେ ନିଖୁଣ ମାନବୀୟ ଲୀଳା ପ୍ରଦର୍ଶନ କରନ୍ତି। ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସେହି ଚକାଚକା ଆଖି ଦୁଇଟା ସମ୍ପୂର୍ଣ୍ଣତା ଲାଭ କରେ, ସେତେବେଳେ ତାଙ୍କର ଚକ୍ଷୁ ଏତେ ଆକର୍ଷଣୀୟ ହୋଇପଡ଼େ ଯାହାଫଳରେ ଲୋକମାନେ ଆନନ୍ଦରେ ଗଦଗଦିତ ହୋଇଯାଆନ୍ତି। ଏହି ଦିନକୁ ମଧ୍ୟ ଗୋଟିଏ ପକ୍ଷରେ ଶ୍ରୀଜୀଉମାନେ ପ୍ରଥମେ ସେଦିନ ଉଭା ହେଉଥିବା ହେତୁରୁ ଏହି ଦିନକୁ ଉଭା ଅମାବାସ୍ୟା ମଧ୍ୟ କୁହାଯାଏ। ନବଯୌବନ ଦର୍ଶନ ଦିନ ଅନ୍ୟାନ୍ୟ ନୀତି ମଧ୍ୟ ପାଳିତ ହୋଇଥାଏ। ସ୍ନାନ ପୂର୍ଣ୍ଣିମା ରାତ୍ରିରେ ସ୍ନାନ ବେଦୀରୁ ପହଣ୍ଡି ହୋଇକରି ଶ୍ରୀଜଗନ୍ନାଥ ମହାପ୍ରଭୁ ବଡ଼ ଠାକୁର ଶ୍ରୀବଳଭଦ୍ର ଦେବୀ ସୁଭଦ୍ରା ଶ୍ରୀ ସୁଦର୍ଶନଙ୍କ ସହିତ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ବିରାଜମାନ କରିଥାନ୍ତି। ଅଣସର ସମୟରେ ଅଣସର ତାଟି ସମ୍ମୁଖରେ ତିନୋଟି ପଟ୍ଟିଚିତ୍ର ପ୍ରତିମା ରହିଥାନ୍ତି। ଏହି ପଟ୍ଟି ଠାକୁରମାନଙ୍କ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ

0: ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅବସ୍ଥାନ କରନ୍ତି ଏବଂ ସେଇ ଯୋଉ ବାସୁଦେବଙ୍କ ପ୍ରତିମା ସମ୍ମୁଖରେ ଦୋଳଗୋବିନ୍ଦ ରହନ୍ତି, ରାମ ରୁହନ୍ତି ଏବଂ ନୃସିଂହ ମଧ୍ୟ ଗୋଟିଏ ଖଟ ଉପରେ ବିରାଜମାନ କରନ୍ତି। ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଶ୍ରୀଦେବୀ ରୁହନ୍ତି, ଭୂଦେବୀ ମଧ୍ୟ ରୁହନ୍ତି। ନାରାୟଣଙ୍କ ଚିତ୍ର ପ୍ରତିମା ସମ୍ମୁଖରେ ମଦନ ମୋହନ ଏବଂ କୃଷ୍ଣ ଏହିଭଳି ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଚତୁର୍ଦ୍ଦଶୀ ଦିନ ଚକାପସର ଲାଗି ପରେ ନବଯୌବନ ଦର୍ଶନ ଦିନ ପ୍ରଭାତରେ ମଙ୍ଗଳ ଆଳତୀ, ଅବକାଶ ଓ ବେଶ ଇତ୍ୟାଦି ନୀତି ବଢ଼ିବା ପରେ ଦଶାବତାର ପଟିଦିଅମାନଙ୍କର ବାହୁଡ଼ା ବିଜେ ହୋଇଥାଏ। ଖଟ ଉପରେ ବିଜେ କରିଥିବା ସାତ ମୂର୍ତ୍ତିଙ୍କ ମଧ୍ୟରୁ ପାଞ୍ଚ ମୂର୍ତ୍ତିଙ୍କୁ ଦକ୍ଷିଣ ଘରକୁ ଏବଂ ଶ୍ରୀଦେବୀ ଭୂଦେବୀ ଉଭୟଙ୍କୁ ଖଟ ସେଜ ଘରକୁ ନିଆଯାଏ।
1: ଶ୍ରୀଜୀଉମାନଙ୍କର ନେତ୍ରୋତ୍ସବ ବାସ୍ତବିକ ଭକ୍ତଜନଙ୍କର ନେତ୍ର ପବିତ୍ର ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନବସରର ପଞ୍ଚଦଶ ଦିବସ କାଳ ପ୍ରଭୁ ଦର୍ଶନରୁ ବଞ୍ଚିତ ହୋଇ ଭକ୍ତ ବ୍ୟଥିତ ହୋଇ ପଡ଼ିଥାଏ। ଏହାପରେ ନେତ୍ରୋତ୍ସବ ଅବସରରେ ଯେତେବେଳେ ପ୍ରଭୁ ଚକାଟୁଳାଙ୍କ ଦର୍ଶନ ଲାଭ କରେ ସେ ଅମୀୟ ତଥା ଭଗବତ ଆନନ୍ଦ ପ୍ରାପ୍ତ ହୁଏ।
2: ଶ୍ରୀଜୀଉମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଉତ୍ତରାୟଣ ପୂଜା ଅନ୍ୟତମ। ମକର ସଂକ୍ରାନ୍ତିର ଯାତ୍ରାକୁ ଉତ୍ତରାୟଣ ଯାତ୍ରା କୁହାଯାଏ। ଦ୍ୱିପହର ଧୂପ ସରି ଆଳତୀ ବଢ଼ିବା ପରେ ମକର ଚଉରାଅଶୀ ଭୋଗ ପଟୁଆରରେ ଆସେ। ସେହିଭଳି ଦୋଳଯାତ୍ରା ଅନ୍ୟ ଏକ ଯାତ୍ରା ଅଟେ। ଫାଲ୍ଗୁନ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳଯାତ୍ରା ହୁଏ। ଦୋଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ସରିବା ପରେ ତିନି ବାଡ଼ ମୈଲମ ହୋଇ ନାଲି ଲୁଗା ଲାଗି ହୁଅନ୍ତି। ଚାଚିରି ବେଶ ନିମନ୍ତେ ଲକ୍ଷ୍ମୀ ସରସ୍ୱତୀ ଦକ୍ଷିଣ ଘରକୁ ବିଜେ କରନ୍ତି। ଦୋଳଗୋବିନ୍ଦଙ୍କ ଏକାଦଶୀ ଭୋଗ ବନ୍ଦାବନା ଜୟ ବିଜୟ ଦ୍ୱାରଠାରେ ସରିବା ପରେ ଜଗନ୍ନାଥ ବଲ୍ଲଭକୁ ବିଜେ ହୁଅନ୍ତି। ଏକାଦଶୀ ନୀତି ପରି ଦ୍ୱାଦଶୀ ଓ ତ୍ରୟୋଦଶୀରେ ମଧ୍ୟ ନୀତି ହୁଏ। ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଅଗ୍ନି ଉତ୍ସବ ପାଳିତ ହୁଏ। ଏହା ହିରଣ୍ୟକଶିପୁର ଭଗ୍ନୀ ହୋଲିକାର ଭସ୍ମ ହେବା ଓ ପ୍ରହ୍ଲାଦ ରକ୍ଷା ପାଇବାର ସ୍ମୃତିରେ ହୋଲିକା ଦହନ ବା ହୋଲି ଉତ୍ସବ ଭାରତର ବିଭିନ୍ନ ପ୍ରାନ୍ତରରେ ପାଳିତ ହେଉଥିବାର ସ୍ମୃତିକୁ ଉଜ୍ଜୀବିତ କରେ। ଜଗନ୍ନାଥଙ୍କର ପୂର୍ବ ରୂପ ନୃସିଂହ ହୋଇଥିବାରୁ ତାହାଙ୍କର ଭକ୍ତ ପ୍ରହ୍ଲାଦର ଉଦ୍ଧାର ସ୍ମୃତି ଏଥିରେ ପ୍ରତିଫଳିତ। ଫାଲ୍ଗୁନ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କର ରାଜବେଶ ହୁଏ। ପୁଣି ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଜଗନ୍ନାଥ ଓ ଲକ୍ଷ୍ମୀଙ୍କ ଭିତରେ ଶ୍ରୀମନ୍ଦିରରେ ହୋରି ଖେଳ ହୋଇଥାଏ। ଫଗୁ ଦଶମୀ ଠାରୁ ପୂର୍ଣ୍ଣମୀ ଭିତରେ ଶ୍ରୀଜଗନ୍ନାଥଙ୍କୁ ବୋଇରାଣୀ, ଗଦି ଫେଟା, ବାରଲାଗି, ନେତଫିଟା ଓ ନିଉଛାଳି ପ୍ରଭୃତି ଶାଢ଼ୀ ଲାଗି କରାଯାଏ। ଅନ୍ୟ ଏକ ଯାତ୍ରାର ନାମ ହେଉଛି ଦମନକ ଚତୁର୍ଦ୍ଦଶୀ। ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀକୁ ଦମନକ ଚତୁର୍ଦ୍ଦଶୀ କହନ୍ତି। ଚତୁର୍ଦ୍ଦଶୀ ପୂର୍ବ ଦିନ ଦମନକ ଚୋରି ଯୋଗୁଁ ରାମଲୀଳା ଯାତ୍ରା ବନ୍ଦ ହୁଏ। ତେଣୁ ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ହେଉଥିବା ଦଣା ଚୋରି ବିଧି ଶ୍ରୀମନ୍ଦିରରେ ପାଳିତ ହୁଏ। ଜଗନ୍ନାଥ ବଲ୍ଲଭ ମଠରେ ଥିବା ଦଣା ଗଛକୁ ରାମକୃଷ୍ଣଙ୍କ ସ୍ତ୍ରୀ ହସ୍ତରେ ଲାଗି କରାନ୍ତି। ତ୍ରୟୋଦଶୀ ଦିନ ରାମକୃଷ୍ଣଙ୍କର ଦ୍ୱାରା ଚୋରି ହୋଇ ଅଣାଯାଇଥିବା ଦମନକ ବୃକ୍ଷ ଚତୁର୍ଦ୍ଦଶୀ ଦିନ ଠାକୁରଙ୍କ ପାଖରେ ଲାଗି ହୋଇ ଦମନକ ଯାତ୍ରା ଶେଷ ହୁଏ। ମହାଜନମାନେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନ ମୋହନଙ୍କୁ ବିଜେ କରାଇ ବଡ଼ ଦେଉଳକୁ ତିନି ଘେରା ବୁଲି ଭିତର ସିଂହାସନରେ ବିଜେ କରାନ୍ତି। ଚାଙ୍ଗୁଡ଼ିରେ ଥିବା ଦଣା ଗଛମାନ ଓ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଦଣା ଗଛମାନ ମୈଲମ କରାଯାଇ ଶ୍ରୀଜଗନ୍ନାଥ, ବଡ଼ ଠାକୁର ଓ ସୁଭଦ୍ରାଙ୍କୁ ଏହି ଛଅ ଗଛ ଲାଗି କରାନ୍ତି।

ଶୁଣୁଥିଲି ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ନେତ୍ରୋତ୍ସବ। ଆଲୋଚନା କରିଥିଲେ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହାୟତା କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 83ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ବୀରଶ୍ରେଷ୍ଠ ରାମଚନ୍ଦ୍ର କହିଲେ, ରେ କୁକୁଟ, ତୁ ପକ୍ଷୀମାନଙ୍କ ମଧ୍ୟରେ ରାଜା, ତୁ ମୋ ପ୍ରିୟାର ସମ୍ବାଦ ଦେଲୁ, ମୁଁ ତତେ ବର ଦଉଚି, ତୁ ସୁନାର ମୁକୁଟ ଧାରଣ କର। କିନ୍ତୁ କୁକୁଟ ଚର୍ମ ମୁକୁଟ ଧାରଣ କରିବାରେ ଆଗ୍ରହ ଦେଖାଇବାରୁ ରାମଙ୍କଠାରୁ ବର ପାଇ ସେହିଦିନଠାରୁ ସୁନ୍ଦର ଚର୍ମ ମୁକୁଟ ଧାରଣ କରିଛି। ପ୍ରକୃତରେ କେଡ଼େ ମନଜ୍ଞ କୁକୁଟର ମୁକୁଟ। ତାପରେ ରାମଚନ୍ଦ୍ର ଗଛମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି କହିଲେ, ତୁମ ଦେହରେ କଥା କୁହା ଶୁଆମାନେ ବସିଛନ୍ତି, ସେଇମାନେ ତ ତୁମର ବଚନ, ତଥାପି କାହିଁକି ମୋ ପ୍ରିୟା ସମ୍ପର୍କରେ କିଛି କହୁନାହଁ? ତୁମମାନଙ୍କର କୋରଡ଼ ଭଳି ବଡ଼ ବଡ଼ କାନ ଥାଉ ଥାଉ ମୋ କଥା ଶୁଣୁନାହଁ? ତୁମେ ଫୁଲରେ ମଣ୍ଡି ହେଇ ମୋ ଦୁଃଖରେ ସୁଖୀ ହେଇ ହସୁଛ ବୋଧ ହୁଏ। ତୁମେମାନେ ପର୍ବତ ଉପରେ ନ ରହି ତଳକୁ ଖସିପଡ଼। ରାମଙ୍କ କଥାରେ ଗଛମାନେ ତଳକୁ ଖସିଲେ ଏବଂ ପର୍ବତମାନେ ଅସୁନ୍ଦର ଦିଶିଲେ। ଏହି ସମୟରେ ଅଗସ୍ତି ଋଷି ରାମଙ୍କୁ ସଂଖୋଳିବା ପାଇଁ ଆସିଲେ। ମାର୍କଣ୍ଡେୟ ଋଷି ମଧ୍ୟ ବୁଲୁବୁଲୁ ସେଠାରେ ଆସି ପହଞ୍ଚିଲେ। ରାମ ଲୁଗାକାନିରେ ଲୁହ ପୋଛି ପୋଛି ମୁନି ଦୁହିଁଙ୍କୁ ପ୍ରଣାମ କଲେ। ଅଗସ୍ତି ଆଶ୍ୱାସନା ଦେଇ କହିଲେ, ହେ ରାମ, ତୁମେ ବିବେକୀ ପୁରୁଷ ହେଇ ଏଭଳି ଅଧୈର୍ଯ୍ୟ ହେଉଛ କାହିଁକି? ରାମ କହିଲେ, କନ୍ଦର୍ପ ଶିବକୋପରେ ଜଳିଯିବା ପରେ ସମ୍ବରାସୁର ତା ସ୍ତ୍ରୀକୁ ନେଲା, କିନ୍ତୁ ମୁଁ ବଞ୍ଚିଥାଉ ଥାଉ ମୋ ସ୍ତ୍ରୀକୁ ଅନ୍ୟ ଜଣେ ନେଇଯାଇଛି, ଏଥିରୁ ବଡ଼ ଆଘାତ ଆଉ କ'ଣ ଅଛି? ଅଗସ୍ତି କହିଲେ, ତୁମ ବୈକୁଣ୍ଠପୁରର ଦ୍ୱାରୀ ଜୟ ସାପଗ୍ରସ୍ତ ହୋଇ ରାବଣ ରୂପରେ ଜନ୍ମ ନେଇଛି, ସେ କ'ଣ ତୁମର ସୀତାଙ୍କୁ ଜଗନ୍ତା ନାହିଁ କି? ତୁମେ ଅଧୈର୍ଯ୍ୟ ହୁଅ ନାହିଁ, ତୁମେ ଯେତେବେଳେ ବାଳିକୁ ମାରିସାରିଛ ରାବଣକୁ ମଧ୍ୟ ନିଶ୍ଚୟ ମାରିବ। ରାମ କହିଲେ, ସୀତା ଅତି ସୁକୁମାରୀ ଏବଂ ଡରକୁଳା, ଯେଉଁ ରାକ୍ଷସମାନଙ୍କୁ ଦେବତାମାନେ ଭୟ କରନ୍ତି ସେ ସେହି ରାକ୍ଷସଙ୍କ ଗହଣରେ ଅଛି, ସେ କେମିତି ବଞ୍ଚିବ? ମୋଠୁ ଅଲଗା ହେବ ନାହିଁ ବୋଲି ବଣକୁ ଆସିଥିଲା, ବିରହନିଆଁ ତାକୁ ଜାଳିସାରିଥିବ, ସେ କ'ଣ ଆଉ ବଞ୍ଚିଥିବ? ଏଇ କଥା ମୁଁ ଏକାକୀ ବସି ଘୋଷୁଛି। ଅଗସ୍ତି କହିଲେ, ସୀତା ସର୍ବଂସହା, ଯିଏ ସବୁ ସହିପାରେ ସେ ବେଦନା ମଧ୍ୟ ସହିଯିବ, ତୁମେ ଅଧୀର ହୁଅ ନାହିଁ। ରାମଙ୍କୁ ବୋଧ କରାଇ ଅଗସ୍ତିଙ୍କ ସହ ଫେରିଲାବେଳେ ମାର୍କଣ୍ଡେୟ ପଚାରିଲେ, ହେ ମୁନି, ଇଏ ପରା ବିଷ୍ଣୁ, ୟାଙ୍କର ବିଷ୍ଣୁ ପରାକ୍ରମ କାହିଁ? ଯଦି ଇଏ ବିଷ୍ଣୁ ହେଇଥାନ୍ତେ ଅନ୍ୟମାନଙ୍କର ବିପତ୍ତି ଦୂରେ ଥାଉ, ନିଜ ବିପତ୍ତିକୁ ଖଣ୍ଡନ କରିପାରନ୍ତେ ନାହିଁ? ଇଏ ତ ବହୁତ ସୁନ୍ଦର ଦେଖାଯାଉଛନ୍ତି, ମୋର ମନେ ହେଉଛି ଇଏ କନ୍ଦର୍ପ, ପୂର୍ବଜନ୍ମରେ ଶିବଙ୍କ କୋପରେ ଜଳିଯାଇଥିବାରୁ ପ୍ରିୟା ବିଚ୍ଛେଦ ଘଟିଥିଲା, ଏହି ଜନ୍ମରେ ମଧ୍ୟ ପ୍ରିୟା ବିଚ୍ଛେଦ ଘଟିଛି। ମାର୍କଣ୍ଡେୟଙ୍କଠାରୁ ଏହି କଥା ଶୁଣି ଅଗସ୍ତି କହିଲେ, ବିଷ୍ଣୁ ଏବେ ରାମ ରୂପରେ ଦୁଇ ବାହୁ ଧାରଣ କରିଛନ୍ତି, ଯେପରି ବାମନ ତ୍ରିବିକ୍ରମ ହେଲେ ଏବଂ ସ୍ୱର୍ଗମର୍ତ୍ତ୍ୟ ପାତାଳକୁ ଅଧିକାର କଲେ ସେହିପରି ଏହାଙ୍କ ଐଶ୍ୱର୍ଯ୍ୟ ଧୀରେ ଧୀରେ ବଢ଼ିବ। ମୁନି ଦୁହେଁ ଏହିପରି କଥାବାର୍ତ୍ତା ହେଇ ନିଜ ନିଜ ଆଶ୍ରମରେ ପହଞ୍ଚିଲେ।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 83ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଗୀତାରାଣୀ ଦାସ, ଦେବାକର ମହାନ୍ତି ଏବଂ ସେବାରାଣୀ ମହାପାତ୍ର। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର, ପ୍ରଯୋଜନା ପ୍ରସନ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଲେଖ୍ୟ ରଜତ କୁମାର କର।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା ଅଗଣାକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତାବନ୍ଧୁ, ଆଜି ସେହି ପବିତ୍ର ଦିନ ଯେଉଁ ଦିନକୁ ଚାହିଁ ବସିଥାଏ ଭକ୍ତ, ଥରେ ଦେଖିଦେବାକୁ ସେହି କଳା ଶ୍ରୀମୁଖଙ୍କ ନବଯୌବନ ବର୍ଷ ନେତ୍ର ଉତ୍ସବର ଏହି ଶୁଭ ସମୟରେ ମନ ଆପେ ଆପେ ଟାଣି ହୋଇଯାଉଛି ପୁରୀଧାମକୁ। ଥରେ ଦେଖିଦିଅନ୍ତା କି ତାକୁ, ମନ ଶାନ୍ତିରେ ହୋଇଯାଆନ୍ତା, ପୁରୀ ଯାଆନ୍ତା, ଆଉ ଜୀବନ ସାର୍ଥକ ହୋଇଯାଆନ୍ତା। ହଁ, ଅଣସର ସରିଛି କଳା ଦିଅଙ୍କର ଆଜି ନବଯୌବନ ବେଶ। କି ସୁନ୍ଦର ଦେଖାଯାଉଛନ୍ତି, ଆଖି ଚାହିଁଲେ ବି ଦୂରେଇ ପାରୁନି ଏମିତିକା ଠାକୁର ସିଏ।

0: ଏଇ ମହାର୍ଘ ସମୟ ନବଯୌବନ ରୂପୀ ତିନିଦିଅ ଭକ୍ତଙ୍କ ଦର୍ଶନ
1: ଆହା
0: ଜୀବନର ସତେ ଯେମିତି ସମସ୍ତ କାମନା ସେଇ ଦୁଇ ନୟନ ଭିତରେ ସମାହିତ ହଁ ସମାହିତ ସେଇ ଦୁଇ ନୟନ ଭିତରେ ହେ ମହାବାହୁ ହେ କାଳିଆ ସାଆନ୍ତ ମନ ଥରେ ଚାହିଁ ପଚାରିବାକୁ କେମିତି ସ୍ନାନ ପୂର୍ଣ୍ଣିମାରେ 108 ଗରାରେ ଗାଧୋଇଲ ଯେ ତୁମକୁ ଜ୍ୱର ହେଲା ପୁଣି ରହିଲ ଅଣସର ଘରେ ଆଉ ଏତେଦିନ ଭକ୍ତ ତୁମକୁ ଛାଡ଼ି କେମିତି ରହିଲା ଆଜି ମନ ଚାହୁଁଛି ପଚାରିବାକୁ କେମିତି ଅଛ ହେ କାଳିଆ ସାଆନ୍ତ କେମିତି ଅଛ ହେ ଭକ୍ତ।

ହଟିଆ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ ଦୁଃଖୀର ଠାକୁର ଦରଦୀ ବନ୍ଧୁ ପୁଣି ସମର୍ପିତ ପ୍ରାଣର ସଖାସିଏ ଚାଲି ଆସନ୍ତି ବଡ଼ ଦାଣ୍ଡକୁ ଭେଟିବାକୁ ଭକ୍ତଙ୍କୁ। ଭକ୍ତର ଆଖିରେ ଆଖି ମିଶାଇ ଅବଲୋକେ ପଢ଼ିବାକୁ ହୃଦୟ ମନ୍ଦିରେ ତାର ଭକ୍ତିର ଭାଷାକୁ। ହଁ, ସେ ହେଲେଣି ପ୍ରସ୍ତୁତ ସୁସ୍ଥ ହୋଇ ଆସିବାକୁ ବଡ଼ ଦାଣ୍ଡକୁ। ଆଜି ନବଯୌବନ ବେଶ, ଆଜି ନେତ୍ରୋତ୍ସବର ସେହି ସମୟ, ଆଖି ଆଖିରେ ମିଶିବାର ସମୟ। ପୁଣି ଆସିବ ଦିନ, ଆଉ ଗୋଟିଏ ଦିନର ପ୍ରତୀକ୍ଷା। ସେ ଆସିବେ ବଡ଼ ଦାଣ୍ଡକୁ ଝୁଲି ଝୁଲି। ଏପଟେ ଭକ୍ତ ଭକ୍ତ ତାଙ୍କ ରାଣ ଦେଇ କହୁଥିବ ମନ ପହଞ୍ଚିବା ପର୍ଯ୍ୟନ୍ତ। ବଡ଼ ଦାଣ୍ଡରୁ ରଥ ଆଗକୁ ଗଡ଼ିବ ନାହିଁ, ଥରେ ଦେଖିବାକୁ ଇଚ୍ଛା ସେ କଳା ଦେହକୁ। ସେ ବି ତାଙ୍କ ମନ ବି ଉଚ୍ଛନ ଭକ୍ତକୁ ଭେଟିବା ପାଇଁ।

ଆଷାଢ଼ ଆକାଶର ବର୍ଷା କାହିଁ କେତେ ଦୂରରୁ ଧାଇଁ ଆସିଛି ଏ ଘନକୃଷ୍ଣ ମେଘ, ବର୍ଷ ତମାମ ପ୍ରତୀକ୍ଷର ଅନ୍ତ ଘଟାଇ ଏ କଳା ମେଘ ବର୍ଷିଯିବ ନୀଳଚକ୍ର ଉପରେ। ବଡ଼ ଦେଉଳ ଧୁଆ ପାଣିରେ ପବିତ୍ର ହେବ ବଡ଼ ଦାଣ୍ଡ, ଆକାଶ ଆଖିର ଲୁହ ଟୋପାରି ଶ୍ରୀକ୍ଷେତ୍ରରେ ଭିଡ଼ ଜମିବ। କାଳିଆ ଠାକୁର ଦେଉଳ ଛଡ଼ି ରଥ ଉପରେ ବସିବେ, ଆକାଶରେ ଉଡ଼ୁଥିବା ମାଳମାଳ ପକ୍ଷୀ ଓ ମାଟିରେ ପାଦ ଥାପିଥିବା ଛଳ ଛଳ ଆଖିଙ୍କ କାତର ପ୍ରାର୍ଥନାରେ ନାଚି ଉଠିବ ବଡ଼ଦାଣ୍ଡ। ଶ୍ରୀକ୍ଷେତ୍ରଠାରୁ 750 କୋଶ ଦୂରରେ ବସିଛି ଆପଣାର ଭକ୍ତ। ଜାତିର ଯବନ ହୋଇଥିବାରୁ ମନ୍ଦିରକୁ ସେ ଜଗନ୍ନାଥ ଦର୍ଶନ କରି ଆସିପାରି ନାହିଁ। ତାରିପରି ଭକ୍ତଙ୍କୁ ତାରିବା ପାଇଁ ବର୍ଷକୁ ଥରେ ରଥରେ ବସନ୍ତି କାଳିଆ ଠାକୁର, ଆଉ ଆଜିଠୁ ହେଉଛନ୍ତି ସେ ପ୍ରସ୍ତୁତ। ସେ ଆସୁଛନ୍ତି।

କେମିତି ମନ ହେବ ତାକୁ ଛାଡ଼ି ଆସିବାକୁ। ଆଖିରେ କଜଳ ଲଗେଇ ସେ ଆଜି ଭାରି ସୁନ୍ଦର ଦେଖାଯାଉଥିବ। ସତେକି ମନ ଚାହିଁବ ତାଙ୍କୁ ଛାଡ଼ି ଆସିବାକୁ, ତାଙ୍କର ଦୁଇ ଆଖିକୁ ଚାହିଁ ସବୁ କଥା କହିଦେବାକୁ, ଯାହା ଥିଲା ଅନେକ ଦିନରୁ ବାକି। ହେଲେ ମନ କ'ଣ କରିବ, ମନ ତ ଚାହୁଁଛି ତାଙ୍କୁ ସବୁ କହିବାକୁ, ହେଲେ ସିଏ ତ ଭାବର ଠାକୁର, ଭକ୍ତଙ୍କ କଥା ସେ ଆଗେ ବୁଝନ୍ତି। ଭକ୍ତଙ୍କ ମନ କଥା ବୁଝି ସେ ଲୀଳାଖେଳା କରନ୍ତି।

କେତେବେଳେ ଭକ୍ତ ତାଙ୍କୁ ଏମିତି ଭାବରେ ଭକ୍ତିରେ ପୋତି ପକାଏ ତ ପୁଣି କେତେବେଳେ ବାଲି ରଥ ତୋଳି ମନ ମାରି ବସେ ଆଉ କୁହେ, ଥରେ ଆସନ୍ତନି ହେ କାଳିଆ ସାଆନ୍ତ, ଏଇ ରଥକୁ ତମେ ଏବେ ହେଉଛ ପ୍ରସ୍ତୁତ, ଏଇ ରଥରେ ବସି ଥରୁଟିଏ ମୁଁ ତୁମକୁ ଟାଣି ଦିଅନ୍ତି। ତୁମେ ପା ଭାବର ଠାକୁର, ଭକ୍ତିର ଠାକୁର, ଭକ୍ତ ପ୍ରାଣରେ ତୁମେ ଆସ ହେ କାଳିଆ ଠାକୁର। ଚାହିଁ ଚାହିଁ ବସିଛି ସେଇ ଦିନକୁ ଯେଉଁଦିନ ତୁମେ ବସିବ ମୋର ଏଇ ବାଲି ରଥରେ।

ସେ ତ ଭାବର ଠାକୁର, ଭକ୍ତିରେ ଡାକିଲେ ଭାବରେ ଡାକିଲେ ସିଏ ଚାଲି ଆସେ ପାଖକୁ ଭକ୍ତର। ହଁ, ସେଇଥିପାଇଁ ତ ଏଇ ମାନବୀୟ ଲୀଳା ଖେଳା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭାଇ ଆଉ ଭଉଣୀର ସାଙ୍ଗେ ସେ ଆସୁଛନ୍ତି ଦର୍ଶନ ଦେବାକୁ ଭକ୍ତଙ୍କୁ ପ୍ରସ୍ତୁତ। ଆଜି ଆଜି ସିଏ ନବଯୌବନ ବେଶ ଭକ୍ତଙ୍କୁ ଦର୍ଶନ ଦେଇ କହୁଛନ୍ତି, ଥରୁଟିଏ ଆଖି ପୂରେଇ ଦେଖିଯାଅ। ଜଗନ୍ନାଥଙ୍କର ପବିତ୍ର ନେତ୍ରୋତ୍ସବକୁ କୁହାଯାଏ ଯେ ଯେଉଁମାନେ ଦର୍ଶନ କରନ୍ତି ସେଇମାନେ ଭବସାଗରରୁ ପାର ହୋଇ ହରିଙ୍କର ଦେବଦୁର୍ଲଭ ସ୍ଥାନକୁ ଅର୍ଥାତ୍ ବୈକୁଣ୍ଠକୁ ଗମନ କରନ୍ତି। ସତେ କି ତୁମରି ହାତରେ ସବୁକିଛି, ତୁମେ ଏଠି ଜୀବନକୁ ରକ୍ଷା କରିପାର, ପୁଣି ଭକ୍ତର ଭାବକୁ ବୁଝିପାର, ତୁମେ ସବୁ ଦେଖୁଛ ହେ ଚକା ଆଖି, ତୁମେ ଏମିତି ଚାହିଁ ରହିଥାଅ ସୁଖ ଦୁଃଖର ଏଇ ସଂସାରକୁ।

ସେଇ ଗୋଟିଏ ସହରର ନାଁ ଏବେ ସବୁଆଡ଼େ, କାହିଁକି ନା ସବୁଆଡ଼େ ହେଉଛନ୍ତି ଭକ୍ତ ପ୍ରସ୍ତୁତ ଆସିବାକୁ ବଡ଼ଦାଣ୍ଡକୁ, ସେଇ ପୁରୀକୁ। ଥରେ ସେଇ ବଡ଼ଦାଣ୍ଡର ଧୂଳି, ସେଇ ଶରଧା ଭାଲିର ବାଲିକୁ ଆଣି ହାତରେ ମୁଠାଇ ମୁଣ୍ଡରେ ମାରିଦେବାକୁ ଇଚ୍ଛା ସମସ୍ତଙ୍କର, କାହିଁକି ନା ସେଇଠି ଅଛନ୍ତି ସେ କଳା ଠାକୁର। ସେ ଭାବରେ, ସେ ଭକ୍ତିରେ, ସେ ପୁଣି ହସରେ, ସେ ପୁଣି ଲୁହରେ। ଏହି ଅପେକ୍ଷା କେବଳ ଗୋଟିଏ ସ୍ଥାନର ନୁହେଁ, ଏହା ସାରା ବିଶ୍ୱରେ। ସେଇଥିପାଇଁ ତ ପ୍ରସ୍ତୁତ ସିଏ, ପ୍ରସ୍ତୁତ ଜଣେଇବାକୁ ଭକ୍ତ ତାର ଦୁଃଖକୁ, ସେ କାଳିଆ ସାନ୍ତକୁ। ହଁ, ସେ ହେଉଛନ୍ତି ପ୍ରସ୍ତୁତ ଦେଖାଦେବାକୁ ଭକ୍ତଙ୍କୁ। ସେ ସୁନ୍ଦର ଚକାଚକା ନୟନରେ ଚାହିଁଦେବାକୁ ଥରଟିଏ ତାଙ୍କର ଭକ୍ତ ଆଡ଼କୁ, ଆଉ କହିବାକୁ, ଏ ଦେଖ ମୁଁ ଆସିଛି, କାରଣ ବୁଝିବାକୁ ତୁମର ଦୁଃଖ ଜଣେଇ ଦିଅ।

ନୂଆ ବିଷ ନୂଆ ଦର୍ଶନ କାଳିଆ ହେଉଛି ପ୍ରସ୍ତୁତ ଆସିବାକୁ ବଡ଼ଦାଣ୍ଡ। ଏପଟେ ଭକ୍ତ ହାତ ପାତି ମାଗୁଛି, ହେ କାଳିଆ ସାନ୍ତ, ବାହୁ ମିଳି ଡାକୁଛି, ହେ କାଳିଆ ସାନ୍ତ, ପ୍ରଭୁ ଆସନ୍ତୁ ନା ବଡ଼ଦାଣ୍ଡକୁ, ଆସିବି ଅପେକ୍ଷା ଆପଣଙ୍କର ସେଇ ପହଣ୍ଡିକୁ। ରଥ ପ୍ରସ୍ତୁତ ରହିଛି, କେବଳ ପ୍ରତୀକ୍ଷା ରଥିର ଆଗ ମନକୁ। ଭକତମାନେ ରୁଣ୍ଡ ହେବା ଆରମ୍ଭ କଲେଣି, ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଭାବେ ଏବେ ଲାଗୁଛି ଜନାକୀର୍ଣ୍ଣ ହେବାକୁ ପ୍ରସ୍ତୁତ ହେଲାଣି। ଯେତେବେଳେ ଆପଣ ପ୍ରସ୍ତୁତ, ସେତେବେଳେ ବା ଏଇ ଦାଣ୍ଡ କେମିତି ଫାଙ୍କା ରହିବ। ହଁ, କିନ୍ତୁ ଶ୍ରୋତାବନ୍ଧୁ, ଗୀତ ଗୀତିକା ଏଇଠି ଏତିକି କହିବାକୁ ଚାହୁଁଛି ଯେ ଠାକୁର ତ ହେଲେଣି ପ୍ରସ୍ତୁତ ଆସିବାକୁ, କାଳିଆ ହେଲେଣି ପ୍ରସ୍ତୁତ ଦର୍ଶନ ଦେବାକୁ ଭକ୍ତଙ୍କୁ। ହେଲେ ଆମେ ନିଜକୁ ଟିକିଏ ମାନସିକ ସ୍ତରରେ ପ୍ରସ୍ତୁତ କରିନେବା, କାହିଁକି ନା ପ୍ରାଣ ଚାହୁଁଛି ଏକକାର ହେବାକୁ ସେଇ ଠାକୁରଙ୍କ ପାଖରେ, ସେଇ ତିନି ରଥକୁ ଠାତ ଟାଣିବାକୁ। କିନ୍ତୁ ଆମେ ସତର୍କ ରହିବା, ଶାନ୍ତି ଶୃଙ୍ଖଳା ସହ ଏଇ ଯାତ୍ରାକୁ ଯିବା, ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା, ପ୍ରଶାସନଙ୍କୁ ସହଯୋଗ କରିବା, ଆଉ ବୟସ୍କ ଯେଉଁମାନେ ଯାଉଛନ୍ତି, ବୃଦ୍ଧ ଏବଂ ପିଲାମାନେ ଟିକେ ଭିଡ଼ଠାରୁ ଦୂରେଇ ରଖିବା ସେମାନଙ୍କୁ। ଭାବରେ ରୁହନ୍ତୁ ଠାକୁର, ଭକ୍ତିରେ ରୁହନ୍ତୁ, ହେଲେ ଆମେ ସମସ୍ତେ ସତର୍କ ରହିବା ନିଜ ଜୀବନକୁ। ସେ କାଳିଆ ଠାକୁରଙ୍କୁ ଯେଉଁଠି ଡାକିଲେ, ଯେମିତି ଭାବରେ ଡାକିଲେ, ଯେଉଁଠି ଛିଡ଼ା ହୋଇ ଡାକିଲେ, ରଥ ଦୌଡ଼ିରେ ଟିକିଏ ହାତ ମାରିଦେଲେ ପ୍ରାଣ ଭିତରେ ରହିଯାଆନ୍ତି ସେଇ ଠାକୁର। ସେ ପରା ଭାବର ଠାକୁର, ସେ ପରା ଭକ୍ତିରେ ଥାଆନ୍ତି।

ଠାକୁରିଆ ଭାବରେ ରୁହନ୍ତୁ, ଭକ୍ତିରେ ରୁହନ୍ତୁ, ଭକ୍ତର ମନରେ ରୁହନ୍ତୁ। ଚାଲନ୍ତୁ ସଭିଏଁ ମିଳିମିଶି ପ୍ରଭୁଙ୍କର ସେହି ରଥଯାତ୍ରାକୁ ସଫଳ କରିବା।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତନାଟ୍ୟ କିରାତ ଅର୍ଜୁନ। ମୂଳ ରଚନା ଦୋଳଗୋବିନ୍ଦ ମଙ୍ଗରାଜ, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଆସନ୍ତୁ ଶୁଣିବା ଗୀତନାଟ୍ୟ କିରାତ ଅର୍ଜୁନ।

0: ଶୁଣ ଶିଷ୍ୟଗଣ, ସନ୍ଧ୍ୟାବେଳେ ପୂଜା ହେବ ଲକ୍ଷ୍ମୀ ପାର୍ବତୀଙ୍କ, ଯାହା ଲୋଡ଼ା ସେ କାରଣ କହିବି ତୁମ୍ଭଙ୍କୁ। ଏ ବେଳରେ ପାଠପଢ଼ା ଚର୍ଚ୍ଚା କର ସର୍ବେ ମିଳି।
1: ଦଣ୍ଡବତ ଆଚାର୍ଯ୍ୟ।
0: କିଏ ଡଗର, ଖବର କଣ?
1: ବଣୁଆ ଶବରଟାଏ ଗଣ୍ଡା ଭାର ଧରି ବାହାରେ ହୋଇଛି ଛିଡ଼ା ସାକ୍ଷାତ ନିମନ୍ତେ। ଆଜ୍ଞା ହେଲେ ଡାକିଲି ତାହାକୁ।
0: ଯାଅ ଦୂତ, ଆଣ ତାକୁ ଡାକି ଏହି ଆଖଡ଼ା ଶାଳକୁ।
1: ଯଥା ଆଜ୍ଞା ଆଚାର୍ଯ୍ୟ।
0: କିଏ କିଏ ଶବର, କି କାରଣେ ଆଗମନ?
2: ଜୁହାର ଗୁରୁଦେବ, ଜୁହାର।
0: କିଏ ତୁ ଶବର? ଘର ତୋର କେବଳ ସ୍ଥାନରେ, କି କାରଣେ ଗଣ୍ଡା ଭାର ଆଣିଛୁ ଏଠାକୁ?
2: ମାଣିଙ୍କ ପର୍ବତ ଲଟି ତଳେ ମୋର ପଲ୍ଲୀ, ଜାତିରେ କିରାତ ଜୀବ ମାରିବା ମୋ ବୃତ୍ତି। ଶୁଣିଲି ମୁଁ ଦ୍ରୋଣଗୁରୁ ବାରୁଣା ବନ୍ତରେ ଅସ୍ତ୍ର ଶିକ୍ଷା ଦେଉଛନ୍ତି ରାଜକୁମାରଙ୍କୁ, ତେଣୁ କରି ଆଶା ନେଇ ଆସିଛି କିଙ୍କର, ଦୟାକରି ଶିଷ୍ୟ ପଦେ କରନ୍ତୁ ଗ୍ରହଣ।
3: ଉତ୍ତମ କଥା, ଶିକ୍ଷା କର ରହି ଗୁରୁ ତୁଲେ ଥିଲେ ଶବର ମାରିଦେବ ବହୁ ବନସର, ଗଣ୍ଡା ମୃଗ ବାଉଟିଆ ମିଳିବେ ବହୁତ।
0: ତୁମେ ଯଥାର୍ଥ କହିଛ ଅର୍ଜୁନ, ଥାଉ ଆମ୍ଭ ନିକଟରେ କିରାତ ଗୋଟିଏ।
4: ଅସମ୍ଭବ, ଏହା ନ ରହିବ ବନଚର ରାଜପୁତ୍ର ମେଳେ।
0: ଦୁର୍ଯ୍ୟୋଧନ, କି ନିମନ୍ତେ କରୁଛ ବାରଣ?
4: ଛୋଟ ଲୋକେ ମୋଟ ଶିକ୍ଷା ନୁହଇ ଉଚିତ, ଦୂର କର ବର୍ବରକୁ ସମ୍ମୁଖରୁ ମୋର ଦୁଃଶାସନ।
5: ଆଦେଶ କରନ୍ତୁ ଜ୍ୟେଷ୍ଠ ଭ୍ରାତା।

0: କଣ ଯେ କହିବି ଏ ମରଦକୁ, ସେ କାରୁ ଫେରି ବାରଟକୁ ରାନ୍ଧିବାକୁ କହିଲା। ଗଣ୍ଡ ଭାରଟାକୁ କାନ୍ଧିରେ ପକାଇ ସେତକି ବେଳୁ ଯାଇଛି ତ ଗଲା ଯାଇଛି। ଦୁଇ ମାସ ହେଲାଣି ବାୟାଙ୍ଗ ପରି ଲଟା ଜଙ୍ଗଲ କାଟି ପଦା କଲାଣି। କହୁଛି କଣ ନା, ଗୋଟେ ବିଦ୍ୟା ସାଧିବ ଆସୁ ସିଏ, ଆଜି ତାର ଦିନକୁ ମୋର ଦିନେ। ହେଲୁ ମା, ରାଗରେ କଣ ଜର ଜରେ ଇଆଡେ ଥାଇଛି।
1: ଅପମାନ ଅପମାନ କେତେ ଆଜି ଅପମାନ ନ ଦେଲେ କୌରବେ, ଗୌରବ ସୀମା ମୋହର ହେଲା ଭସ୍ମୀଭୂତ। ଗୁରୁ ତୃଣ ଦେଲେ ଅନୁମତି, ହେଲେ ଦୁର୍ଯ୍ୟୋଧନ ଦେଲା ଏତେ ଶାସ୍ତି। ରେ ମନ ଥୟ ଧର ଥୟ ଧର, ଦେଖିଲା କାର୍ଯ୍ୟ କିଛି ସାଧ୍ୟ କର ତୁହି। ହଁ ହଁ, ମୁଁ ସାଧିବି, ମୁଁ ନିଶ୍ଚୟ ସାଧିବି, ମୁଁ ନିଶ୍ଚୟ ସାଧିବି।

0: କଥା ଶୁଣି ମତେ ହସ ମାଡୁଛି। ତୁ ପୁଣି ବିଦ୍ୟା ସାଧିବୁ, ତୋର ଗୁରୁ କିଏ? ବିନା ଗୁରୁରେ ବିଦ୍ୟା ପରାପତ ହବା କଥା ତୁ କୋଉଠୁ ଶୁଣିଛୁ ନା ଦେଖିଛୁ?
1: ତୁ ଦେଖିବୁ ସାରିଆ, ମୋ ବିଦ୍ୟାର ଦିନେ ହୋଇବ ପରୀକ୍ଷା। କୌରବ ମାନେ ଯାହାକୁ କରିଛନ୍ତି ଗୁରୁ, ସେଇ ଦ୍ରୋଣ ମୋର ବି ହେବେ ଗୁରୁ। ମାଟିରେ ତାଙ୍କ ମୂର୍ତ୍ତି କରିନ ତିଆରି, କରିବି ମୁଁ ପୂଜା। ସାଧନାରେ ସିଦ୍ଧି ମୋର ନ ହେବ କାହିଁକି?
0: ହଉ ହଉ ଆ ପଳେଇଆ, ଆ ଘରକୁ ଆ, ରନ୍ଧା ରନ୍ଧି ସେତିକି ବଳ ଥୁଆ ହେଇଛି, ଖାଇବୁ ଚାଲ
1: ଚାଲ।
2: ହଁ ଶିଷ୍ୟଗଣ ଉପସ୍ଥିତ, ଆଜି ବଡ ଉତ୍ତମ ସମୟ। ଏକ ତ ଫାଲ୍ଗୁନ ମାସ, ବସନ୍ତର ଋତୁ, ଶୁକ୍ଳ ପକ୍ଷ ତୃତୀୟାରେ ଶୁକ୍ରଙ୍କ ଦିବସ, ତେଣୁ ଏହି ଶୁଭ ଯୋଗେ ପରୀକ୍ଷା କରିବା ବିଦ୍ୟା ସର୍ବଶିଷ୍ୟଙ୍କର।
3: ଆମ୍ଭେମାନେ ପ୍ରସ୍ତୁତ ଗୁରୁଦେବ, କିଭାବେ ପରୀକ୍ଷା ଦେବୁ ଦୟାବହି କୁହନ୍ତୁ ଆମ୍ଭଙ୍କୁ।
2: ବେଶ ଶୁଣ ଶିଷ୍ୟଗଣ,

0: ଗୁରୁଦେବ କେବଳ ଏତିକି ଛଡ଼ା ଆଉ ମୋତେ ନ ଦିଶି କିଛି।
1: କେମିତି ଦିଶିବ ଅନ୍ଧ ପୁଅକୁ ଅନ୍ଧର ଛଡ଼ା ଆଉ ତ କିଛି ଦିଶିବ
0: ନାହିଁ।
2: ବସ୍ଚ ଅର୍ଜୁନ
3: ଆଦେଶ କରନ୍ତୁ ଗୁରୁଦେବ।
2: ପରୀକ୍ଷା ନିମନ୍ତେ ଧନୁ ଧରିଣ ହସ୍ତରେ କୁହ ବାବୁ ଲକ୍ଷ୍ୟ କରି କି ଦିଶେ ତୁମ୍ଭଙ୍କୁ।
4: ଆଠ ସହସ୍ର

0: ଧନ୍ୟ ଧନ୍ୟ ତୁ ଅର୍ଜୁନ ଧନ୍ୟ ତୁହି। ଆଜି ମୁଁ ଜାଣିଲି ପାର୍ଥ, ପରଶୁରାମ ସହ ତୁଇ ହେଲୁ ସମକକ୍ଷ। ପୃଥିଭାରା ନିବାରଣେ ଜନ୍ମ ହୋଇ ତୁହି, କାଳେ କାଳେ ରଖିବୁ ତୁ ଯଶ ଓ ଗୌରବ। ଯାଅ ବାବୁ ନିଜ ସ୍ଥାନେ, ପରୀକ୍ଷାରେ ହେଲୁ ତୁ ଉତ୍ତୀର୍ଣ୍ଣ। ପୁତ୍ର ଅଶ୍ୱତ୍ଥାମା
1: ଆଦେଶ କରନ୍ତୁ ପିତା।
0: ଧନୁ ଧରି କହ ତୁ ଆକର୍ଷି, କି ପାରିଛୁ ଦେଖି ତୁ ଗିରି ସନ୍ନିଧାନେ।
2: ପର୍ବତ

0: ଯା କୁଳାଙ୍ଗର, ହସ୍ତିନାରେ ରହିଯେବେ ଅମର ହେବାକୁ ଇଚ୍ଛା। ପୁଣ୍ୟତୟା କୁଳେ ବସି ଉଦ୍ଦାଳ କବଟ ମୂଳେ ନିରଞ୍ଜନ ଚିନ୍ତ ଯାଇ ଭବୁ ହେବୁ ତ୍ରାହି।
1: ପିତା ଯାଉଅଛି, ପିତା ଯାଉଅଛି ମୁହିଁ, ଅଜପା ଲୟେ ଚିନ୍ତିବି ନିରଞ୍ଜନ ରୂପ, ହେବି ଯେବେ ବରପ୍ରାପ୍ତ ଦେଖା ଦେବି ଆସି, ତା ନହେଲେ ସେଇ ଜଳେ ହାରିବି ଜୀବନ। ବିଦାୟ ପିତା, ବିଦାୟ।

0: ସଖା କର୍ଣ୍ଣ
1: କୁହ ସଖା,
0: ସମଗ୍ର ଅରଣ୍ୟ ବୁଲି ଆସିଲୁଣି ଆମ୍ଭେ, ଏ ପର୍ଯ୍ୟନ୍ତ ଗଣ୍ଡାଟିଏ ନ ମିଳିଲା ଦେଖା। ଦିଶୁଛି ଝରଣା ଆଗେ, ନେବା ଥରେ ସନ୍ଧାନ କି ଯାଇ ସେ ସ୍ଥାନକୁ।
1: ଚାଲ ସଖା, ଭାଗ୍ୟ ଯୋଗେ କାଳେ ଯଦି ମିଳିଯାଏ ଦେଖା, ଗୁରୁଙ୍କର କାର୍ଯ୍ୟ ଗୋଟି ହୋଇବ ସମ୍ପନ୍ନ।

0: ସଖା କର୍ଣ୍ଣ
1: କୁହ ସଖା,
0: କି ସୁନ୍ଦରୀ ରମଣୀ!
1: ମନେ ହୁଏ ବନବାସୀ ସବରୁଣୀ ଜଣେ ଝରଣାକୁ ଆସିଅଛି ଜଳ ନେବା ପାଇଁ।
0: କି ମଧୁର ବୀଣା ତୁଲ୍ୟ ବାଣୀ ମନକୁ ଦେଉଛି ମୁଗ୍ଧ କରି। ହାୟ, ନୁହେଁ ଏତ ମର୍ତ୍ତ୍ୟର ମାନବୀ, ବର୍ଣ୍ଣିଲେ ୟା ରୂପ ଶୋଭା ଅଣ୍ଟିବ ନାହିଁ ଧାତାର ବୟସ କଦାପି। ମନୁଷ୍ୟ ତ ଛାର, ଦେଖି ଭୋଳ ହେବେ ୟାକୁ ଶୁକ ସନକାଦି। କିପରି କିପରି ଏ ନାରୀ ମୋର ହେବ କରଗତ।

0: ଆମ ସାଥିରେ ଯିବ ଆସ ସୁନ୍ଦରୀ।
1: ନା ଏମିତି ଅନୀତି କଥା କହନେ କହୁଛି, ଛାଡି ଦେ ବାଟ। ଆରେ ଛାଡ ନା କହୁଛି, ଜଳଘାଟି ନେଇ ମୁଇଁ ଯିବି ମୋ ପଲ୍ଲୀକି।
0: ପଲ୍ଲୀକି ଫେରିବା ଆଶା ଛାଡି ଦେ ସୁନ୍ଦରୀ, ଫିଙ୍ଗି ଦେଇ ଜଳଘଟି ଚାଲ ମୋ ସାଥିରେ। ଧୃତରାଷ୍ଟ୍ର ସୁତ ମୁହିଁ ମାନି ଦୁର୍ଯ୍ୟୋଧନ, ହେବୁ ଯେବେ ରାଣୀ ମୋର, ଲକ୍ଷେ ପରିବାର ତୋତେ ଖଟିବେ ନିରତେ।

0: ସୁଶାସନ ସଖା କର୍ଣ୍ଣ
1: ନା
0: ଜୀବ ନାହିଁ ସ୍ୱରାଜରେ ସେହି
1: ନା
0: ଧର ତାକୁ ନେବା ସ୍ୱରାଜ୍ୟକୁ ଗୁରୁ ଦ୍ରୋଣ ପଚାରିଲେ କହିବା ବୁଝାଇ ମୃଗ ବଦଳରେ ମୃଗ ନୟନା ମିଳିଲା ଧର ଧର ସର୍ପେ ତାକୁ।

0: ମରିଛନ୍ତି ମରିଛନ୍ତି ପାପ ମତି କୁରୁ ବୀରଗଣ। ଏବେ ତୋର ମନ ଖୁସି ହେଲା ତ ସାରିଆ, ଚାଲ ଚାଲ ଆମେ ଫେରିଯିବା ପଲ୍ଲୀକୁ ଆମର।
1: ଭୀମ, ଅର୍ଜୁନ,
2: ଆଦେଶ କରନ୍ତୁ ଗୁରୁଦେବ।
1: ଅର୍ଜୁନ, ମିଳିଲା ସନ୍ଧାନ କିଛି ସହେ ଭାଇଙ୍କର?
2: ଗୁରୁଦେବ, ଚଞ୍ଚଳ ଆସନ୍ତୁ ଗୁରୁଦେବ।
1: କି ହୋଇଛି ପାର୍ଥ, କି ହୋଇଛି?
2: ଏଇ ଏଇ ଦେଖନ୍ତୁ ଗୁରୁଦେବ, ଧରାଶାୟୀ ହୋଇଛନ୍ତି ସତ ସହୋଦର, ରକ୍ତେ ଜର ଜର ଅଙ୍ଗ ପୃଷ୍ଠଭଙ୍ଗ ହୋଇ ସର୍ବେ ପଡ଼ିଛନ୍ତି। ଏଠି
1: ଲାଗଇ ଆଶ୍ଚର୍ଯ୍ୟ, ପରଶୁରାମ ବିଦ୍ୟା ଯାହା ଅଟଇ ଅସାଧ୍ୟ, ସେ ବିଦ୍ୟା ଆମ୍ଭର ଏଠି କଲାକେ ଆୟତ୍ତ।
2: ଚିନ୍ତିତ ନ ହୁଅ ଦେବ, କରୁଛି ମୁଁ ଅନ୍ୱେଷଣ। କିଏ ଅଛି ଏଠି?
0: ଅଛି ଅଛି ତୋର ମହାକାଳ ଜମ।
2: କିଏ ତୁ ବର୍ବର,
0: ତା ଆଗରୁ କହ ତୁ ପାମର, କାହା ଭରସାରେ ପଶି ଅକଣ୍ଟକ ପୁରୀ ରେ ରେ କାର କରି ମତେ ଡାକୁଛୁ ଗର୍ବରେ, ଜାଣୁନୁ କି ଜରା ରହି ବେଣ୍ଟକାର ଭୂଇଁ।
2: ବଣୁଆ କିରାତ, ତୁ କାହୁଁ ଚିହ୍ନିବୁ ମତେ ମୂର୍ଖ, ଟିକ ଚିହ୍ନି ପାରେ ସିନା ବସନ୍ତ କାଳକୁ, କାକୁ କାହୁଁ ପାରିବ ତା ଜାଣି। ଭଲ କରି ଚିହ୍ନି ଥା ମୁଢ, ସୋମବଂଶୀ ପଣ୍ଡୁ ସୁତ ମୁହିଷେ ଅର୍ଜୁନ।
0: ଚିହ୍ନିଛି ରେ ଭଲ କରି ଅଧମ ପାଣ୍ଡବ, ଜୀବନକୁ ଆଶା ଥିଲେ ଧର ଅସ୍ତ୍ର ବର୍ତ୍ତିବୁ ଯେ ମନ୍ତେ।
2: ପ୍ରସ୍ତୁତ ମୁଁ।

କ୍ଷାନ୍ତ ହୁଅ କ୍ଷାନ୍ତ ହୁଅ ରଣୁ, କିଏ ତୁ କିରାତ? ମୁଗ୍ଧ ହେଲି ଦେଖି ତୋର ଯୁଦ୍ଧର କୌଶଳ, କୁହ ବସ୍ଛ କାହାଠାରୁ ସାଧି ଏହି ବିଦ୍ୟା? ଏଡ଼େ ଯୁଦ୍ଧ ବୋଲାଇଛୁ ଧରଣୀରେ।

0: ତୁହି ହେ ବ୍ରାହ୍ମଣ, ଦ୍ରୋଣାଚାର୍ଯ୍ୟ ଅଟନ୍ତି ମୋ ଗୁରୁ, ମୋ ନାମ ଜରାସବର, ସାଧି ରଣ ବୃତ୍ତି ପରୀକ୍ଷା କରୁଛି, ଆଜି ହାବୁଡ଼ିଛି କ୍ଷତ୍ରୀ।
1: ନା ନା, ନ ହୁଏ ବିଶ୍ୱାସ ତୋର କଥା, ନିଜେ ଆମ୍ଭେ ଦ୍ରୋଣ ଗୁରୁ ଦେଖ ଭଲ ରୂପେ, ଅନ୍ୟ କେଉଁ ଦ୍ରୋଣେ ଯଦି ଥାଉ ପୂଜା କରି କେଉଁଠି ଅଛନ୍ତି ଦେଖା ଚଞ୍ଚଳ ତାହାଙ୍କୁ।
0: ଆସନ୍ତୁ ଆସନ୍ତୁ ଦେବ, ହେଲା ତ ବିଶ୍ୱାସ, ଏଇ ମୋର ଦ୍ରୋଣଗୁରୁ ମାଟିରେ ନିର୍ମିତ, ତାହାକୁ ସ୍ଥାପି ସ୍ଥାନି ସକଳ ବିଦ୍ୟାର ମୁଇ ହୋଇଅଛି ଧୃତ।
1: ତଥାପି ଆଶ୍ଚର୍ଯ୍ୟ ଲାଗେ, ନ ପଢ଼ି ନ ଦେଖି ବିଦ୍ୟା କେଉଁପରି ସାଧିଲୁ ତୁ ଏହା।

0: ନିଅନ୍ତୁ ନିଅନ୍ତୁ ଗୁରୁଦେବ, ବାମ ହସ୍ତ ବୃଦ୍ଧାଙ୍ଗୁଳି ଭେଟିଦେଲି ଶ୍ରୀଚରଣୀ ତବ
1: ଧନ୍ୟ ଧନ୍ୟରେ କିରାତ ଧନ୍ୟ ତୋର ଗୁରୁ ଭକ୍ତି ଆଜ୍ଞା ପ୍ରମାଣେ ଅଙ୍ଗୁଷ୍ଠି କାଟିଦେଲୁ ମୋତେ କୀର୍ତ୍ତିମାନା ଉଡ଼ାଇଲୁ ଯୁଗକୁ ଜଗତ
0: ଗୁରୁଦେବ ମୋ ଅଙ୍ଗ କଳଙ୍କ କରି ରଖିଲ ଶିଷ୍ୟଙ୍କୁ ସେଥିପାଇଁ ମନେ ମୋର ନାହିଁ ଥିଲେ ଦୁଃଖ କିନ୍ତୁ ମନର କଳ୍ପନା ମୋର ରହିଲା ଅପୂର୍ଣ୍ଣ
1: କି କଳ୍ପନା ଜରା
0: ଭାବିଥିଲି ଭାବିଥିଲି ବିନାଶୀ ମୁଁ ଦୁର୍ଯ୍ୟୋଧନ କୂଳ ତୁଟାଇ ଥାନ୍ତି ସେଇ ଅପମାନ ଜ୍ୱାଳା ଯାହା ମୋତେ ଦେଇଥିଲା ଗର୍ବୀ ଦୁର୍ଯ୍ୟୋଧନ ବାରୁଣା ବନ୍ତରେ ତୁମ୍ଭ ଆଖଡ଼ା ଶାଳରେ କିନ୍ତୁ କିନ୍ତୁ ମନରେ ସେ ଆଶା ମୋର ଗଲା ଆଜି ତୁଟି ଜାଣିଲି ମୁଁ ଗୁରୁଙ୍କର ନାହିଁ କୃପା ଦୃଷ୍ଟି
1: ସେ ନିମନ୍ତେ ସୂଚନା ନ କର ବସ୍ ପ୍ରସନ୍ନ ଚିତ୍ତରେ ତୋତେ ଦେଲି ଏହି ବର ସଂଗ୍ରାମେ ଜିଣି ନ ପାରିବେ କେହି କେବେ ତୋତେ ଆସିଲେ ସାକ୍ଷାତ ମୋର ଗୁରୁ ପରଶୁରାମ ହାରିଯିବେ ନିଶ୍ଚିତ ନିକଟେ କିନ୍ତୁ ବତ୍ସ ସଭିଙ୍କୁ ଜିଣିବୁ ରଣେ କେବଳ ତୁ ଅର୍ଜୁନକୁ ନ ପାରିବୁ ଜିଣି ଏକମାତ୍ର ଲବ କରେ ମୋହ କଲୁ ଜେଣୁ ସହେ ଭାଇ ତେଣୁ ଆଜିଠୁ ବହିଲୁ ଏକଲବ୍ୟ ନାମ ଯାଅ ବତ୍ସ ହର୍ଷ ମାନେ ଫେରି ନିଜାଳୟେ ଆମ୍ଭେ ଫେରି ଯାଉଅଛୁ ହସ୍ତିନାପୁରକୁ
0: ପ୍ରଣାମ ଚରଣ ଦେବ ଶତକୋଟି ପ୍ରଣାମ
1: ଚିରଞ୍ଜୀବୀ ହୁଅ ବତ୍ସ।

ଶୁଣିଲି ଗୀତି ନାଟ୍ୟ କିରାତ ଅର୍ଜୁନ ନାଟ୍ୟାଂଶରେ ଥିଲି ଯଭା ରଘୁନାଥ ବେହେରା, ଦ୍ରୋଣାଚାର୍ଯ୍ୟ, କାଶୀନାଥ ରଥ, ଦୁର୍ଯ୍ୟୋଧନ, ଅଭୟ କୁମାର ପଟ୍ଟନାୟକ, ଅର୍ଜୁନ, କେଶବଚନ୍ଦ୍ର ଶତପଥୀ, କର୍ଣ୍ଣ, ଭାଗବତ ଚରଣ ସାହୁ, ଅଶ୍ୱସ୍ଥାମା, ଗିରିଜା ପ୍ରସାଦ ତ୍ରିପାଠୀ, ଦୂତ ଧୈର୍ଯ୍ୟଧର ରାଉତ, ଦୁଶାସନ, ଅଭୟ କୁମାର ଚନ୍ଦନ, ଭୀମ ମୋହନ ଚନ୍ଦ୍ର ଗିରି ଏବଂ ସାରିଆ କନକ ବଳବନ୍ତ ରାୟ। ସଙ୍ଗୀତାଂଶରେ ଥିଲେ ଜରା ମହମ୍ମଦ ସିକନ୍ଦର ଆଲାମ, ଦ୍ରୋଣାଚାର୍ଯ୍ୟ ଅତିଶ କୁମାର ମଜୁମଦାର, ଦୁର୍ଯ୍ୟୋଧନ ଅଖିଳ କୁମାର ଲେଙ୍କା, ଅର୍ଜୁନ ସୁରେନ୍ଦ୍ରନାଥ ସାହୁ, କର୍ଣ୍ଣ ଅଶ୍ୱସ୍ଥାମା ଏବଂ ଦୂତ ବିଜୟ କୁମାର ମିଶ୍ର, ସାରିଆ ମମତା ସାହୁ। ମୂଳ ରଚନା ଦୋଳଗୋବିନ୍ଦ ମଙ୍ଗରାଜ, ବେତାର ରୂପାନ୍ତର ଶରତଚନ୍ଦ୍ର ମୁଳିଆ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ପରିଚାଳନା ରାଖାଲଚନ୍ଦ୍ର ମହାନ୍ତି, ସହଯୋଗିତା ଅନାମଚରଣ ଜେନା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା କେତୋଟି ଆଧୁନିକ ଗୀତ। ଶିଳ୍ପୀ ମନ୍ମଥ ମିଶ୍ର।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଦିନ 1:10 ଆମ ଗୀତରେ ଶୁଣିବେ ଦେବସ୍ମିତା ମିଶ୍ର ଗାଇଥିବା ଭଜନ ଏବଂ ଆଧୁନିକ ଗୀତ। ଦାସକେଠା ଗୀତ 1:30 ପରିବେଷଣ କରିବେ ମାଟିଆ ସାହୁ ଏବଂ ସଂସାରୀ ପଣ୍ଡା। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବ ଦିନ 12:00। କେନ୍ଦ୍ରୀୟ ଗୀତ 1:10 ପରିବେଷଣ କରିବେ ମହେଶ ପ୍ରସାଦ ନାୟକ। ନାରୀମହଲ 1:20। ଏଥିରେ ଶୁଣିବେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ବସନ ସମ୍ପର୍କରେ ବ୍ରଜକିଶୋର ଦାସଙ୍କ ସହ ଆଲୋଚନା। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ଦିନ 2:45 ଅପରାହ୍ନ 5:00 ଏବଂ ରାତି 17:02। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବ ଅପରାହ୍ନ 3:00। ଚିରହରିତ ଅପରାହ୍ନ 4:00। ଏଥିରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲୋକସଙ୍ଗୀତ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55। ଯୁବବାଣୀ ଶୁଣିବେ ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 78ତମ ଭାଗ ପ୍ରଚାର କରିବ 6:10। କାର୍ଯ୍ୟକ୍ରମ ଉଦୟ ଭାରତ 6:30। ଏଥିରେ

0: ଶୁଣିବି ପ୍ରଧାନମନ୍ତ୍ରୀ ଇ ବସ୍ ସେବା, ଆଲୋଚନା କରିବି ବିଦ୍ୟାଧର ମହାରଣା। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବି ପୁରୀ ଜିଲ୍ଲାର ହାଲଚାଲ। କୃଷି ସଂସାର ରାତି 7:30 ଏଥିରେ ମାଣ୍ଡିଆ ଜାତୀୟ ଖାଦ୍ୟକୁ ନେଇ ବ୍ୟବସାୟ ସମ୍ପର୍କରେ ଆଲୋଚନା କରିବେ ପଦ୍ମାଳା ମହାନ୍ତି। ରାତି 8:00 ଶୁଣିବି ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହ ଆଲୋଚନା। ରାତି 8:15 ହିନ୍ଦୀ କଥାଚିତ୍ରରେ ଗୀତ ହିନ୍ଦୀ ଶିକ୍ଷା। ରାତି 8:30 ବିଷୟ ରହିଛି ପ୍ରଶାସନ ସମ୍ବନ୍ଧିତ ବାକ୍ୟାଂଶକ ଅଭିବ୍ୟକ୍ତି। ଶିକ୍ଷାଦାନ କରିବେ ଡକ୍ଟର ଅଜିତ ପ୍ରସାଦ ମହାପାତ୍ର, ଶିକ୍ଷା ଗ୍ରହଣ କରିବେ ଅଭିନବ ଶର୍ମା। ବୟସର କୃଷ୍ଣଚୂଡ଼ା ରାତି 9:30 ଏଥିରେ ଶୁଣିବେ କିରୋଦ କୁମାର ନାଥଙ୍କ ସହ ସାକ୍ଷାତକାର। ରାତି 10:02 ପ୍ରଚାର କରିବ ପାଲା, ପରିବେଷଣ କରିବେ ତ୍ରିଲୋଚନ ଷଡ଼ଙ୍ଗୀ ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରେ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ମେଘୁଆ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାବେଳେ ସର୍ବୋଚ୍ଚ ତାପମାତ୍ରା 36 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 28 ଡିଗ୍ରୀ ସେଲସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆମ ଗୀତ ଶୁଣିପାରିବେ ଟିକେ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପୁଲିସ
5: ମିସ୍ ସୀମା।
4: ଆଜ୍ଞା।
5: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ
4: କାହିଁକି? କିନ୍ତୁ
5: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟ ରେ ଅଛନ୍ତି।
4: ଡିଜିଟାଲ ଆରେଷ୍ଟ?
5: 1 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
4: ଏତେ ଟଙ୍କା?
5: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
4: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
6: ହ୍ୟାଲୋ ମମା,
4: ହାଇ।
7: ଆର୍ବିଆଇ କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
8: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
9: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଦେବସ୍ମିତା ମିଶ୍ରଙ୍କ କଣ୍ଠରେ ଆଉ ଏକ ଭଜନ ରଚନା କରିଛନ୍ତି ମୀନାକ୍ଷୀ ଦେବୀ। ଫୁଲ ସୁରଭିରେ ଚନ୍ଦନ ବାସରେ ରହିଛ ହେ ଭଗବାନ।

ଏଥର ଦେବସ୍ମିତା ମିଶ୍ରଙ୍କ କଣ୍ଠରେ ଆଧୁନିକ ଗୀତ, ରଚନା କରିଛନ୍ତି ବାବାଜୀ ଚରଣ ଜେନା। ଝରିଯା ଝରିଯା ଆଜି ବରଷା ତୁ ଝରିଯା, ଭିଜାଇ ଏ ତନୁ ମନ ମତେ ଛୁଇଁ ଛୁଇଁ ଯା।

ଶେଷରେ ଦେବସ୍ମିତା ମିଶ୍ରଙ୍କ କଣ୍ଠରେ ଆଉ ଏକ ଆଧୁନିକ ଗୀତ ରଚନା କରିଛନ୍ତି ବାବାଜୀ ଚରଣ ଜେନା। ସାରା ରାତି ବର୍ଷା ନାଚୁଥିଲା କାଲି ଏଇ ମୋର ଅଗଣାରେ।

0: ଶୁଣୁଥିଲେ ଆମ ଗୀତରେ ଦେବସ୍ମିତା ମିଶ୍ରଙ୍କ କଣ୍ଠରେ କେତୋଟି ଭଜନ ଏବଂ ଆଧୁନିକ ଗୀତ। ଗୀତ ରଚନା କରିଥିଲେ କ୍ଷୀରୋଚନ୍ଦ୍ର ପୋଥାଳ, ମୀନାକ୍ଷୀ ଦେବୀ ଏବଂ ବାବାଜୀ ଚରଣ ଜେନା।
1: ଉପସ୍ଥାପନାରେ ଥିଲେ ବିଜୟ ଲକ୍ଷ୍ମୀ ପତ୍ରୀ, ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ କୁମାରଚନ୍ଦ୍ର ମହାନ୍ତି, ପ୍ରଦୀପ୍ତ ଶେଖର ମହାପାତ୍ର, ଶରତ ପାଣି, ଅମିତ ମହାପାତ୍ର ଏବଂ ଆଶିଷ ରଞ୍ଜନ ମହାପାତ୍ର।
2: कस्टमर केयर तरफ फोन आसीला कहते तमर 50,000 रिवार्ड पॉइंट एक्सपायर हो लिंक पर एपीके डाउनलोड करनी
3: ठीक लगुनी स्कैम भी।

0: ଦେଖ କୁହାଟି ଆଜ୍ଞା ନେଇ
1: ଆଚ୍ଛା
0: ସୂର୍ଯ୍ୟଙ୍କ ରଥକୁ ଘୋଡ଼େଇ ଦିଅ
1: ଦିବସରେ ଅନ୍ଧକାରମୟ କରି ଦିଅ
0: ଦିବସରେ ଯଦି ଶିବ ଦେଶରେ ଅନ୍ଧକାର ତାହା ଦେଖିବେ
1: ମାଗିବ
0: ଆଉ ବର ମାଗିବନି
1: ନା ନା ନା ନା
0: ଚାରି ମେଘ ଯାକ ଯାଇକି ସୂର୍ଯ୍ୟଙ୍କୁ ଘୋଡ଼େଇ ଦେଲେ
1: ଆଚ୍ଛା
0: ବ୍ରହ୍ମା କହିଲେ ଆଉ ବର ନେଲେ ସିଦ୍ଧି ହବନି
1: ଯାହା ପାଇଲୁ ନେଇକି ଚାଲିଯା
0: ଯାହା ପାଇଲୁ ନେଇକି ପଳା
1: ଆଚ୍ଛା ଆଚ୍ଛା
0: ବ୍ରହ୍ମାଙ୍କୁ ନମସ୍କାର କରିକି ଫେରିଲା
1: ଠିକ ଅଛି
0: ବାଟରେ ଆସୁ ଆସୁ ମନେ ପଡିଗଲା ତାର
1: କଣ ବିଚାର କରୁଛି
0: ଓଡ଼ିଆ କବି ଜଗନ୍ନାଥ ଦାସ ଲେଖିଲେ
1: ଆଚ୍ଛା
0: ମର୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ
1: ଦେବତା ହୋଇଲେ ମରଇ ଦେବତା ହୋଇଲେ ମରଇ
0: ବିଚାର କଲା ମର୍ତ୍ୟ ପୂଜା ଯିଏ ଜନ୍ମ ହବ ସେ ନିଶ୍ଚିତ
1: ଦିନ ନା ଦିନେ ମରିବ
0: ତେବେ ବ୍ରହ୍ମା ମୋତେ ଠକିଦେଲେ
1: କି ପ୍ରକାର ଆଉ ବରଟାକୁ ଦେଲେ
0: ଏହିପରି କହିକି ଗଲା କଣ
1: କଣ କଲା
0: ଏତେ ବୋଲି ଚଣ୍ଡା

0: ନବୀନ ସୁନ୍ଦର ଘନ ଶ୍ୟାମ ହେ।
1: ହେଲେ ମରଣ ଭେଦ ତ ରହିଲା ହାତରେ।
0: ଆଚ୍ଛା
1: ବିଚାର କଲା ବାର ବର୍ଷ ତପସ୍ୟାରେ କରିଦେଇଛି
0: ନିଶ୍ଚୟ
1: ରାଣୀ ହଂସପୁରକୁ ବାର ବର୍ଷ ଯାଇ ନାହିଁ
0: ନାହିଁ
1: ଯାଉଛି ଆଜି ରାଣୀ ହଂସପୁରକୁ ଯିବି। ସନ୍ଧ୍ୟା ସମୟ ହେଇଗଲା ଗଙ୍ଗାଧର ବେହେର।
0: ଆଚ୍ଛା
1: କିଚକ ବଧରେ ଗୋଟିଏ ପଦ ଲେଖିବେ।
0: ଠିକ ଅଛି ସନ୍ଧ୍ୟା କେମିତି ଆଗମନ କରୁଛି।

ସନ୍ଧ୍ୟା ସମୟ ହେଇଗଲା ଏ ସୋମରାତ୍ର ହେଲା ଦ୍ୱିତୀୟ ପ୍ରହର କେଳି ଉପରେ ବି ଯେ କଳା ଯାଇ ଚନ୍ନାସୁର ଦେଖିଲା ତା ଭାନୁମତି।

0: ସନ୍ନାସ କହୁଛି ସଖୀ, ବାର ବର୍ଷ ତପସ୍ୟାକୁ ଯାଇଥିଲି,
1: ହଉ
0: ଅଭୟ ବର ଆଣିଛି ବ୍ରହ୍ମଙ୍କ ଠାରୁ, କାହିଁକି ମାନ କରିକି ବସିଛୁ?
1: ଠିକ ଅଛି,
0: ଚଞ୍ଚଳ ମନରୁ ମାନଙ୍କୁ ଭାଙ୍ଗି
1: ଦୂର କରିଦିଏ।
0: ରାଣୀ କେବେ ଶୁଣିଲେନି କବି ସୂର୍ଯ୍ୟ ବଳଦେବ ରଥ ଦେଖିବେ? ସଙ୍ଗୀତ କଳ୍ପନାରେ ଗୋଟିଏ
1: ଲେଖନ୍ତୁ।

0: ଚଢ଼ିଥିଲା ଉପରୁ ପଡ଼ିଗଲା ତଳରେ କିଳା ଥିଲା ପେଟରେ ଗଳିଗଲା ଆଖି ବାଟେ ପ୍ରାଣ ଗଲା।
1: ଅଯୋଗ୍ୟ ଏ କଥା କହିବ ଏଇ ଠିକ ରେ ହେଲେ କଥାଟା ହେଲା କଣ ଦେଖେ
0: କେମିତି
1: ସମୟ ସ୍ୱଳ୍ପ ସମୟ ପ୍ରାଣପତି ବାଣୀ ସେ ଶୁଣିଣ ଯତି ମହି ଧୀରେ ଧୀରେ ମନୁମାନ।

0: ରାଜା କଲ୍ୟଙ୍କ ଉପରେ ଶୟନ କଲେ, କ୍ରମଶଃ ରାତ୍ର ଆସି ଶେଷ ହେଇଗଲା। କଲ୍ୟଙ୍କ ଉପରୁ ଚନ୍ଦ୍ରାସୁର ଉଠି ସେଦିନ ହେଇଛି କଣ ଦେଖେ।
1: କଣ ହେଇଛି
0: ସେଦିନ? ମହାରାଣୀ ହୋଇଲା ଗର୍ଭବାସ, ଦିନୁ ଦିନୁ ଶ୍ରୀଅଙ୍ଗଟି
1: ଲାଗିଲା ଆଳସ୍ୟ।
0: 2 ମାସ 4 ମାସ 5 ମାସ ହେଲା, ଦୈବରେ 10 ମାସ
1: ସମ୍ପୂର୍ଣ୍ଣ ହୋଇଲା।
0: 10 ମାସ 10 ଦିନ ହୋଇଲା ସମ୍ପୂର୍ଣ୍ଣ। ଏକଳେ ରାଣୀ ସୁର ଘନ ଘନ ରାଣୀ ଦାସୀ ମାନେ ତୁରିତ ଧାଇଁଲେ, ଆଣ୍ଠୁ ଦେଇ ସୁରକୁ ଧୋଇଲେ।
1: କନ୍ୟା
0: ବେତୁଳ
1: ନାଙ୍ଗା
0: ଯେତେବେଳେ କନ୍ୟା ତଳେ ପଡିଗଲା।

0: ହେଲେ କନ୍ୟାଟିଏ ସିନା ଜନ୍ମ ହେଲା,
1: ଆଚ୍ଛା
0: ଅଶୁଭ ଲକ୍ଷଣ ଗୁଡାକ ଦେଖାଗଲା।
1: କଣ ଏମିତି କାହିଁକି ଦେଖାଗଲା?
0: ତେଣୁ ରାଜା ଭୟ ଭିତରେ ମନ୍ତ୍ରୀ କି ପଚାରିଲା।
1: କଣ ପଚାରିଲେ
0: ମନ୍ତ୍ରୀ? କନ୍ୟା ଜନ୍ମ ହେବା ପରେ ଅଶୁଭ ଲକ୍ଷଣ କାହିଁକି ଦେଖା ହେଲା?
1: ଠିକ ଅଛି, ମତେ ଟିକେ ବୁଝେଇକି କହନ୍ତୁ।
0: ମନ୍ତ୍ରୀ କହିଲେ ଜ୍ୟୋତିଷ ମାନଙ୍କୁ ଡାକିବା।
1: ଆଚ୍ଛା, ସିଏ ୟାର ତଥ୍ୟ ବିଚାର କରିକି
0: ହେଲେ ସମସ୍ତ ଜ୍ୟୋତିଷ ମାନଙ୍କୁ ଡକି ଆଣିଲେ।
1: ଆଚ୍ଛା,
0: ଖଡ଼ି ପାଣି ଘୃଣ ଜ୍ୟୋତିଷ ଚଳିଗଲେ, କନ୍ୟା ଅନ୍ତଃପୁରେ ଯାଇ

0: ନବୀନ ସୁନ୍ଦର ପ୍ରଭୁ କୌଶଲ୍ୟାନନ୍ଦନ
1: ହେଲେ ଇଏ ଅଶ୍ୱିନୀ ନକ୍ଷତ୍ର ଜନ୍ମ ହେଇଛି।
2: ଆଚ୍ଛା କଣ କରିବା
1: ରାଜା ଭୟଭୀତ ତ ରାଜା ହେଇଛି।
2: ହଉ ହଉ
1: କହିଲେ ଇଏ କନ୍ୟା ମୋ ପୁରେ ରହିଲେ ଭଲ ହବ ନା ମନ୍ଦ ହବ ଟିକେ କହ।
2: କଣ କରିବ ମତେ ଟିକେ ବୁଝେଇ
1: କହିଲେ ଜ୍ୟୋତିଷ ମାନେ ସେଇଠି କହିଲେ
2: କଣ କହିଲେ
1: ଯେତେବେଳେ

0: ବିଚାର କଲା ରାଜା ଯେ ଯଦି ଇଏ ରହିଲେ ମୋର ବଂଶ ଉଡିବ ତାହେଲେ ମୁଳୁ ମାଇଲେ ଯାଉ ସରି
1: ଦେଙ୍କ ସଙ୍ଗେ କିମ୍ପା କଳି
0: ଜଗନ୍ନାଥ ଶାସ କହିଛନ୍ତି ଯଦି ଏତିକଳୁ ମାରିଦେବି ତାହେଲେ ବଂଶ ଉଡିବନି
1: ନା ନା ନା ନା ଆଚ୍ଛା
0: ଘାତ କର କାଇ ରାଜା ବେଗେ ଚଳିଗଲା କନ୍ୟାଙ୍କୁ ମନସ୍ତରେ ଫିଙ୍ଗିବି ଆଜ୍ଞା ପାଇ ଘାତ କେ କନ୍ୟା।

0: କଞ୍ଜନ
1: ହଲେ ଅତିମୁନି ସେ ବାଟରେ ଯାଉଥିଲେ
0: ଯାଉଥିଲେ
1: ଏ କନ୍ଦନ ଶୁଣିକି କନ୍ୟା ପାଖରେ ପ୍ରବେଶ
0: ହେଇଗଲେ
1: ଧ୍ୟାନ ବଳେ ଜାଣିଲେ ୟାକୁ ଅନ୍ନଦୋଷ ଲାଗିଛି।
0: ଆଚ୍ଛା
1: ଚଣ୍ଡାଶୁର ରାଜାର ଝିଅ
0: ଠିକ ଅଛି
1: କମଣ୍ଡଳ ମନ୍ତ୍ର ପୁତ୍ର ଦଳ ଘେନି ଗଲେ।
0: ଆଚ୍ଛା
1: କନ୍ୟା ଅଙ୍ଗେ ସିଞ୍ଚି ଦୋଷ
0: ହରଣ କରିଲେ
1: ଦୋଷ ହରଣ କରି ଆଶ୍ରମକୁ ନେଇଗଲେ
0: ଚାଲିଗଲେ
1: ଋଷି କନ୍ୟା ମାନଙ୍କୁ ଡାକିଲେ।
0: ଆଚ୍ଛା
1: କହିଲେ ବନସ୍ତରୁ କନ୍ୟା ପାଇଛି ତେଣୁ ୟା ନାଁ ଦେଲି ବସନ୍ତ ମଞ୍ଜରୀ।
0: ଭଲ କଥା
1: ମୁଁ ଯାଉଛି ତପସ୍ୟାକୁ ଯତ୍ନ ସହକାରେ କନ୍ୟାଙ୍କୁ ଆଶ୍ରମରେ ପାଳନ
0: କରୁଥାଅ।
1: ଋଷି ପଳେଇ ଗଲେ ତପସ୍ୟାକୁ।
0: ଆଚ୍ଛା
1: ଯତ୍ନରେ ବଢି

0: ବାର ବର୍ଷେ କନ୍ୟା ଆସିକି ନବ ଯୁବ ହେଲା, ଶାସ୍ତ୍ର ଆମର ପ୍ରମାଣ ଦେଇଛି।
1: କଣ କରୁଛି?
0: ଅଷ୍ଟ ବର୍ଷେ ଭବେ ତ ଗୌରୀ, ନବ ବର୍ଷେ ସ ରୋହିଣୀ, ଦଶ ବର୍ଷେ ଭବେ ତ କନ୍ୟା ତଦାର୍ଧୁ ରଜସ ପଢାୟ।
1: ଠିକ ଅଛି,
0: ବାର ବର୍ଷ ରଜସ ପଢା ହେଇଗଲା। ହେଲେ ଯୌବନ ବର୍ଣ୍ଣା ଗୋଟିଏ ପଦ ଲେଖିବେ କବି ବ୍ରଜନାଥ ବଳଦେନ ଅମ୍ବିକା ବିଳାସରେ।
1: ହଉ ଲେଖନ୍ତୁ।
0: ପ୍ରଥମ ଯୌବନ କେମିତି ହେଇଛି,
1: କେମିତି
0: ଅପୂର୍ବ।

0: ଚାଲେ ପୂର୍ଣ୍ଣାଙ୍ଗ ଯୌବନ ହେଇକି ରହିଛି। ଏକ ଦିନେ ସଖୀ ମାନଙ୍କ ମଧ୍ୟରେ ଚଳିଗଲା କୁସୁମ ଉଦ୍ୟାନ କୁସୁମ ଉଦ୍ୟାନରେ ଭ୍ରମଣ କରୁଛି ଜେମା ଦେଇ ବସନ୍ତ ମଞ୍ଜାରୀ।
1: ଠିକ ଅଛି,
0: ଏଣେ ହେଇଛି କଣ ତାର ଜନ୍ମିତ ବାପା ଯାଇକି ଚଣ୍ଡାସୁର ମୁଗେଇବାକୁ ଯାଇଛି, କୋଉଠି ମୃଗ ନ ପାଇକି ଋଷି ଆଶ୍ରମେ ଆସିକି ପ୍ରବେଶ ହେଇଗଲା।
1: ହଉ ହଉ,
0: ହେଲେ କୁସୁମ ଉଦ୍ୟାନକୁ ଟିକେ ଅନେଇଦେଲା।
1: ଆଚ୍ଛା, କଣ ଦେଖିଲା?
0: ରାଜଜେମା ତ ବୁଲୁଥିଲା, କେମିତି ବିଚାର କଲା? ଗଙ୍ଗାଧର ମେହର ପୁଣି ସେଇ କିଛି କଥା ଲେଖିବେ,
1: ଲେଖନ୍ତୁ
0: ଜମ୍ବୁ।

0: ଯମୁନା ଦାହରରେ ହୀରାର ପଦ କୋହଳା ଦେଖାଯାଉଛି।
1: ଆଚ୍ଛା
0: ମାଧବ ସାମନ୍ତରାୟ ଗୋଟିଏ ପଦ ଲେଖିଲେ।
1: କଣ ଲେଖିଲେ?
0: କହିଲେ ରସା ରସା ବାରାକୁ ସତେ କରିବି କି ମୋର
2: ଗଳାମାଳାରେ, ରସା ରସା ବାଳାକୁ ସତେ କରିବି କି ମୋର ଗଳାମାଳାରେ, ରସା ରସା ବାଳାକୁ
0: ଖେଳା ଖଞ୍ଜରି ତମୟ।

0: ସତେ କରିବି କି ମୋର ଗଳା ମାଳାରେ ରସା ରସା ବାଳକୁ।
1: ତେବେ କଥାଟା ହେଇଛି କଣ ଦେଖେ ରାଜା ଏ ଭଳିଆ ଚନ୍ନାସୁର ବିଚାର କରି ଜମା ଏ ପାଖରେ ଚାଲିଗଲା।
2: ପହଞ୍ଚି ଗଲେ
1: ସୁନ୍ଦରୀ ମୁଁ କର୍ଣ୍ଣାଟକ ଦେଶ ରାଜା। ମୋ ନାମ ହଉଛି ଚନ୍ନାସୁର। ବ୍ରହ୍ମାଙ୍କ ଠାରୁ ଅଭୟ ବର ଆଣିଛି। ମୋ ରଥରେ ବସେ ନେଇକି ମୋ ଦେଶରେ ରାଣୀ କରିକି ରଖିବି। ସେତେବେଳେ

ଚିତ୍ରପଟ ଚଳିଗଲା।

0: ଯୋଡ଼ିଏ ବର ସିନା ହେଲେ ନାରଦ ବିଚ୍ଛେଦ କଲେ ଆଉ ଗୋଟେ ବର ପଡିବା।
1: ଆଚ୍ଛା ଆଚ୍ଛା ଠିକ ଅଛି।
0: ମହାସପୁରକୁ ଯାଇକି କାର୍ତ୍ତିକ କହିକି ତାକୁ ମଧ୍ୟ ପଠାଇଦେଲେ।
1: ହେଲେ
0: ତିନି ଜଣ ଯାକ ଯାଇକି ଆଶ୍ରମରେ ପାଇଗଲେ,
1: ପହଞ୍ଚିଗଲେ।
0: କିନ୍ତୁ ଗୋଟିଏ ତ କନ୍ୟା ତିନି ଜଣକୁ ନାରଦ ପଠେଇଲେ।
1: ଆଚ୍ଛା ଆଚ୍ଛା ଆଚ୍ଛା।
0: ହେଲେ ଆସନ୍ତୁ ନାରଦ ଟିକେ ବୁଝିବା।
1: ହଉ ହଉ।
0: ନାରଦ ଯାଇକି ପାଇବାରୁ ନାରଦଙ୍କୁ ପଚାରିଲେ, ନାରଦ କହିଲେ ତମ ବୁଦ୍ଧି ପରୀକ୍ଷା କରିବି।
1: କଣ ବୁଦ୍ଧି ପରୀକ୍ଷା କରିବ?
0: ଶୁଖିଲା ପଦ୍ମ ଫୁଲ ଗୋଟିଏ ଆଣିଲେ ତିନି ଜଣ।

0: ତାପରେ ସ୍ୱୀକାର କରିକି ପଳେଇ ଗଲେ କେହି ହେଲେ ଆଣିପାରିଲେ
1: ନାହିଁ,
0: ଆଣିଲା କେବଳ କାର୍ତ୍ତିକ।
1: ଠିକ ଅଛି,
0: ଇନ୍ଦ୍ର କହିଲେ ମର୍ତ୍ତ୍ୟପୁରକୁ ଗଙ୍ଗା ଯାଇପାରିବନି,
1: ନାହିଁ ନାହିଁ।
0: ଇଏ ବିଷ୍ଣୁ କହିଲେ ଭଗୀରଥ ନେଇଗଲାଣି ଗଙ୍ଗାକୁ,
1: ମୋ ପାଖରେ ଆଉ ନାହିଁ।
0: ଶିବଙ୍କ ମସ୍ତକ ଥରେ ତ ଶିବଙ୍କ
1: ଦେଇଦେଲେ ଆଉ
0: ଧରିକି ଆସୁଛି। ନାରଦ ବିଚାର କଲେ, କଲେ କି କାର୍ତ୍ତିକ ସେ ଆମୁଛି,
1: ଆଚ୍ଛା
0: ହେଲେ ମୋର ବିବାହ ହେଇପାରିବନି।
1: କାହିଁକି କାର୍ତ୍ତିକ ବାହା ହେଇପାରିବ,
0: ସେ ପୂର୍ବରେ ସତ୍ୟ କରିଛି ତା ଜୀବନରେ ନାରୀ ମୁଖ ଚାହିଁବ,
1: ଆଜି ବୋଧେ ମନେ ନାହିଁ। ଆଉ
0: କୌଶଳ କରି ନ ପଠେଇ ଦେଲେ ନାରଦକୁ,
1: ଆଚ୍ଛା
0: ଏ ନାରଦ ପଠେଇ ଦେଲେ କାହାକୁ ନା ମଦନକୁ। ମନ୍ତ୍ର ଧୂଳି ନେଉଛି ରେ, ବେଗେ ଚଳି ଯିବୁ, ନ ଜାଣିବା ପରି କାର୍ତ୍ତିକ।

0: ଛେଲେ ବଡ଼ ମଳାସିନା ନେଇଗଲା
1: ଆଚ୍ଛା
0: ତେଣେ ତଣା ସୁ ଆସିକି ପାଇଗଲା
1: ପହଞ୍ଚିଗଲା
0: ସେତେବେଳେ ତଣା ସୁ ଆସିକି ପାଇଗଲା ସେତେବେଳେ ବିଚାର କଲା ଯେ କିଆ ମଳାସିତ କଥାଟା ହେଲା
1: ନିଶ୍ଚୟ
0: କଣ୍ଟ ଦେଇଥିଲେ କନିଆଟାକୁ ମୁଁ ଇଏ ପୁଣି କୃଷ୍ଣପୁଅ ଆସିକି ବାହା ହେଇଗଲା
1: କିଛି ନେଇକି ଚାଲିଯାଉଛି
0: ମଦନଙ୍କୁ ପଚାରିଲେ ମଦନ କଲା ନାରଦଙ୍କ କଥାରେ ବାହା
1: ହେଲା ହେଲା
0: ଏ ଯେତେବେଳେ ତଣ୍ଡାସୁର ଏପରି ଶୁଣିଲା ଆଗ ମଦନଙ୍କୁ ହେ ଗିଳି
1: ପକାଇଲା
0: ତାପରେ ଚିତ୍ର ସେନ ବୀରକୁ
1: କନ୍ୟା
0: ଘେନି କାଟି

0: ହେଲେ ନାରଦ ଯାଇକି ତିନି ଜଣ ଯାକ ଖବର କରିଦେଲେ, ତିନି ଜଣ ଯାକ ବ୍ରହ୍ମା ଇଏ ବିଷ୍ଣୁ
1: ଆଚ୍ଛା
0: ବଳରାମ
1: ବାସ
0: ଇନ୍ଦ୍ର
1: ଆଚ୍ଛା
0: ଏବଂ ଶିବ ସମସ୍ତେ ପଳେଇ ଆସିଲେ,
1: ଆସିକି ପହଞ୍ଚି ଗଲେ
0: ପଣାସ୍ତ ଉପରେ ଘୋର ଯୁଦ୍ଧ ହେଲା। ଏ ଯେତେବେଳେ ଦୁଇ ଦଳ
1: ହଉ ହଉ
0: ହେ ଭେଟା ଭେଟି
1: ଯାଉ
0: ତୁମ ରସମରେ ସର୍ବେ ହେଲେ ପିତା ପିତି ଆଜି ରାତୁ ମୂଳ ଯୁଦ୍ଧ
1: ହଉ ହଉ
0: ଦେଖି ମାଡେ ଭୟ
1: ଯାଉ ଯାଉ
0: ସୁରଗରେ ଦେବ ପାଏ
1: ଆଚ୍ଛା
0: ଠିଗଲେ ଅଥୟ ଦୁଲୁ ଦୁଲୁ ହୋ ଇଣ
1: ହଉ ହଉ
0: ବସୁଝା କମ୍ପିଲା
1: ହେ
0: ବାସୁ ଗୀତା ତୋ ଭାରା
1: ହଉ ହଉ
0: ସହି ନ ପାରିଲା
1: ଯାଉ
0: ତା ଦେଖି ନାରଦ ମୁନି
1: ହଉ
0: ଯେ ସହି ଗଲେ ହେ ବ୍ରହ୍ମାଙ୍କ ବାସରେ ପରବେ
2: ସହେଲେ ଦୟ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ହେ ମଦନ ମୋହନ।
3: ଶୁଣିଲି ଦାସକାଠିଆ ଗୀତ, ପରିବେଷଣ କଲି ମାଟିଆ ସାହୁ ଏବଂ ସଂସାରୀ ପଣ୍ଡା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kilohertz ଯୋଗେ। ଆମରି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଏଥିରେ ଶୁଣିବା ଆପଣମାନଙ୍କ ଅନୁରୋଧରେ କିଛି ସୁନ୍ଦର ମିଠା ମିଠା ଗୀତ। ତେବେ ସେଥିପାଇଁ ତ ଶ୍ରୋତାବନ୍ଧୁ ଆପଣମାନଙ୍କୁ ଏସ୍ଏମ୍ଏସ୍ କରିବାକୁ ପଡ଼ିବ ଆମ ପାଖକୁ। ତେଣୁ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ। ଠିକଣାଟି କହୁଛି, ଠିକଣାଟି ହେଲା କ୍ୟାପିଟାଲ ଏସ୍ଟିସି ସ୍ପେସ୍ ଦେଇ ଗୀତର ନାମ ଲେଖନ୍ତୁ, ପୁଣି ସ୍ପେସ୍ ଦିଅନ୍ତୁ, ତାପରେ ଗୀତଟି କେଉଁ କଥାଚିତ୍ରରୁ ଆସିଛି ତାର ନାଁ ଲେଖନ୍ତୁ, ତାପରେ ନିଜ ନାଁ।

ତେବେ ଶ୍ରୋତା ବନ୍ଧୁ, ଆପଣମାନଙ୍କ ସହିତ କଥା ହେବା ଭିତରେ କିଛି ଏସ୍ଏମ୍ଏସ୍ ଆସିଯାଇଛି, ଚାଲନ୍ତୁ ଦେଖିବା। ପ୍ରଥମ ଏସ୍ଏମ୍ଏସ୍ ଟିକି ପଠାଇଛନ୍ତି, ପ୍ରଥମ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ନାରାୟଣ ପ୍ରଧାନ, ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ। ଶୁଣିବାକୁ ଚାହିଁଛନ୍ତି ଆପ୍ କି କସମ କଥାଚିତ୍ରର ଗୀତ କହୋ ସୁନୋ କାହା ସୁନା କୁଛ ହୁଆ କ୍ୟା ଅଭି ତୋ ନେହିଁ। ଏହି ସୁନ୍ଦର ଗୀତଟିକୁ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ରାଇସୁଙ୍ଗୁଡ଼ା ସାଲିପୁର କଟକରୁ। ପଠେଇଛନ୍ତି ବାସୁଦେବ, ତ୍ରିଲୋଚନ, କାଳିଆ, ବଳିଆ, କୁନି, ନିନି, ଲିଟୁନି ଏବଂ ବାପାବୁ। ଆପଣ ଶୁଣିବାକୁ ଚାହିଁଛନ୍ତି କଥାଚିତ୍ର କୟାମାସୀ କୟାମତକର ଗୀତ ପାପା କେହେତେ ହିଁ ବଡ଼ା ନାମ କରିଗା। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଥୀ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

କଥାଚିତ୍ର କୁଛ କୁଛ ହୋତା ହେର ଏହି ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି। ତେବେ ଅନୁରୋଧ କରିଛନ୍ତି ଶୁଣିବା ପାଇଁ କାଦୁଅପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ।

ଶ୍ରୋତାବନ୍ଧୁ, ଭାରତୀୟ ସଙ୍ଗୀତ ଜଗତର ଏକ କିମ୍ବଦନ୍ତୀ ନାଁ ହେଉଛନ୍ତି ଏସ୍ ଜାନକୀ, ଯିଏ ଦକ୍ଷିଣ ଭାରତର ବୁଲ୍ବୁଲ୍ ଭାବେ ମଧ୍ୟ ସାରା ଦେଶରେ ପରିଚିତ। 1938 ମସିହା ଏପ୍ରିଲ 23 ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାଠାରେ ଜନ୍ମଗ୍ରହଣ କରିଥିଲେ ସେ, ଏବଂ 1957 ମସିହାରେ ତାଙ୍କର ପ୍ରଚ୍ଛଦପଟ ଗାୟିକା ଭାବେ କ୍ୟାରିୟର ଆରମ୍ଭ ହୋଇଥିଲା। ଓଡ଼ିଆ ସମେତ 25ରୁ ଅଧିକ ଭାଷାରେ ପ୍ରାୟ 45,000ରୁ ଅଧିକ ଗୀତ ରେକର୍ଡ କରି ଏକ ଅନନ୍ୟ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି ଏସ୍ ଜାନକୀ। ତେବେ ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ପାଇଁ ମଧ୍ୟ ସେ ବେଶ୍ ପରିଚିତ ନା। ତାଙ୍କର ଅନେକ ଗୀତ ମଧ୍ୟରେ ସେ ତ ଭକତ ଭାବରେ ବନ୍ଧା, ପୁରିଲା ଆଶା ମୋର, ନିଛୁମ ରାତିର ସାଥୀ, ରଜନୀକୁ ମୋ ପ୍ରିୟ ନୟନୀ, କାଗଜ ଫୁଲ ମୁଁ ସୁରଭି ବିହୀନ, ଏମିତି ଅନେକ ଗୀତ ଯାହା ଶ୍ରୋତାଙ୍କ ମଧ୍ୟରେ ଆଜି ମଧ୍ୟ ଅମର ହୋଇ ରହିଛି। ତେବେ ସେଇ ଗୀତ ମଧ୍ୟରୁ ଗୀତଟିଏ ଖୁବ୍ ଲୋକପ୍ରିୟ, ବଳିଦାନ କଥା ଚିତ୍ରର ଗୀତ। ଗୀତଟି ହେଉଛି ନେଇ ଚାରି ମେଘ ମୋତେ ଦେ ଛାଡ଼ି ସେହି ଦେଶେ ମୋ ପ୍ରିୟ ପାଶେ। ତେବେ ସୁନ୍ଦର ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି SMS କରିଛନ୍ତି ଘସିବର ଜେନାପୁର ଯାଜପୁରରୁ ଝରଣା ବେହେରା ଏବଂ ଅରୁଣ କୁମାର ବେହେରା, ଏବଂ କନିକା ଛକ କଟକରୁ ଶୀର୍ଷା।

କଥାଚିତ୍ର ଶ୍ରୀଜଗନ୍ନାଥ, କଣ୍ଠଦାନ କରିଛନ୍ତି ଏସ୍ ଜାନକୀ, ଅନୁରୋଧ କରିଛନ୍ତି ଶୁଣିବା ପାଇଁ ବାସୁଦେବପୁର ଭଦ୍ରକରୁ ନରେନ୍ଦ୍ର ମହାକୁଡ଼।

ରାଖାଲ ମହାନ୍ତି ଏବଂ ଚିତ୍ତରଞ୍ଜନ ଜେନାଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତ। ତ୍ରିନାଥ ମେଳା କଥାଚିତ୍ରରୁ ଅନୁରୋଧର ଗୀତଟି ହେଉଛି ହେ ବ୍ରହ୍ମା ହେ ବିଷ୍ଣୁ ହେ ମହେଶ୍ୱର। ଗୀତଟିକୁ ଶୁଣିବା ପାଇଁ ଏସ୍ଏମ୍ଏସ୍ କରିଛନ୍ତି ଆମ ପାଖକୁ ମହମ୍ମଦପୁର ବିଲହାଟ କଟକରୁ ଦୁର୍ଯ୍ୟୋଧନ ପାତ୍ର, ମିଟୁ ପାତ୍ର, ବାଉରୀବନ୍ଧୁ ପାତ୍ର ଏବଂ ସୁଦାମ ଦେବତା।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି କୋର୍ଟ ଛକ ଧବଳଗିରି ଯାଜପୁରରୁ ପଠାଇଛନ୍ତି ମହାଦେବ ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମାସୁମ କଥା ଚିତ୍ରର ଗୀତ, ଗାଇଛନ୍ତି କୁମାର ସାନୁ ଏବଂ ପୂର୍ଣ୍ଣିମା। ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ।

ନାଗଫାସ୍ କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଗୀତା ପଟ୍ଟନାୟକ ଏବଂ ଅକ୍ଷୟ କୁମାର ମହାନ୍ତି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଦକ୍ଷିଣକୂଳ ଯାଜପୁରରୁ ବାମଦୀ ପୃଷ୍ଟି ଏବଂ ବଳରାମ ସାହୁ।

ସୋଲଜର କଥାଚିତ୍ରର ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ପାରେଶ୍ୱର ସାହି କଲେଜ ସ୍କୋୟାର କଟକରୁ ଦୁର୍ଯ୍ୟୋଧନ ସାହୁ। ଅନୁରୋଧକାରୀ ଶ୍ରୋତା ହେଲେ ଦୁର୍ଯ୍ୟୋଧନ ଦଳାଇ।

ମଞ୍ଜୁଳ ମଧ୍ୟାହ୍ନରେ ଶୁଣିଲେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଏସ୍ଏମ୍ଏସ୍ ଜରିଆରେ ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣିଲେ କିନ୍ଦେରା ଗୀତ ପରିବେଷଣ କଲେ ମହେଶ ପ୍ରସାଦ ନାୟକ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀମହଲ, କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ନାରୀ ମହଲ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ମହାପ୍ରଭୁଙ୍କୁ ଦାରୁ ବ୍ରହ୍ମ ରୂପେ ପୂଜା କରାଯାଏ। ତାଙ୍କର ସମସ୍ତ ନୀତିକାନ୍ତି ମାନବୀୟ ଭାବଧାରା ଅନୁସାରେ ସମ୍ପାଦିତ ହୁଏ। ପ୍ରତିଦିନ ନୀତି ଅନୁଯାୟୀ ପ୍ରଭୁଙ୍କର ବସ୍ତ୍ର ପରିବର୍ତ୍ତନ କରାଯାଏ। ଋତୁ ଅନୁସାରେ, ତିଥି ଅନୁସାରେ ଏବଂ ବିଭିନ୍ନ ପର୍ବପର୍ବାଣୀରେ ପ୍ରଭୁଙ୍କର ବେଶ ଓ ବସ୍ତ୍ର ମଧ୍ୟ ପରିବର୍ତ୍ତନ କରାଯାଏ। ଆଜି ଏହି ପ୍ରସଙ୍ଗକୁ ନେଇ ଆମର ରହିଛି ଆଲୋଚନା, ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ବସନ। ବିଶେଷଜ୍ଞ ଭାବରେ ଆଜି ଆମ ସହିତ ଅଛନ୍ତି ବ୍ରଜକିଶୋର ଦାସ। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ପ୍ରଥମେ କୁହନ୍ତୁ ଯେ ବସ୍ତ୍ର କହିଲେ ଆମେ କ'ଣ ବୁଝିବା?
1: ବସ୍ତ୍ର କହିଲେ ସାଧାରଣତଃ ଆମେ ଶରୀର ଆବରଣ ପାଇଁ ବ୍ୟବହୃତ ପରିଧାନକୁ ବୁଝିଥାଉ। ମାନବ ସମାଜରେ ବସ୍ତ୍ର କେବଳ ଏକ ଦୈନନ୍ଦିନ ଆବଶ୍ୟକତା ନୁହେଁ, ବରଂ ବସ୍ତ୍ର ହେଉଛି ଆମର ସଂସ୍କୃତି, ଆମର ପରମ୍ପରା, ସାମାଜିକ ମର୍ଯ୍ୟାଦା ଆଉ ବସ୍ତ୍ର ପରିଧାନ କରୁଥିବା ବ୍ୟକ୍ତିବିଶେଷର ରୁଚିର ପ୍ରତୀକ ବିଚାର ହୁଏ। ସେହିପରି ଜଗନ୍ନାଥ ସଂସ୍କୃତିରେ ବସ୍ତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ଓ ମହତ୍ତ୍ୱ ରହିଛି।
0: ତେବେ ମହାପ୍ରଭୁ କୋଉ କୋଉ ପ୍ରକାରର ବସ୍ତ୍ର ପରିଧାନ କରିଥାନ୍ତି ସେ ବିଷୟ ଟିକେ କୁହନ୍ତୁ।
1: ମହାପ୍ରଭୁ ସବୁ ପ୍ରକାର ବସ୍ତ୍ର ପରିଧାନ କରିଥାନ୍ତି, ଯେମିତି ସିଲ୍କ ବସ୍ତ୍ର କରନ୍ତି, ପାଟ ବସ୍ତ୍ର କରନ୍ତି, ସୂତା ବସ୍ତ୍ର କରନ୍ତି, ଭେଲଭେଟ୍ କରନ୍ତି, ସବୁ ପ୍ରକାର ବସ୍ତ୍ର ମହାପ୍ରଭୁ ପରିଧାନ କରନ୍ତି। ସେ ତ ରାଜାଧିରାଜ, ତାଙ୍କ ବେଶ ପରିପାଟି ଆଉ କ'ଣ କହିବା। କୁହାଯାଏ ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁ ଲକ୍ଷ୍ମୀଙ୍କ ସହ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି, ତେଣୁ ତାଙ୍କର ବେଶ ପରିପାଟିରେ ମଧ୍ୟ ମନୁଷ୍ୟ ସଦୃଶ ଆଚରଣର ପରିପ୍ରକାଶ ଘଟେ।
0: ତେବେ ଦୈନନ୍ଦିନ ନୀତିକାନ୍ତିରେ ମହାପ୍ରଭୁଙ୍କର ବସ୍ତ୍ର ପରିଧାନ କିପରି ରହିଥାଏ?
1: ସକାଳେ ମଙ୍ଗଳ ଆଳତି ପରେ ବଡ଼ସିଂହାର ବେଶରେ ମହାପ୍ରଭୁ ପୂର୍ବରାତ୍ରରେ ପରିଧାନ କରିଥିବା ଗୀତଗୋବିନ୍ଦ ଖଣ୍ଡୁଆକୁ ମୈଲମ କରାଯାଏ। ମୈଲମ ମାନେ ମହାପ୍ରଭୁଙ୍କର ବେଶ ଓଲାଗି କରାଯାଏ, ଯାହା ପିନ୍ଧିଥାଏ ତାକୁ ବଦଳାନ୍ତି ଏବଂ ସେହି ବିଗ୍ରହମାନଙ୍କୁ ସ୍ନାନ ବସ୍ତ୍ର ପରିଧାନ କରାଯାଏ। ଏହି ବେଶକୁ ଅବକାଶ ବେଶ କୁହନ୍ତି। ଏହି ଅବକାଶ ବେଶରେ ଆମକୁ ଚାରିଖଣ୍ଡ ଗାମୁଛା ଏବଂ ଦୁଇଖଣ୍ଡ ଉତ୍ତରୀ ଦରକାର ହୁଏ। ଗାମୁଛା ମାନେ ତଡ଼ପ, ଚାରିଖଣ୍ଡ ଗାମୁଛା ଏବଂ ଦୁଇଖଣ୍ଡ ଉତ୍ତରୀ ଆବଶ୍ୟକ ହୋଇଥାଏ, ତେଣୁ ଏହି ଅବକାଶ ବେଶକୁ ମଧ୍ୟ ତଡ଼ପ ଉତ୍ତରୀ ବେଶ କୁହାଯାଏ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ

0: ଖଣ୍ଡିଏ ଲେଖାଏ ତଡ଼ପ ପରିଧାନ କରନ୍ତି। ପୂର୍ବରୁ ଏସବୁ ତଡ଼ପ କ'ଣ ହେଉଥିଲା, ଶ୍ରୀଜଗନ୍ନାଥଙ୍କ 16 ହାତ, ବଳଭଦ୍ରଙ୍କ 14 ହାତ, ଦେବୀ ସୁଭଦ୍ରାଙ୍କର 12 ହାତ ଏବଂ ସୁଦର୍ଶନଙ୍କ 8 ହାତ ଥିଲା। ବର୍ତ୍ତମାନ ଦେଖାଯାଉଛି ସମାନ ମାପର 16 ହାତର ତଡ଼ପ ବ୍ୟବହାର ହେଉଛି, ଯାହାର ଓସାର ହେଉଛି 70 ଇଞ୍ଚ। ଆମେ ଯେମିତି ନିତ୍ୟ ନୈମିତ୍ତିକ କାର୍ଯ୍ୟ କଲାବେଳେ ସାଧାରଣ ଗାମୁଛା ପରିଧାନ କରିଥାଉ, ମହାପ୍ରଭୁ ଶ୍ରୀ ସାଧାରଣ ମଣିଷ ଭଳି ପିନ୍ଧିଥାନ୍ତି। ଏବଂ ଏହା ସାଙ୍ଗରେ 2ଟି ଉତ୍ତରୀ, ଜଗନ୍ନାଥ ଏ ବଳଭଦ୍ର କେବଳ 2ଟି ଉତ୍ତରୀ ଏବଂ ଚାଦର କାନ୍ଧରେ ପକାଇଥାନ୍ତି, ଏବଂ ସୁଦର୍ଶନ ଏବଂ ସୁଭଦ୍ରା ହେଇ ଉତ୍ତରୀ ପରିଧାନ କରନ୍ତି ନାହିଁ। ଉତ୍ତରେ ଲମ୍ବ ଜାଣିଛନ୍ତି 22 ହାତ ଲମ୍ବ ଏବଂ ଚଉଡ଼ା ହେଉଛି 32 ଇଞ୍ଚ। ତେଣୁ ତଡ଼ପ ଉତ୍ତରୀ ଅବକାଶ ବେଶରେ ମହାପ୍ରଭୁଙ୍କର ମୁଖ ପ୍ରକ୍ଷାଳନ, ଦନ୍ତମାର୍ଜନ ଏବଂ ସ୍ନାନାଦି ନିତ୍ୟ ନୈମିତ୍ତିକ କାର୍ଯ୍ୟ ହୋଇଥାଏ। ଏହାପରେ ଏହି ବେଶ ଓଲାଗି ହୋଇଯାଏ ଏବଂ 12 ଲାଗି ପାଟ ପରିଧାନ କରନ୍ତି। 12 ଅନୁସାରେ ମହାପ୍ରଭୁଙ୍କର ପାଟ ଅଲଗା ଅଲଗା ହୋଇଥିବାରୁ ଆମେ ଏହି ପାଟ ବସ୍ତ୍ରକୁ 12 ଲାଗି ପାଟ ବୋଲି କୁହାଯାଏ। ଶ୍ରୀମନ୍ଦିର ସତ୍ୟଲିପି ଅନୁସାରେ 12 ଅନୁସାରେ ମହାପ୍ରଭୁ ପାଟ ପରିଧାନ କରନ୍ତି। ରବିବାର ଦିନ ଠାକୁରମାନେ ନାଲି ରଙ୍ଗ ପିନ୍ଧିବେ, ସୋମବାର ଦିନ ଧଳା ରଙ୍ଗ ପାଟ ପିନ୍ଧିବେ, ମଙ୍ଗଳବାର ଦିନ 5 ରଙ୍ଗ ମିଶା 12 ପାଟିଆ, 5 ରଙ୍ଗ ମାନେ ନୀଳ, ନାଲି, ହଳଦିଆ, ଧଳା, କଳା, ଏ 5 ରଙ୍ଗର ସବୁ ଷ୍ଟ୍ରିପ୍ ଗାର ଗାର ପଡ଼ିଥିବ, 12 ପାଟିଆ ପାଟ ପିନ୍ଧିବେ। ବୁଧବାର ଦିନ ନୀଳ ରଙ୍ଗ ପାଟ ପିନ୍ଧିବେ, ଗୁରୁବାର ହଳଦିଆ ରଙ୍ଗ ପିନ୍ଧିବେ ଏବଂ ଶୁକ୍ରବାରେ ସମ୍ପୂର୍ଣ୍ଣ ଧଳା ରଙ୍ଗ ଏବଂ ଶନିବାରେ କଳା ରଙ୍ଗର ପାଟ ପିନ୍ଧିବେ। ଆଉ ଗୋଟିଏ ଏଥିରେ ରହିଛି, ସୋମବାର ଗୁରୁବାର ଠାକୁର ଯେଉଁ ଧଳା ରଙ୍ଗର ପାଟ ପିନ୍ଧିବେ ସେଥିରେ କଳା ଧଡ଼ି ରହିବ, ଅନ୍ୟ ଦିନର ପାଟରେ ଯେକୌଣସି ଧଡ଼ି ରହିଲେ ଚଳିବ। ଏହି ସେଟ୍ରେ 11 ଖଣ୍ଡ ପାଟ ରହେ, 3 ଖଣ୍ଡ ପିନ୍ଧା ରହେ, ଯେଉଁଟା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ପିନ୍ଧନ୍ତି 16 ହାତ, 14 ହାତ, 12 ହାତ, 4 ଖଣ୍ଡ ଚାଦର ରହେ, ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ପିନ୍ଧନ୍ତି, ଯାହାକୁ ହେଉଛି ପ୍ରତ୍ୟେକ 8 ହାତ, ଏବଂ 4 ଖଣ୍ଡ କଣି, କଣି ମାନେ 3-3 ହାତ ଲମ୍ବାର ଛୋଟ ଛୋଟ ଗାମୁଛା ପରିକା, ଯାହାକୁ ଭୂଦେବୀ, ଶ୍ରୀଦେବୀ, ମାଧବ ପରିଧାନ କରନ୍ତି, ଏବଂ ଆଉ ଖଣ୍ଡିଏ ପତିତ ପବନ ପାଖକୁ ଯାଏ ଏବଂ ପତିତ ପବନ ଖଣ୍ଡିଏ ପିନ୍ଧନ୍ତି। ଆଉ ଏ ସବୁ ପାଟର ଓସାର ହେଉଛି 60 ଇଞ୍ଚ। ୟାକୁ ଆମେ କହୁଛେ 12 ଲାଗି ପାଟ ଦିନବେଳା, ଯେତେ ଥର ପ୍ରଭୁ ୟାକୁ ବଦଳେଇବେ ସଦାବେଳେ ସେ 1 ରଙ୍ଗର ସେ ପାଟ ପିନ୍ଧିବେ।
1: କେତେ ଥର ବଦଳା ଯାଇଥାଏ?
0: କମ୍ ସେ କମ୍ 5 ଥର ବଦଳା ଯାଇଥାଏ, 5 ଥର କିମ୍ବା ତାର ଉର୍ଦ୍ଧ୍ୱ। ବେଳେବେଳେ ଯେଉଁଦିନ ଭୋଗ ମଣ୍ଡପ 3 ଥର ଯିବ ଆଉ ଥରେ ବଢ଼ିଯିବ, ତେଣୁ ଦିନରେ ପ୍ରାୟ 5 ଥର ମହାପ୍ରଭୁମାନଙ୍କର ପାଟ ପରିବର୍ତ୍ତନ ହୁଏ। ଏବଂ ଯେତେବେଳେ ସନ୍ଧ୍ୟା ହେଇଯିବ, ସନ୍ଧ୍ୟା ହେଇଗଲା ପରେ କ'ଣ ହେବ, ଫେରେ ସୂତାଲୁଗା ପ୍ରଭୁ ପିନ୍ଧିବେ, ସୂତାଲୁଗା ପିନ୍ଧିକିରି ଏଥିରେ ଚନ୍ଦନ ଲାଗି ହେବ, ତାପରେ ରାତିରେ ଗୀତଗୋବିନ୍ଦ ପରିଧାନ କରି ମହାପ୍ରଭୁ ପୌଢ଼ ଯିବେ।
1: ଆଚ୍ଛା, ଆପଣ ଯୋଉ କହିଲେ ଯେ ଗୀତ ଗୋବିନ୍ଦ ପାଟ ପିନ୍ଧିଥାନ୍ତି, ସେଇ ବିଷୟରେ ଆମେ ତ ଅଳ୍ପ ବହୁତ ଶୁଣିଛୁ, କିନ୍ତୁ ଏହା କିପରି ବସ୍ତ୍ର ଏବଂ କୋଉ ସମୟରେ ମହାପ୍ରଭୁ ଏହାକୁ ପରିଧାନ କରିଥାନ୍ତି ସେ ବିଷୟ ଟିକେ କୁହନ୍ତୁ।
0: ଚନ୍ଦନ ଲାଗି ପରେ ଠାକୁରମାନେ ଯୋଉ ଖଦି ସୂତା ବସ୍ତ୍ର ପିନ୍ଧିଥାନ୍ତି ତାକୁ ଓଲାଗି ହୁଏ, ତାପରେ ଆରମ୍ଭ ହୁଏ ମହାପ୍ରଭୁଙ୍କର ବଡ଼ ସିଂହାର ବେଶ। ଅଖିଳ ବ୍ରହ୍ମାଣ୍ଡନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ନୀତିକାନ୍ତି ମଧ୍ୟରେ ଯେତେ ସବୁ ବେଶ ଅନୁଷ୍ଠିତ ହୋଇଥାଏ ସେ ମଧ୍ୟରୁ ବଡ଼ସିଂହାର ବେଶ ସର୍ବୋତ୍କୃଷ୍ଟ ଏବଂ ସର୍ବାଧିକ ମନୋହର ବେଶ। ଏହି ବେଶରେ, ବଡ଼ସିଂହାର ବେଶରେ ମହାପ୍ରଭୁ ଗୀତଗୋବିନ୍ଦ ପାଟ ପରିଧାନ କରିଥାନ୍ତି। ଗୀତଗୋବିନ୍ଦ ଆପଣ ସମସ୍ତେ ଜାଣିଛନ୍ତି, ଯେଉଁ ଗୀତଗୋବିନ୍ଦର ପଦ୍ୟାବଳୀ ଲେଖାହେଇଥିବ, ଚନ୍ଦନ ଚର୍ଚ୍ଚିତ ନୀଳ କଳେବର, ଅତି ସୁନ୍ଦର ପାଟ। ସେଇ ପାଟ ସେଟ୍ରେ 15 ଖଣ୍ଡ ପାଟ ଥାଏ, ତାକୁ କହନ୍ତି ଫୁଟା, ପହରଣ, ଶାଢ଼ୀ, ଖଣ୍ଡୁଆ, କଣି। ଆପଣ ଏମିତି ନା ଶୁଣିନଥିବେ, ଫୁଟାର ଲମ୍ବ ହେଉଛି 24 ହାତ, ପହରଣ ହେଉଛି 14 ହାତ, ଶାଢ଼ୀ ପ୍ରତ୍ୟେକ 12 ହାତ, ଖଣ୍ଡୁଆ ପାଟ ହେଉଛି 8 ହାତ, ଆଉ କଣି ହେଉଛି 2.5 ହାତ। ଦିନ ଲାଗି ପାଟରେ ଆମ କଣି ଥିଲା 3 ହାତ।

0: ଥିଲା ତିନି ହାତ, ଏଠି କଣି ହଉଛି ଅଢେଇ ହାତ। କଣି ଶ୍ରୀଦେବୀ, ଭୂଦେବୀ, ମାଧବ ଏବଂ ପତିତ ପାବନ ପରିଧାନ କରିଥାନ୍ତି, ଯାହାର ପ୍ରତ୍ୟେକ ଚଉଡ଼ା 36 ଇଞ୍ଚ ଅଟେ। ଏହି ବଡ଼ସିଂହାର ବେଶରେ ଗୀତଗୋବିନ୍ଦ ପାଠ ପରିଧାନ ପରେ ଠାକୁରଙ୍କର ଶ୍ରୀମସ୍ତକରେ ଏବଂ ସାଧା ସୂତା ବସ୍ତ୍ର ଧଳା ରଙ୍ଗର ତାକୁ ଲାଗେ, ସେହି ବସ୍ତ୍ରକୁ କହନ୍ତି ଶ୍ରୀ କପଡ଼ା। ସେ ଶ୍ରୀ କପଡ଼ା ଲମ୍ବା ହେଉଛି 12 ହାତ, ଚଉଡ଼ା 46 ଇଞ୍ଚ। ସେହି କପଡ଼ା ଯେଉଁ ଧଳା ରଙ୍ଗ ବସ୍ତ୍ରରେ ନାଲି ଧଡ଼ି ଥାଏ ମା ସୁଭଦ୍ରାଙ୍କର, ହଳଦିଆ ଧଡ଼ି ଥାଏ ପ୍ରଭୁ ଜଗନ୍ନାଥଙ୍କର ଏବଂ ନୀଳ ଧଡ଼ି ଥାଏ ବଳଭଦ୍ର ଠାକୁରଙ୍କର। ଏହି ଗୀତଗୋବିନ୍ଦ ପାଠ ପରିଧାନ କରି ମହାପ୍ରଭୁ ପହୁଡ଼ ଯାଆନ୍ତି।
1: ଋତୁ ଅନୁସାରେ ମହାପ୍ରଭୁଙ୍କର ବସ୍ତ୍ର ପରିଧାନରେ କିପରି ପରିବର୍ତ୍ତନ ଆସିଥାଏ?
0: ସାଧାରଣ ମଣିଷ ଶୀତଦିନେ ଶୀତ ବସ୍ତ୍ର ପରିଧାନ କରନ୍ତି, ଠିକ୍ ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଠାକୁରମାନଙ୍କୁ ଶୀତ ବସ୍ତ୍ର ପରିଧାନ କରାଯାଏ। ସେଥିମଧ୍ୟରେ ଘୋଡ଼, ଟୋପର ଓ ଜାମା ଅନ୍ୟତମ। ମାର୍ଗଶୀର ଶୁକ୍ଳପକ୍ଷ ଷଷ୍ଠୀ, ଆମେ ଯାହାକୁ ଓଢ଼ଣ ଷଷ୍ଠୀ କହୁ, ସେହି ଦିନଠାରୁ ମାଘ ଶୁକ୍ଳ ପଞ୍ଚମୀ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଠାକୁରମାନଙ୍କୁ ଘୋଡ଼ ଲାଗି ହୋଇଥାଏ। ଠାକୁରମାନଙ୍କର 12 ଲାଗି ପାଟବସ୍ତ୍ର ରଙ୍ଗ ଅନୁସାରେ ଘୋଡ଼, ଟୋପର, ଜାମାରେ ମଧ୍ୟ ରଙ୍ଗ ନିର୍ଦ୍ଧାରିତ ହୋଇଥାଏ। ଧରନ୍ତୁ ଆମେ ରବିବାର ଯେମିତି 12 ଲାଗି ପାଟ କଲେ ନାଲି ପିନ୍ଧୁଛନ୍ତି, ସେହି ଘୋଡ଼, ଟୋପର, ଜାମା ମଧ୍ୟ ନାଲି ହେବ। ଗୋଟିଏ ଗୋଟିଏ ସେଟ୍ରେ 8ଟା ଘୋଡ଼ ଥାଏ। 8ଟା ଘୋଡ଼ କ'ଣ ଥାଏ? ଗୋଟିଏ ତ ଛୋଟ ଘୋଡ଼ ପଳେଇଯିବ ପତିତ ଭବନ ପାଇଁ, ଆଉ ଯେଉଁ ରତ୍ନ ସିଂହାସନ ଥିବା ସମସ୍ତ ଶ୍ରୀ ବିଗ୍ରହମାନେ ପିନ୍ଧନ୍ତି। ସେଥିମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ପାଇଁ 22.5 ହାତ ଲମ୍ବର ଗୋଟିଏ, ଶ୍ରୀବଳଭଦ୍ରଙ୍କ ପାଇଁ 22 ହାତ ଲମ୍ବର ଗୋଟିଏ, ଦେବୀ ସୁଭଦ୍ରାଙ୍କର 12 ହାତ ଲମ୍ବର ଗୋଟିଏ ଏବଂ ଶ୍ରୀ ସୁଦର୍ଶନଙ୍କ ପାଇଁ 6 ହାତ ଲମ୍ବର ଗୋଟିଏ ଘୋଡ଼ ଲାଗି ହୁଏ, ଆକୁ ଘୋଡ଼ ଲାଗି କହନ୍ତି। ଏବଂ ବାକି 3 ହାତ ଲମ୍ବର ଶ୍ରୀଦେବୀ, ଭୂଦେବୀ, ମାଧବ ଘୋଡ଼ ଲଗେଇଥାନ୍ତି। ଏଥିରେ କ'ଣ ହୁଏ? ଆମେ ସକାଳୁ ଶୀତ ହୁଏ, ଆମେ ଯେଉଁ ସ୍ୱିଟର ଜାମା ଯାହା ପିନ୍ଧିଥାଉ ଦ୍ୱିପହର ସମୟରେ ଖୋଲିଦେଉ, ଠିକ୍ ସେହିପରି ଠାକୁର ମଧ୍ୟ ଘୋଡ଼ ଲାଗି ହୁଅନ୍ତି ଏବଂ ଘୋଡ଼ ମଧ୍ୟାହ୍ନ ଧୂପରେ ଖୋଲି ଦିଆଯାଏ। ମଧ୍ୟାହ୍ନ ଉପରେ ଖରା ହେଇଯିବ, ତେଣୁ ଘୋଡ଼ ଖୋଲିଯିବ, ଫେର ସନ୍ଧ୍ୟା ଧୂପ ହେଲା ପରେ ଫେର ଠାକୁର ଘୋଡ଼ ଲାଗିବେ। ଦେଖନ୍ତୁ କିନ୍ତୁ ବିଚିତ୍ର କଥା, ତେଣୁ ଠାକୁରମାନେ ଅବକାଶ ନୀତି ଠାରୁ ମଧ୍ୟାହ୍ନ ଧୂପ ପର୍ଯ୍ୟନ୍ତ ଘୋଡ଼ ଲାଗି ହୋଇଥାନ୍ତି ଏବଂ ସନ୍ଧ୍ୟା ଧୂପ ପରେ ଫେର ଘୋଡ଼ ଲାଗି ହୁଅନ୍ତି। ଏଇ ଯେଉଁ ଘୋଡ଼ ବସ୍ତ୍ର, ଇଏ ମଖମଲ ହେଇପାରେ, ପାଟବସ୍ତ୍ର ହେଇପାରେ, ସୂତା କପଡ଼ା ହେଇପାରେ, ଏହା କେବଳ ଶ୍ରୀମନ୍ଦିର କୁଶଳୀ ଦର୍ଜୀ ସେବକମାନେ ପ୍ରସ୍ତୁତ କରିଥାନ୍ତି। ଆଉ ପ୍ରାୟ ଗୋଟିଏ ଗୋଟିଏ ଘୋଡ଼ ସେଟ୍ରେ 80 ମିଟରରୁ 100 ମିଟର ପର୍ଯ୍ୟନ୍ତ କପଡ଼ା ଲାଗିଥାଏ। ତାପରେ ଠିକ୍ ସେ ଅନୁସାରେ ଯେତେବେଳେ ଠାକୁର ଘୋଡ଼ ଲଗେଇଥାନ୍ତି ନା, ଘୋଡ଼ ଠାକୁର ଲଗେଇଲା ପରେ ଘୋଡ଼ ତାଙ୍କ ଉପରେ ଟୋପର ଲାଗିବେ। ଟୋପର ମାନେ କ'ଣ କହିଲେ, ଆମେ ଯେମିତି ମଫଲର ଲଗୁଛେ ସେଇଟା ଠିକ୍ ଟୋପର। ଘୋଡ଼ ଲାଗି ସମୟରେ ଠାକୁରମାନଙ୍କୁ ଟୋପର ଲାଗି ହୁଏ। ଘୋଡ଼ ଓ ଟୋପର ଲଙ୍ଗ ସମାନ ଥାଏ। ଶ୍ରୀଜଗନ୍ନାଥଙ୍କ ପାଇଁ 4 ହାତ ଲମ୍ବ, 4 ହାତ ଚଉଡ଼ାର ଟୋପର, ଶ୍ରୀ ବଳଭଦ୍ରଙ୍କ ପାଇଁ 3.5 ହାତ ଲମ୍ବ, 3.5 ହାତ ଚଉଡ଼ା ଟୋପର ଓ ଦେବୀ ସୁଭଦ୍ରାଙ୍କର, ଦେଖନ୍ତୁ କେମିତି ବାପ, ଦେବୀ ସୁଭଦ୍ରାଙ୍କର 3 ହାତରେ ଲମ୍ବ ଏବଂ 3 ହାତ ଚଉଡ଼ାର ଟୋପର ପ୍ରସ୍ତୁତ ହୁଏ। ଏଠି ଶ୍ରୀ ସୁଦର୍ଶନକୁ ଟୋପର ଲାଗି ହୁଏ ନାହିଁ। ବଡ଼ସିଂହାର ବେଶରେ ଶ୍ରୀ ବିଗ୍ରହମାନଙ୍କୁ ଘୋଡ଼ ଉପରେ ଟୋପର ଲାଗି ହୁଏ। ତା ବାଦ ଆଉ ଗୋଟେ ଜିନିଷ ହେଉଛି, ଯେତେବେଳେ ଖରା କମିଯିବ, ଖରା କମିଗଲା ପରେ ବସନ୍ତ ପଞ୍ଚମୀ ଠାରୁ ଫାଲ୍ଗୁନ ପୂର୍ଣ୍ଣମୀ ପର୍ଯ୍ୟନ୍ତ, ମାନେ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଠାକୁରମାନେ ଆଉ ଘୋଡ଼ ଲାଗି ହୁଅନ୍ତିନି, ସେ ସମୟରେ ଜାମା ଲାଗି ହୁଅନ୍ତି। ଆମେ ଯେମିତି ଶୀତ କମିଗଲେ ଟିକେ ହାଲକା ପିନ୍ଧେ, ଠିକ୍ ସେମିତି ଠାକୁରମାନେ ଆଉ ଘୋଡ଼ ନ ଲାଗି ହୋଇ ଜାମା ପିନ୍ଧନ୍ତି। ଜାମା ମାନେ ଆମେ ଯେମିତି ସାଧାରଣତଃ ଫ୍ରକ୍ ପିନ୍ଧୁ, ଫ୍ରକ୍ ପରିକା। ଯେଉଁମାନେ ସେହି ସମୟରେ ଯାଆନ୍ତି ମନ୍ଦିରକୁ, ସେହିମାନେ ହିଁ କେବଳ ଦେଖିପାରିବେ ବସ୍ତ୍ର, କାରଣ ନିର୍ଦ୍ଦିଷ୍ଟ ମାସ ତିଥି ଦିନରେ ଘୋଡ଼ ଲାଗି, ଟୋପର ଲାଗି, ଜାମା ଲାଗି ହୁଏ। ତେଣୁ ଯେଉଁମାନେ ଏସବୁ ମନ୍ଦିର ଯାଇଥାନ୍ତି ସେ ଆକୁ ଦେଖିଥାନ୍ତି, ନହେଲେ ସାଧାରଣ ଲୋକ ବିଶ୍ୱାସ କରିପାରିବେନି ଯେମିତି ଭଗବାନ ଟୋପର, ଜାମା ଏବଂ ଘୋଡ଼ ଲାଗି ହେଉଛନ୍ତି କହି,
1: ମାନେ ଋତୁ ପରିବର୍ତ୍ତନ,
0: ଋତୁ ପରିବର୍ତ୍ତନ ଅନୁସାରେ ହେଉଛନ୍ତି ସେ ସମୟରେ। ଠିକ୍ ଖରାଦିନେ ଠିକ୍ ସେପରି ମାଧାବଳୀ ଆଉ ଚନ୍ଦନ ଗୁଡ଼ା ଲାଗନ୍ତି। ମାଧାବଳୀ ଚନ୍ଦନ ଗୁଡ଼ା କ'ଣ, ଅକ୍ଷୟ ତୃତୀୟା ଠାରୁ 42 ଦିନ ପର୍ଯ୍ୟନ୍ତ ଚନ୍ଦନ ଯାତ୍ରା ସମୟରେ ଏକ ସୂତା ଜାତୀୟ ହଳଦିଆ, ନୀଳ, ନାଲି 3ଟା ରଙ୍ଗ ଥିବ। ସୂତା ଜାତୀୟ ବସ୍ତ୍ର, ଏଥିରେ ହଳଦିଆ, ନାଲି, ନୀଳ 3 ରଙ୍ଗ ସମ୍ମିଶ୍ରଣ ହୋଇ ଢେଉ ଆକୃତ ହୋଇଥିବ। ଆପଣଙ୍କୁ ଲାଗିଲେ ଦେଖାଯିବ ଆକାଶର ଢେଉ ବାଦଲ ପରିକା, ସେଟାକୁ ଠାକୁରମାନେ ପରିଧାନ କରିବେ, ଚନ୍ଦନ ଗୁଡ଼ା ଲଗେଇବେ, ଲଗେଇକି ସେତେବେଳେ ଚନ୍ଦନ ଲଗେଇବେ। ଏବଂ ଆଉ ଗୋଟେ କଥା କହିଦେଲି, ଏଇ ଯେଉଁ ବସ୍ତ୍ର ଲମ୍ବ ହେଉଛି 10 ହାତ, ଚଉଡ଼ା 3 ହାତ, ଅକ୍ଷୟ ତୃତୀୟା ଠାରୁ ସ୍ନାନ

0: ଯାତ୍ରା ପର୍ଯ୍ୟନ୍ତ ଆଉ ଠାକୁରମାନେ ପାଟ ପିନ୍ଧିବେନି, ସମସ୍ତେ ସୂତା ବସ୍ତ୍ର ପରିଧାନ କରିବେ। ତାପରେ ବର୍ଷା ଦିନ ଆରମ୍ଭ ହେଲେ ତ ବିଭିନ୍ନ ପର୍ବପର୍ବ ଆସିଯିବ, ଉତ୍ସବ ଆସିଯିବ ସବୁ।
1: ତେବେ ଏଇ ଯୋଉ ଆପଣ କହିଲେ ଯେ ଉତ୍ସବ ଆସିଯାଇଥାଏ, ଏଇ ଯୋଉ ବିଭିନ୍ନ ଉତ୍ସବ ଅବସରରେ ମହାପ୍ରଭୁ କୋଉ ସବୁ ବିଶେଷ ବସ୍ତ୍ର ପରିଧାନ କରିଥାନ୍ତି?
0: ହଁ, ବାର ମାସ ତେର ଯାତ୍ରା ଶ୍ରୀମନ୍ଦିରରେ ସଦାବେଳେ ଉତ୍ସବ ପର୍ବପର୍ବାଣୀ ଲାଗି ରହିଛି। ମୁଖ୍ୟତଃ ତାଙ୍କ ବଡ଼ ପର୍ବ ଭିତରେ ବଡ଼ ଯାତ୍ରା ଯେମିତି ରଥଯାତ୍ରା, ଚନ୍ଦନ ଯାତ୍ରା, ଶାଣ ଯାତ୍ରା, ଉତ୍ସବ ମାନେ ଭିତରେ ହେଉଛି ଆମର ବିବାହ ଉତ୍ସବ, ଶ୍ରାଦ୍ଧ ଉତ୍ସବ, ଏସବୁ ମନ୍ଦିର ଭିତରେ ପାଳିତ ହୁଏ। ବିବାହ ଉତ୍ସବ କହିଲେ କ'ଣ, ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ରୁକୁଣୀ ହରଣ ଏବଂ ବିବାହ ନୀତି ଅନୁଷ୍ଠିତ ହୋଇଥାଏ। ଏହି ନୀତିରେ ମୁଖ୍ୟତଃ ବିବାହ ପାଞ୍ଚି, ବଉଳପାଟ, ପାଟ ତଡ଼ପ ଓ ପାଟ ପାଲଟା ବା ହୋମଲୁଗା ବ୍ୟବହୃତ ହୋଇଥାଏ। ଶ୍ରୀଦେବୀ ପିନ୍ଧନ୍ତି ବଉଳପାଟ, ହୋମଲୁଗା ବା ପାଟ ତଡ଼ପ, ମଦନ ମୋହନ ପିନ୍ଧିବେ ପାଟ ତଡ଼ପ ଓ ବିବାହ ପାଞ୍ଚି। ବିବାହ ଦିନ, ବିବାହ ଦିନ ମଦନ ମୋହନ ନଅହାତିଆ ଧୋତି, ପାଞ୍ଚହାତିଆ ଚଦର ପିନ୍ଧିବେ ବିବାହ ଦିନ। ଏଇଟା ରଙ୍ଗ ଧଳା ଏବଂ ଏଥିରେ ମୋଟା ଜରି ପକା ହଳଦିଆ ଧରିଥିବ। ଏବଂ ଠାକୁରାଣୀ ପିନ୍ଧିବେ କ'ଣ ନା, ଗାଢ଼ କମଳା ରଙ୍ଗର, ସେଥିରେ କୁମ୍ଭ ପଡ଼ି ନଥିବ, ଗାଢ଼ କମଳା ରଙ୍ଗ, ନାଲି ଧରିଥିବ, ବାର ହାତ ଲମ୍ବା, ବୟାଳିଶ ଇଞ୍ଚ ଚଉଡ଼ାର ବହୁଳ ପାଟ ପିନ୍ଧିବେ। ଜଗନ୍ନାଥ ବିବାହ ହେଲେ କ'ଣ ପିନ୍ଧିବେ, ପାଟ ତଡ଼ପ ପିନ୍ଧିବେ, ପାଟ ତଡ଼ପ ରଙ୍ଗ ଧଳା, ଏଠି କମଳା ରଙ୍ଗର ପାଟ ଧରିଥିବ, ନଅହାତିଆ ଧୋତି ଏବଂ ପାଞ୍ଚହାତିଆ ଓଢ଼ଣୀ ରହିବ। ଯେତେବେଳେ ପାଟ ପାଲିଟିବେ, ବହୁଳ ପାଟ ପାଲିଟିବେ, ତାକୁ ଆମେ କହୁଛେ ପାଟ ପାଲିଟ ଲୁଗା ବା ହୋମ ଲୁଗା। ଠାକୁରାଣୀ କ'ଣ ପିନ୍ଧିବେ, ସେଥିରେ ପୁରା ଲାଲ ବାନ୍ଧ ଥିବ, ଏକ ଗଜ ଲମ୍ବାର ଲାଲ ଆଞ୍ଚଳ ଥିବ ଠାକୁରାଣୀ ପିନ୍ଧିବେ। ଦେଖନ୍ତୁ କେମିତି ବେଶଭୂଷା, ପୁରା ରାଜକୀୟ ଠାଣିର ବେଶଭୂଷା। ଆଉ କୁହାଯାଏ ସେ ଯୋଉ ବହୁଳ ପାଟ ଆଉ ପାଟ ତଡ଼ବ, ଏଇ ଦୁଇଟି ସୂତାରେ ତିଆରି ନୁହଁ, ଏଇଟା ହେଉଛି କଦଳୀ ପଟୁକାରେ ପ୍ରସ୍ତୁତ। ବିବାହ ବାଦେ ଆଉ ଗୋଟିଏ ବଡ଼ ଉତ୍ସବ ହେଉଛି ସେଠି ମହାପ୍ରଭୁଙ୍କର ଶ୍ରାଦ୍ଧ। ଶ୍ରାଦ୍ଧ କ'ଣ, ଆମେ ସାଧାରଣତଃ ଆମେ କ'ଣ କରିଥାଏ, ଆମ ମାନବ ସମାଜରେ ଆଶ୍ୱିନ ଅମାବାସ୍ୟାରେ ଆମେ ଦୀପାବଳି ପାଳନ କରୁଛେ, କିନ୍ତୁ ଦେବତାମାନେ ଶ୍ରୀମନ୍ଦିରରେ ମାର୍ଗଶୀର ଅମାବାସ୍ୟା ଦିନ ଦେବ ଦୀପାବଳି ପାଳନ କରାଯାଏ। ଆମେ ଗୋଟିଏ ଦିନ ପାଳନ କରୁଛେ ଏବଂ ସେଠି ତିନି ଦିନ ପାଳନ ହୁଏ, ପୂର୍ବ ଦିନ ଏବଂ ପରଦିନ, ଚତୁର୍ଦ୍ଦଶୀ, ଅମାବାସ୍ୟା ଏବଂ ପ୍ରତିପଦା, ତିନି ଦିନ ଧରିକି ଶ୍ରୀମନ୍ଦିରରେ ଶ୍ରାଦ୍ଧ ଉତ୍ସବ ପାଳନ ହୁଏ। ଆମ ଲୋକ ବିଶ୍ୱାସ ଅନୁସାରେ ପ୍ରଥମ ଦିନ ଚତୁର୍ଦ୍ଦଶୀ ଦିନ ମହାପ୍ରଭୁ ସତ୍ୟଯୁଗର ଅଦିତୀ କାଶ୍ୟପକୁ, ଅମାବାସ୍ୟା ତିଥିରେ ଶ୍ରୀକୃଷ୍ଣ ରୂପରେ ବସୁଦେବ ଦେବକୀ ନନ୍ଦ ଯଶୋଦାକୁ, ଓ ପ୍ରତିପଦା ତିଥିରେ ଶ୍ରୀରାମ ରୂପରେ କୌଶଲ୍ୟା ଦଶରଥଙ୍କୁ ତଥା ଜଗନ୍ନାଥ ରୂପରେ ଶ୍ରୀଗୁଣ୍ଡିଚା ଇନ୍ଦ୍ରଦୁମ୍ନ ମହାରାଜଙ୍କୁ ଶ୍ରାଦ୍ଧ ଓ ଦୀପଦାନ କରୁଥିବାର ଜଣାଯାଏ। ଏକଥା କାହିଁ କହୁଛି, ଭଗବାନ ଜଣାଉଛନ୍ତି ଯେ ତମେ ତମର ପୂର୍ବପୁରୁଷକୁ ଶ୍ରାଦ୍ଧ ଦିଅ, ସମ୍ମାନ ଦିଅ, ଦୀପଦାନ କର, ଏସବୁ ଲୋକ ଶିକ୍ଷା ନିମନ୍ତେ ମହାପ୍ରଭୁ ଏସବୁ କାମ କରିଥାନ୍ତି। ଏଠି ଗୋଟେ ଏହି ବସ୍ତ୍ରର ଗୋଟେ ବିଶେଷତ୍ୱ ଅଲଗା ଅଛି। ଏହି ବସ୍ତ୍ର ବିଶେଷତା କ'ଣ ଅଛି, ଏଠି ଯୋଉ ଶୁକ୍ଳ ବସ୍ତ୍ର ପରିଧାନ କରନ୍ତି ତିନି ଠାକୁର, ସେ ଧରିରେ ବଡ଼ ବଡ଼ କୁମ୍ଭ ଥାଏ। ଆଉ ଗୋଟେ ଅଲଗା ହେଉଛି, ଆମେ ଯେତେ ପ୍ରକାର ବସ୍ତ୍ର ପ୍ରାୟ ଦେଖିଲେ ଏବଂ ପରିଧାନ କରୁଛନ୍ତି ଠାକୁରମାନେ, ଶ୍ରୀ ବିଗ୍ରହମାନେ, ପ୍ରାୟ ସବୁର ଚଉଡ଼ା ସମାନ ଥାଏ। ଏଠି କିନ୍ତୁ ଚଉଡ଼ା ଅଲଗା ଅଲଗା, ଶ୍ରୀଜଗନ୍ନାଥ ପିନ୍ଧିଲେ ଆସିକି ହଳଦିଆ କୁମ୍ଭ ବାଲା, ଷୋହଳ ହାତରେ ପାଞ୍ଚ ହାତ ଚଉଡ଼ା, ଦେବୀ ସୁଭଦ୍ରା ନାଲି ରଙ୍ଗର କୁମ୍ଭ ପଡ଼ୁଥିବ, ବାର ହାତରେ ସାଢେ ତିନି ହାତ, ଏବଂ ବଳଭଦ୍ରଙ୍କର କଳା ରଙ୍ଗର କୁମ୍ଭ ଚଉଦ ହାତରେ ଚାରି ହାତ, ପାଞ୍ଚ ହାତ, ଚାରି ହାତ, ସାଢେ ତିନି ହାତ, ଅଲଗା ଅଲଗା ଚଉଡ଼ା ହୋଇଥାଏ। ଆଉ ନୂଆ ବ୍ୟତିକ୍ରମ ହେଉଛି, ଆମେ ସାଧାରଣତଃ ଦେଖୁଛେ ନାଲି ରଙ୍ଗ ଦେବୀ ସୁଭଦ୍ରାଙ୍କର, ହଳଦିଆ ରଙ୍ଗ ହେଉଛି ଜଗନ୍ନାଥଙ୍କର, ଆଉ ସଦାବେଳେ ନୀଳ ରଙ୍ଗ ପ୍ରାୟ ବଳଭଦ୍ରଙ୍କ ଥାଏ। କିନ୍ତୁ ଏହି ଶ୍ରାଦ୍ଧ ଲୁଗାରେ ବଳଭଦ୍ରଙ୍କର ଲୁଗାର ଧଡ଼ିର ରଙ୍ଗ ହେଉଛି କଳା।
1: ଏ ତ ଆପଣ କହିଲେ ଯେ ବିଭିନ୍ନ ଉତ୍ସବ ଅବସରରେ ମହାପ୍ରଭୁ କୋଉ ସବୁ ବସ୍ତ୍ର ପରିଧାନ କରିଥାନ୍ତି, କିନ୍ତୁ ବିଭିନ୍ନ ପର୍ବପର୍ବାଣୀ ଅବସରରେ ମହାପ୍ରଭୁ ଯେଉଁ ସବୁ ବସ୍ତ୍ର ପରିଧାନ କରିଥାନ୍ତି ସେ ବିଷୟ ଟିକେ କୁହନ୍ତୁ।
0: ଶ୍ରୀମନ୍ଦିରରେ ପାଳିତ ହେଉଥିବା ପର୍ବପର୍ବାଣୀ ମାନଙ୍କରେ ସାଧାରଣତଃ ଅନ୍ୟାନ୍ୟ ବସ୍ତ୍ର ଯୋଉ ବିଷୟରେ କୁହାଗଲା ତା ବ୍ୟତୀତ ଏହି ପାଞ୍ଚଖଣ୍ଡ ବସ୍ତ୍ର ବେଶୀ ବ୍ୟବହୃତ ହୋଇଥାଏ, ପତନୀ, ବୋଇଡାଣୀ, ଗଦିଫେଟା, ମଲମଲ, ଚେମିଡ଼ି। ପତନୀ ଆଉ ବୋଇରାଣୀ ହେଉଛି ଚଉଦ ହାତ ଲମ୍ବା, ଛୟାଳିଶ ଇଞ୍ଚ ଚଉଡ଼ା, ପତନୀ ହେଉଛି ଲାଲ ଜାଲି ଥିବା ପତଳା ବସ୍ତ୍ର, ନାଲି ବସ୍ତ୍ର, ବୋଇରାଣୀ ହେଉଛି ଆକାଶିଆ ରଙ୍ଗ ବସ୍ତ୍ର, ଗଦିଫେଟା ମଲମଲ ହେଉଛି ତିନି ହାତରେ ଦେଢ଼ ହାତ ଚଉଡ଼ା, ଗଦିଫେଟା ନାଲି ଧଡ଼ି, ନାଲି ରଙ୍ଗ ଧଳା ଧଡ଼ି, ଏବଂ ମଲମଲ ହେଉଛି ଆକାଶିଆ ରଙ୍ଗ। ଚେମେଡ଼ି ଛୋଟ ଗାମୁଛା ପରିକା ଆମେ ଯୋଉ କରିଆ କହିଲା ପରିକା

0: ହାତରେ ହାତ ଓଷା ନାଲି ଧଳା କରିବା, ଏସବୁ ଜିନିଷ ପତନୀ ଆଉ ବୋଇରାଣୀ ସେଟ୍ରେ ପତନୀ ଯୋଉଠି ଲାଗିଥାଏ ଦଶ ଖଣ୍ଡ ଲାଗେ, ବୋଇରାଣୀ ଲାଗିଲେ ଦଶ ଖଣ୍ଡ ଲାଗେ। ପତନୀ ଦଶ ଖଣ୍ଡ କ'ଣ କରନ୍ତି, ଶ୍ରୀଜଗନ୍ନାଥ ହେଉଛନ୍ତି ତିନି ଖଣ୍ଡ, ବଳଭଦ୍ର ଠାକୁର ତିନି ଖଣ୍ଡ, ସୁଭଦ୍ରା ଦୁଇ ଖଣ୍ଡ, ସୁଦର୍ଶନ ଖଣ୍ଡିଏ ପିନ୍ଧନ୍ତି, ଆଉ ଖଣ୍ଡିକ ତିନି ଭାଗ କରି ଶ୍ରୀଦେବୀ ଭୂଦେବୀ ମାଧବ ପରିଧାନ କରନ୍ତି। ତେଣୁ ପତନୀ ସେଟ୍ ହଉ କି ବୈରାଣୀ ସେଟ୍ ହଉ, ପତନୀ ସେଟ୍ରେ ଦଶ ଖଣ୍ଡ ପତନୀ ସାଙ୍ଗରେ ଚାରି ଖଣ୍ଡ ଗଦିଫେଟା ମଲମଲ ଏବଂ ଚେମିଡ଼ି ଥାଏ, ଏବଂ ବୈରାଣୀ ସେଟ୍ରେ ମଧ୍ୟ ଦଶ ଖଣ୍ଡ ସାଙ୍ଗରେ ଗଦିଫେଟା ମଲମଲ ଚେମିଡ଼ି ଚାରି ଖଣ୍ଡ ଥାଏ। ଇଏ ସବୁ ସାଧାରଣତଃ ପର୍ବପର୍ବାଣୀରେ ଅନ୍ୟାନ୍ୟ ଲୁଗା ପାଟ ବସ୍ତୁ ବ୍ୟତୀତ ଏହାର ବହୁଳ ବ୍ୟବହାର ହୋଇଥାଏ। ଏବଂ ଯେତେବେଳେ ପତନୀ ପରିଧାନ କରନ୍ତି ଶ୍ରୀମସ୍ତକରେ ଆଉ ଶ୍ରୀ କପଡ଼ା ନ ଲାଗିକି ଗଦି ଫେଟା ଲାଗେ।
1: ଆପଣ ତ ବିଭିନ୍ନ ଉତ୍ସବ ଏବଂ ପର୍ବପର୍ବାଣୀରେ ମହାପ୍ରଭୁ ଯେଉଁ ସବୁ ବସ୍ତ୍ର ପରିଧାନ କରନ୍ତି ସେ ବିଷୟରେ କହିଲେ, ତେବେ ଅନବସର ସମୟରେ ମହାପ୍ରଭୁଙ୍କର ବସ୍ତ୍ର ସମ୍ପର୍କରେ କିଛି କହିବେ କି?
0: ଅନବସର ସମୟରେ ସେଠି ଯେଉଁ ବସ୍ତ୍ର ଲାଗିଥାଏ ସେ ହେଉଛି ସୂତା ଫୁଟା, ନେତ ଫୁଟା, ନେତ ଖଣ୍ଡୁଆ, ଟଣା ଖସା, ଗଡ଼ା, ଶ୍ରୀମୁଖ ଓତା। ଶ୍ରୀମୁଖ ଓତା ହେଉଛି ଏ ସବୁ ଠାକୁରଙ୍କର ଗୁପ୍ତ ନୀତି, ତଥାପି ମୁଁ ଆପଣଙ୍କୁ ଶ୍ରୀମୁଖ ଓତା ବିଷୟରେ କହୁଛି। ଶ୍ରୀମୁଖ ଓତା ବସ୍ତ୍ର ଗୋଟେ ବହୁତ ପ୍ରଧାନ ବସ୍ତ୍ର। ଆପଣ ଜଗନ୍ନାଥ ମହାପ୍ରଭୁଙ୍କର ଠାକୁରମାନଙ୍କର ଯେଉଁ ମୁଖ ଶୃଙ୍ଗାର ହେଉଛି, ଆପଣ ଯେଉଁ ଦେଖୁଛନ୍ତି ମହାପ୍ରଭୁଙ୍କର ରଙ୍ଗ ଧର ଚକାନୟନ, ସେ ଶ୍ରୀମୁଖ ବସ୍ତ୍ର ଉପରେ ସେ ଚିତ୍ର ହେଇଛି। ଶ୍ରୀମୁଖ ହେଉଛି ସପ୍ତାବରଣର ଅନ୍ତିମ ଆବରଣ ହେଉଛି ଶ୍ରୀମୁଖ ଓତା ବସ୍ତ୍ର। ଏଥିପାଇଁ ଆମର ଦଶ ହାତ ଲମ୍ବା ଏବଂ ଚାରି ହାତ ଚଉଡ଼ାର ଛଅ ଖଣ୍ଡ ବସ୍ତ୍ର ଆବଶ୍ୟକ। ଏହି ବସ୍ତ୍ର ମୋଟା ଧଳା ଖଦଡ଼ ବସ୍ତ୍ର ଅଟେ। ଚତୁର୍ଦ୍ଦଶୀ ରାତ୍ରିରେ ଶ୍ରୀମୁଖ ଓତା ଦୈତାପତି ସେବକମାନେ ଶ୍ରୀମୁଖରେ ଲାଗି କରିଥାନ୍ତି। ଏହାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମୁଖ ଶୃଙ୍ଗାର ବା ଚିତ୍ରାଙ୍କନ କରିଥାନ୍ତି। ଏଥିରେ କୌଣସି ରାସାୟନିକ ଦ୍ରବ୍ୟ ବ୍ୟବହାର ହୁଏ ନାହିଁ। ଶଙ୍ଖ ଗୁଣ୍ଡ କରି ଧଳା ରଙ୍ଗ, ଖାଣ୍ଟି ରାଶି ତେଲରେ ଦୀପ ଜାଳି ସଂଗୃହିତ କଳାରେ କଳା ରଙ୍ଗ, ହିଙ୍ଗୁଳ ଗୁଣ୍ଡ କରି ନାଲି ରଙ୍ଗ, ହରିତାଳ ଗୁଣ୍ଡ କରି ହଳଦିଆ ରଙ୍ଗ ଏବଂ କର୍ପୂର କେଶର କଇଁଠ ଅଠାକୁ ବ୍ୟବହାର କରି ମହାପ୍ରଭୁଙ୍କର ଶୃଙ୍ଗାର କରାଯାଏ।
1: ତେବେ ବସ୍ତ୍ର ବ୍ୟତୀତ ବିଭିନ୍ନ ପ୍ରକାରର ବସ୍ତ୍ର ପ୍ରସ୍ତୁତ ଉପକରଣ ଓ ସାମଗ୍ରୀ ମହାପ୍ରଭୁଙ୍କ ସେବାରେ ବ୍ୟବହୃତ ହୋଇଥାଏ, ସେଗୁଡ଼ିକ କ'ଣ ଏବଂ କୋଉ ସମୟରେ ଆବଶ୍ୟକ ହୋଇଥାଏ?
0: ହଁ, ବିଭିନ୍ନ ପର୍ବପର୍ବାଣୀମାନଙ୍କରେ ଏବଂ ସାଧାରଣ ଦିନମାନଙ୍କରେ ମଧ୍ୟ ବସ୍ତ୍ର ପ୍ରସ୍ତୁତ ସାମଗ୍ରୀ ବ୍ୟବହାର ହୋଇଥାଏ। ଯେମିତି ପଇତା, ଚକା, ଅପସର, ଆସନପଡ଼ା, ଅଳଙ୍କାର ମୁଣି, ଫଗୁରୁମାଲ, ଫଗୁମୁଣି, ଦଶାବତାର ପଟି, ବିଜେ ଡୋରି, ବିଜେ ତୋଳି, ଏମିତି ଅନେକ ପ୍ରକାର ବସ୍ତ୍ର ପ୍ରସ୍ତୁତ ସାମଗ୍ରୀ ପ୍ରସ୍ତୁତ ହୋଇ ଠାକୁରଙ୍କର ବ୍ୟବହାରରେ ଲାଗିଥାଏ।
1: ଆଜ୍ଞା, ତେବେ ମହାପ୍ରଭୁଙ୍କ ନିମନ୍ତେ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାରର ବସ୍ତ୍ର କେଉଁଠାରେ ପ୍ରସ୍ତୁତ ହୁଏ ଏବଂ ସଂଗୃହିତ ହୋଇଥାଏ?
0: ଯେଣୁ ଠାକୁରଙ୍କ ପାଇଁ ବ୍ୟବହୃତ ବସ୍ତ୍ର ସବୁ ଏକ ନିର୍ଦ୍ଦିଷ୍ଟ ରଙ୍ଗର ଏବଂ ନିର୍ଦ୍ଦିଷ୍ଟ ମାପର, ତେଣୁ ଏସବୁ ବସ୍ତ୍ର ବଜାରରେ ଉପଲବ୍ଧ ନୁହେଁ। କିଛି ନିର୍ଦ୍ଦିଷ୍ଟ କୁଶଳୀ ବୁଣାକାର ଏସବୁ ବୁଣି ଆଣି ମନ୍ଦିରରେ ଯୋଗାଇଥାନ୍ତି।
1: ଏହି ବସ୍ତ୍ରଗୁଡ଼ିକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ରୟ କରାଯାଏ କି ନା ଅନ୍ୟ କୌଣସି ପାରମ୍ପରିକ ବ୍ୟବସ୍ଥା ରହିଛି?
0: ନା, ଏ ଦରକାର ଅନୁସାରେ ବସ୍ତ୍ର ସବୁ କ୍ରୟ କରାଯାଏ ଏବଂ କିଛି କିଛି ଭକ୍ତମାନେ ମଧ୍ୟ ଦାନ କରି ମନ୍ଦିରକୁ ବସ୍ତ୍ର ଦେଇଥାନ୍ତି। ଭକ୍ତମାନେ ଯଦି ଚାହିଁବେ ଶ୍ରୀମନ୍ଦିର ପ୍ରଶାସନ ସାଙ୍ଗରେ ଯୋଗାଯୋଗ କରି ବସ୍ତ୍ର ଦାନ କରିପାରିବେ, କାହିଁକିନା ବଜାରରେ ଉପଲବ୍ଧ ବସ୍ତ୍ର ଠାକୁରଙ୍କୁ ଲାଗି ହୁଏ ନାହିଁ।
1: ତାହାର ପ୍ରକ୍ରିୟା କ'ଣ ରହିଛି?
0: ସେଥିପାଇଁ ସେମାନେ ପ୍ରଶାସନ ସହ ଯୋଗାଯୋଗ କରି ନିର୍ଦ୍ଦିଷ୍ଟ ମାପ ରଙ୍ଗର ବସ୍ତ୍ର ସଂଗ୍ରହ କରି ଶ୍ରୀମନ୍ଦିରରେ ଦାଖଲ କରିବେ ଏବଂ ଯେଉଁ ତିଥି ଯେଉଁ ଦିନ ଭକ୍ତ ଚାହିଁବେ ସେଦିନ ଠାକୁରଙ୍କୁ ତାକୁ ଲାଗି ହୋଇପାରିବ। ସେ ବସ୍ତ୍ର ଦାନ କରି ସେଠୁ ରସିଦ ପାଇବେ ଏବଂ ବସ୍ତ୍ର କିଣା ମୂଲ୍ୟର ଶତକଡ଼ା ଦଶ ଭାଗ ମନ୍ଦିରରେ ଦେବାକୁ ପଡ଼ିବ।
1: ତେବେ ମହାପ୍ରଭୁଙ୍କର ବସ୍ତ୍ର ସମ୍ବନ୍ଧୀୟ ସେବା କାର୍ଯ୍ୟରେ କେଉଁ କେଉଁ ସେବକ ନିଯୁକ୍ତ ରହିଥାନ୍ତି?
0: ସାଧାରଣତଃ ବସ୍ତ୍ରରେ ଚାଙ୍ଗଡ଼ା ମେକଅପ୍ ସେବକ ଅଛନ୍ତି, ଯେଉଁମାନେ ବସ୍ତ୍ର ଦାୟିତ୍ୱ ନିଅନ୍ତି, ଦେଉଳ କରଣ ଅଛନ୍ତି, ଦର୍ଜୀ ସେବକମାନେ ଅଛନ୍ତି, ପାଟରା ବିଷୟ ଅଛନ୍ତି, ମୁଖ୍ୟତଃ ଏହିମାନେ ବସ୍ତ୍ର ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରିଥାନ୍ତି।
1: ତେବେ ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ମହାପ୍ରଭୁଙ୍କର ବସ୍ତ୍ର ପରିଧାନ ଆଉ ବିଭିନ୍ନ ଉତ୍ସବ ପର୍ବପର୍ବାଣୀ ସମୟରେ ମହାପ୍ରଭୁ ଯେଉଁ ସବୁ ବସ୍ତ୍ର ପରିଧାନ କରିଥାନ୍ତି ସେ ବିଷୟରେ ଆମର ଶ୍ରୋତାବନ୍ଧୁମାନଙ୍କୁ କହିଲେ। ଆମର ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଆଜି ଆପଣମାନଙ୍କ ପାଇଁ ଥିଲା ଆଲୋଚନା ଶ୍ରୀଜୀଉଙ୍କ।

ମୌଳିଆ ଆପଣମାନେ ତ ଆମ କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟି ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଶୁଣିଲେ ନାରୀ ମହଲ ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ ନବ ଉନ୍ମାଦନା ଓ ନବ ତନ୍ମୟତା।

0: ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ

ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ, ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟ ଚୁକ୍ତି. ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ. ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026. ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କର ଏ ତୋଇବା ମୁଖ୍ୟ ହାଫିଜ୍ ସଇଦ୍ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି. ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ. ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍. ଭାରତ ଓ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି ଲାଗୁ ହେବ. ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ, ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧୀୟ ଉତ୍ପାଦନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ଅତ୍ୟଧିକ ଲାଭ ମିଳିପାରିବ. ଉଭୟ ଦେଶ ଲୋକମାନଙ୍କୁ ବିକାଶ କାର୍ଯ୍ୟରେ ସାମିଲ କରିବା ଏବଂ ରଣନୈତିକ ଭାଗିଦାରିତା ଦୃଢ଼ କରିବା ପାଇଁ ପ୍ରତିବଦ୍ଧ. 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ବିଶ୍ୱସ୍ତରରେ ଭାରତର ବିକାଶ ଯାତ୍ରାକୁ ସମନ୍ୱିତ, ସହନଶୀଳ ଏବଂ ପ୍ରତିଯୋଗିତା ସମ୍ପନ୍ନ କରିବା ଲାଗି ଏହି ବୁଝାମଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ଉଭୟ ଦେଶ ମଧ୍ୟରେ ଏହି ବୁଝାମଣାର ରୂପରେଖ ଜନକୈନ୍ଦ୍ରିକ ହୋଇପାରିଛି। ସୂଚନା ଅନୁଯାୟୀ ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଓ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ, ଏମ୍ଏସ୍ଏମ୍ଇ, ନିର୍ମାତାଙ୍କ ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିପ୍ରିୟା ରଙ୍ଗନାଥନ ଭାରତ ଓ ପାଲେଷ୍ଟାଇନ୍ ମଧ୍ୟରେ ଥିବା ଦୀର୍ଘକାଳୀନ ସହଯୋଗପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି।

0: ବ୍ରସେଲ୍ସରେ ପାଲେଷ୍ଟାଇନ୍ ଡୋନର ଗ୍ରୁପ୍ର ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତର ଯୋଗଦାନ ପରେ ସେ କହିଛନ୍ତି ପାଲେଷ୍ଟାଇନ୍ ଅଧିବାସୀମାନଙ୍କର ସାମଗ୍ରିକ ବିକାଶ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ମାନବିକ ସହାୟତା କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି ପାଲେଷ୍ଟାଇନ୍ରେ ଚାଲିଥିବା ଭାରତ ସମର୍ଥିତ ଓ ଅନୁଦାନପ୍ରାପ୍ତ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ସ୍ୱାସ୍ଥ୍ୟସେବା, ଶିକ୍ଷା, ସାମର୍ଥ୍ୟ ନିର୍ମାଣ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ଉପରେ ପର୍ଯ୍ୟବେସିତ। ଏହି ଅବସରରେ ଶ୍ରୀମତୀ ରଙ୍ଗନାଥନ ପୁନର୍ବାସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ସମ୍ପର୍କିତ କେତେକ ନୂତନ ପ୍ରକଳ୍ପର ଘୋଷଣା କରିଛନ୍ତି। ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଥଇଥାନ ନିମନ୍ତେ ଭାରତ ଜାତିସଂଘ ରିଲିଫ୍ ଏବଂ କାର୍ଯ୍ୟ ପ୍ରତିଷ୍ଠାନକୁ ନିରନ୍ତର ସହାୟତା ଯୋଗାଇ ଦେଉଥିବା ସେ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆଜି ଦେଶର ସର୍ବବୃହତ ବିଶ୍ୱସ୍ତରୀୟ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026କୁ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ପରିକଳ୍ପନାରେ ଆୟୋଜିତ ଏହି ପ୍ରଦର୍ଶନୀ ଆନ୍ତର୍ଜାତିକ ମଞ୍ଚରେ ପରିଣତ ହୋଇଛି। ଚଳିତ ବର୍ଷ 130 ଦେଶରୁ 60,000 ଅଧିକ କ୍ରେତା ଓ ପ୍ରଦର୍ଶନକାରୀଙ୍କ ସହ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ଉଦ୍ୟୋଗୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତି ଦେଶର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଥିବା ସେ କହିଛନ୍ତି।
1: दुनिया के 130 देशों से ऊपर बायर आया है। अभी मोदी जी ने 56 देशों से एफटीए हो रहा, कुछ से हो गया है, कुछ से बाकी है। ये बताता है कि आज 60,000 से ऊपर एग्जीबिटर आए हैं। और सबसे बड़ी खासियत है इस एक्सपो में 90% एमएसएमई आए हैं। मैं उम्मीद कर रहा हूं कि इस बार जो बायर आ रहे हैं ये सारे दुनिया के रिकॉर्ड को तोड़ेंगे।
0: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରାୟ 14 ଦେଶର ପ୍ରଦର୍ଶନ ଏବଂ 20 ଅଧିକ ଦେଶର 350 ବିଶେଷଜ୍ଞ ଓ ବକ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭାରତ ଟେକ୍ସ 2026ରେ 20,000 ଅଧିକ ବୟନଜାତ ଉତ୍ପାଦ ପ୍ରଦର୍ଶିତ ହୋଇଛି। ଜାମ୍ମୁର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ପାକିସ୍ତାନ ସମର୍ଥିତ ଆତଙ୍କୀ ଗୋଷ୍ଠୀ ଲସ୍କର ଏ ତୋୟବାର ମୁଖ୍ୟ ହାଫିଜ୍ ସଇଦ୍ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାଲିଥିବା ତଦନ୍ତ ପ୍ରକ୍ରିୟାର ଅଂଶସ୍ୱରୂପ ଏହି ୱାରେଣ୍ଟ ଜାରି କରାଯାଇଥିବା ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି। ଗତ 8 ତାରିଖରେ ଏନ୍ଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏହି ୱାରେଣ୍ଟ ଜାରି କରିଛନ୍ତି। ଆଜି ନେତ୍ରୋହବରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁସାରେ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳାଳତୀ, ମୈଲମ, ଅବକାଶ ନୀତି ଶେଷ କରାଯାଇ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା 16 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସଦସ୍ୟତା ପାଇଁ ଭାରତର ଅଭିଯାନକୁ ନେତୃତ୍ୱ ନେବା ଲାଗି ନ୍ୟୁୟର୍କରେ ଅଛନ୍ତି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତରାତିରେ ଭାରତର ପ୍ରାର୍ଥୀତ୍ୱ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ବିଶ୍ୱଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ତୃତୀୟ ଦିନ ପାଇଁ ଇରାନରେ ଆକ୍ରମଣ ଜାରି ରଖିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସେଣ୍ଟକମ୍ ପକ୍ଷରୁ କୁହାଯାଇଛି ଯେ ଆବୁ ମୁସା ବନ୍ଦର, ଆବାସ, ବୁସେହର, ଚାବାହର, ଜାସ୍କ ଏବଂ କୋନାରକ ଅଞ୍ଚଳରେ ଇରାନର ଉପକୂଳ ପ୍ରତିରକ୍ଷା ବ୍ୟବସ୍ଥା, କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଘାଟି ସହ ସାମୁଦ୍ରିକ ସାମରିକ କ୍ଷମତାକୁ ଲକ୍ଷ୍ୟଭେଦ କରାଯାଇଛି। ଇରାନ୍ ଏହି ଆକ୍ରମଣକୁ ସ୍ୱୀକାର କରିଥିଲେ ମଧ୍ୟ କୌଣସି ଜୀବନହାନୀ କିମ୍ବା କ୍ଷୟକ୍ଷତିର ସୂଚନା ଦେଇନାହିଁ। ପ୍ରତିକ୍ରିୟାରେ ଇରାନ୍ ବାହାରିନ୍, ଜୋର୍ଡାନ୍ ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସଂଯୁକ୍ତ ଆରବ ଏମିରେଟ୍ ସହ ସମ୍ପର୍କରେ ଥିବା ଦୁଇଟି ତୈଳବାହୀ ଜାହାଜ ଉପରେ ଆକ୍ରମଣ

0: କରିଛି।
1: 2020ରେ ସଂଗଠିତ ଦିଲ୍ଲୀ ଦଙ୍ଗାରେ ଅଙ୍କିତ ଶର୍ମା ନାମକ ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ସମର୍ଥନ କରୁଥିବା ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ ଅବସରରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀ ନ୍ୟାୟାଳୟଙ୍କ ଆଦେଶକୁ ସ୍ୱାଗତ କରିଛନ୍ତି। ଗତକାଲି ଦିଲ୍ଲୀର ଏକ ନ୍ୟାୟାଳୟ ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନ୍ସିଲର ତାହିର ହୁସେନ ଏବଂ ଅନ୍ୟ ଚାରିଜଣଙ୍କୁ ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଫିଫା ବିଶ୍ୱକପ୍ରେ ଆଜି ପ୍ରଥମ ସେମିଫାଇନାଲ୍ ଫ୍ରାନ୍ସ ଏବଂ ସ୍ୱେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30ରେ ଟେକ୍ସାସ୍ର ଡଲାସ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଆରମ୍ଭ ହେବ। ତୃତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ୍ ଫାଇନାଲ୍ରେ ପହଞ୍ଚିବା ପାଇଁ ଉଦ୍ୟମ କରିବ। ସୂଚନାଯୋଗ୍ୟ, ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ରେ 2-0 ମରକ୍କୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିବା ବେଳେ ସ୍ୱେନ୍ 2-1ରେ ବେଲ୍ଜିୟମ୍କୁ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ଅଧିକାର କରିଛି। ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30ରେ ଖେଳାଯିବ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶ୍ପିତ୍ ବୁମ୍ରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି। ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କର ଏ ତୋୟବା ମୁଖ୍ୟ ହାଫିଜ୍ ସୟିଦ୍ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ୱେନ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashwani and I am Valsa Williams with the midday news. The headlines. New Delhi strongly condemns attack on two vessels carrying 30 Indian seafarers in Strait of Hormuz. Says violence disrupting free and safe navigation through international waterways. India backs Palestine's bid for United Nations membership, reaffirms two-state solution to conflict between Palestine and Israel. Comprehensive economic and trade agreement between India and United Kingdom to come into force from tomorrow. India's largest global textile event, Bharat Tex 2026, begins in New Delhi to showcase country's growing leadership in textiles sector. IMD forecasts heavy to very heavy rainfall over Bihar and Odisha today. France to take on Spain in first semi-final in FIFA World Cup tonight in Texas. And in cricket, India to lock horns with host England in first ODI at Birmingham this evening. India has expressed deep concern at the attacks on two vessels, MT Albahya and MT Mombasa, during their transit through the Strait of Hormuz today. The Deputy Chief of Mission of the Embassy of Iran in New Delhi was summoned this morning by the External Affairs Ministry, and a strong protest against these attacks was lodged with him. Both the vessels were carrying 30 Indian seafarers among their combined crew of 46. The External Affairs Ministry said in a statement that of the 12 Indian nationals on board MT Albahya, one has lost his life and another has been injured. Of the 18 Indian nationals on board MT Mombasa, 9 have sustained injuries, including 2 who are reported to be seriously injured. The ministry extended condolences to the family of the deceased Indian national and wished speedy recovery to those injured. The Indian mission and post in the UAE are closely monitoring the situation and are in touch with the UAE authorities to ensure all possible assistance to the affected Indian seafarers. New Delhi has strongly condemned these attacks and acts of violence targeting seafarers and disrupting free and safe navigation through international waterways like the Strait of Hormuz. India has also reiterated deep concern on account of the resumption of attacks and escalation of hostilities in the West Asian region and called for immediate cessation of violence and a return to dialogue and diplomacy in the interest of peace, security and stability in the region. Meanwhile, India today summoned Iranian Deputy Chief of Mission Mohammad Javad Hosseini following an Iranian missile strike on two U.S.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅପରାହ୍ନରେ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା, ରାଜ୍ୟରେ ଲାଗି ରହିଛି ବର୍ଷା। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜା ପାଉଥିବା ପଟ୍ଟିଦିଅମାନଙ୍କୁ ବିସର୍ଜନ କରାଯାଇଛି। ଶ୍ରଦ୍ଧାଳୁମାନେ ସେହି ବିଗ୍ରହଙ୍କୁ ଦାରୁବ୍ରହ୍ମ ରୂପରେ ଦର୍ଶନ କରିଛନ୍ତି। ଏହାକୁ ନବଯୌବନ ଦର୍ଶନ କୁହାଯାଏ। ଶୁଣନ୍ତୁ ଏ ସମ୍ପର୍କିତ ଏକ ରିପୋର୍ଟ।
2: ପୁରୀ ଶ୍ରୀମନ୍ଦିରରେ ଆଜି ଦତ୍ତ ମହାପାତ୍ର ସେବକମାନଙ୍କ ଦ୍ୱାରା ବନକଲାଗି ନୀତି ଶେଷ ହେବା ପରେ ଦୈତାପତିମାନେ ଭିତରକୁ ଯାଇ ଚକା ଅପସାର କରିଛନ୍ତି। ଏହାପରେ 10 ଅବତାର ଠାକୁରମାନଙ୍କ ନିକଟରେ ମଙ୍ଗଳ ଆଳତି, ମୈଲମ ଓ ଅବକାଶ ନୀତି କରାଯାଇଛି। ପରେ ମହାଜନ ସେବକମାନେ 5 ମୂର୍ତ୍ତି ବିଜେ ପ୍ରତିମାଙ୍କୁ, ଦକ୍ଷିଣୀ ଘର ଓ ଭୂଦେବୀ ଶ୍ରୀଦେବୀଙ୍କୁ ଖଟ ସେଜ ଘରକୁ ବିଜେ କରାଇଥିଲେ। 3 ପଟିଦିଅଙ୍କୁ ବିମଳା ମନ୍ଦିର ପାର୍ଶ୍ୱରେ ଥିବା ମଣ୍ଡଣୀ ଘରକୁ ବିଜେ କରାଯିବା ସହ କୋଠୋ ସୁଆଁସିଆ ଅଣସର ତାଟିଗୁଡ଼ିକୁ ଖୋଲିଥିଲେ। ଭିତର କାଠ ନିକଟରୁ ପ୍ରଥମେ ପରିମାଣିକ ଦର୍ଶନ ଓ ପରେ

0: ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଉ ମାତ୍ର ଦିନକ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ରଥ ଓ ପଥ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ରତାରୂଢ଼ ଶ୍ରୀବିଗ୍ରହଙ୍କ ଦିବ୍ୟ ଦର୍ଶନର ମହାର୍ଘ୍ୟ ମୁହୂର୍ତ୍ତକୁ ଭକ୍ତ ଚାହିଁ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ଏହି ଶୁଭ ଅବସର ପାଇଁ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସ୍କୃତିରେଖା ତାରିଣୀଆ।
1: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଜଗନ୍ନାଥ ମନ୍ଦିରରେ ନେତ୍ରୋହବ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ 12 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସହ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। କେଜିରୁ ପିଜି ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥାର ମାର୍ଗଦର୍ଶିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, କୌଣସି ଶିକ୍ଷାନୁଷ୍ଠାନ ସ୍ୱଇଚ୍ଛାରେ ଦେୟ ବୃଦ୍ଧି କରିପାରିବେ ନାହିଁ। ଆର୍ଥିକ ସ୍ୱଚ୍ଛଳ ନଥିବା ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବା ପାଇଁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ବୃତ୍ତିଗତ ଶିକ୍ଷାକୁ କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ଚଳିତ ବର୍ଷ ରି ଆଡ୍ମିସନ୍ ମଧ୍ୟ ସାମ୍ସ ପୋର୍ଟାଲ୍ ଜରିଆରେ କରିହେବ। ନାମ ଲେଖାଇବା ସମୟରେ ଅର୍ଥ ପ୍ରଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ କୋଭିଡ୍ 19କୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ହସ୍କିଟାଲଗୁଡ଼ିକୁ ପ୍ରସ୍ତୁତ ରହିବା ସହ କରୋନା ଟେଷ୍ଟିଂ କିଟ୍ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଗାଯୋଗରେ ଅଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କୋଭିଡ୍ର କୌଣସି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ପରୀକ୍ଷା କରାଇନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏହି କ୍ରମରେ ରାଜ୍ୟର ସମସ୍ତ ଔଷଧ ଦୋକାନ ସମ୍ମୁଖରେ ପୁନଃ ନିର୍ଦ୍ଧାରିତ ଦର ଲଗାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଏହି ତାଲିକାରେ ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ ସଂକ୍ରମଣ, ଶ୍ୱାସରୋଗ, ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 98ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ମସିହା ଅକ୍ଟୋବର ମାସ 9 ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1970 ମସିହାରୁ 1921 ମସିହା ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ମସିହାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ମସିହାରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ମସିହାରେ ପୁରୀର ସତ୍ୟବାଦୀଠାରେ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଏହି ଅବସରରେ ବିଧାନସଭା ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସ୍ୱାଭିମାନ, ସେବା, ତ୍ୟାଗ ଓ ମାନବିକତାର ପ୍ରତୀକ ଉତ୍କଳମଣିଙ୍କ ଆଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଲୋକକଲ୍ୟାଣ ଓ ସମାଜସେବା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଆଗାମୀ ପିଢ଼ିକୁ ସଦାସର୍ବଦା ପଥ ପ୍ରଦର୍ଶକ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
2: ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆଜି ତାଙ୍କର ଓଡ଼ିଶା ପାଇଁ ଏବଂ ଓଡ଼ିଶାର ଲୋକଙ୍କର ପାଇଁ, ଓଡ଼ିଆଙ୍କ ଅସ୍ମିତା ପାଇଁ ଯେଭଳି ଭାବରେ ସେ ଆମକୁ ଆହ୍ୱାନ ଦେଇକି ଯାଇଛନ୍ତି, ନୂଆ ଓଡ଼ିଶା ଗଠନ କରିବା ସହିତ ସମୃଦ୍ଧ ଓଡ଼ିଶା ପରିକଳ୍ପନାର ଏ ରୂପରେଖ ହେଉଛି ତାଙ୍କର ଲକ୍ଷ୍ୟ। ଆଜି ଆମ ସରକାର ତାକୁ ସେହି ଲକ୍ଷ୍ୟ ପଥରେ ଯାଉଛନ୍ତି ଏବଂ ନୂଆ ଓଡ଼ିଶା ଗଠନ ହେବା ସହିତ ସମୃଦ୍ଧ ଓଡ଼ିଶା ଆଜି ତା ଲକ୍ଷ୍ୟ ପଥରେ ନିଶ୍ଚିତ ଭାବରେ ହାସଲ କରିବ।
1: ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳନ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ, କର୍ତ୍ତବ୍ୟ ପରାୟଣତା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାର 2026-27 ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କରିଛନ୍ତି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ଭୁବନେଶ୍ୱର ପର୍ଯ୍ୟଟନ ଭବନ ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନ ବିଭାଗ ଏବଂ ପରିବହନ ବିଭାଗର ସହଯୋଗରେ ଚଳିତ ବର୍ଷ ବରିଷ୍ଠ ନାଗରିକମାନଙ୍କୁ ବାରଣାସୀ, ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ ଏବଂ ହରିଦ୍ୱାର ଋଷିକେଶ ଭଳି ପବିତ୍ର ତୀର୍ଥସ୍ଥଳୀ ଭ୍ରମଣର ସୁଯୋଗ ପ୍ରଦାନ କରାଯିବ। ଯାତ୍ରା ସମୟରେ ପରିବହନ, ରହଣି, ଖାଦ୍ୟପେୟ, ଯାତ୍ରୀ ବୀମା ଓ ଚିକିତ୍ସା ଆଦି ବ୍ୟବସ୍ଥା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ଓ ତୀର୍ଥଯାତ୍ରାର ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଆରମ୍ଭ କରାଯାଇଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟପତ୍ର ବଣ୍ଟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବିତରଣ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣର ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ପାଣିପାଗ। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13ଟି ଜିଲ୍ଲା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 155 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12ଟା ସୁଦ୍ଧା 10.21 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 14,624 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 38,699 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭୁବନେଶ୍ୱର ଲୋକସଭା ଭବନରେ ଅପରାହ୍ନରେ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ପ୍ରଥମେ କଥାଚିତ୍ର ଅଭିମାନର ଏହି ଗୀତଟି ଶୁଣନ୍ତୁ, ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ପ୍ରଥମେ ବର୍ଡର କଥାଚିତ୍ରର ଏହି ମନଛୁଆଁ ଗୀତ ଗାଇଛନ୍ତି ରୂପକୁମାର ରାଠୋର।

ଆପଣମାନେ ଶୁଣୁଛନ୍ତି ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ପରବର୍ତ୍ତୀ କଥାଚିତ୍ର ମର୍ଦ୍ଦ କଣ୍ଠଦାନ କରିଛନ୍ତି ଏସ୍ ଜାନକୀ ଏବଂ ସବୀର କୁମାର।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଚିରହରି। ଏଥିରେ ଶୁଣିବା ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ତେବେ ସେଥିପାଇଁ ଶ୍ରୋତାବନ୍ଧୁ ଆପଣମାନେ ଆମ ପାଖକୁ ଏସ୍ଏମ୍ଏସ୍ କରନ୍ତୁ ଏହି ଠିକଣାରେ। ଠିକଣାଟି ହେଲା କ୍ୟାପିଟାଲ ଏସ୍ଇଟିସି ସ୍ପେସ୍ ଦେଇ ଗୀତର ନାମ ଲେଖନ୍ତୁ, ପୁଣି ସ୍ପେସ୍ ଦେଇ ଗୀତଟି କେଉଁ ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ, ତାପରେ ନିଜ ନାଁ, ଗାଁ ଏବଂ ଠିକଣା ଲେଖି ଆମ ପାଖକୁ ପଠାନ୍ତୁ 09495963210 ନମ୍ବରରେ। ନମ୍ବରଟି ପୁଣି ଥରେ କହି ରଖୁଛି 09495963210 ନମ୍ବରରେ। ତେଣୁ ଶ୍ରୋତାବନ୍ଧୁ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ ଏବଂ ମନପସନ୍ଦର ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶୁଣନ୍ତୁ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

0: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
0: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି, ବଲାଙ୍ଗୀରରୁ ପଠାଇଛନ୍ତି ପ୍ରଭାସିନୀ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ଖୁବ୍ ସୁନ୍ଦର ଗୀତଟିଏ ଅନୁରୋଧ କରିଛନ୍ତି, ଆଲବମ୍ ମଧୁଚନ୍ଦ୍ରିକାର ଗୀତ। ଜହ୍ନ ମୋ ପ୍ରେମିକା, ମେଘ ମୋ ପ୍ରେମିକା, ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ। ତେବେ ପ୍ରଭାସିନୀ, ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

0: ಕೊಳದುವ ಚೆಟಿನಾರ್ ಸಿಮೆಂಟ್ ದ ಪರ್ಫೆಕ್ಟ್ ಕಾಂಕ್ರೀಟ್ ಚಾಯ್ಸ್.
1: କେତେଦିନ ହେବ ତମର ଦେଖା ନାହିଁ, ମନେ ରଖିଛ କି ଭୁଲିଗଲଣି? ଏହି ଗୀତଟିକୁ ଅନୁରୋଧ କରିଛନ୍ତି ଶୁଣିବା ପାଇଁ ଜଗତପୁରରୁ ରୂପାଲି। ତେବେ ରୂପାଲି, ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ସ୍ମୃତି ଏକ ପିଲାଦିନ ଭଙ୍ଗା ଖେଳନା ଖୁବ୍ ସୁନ୍ଦର ଗୀତଟି ଅନୁରୋଧ କରିଛନ୍ତି ଶୁଣିବା ପାଇଁ କନିକା ଛକରୁ ଶୀର୍ଷା। ତେବେ ଶୀର୍ଷା, ଏହି ସୁନ୍ଦର ଗୀତଟି ଆପଣ ବି ଶୁଣନ୍ତୁ, ଆମେ ବି ଶୁଣିବୁ ଏବଂ ଆମ ସମସ୍ତ ଶ୍ରୋତା ବନ୍ଧୁମାନେ ଶୁଣିବେ। ମନକୁ ଛୁଇଁବ ନିଶ୍ଚୟ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ମହମ୍ମଦପୁର ବିଲହାଟ କଟକରୁ ପଠାଇଛନ୍ତି ପ୍ରଭାକର ପାତ୍ର, ମଙ୍ଗୁଳି କୁଣ୍ଡ ଏବଂ ପ୍ରମୋଦ ପାତ୍ର। ତେବେ ଆପଣମାନେ ଅନୁରୋଧ କରିଥିବା ଗୀତଟି ଶ୍ରୋତାବନ୍ଧୁ ଉପଲବ୍ଧ ନଥିବାରୁ ତା ପରିବର୍ତ୍ତେ ଉଦିତ ନାରାୟଣଙ୍କ କଣ୍ଠରେ ସୁନ୍ଦର ଗୀତଟି ଆପଣମାନଙ୍କ ପାଇଁ।

କାର୍ଯ୍ୟକ୍ରମ ଚିରହରିତରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତ ରଚନା ଶୁଭ ନାରାୟଣ ସ୍ୱାଇଁ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଶେଖର ଘୋଷ ଓ ସେବା ମହାପାତ୍ର କଥାଚିତ୍ର କାହ୍ନା।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ସୃଜନୀ ସନ୍ଧ୍ୟାକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ଉପସ୍ଥାପିକା ଶୀତଲ,
1: ଆଉ ମୁଁ ଦୀପ୍ତି।
0: ବନ୍ଧୁ, ଆଉ ଦିନ କେଇଟା ପରେ ପବିତ୍ର ରଥଯାତ୍ରା, ଆମ ସଂସ୍କୃତିର ସବୁଠୁ ବଡ଼ ପର୍ବ। ବଡ଼ ଦାଣ୍ଡ, ବଡ଼ ଦେଉଳ, ବଡ଼ ଆଖି, ବଡ଼ ଦିଅଁ, ସେଇଥିପାଇଁ ତ ସେଇ ବଡ଼ ଦିଅଁଙ୍କ ବଡ଼ ପର୍ବ ନିମନ୍ତେ ଆମ ସମସ୍ତଙ୍କ ମନରେ ଏତେ ଉତ୍ସାହ। ଆଜିର ପବିତ୍ର ନେତ୍ର ଉତ୍ସବ ଅବସରରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ସୃଜନୀ କାର୍ଯ୍ୟକ୍ରମ।
1: ହଁ ବନ୍ଧୁ, ପବିତ୍ର ସ୍ନାନ ପୂର୍ଣ୍ଣିମା ଦିନ 108 ଗରା ଜଳରେ ମହାସ୍ନାନ କରିବା ପରେ ତିନି ଭାଇ ଭଉଣୀ ଜ୍ୱରରେ କଷ୍ଟ ପାଆନ୍ତି। ବୈଦଙ୍କ ପଧିରେ ଚିକିତ୍ସା ହୁଏ ପ୍ରଭୁଙ୍କର, ସୁସ୍ଥ ହୁଅନ୍ତି 14 ଦିନରେ।
0: ହୁଏ ପୁଣି ନବଯୌବନ ବେଶ, ଭକ୍ତଙ୍କର ସୁଅ ଛୁଟେ, ଦେଖିବାକୁ ତିନି ଠାକୁରଙ୍କ ନବଯୌବନ ବେଶ। ସଜବାଜ ହୋଇ ବାହାରନ୍ତି ମାଉସୀ ମା ଘରକୁ, ଆଗରୁ ହୋଇଥାଏ ରଥ ପ୍ରସ୍ତୁତି। ସେଇ ଅପରୂପ ଶୋଭା ଦେଖିଦେଲେ ଭକ୍ତଙ୍କ ମନରେ ବଢ଼ିଥାଏ ଶାନ୍ତି।
1: ହଁ ବନ୍ଧୁ, ବଡ଼ ଦେଉଳରୁ ଝୁଲି ଝୁଲି ରଥକୁ ଆସନ୍ତି ତିନି ଠାକୁର। ତିନି ରଥରେ ବିରାଜମାନ ହୋଇ ବୁଲି ଯାଆନ୍ତି ମାଉସୀ ମା ଘର। ନାନା ରକମର ବ୍ୟଞ୍ଜନ ପ୍ରସ୍ତୁତି କରି ରଖିଥାଏ ମାଉସୀ। ଜ୍ୱରରୁ ଉଠି ତିନି ପିଲା ମାଉସୀ ଘର ବୁଲିଯିବା ପରେ ଖୁବ୍ ଆନନ୍ଦରେ ରୁହନ୍ତି ମାଉସୀ କୋଳରେ।
0: ବନ୍ଧୁ, ଆମ ପରମ୍ପରା, ଆମ ସଂସ୍କୃତି ସତରେ କେତେ ନିଆରା। ଆମ ଠାକୁର ବି ରଚନ୍ତି ମାନବୀୟ ଲୀଳା, ମଣିଷ ଭଳି ଖାଆନ୍ତି, ଶୁଅନ୍ତି, ଗୀତ ଶୁଣନ୍ତି, ସଜ ହୁଅନ୍ତି, ଜ୍ୱରରେ ପଡ଼ନ୍ତି, ବୈଦଙ୍କ ଔଷଧରେ ଭଲ ହୁଅନ୍ତି, ମାଉସୀ ଘର ବୁଲିବାକୁ ଯାଆନ୍ତି। ସତରେ ଈଶ୍ୱର ବି ମାନବୀୟ ଲୀଳା ରଚିପାରନ୍ତି, ସେଥିପାଇଁ ତ ଆମ ଠାକୁର ପାଖରେ ଭକ୍ତ ଭଗବାନ ଏକ ହୋଇଯାଆନ୍ତି।
1: ତେବେ ବନ୍ଧୁ, ଆଉ ଡେରି ନ କରି ଶୁଣିବା ଆମ ପରମ୍ପରା, ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆଜିର ଆଲୋଚନା। ମହାଜାଗତିକ ଚେତନାରେ ଶ୍ରୀଜଗନ୍ନାଥ, ଯାହାକୁ ଆଲୋଚନା କରିଛନ୍ତି ଅମୃତେଶ ଖଟୁଆ।
2: ଆବହମାନ ବୈଦିକ ଯୁଗରୁ ଭାରତୀୟ ସଭ୍ୟତା, ତିଳତଣ୍ଡୁଳିତ ଇତିହାସର ଗହନ ମାର୍ଗ, ବିବିଧ ସୁଷମା ଦ୍ୱାରା ବୃଦ୍ଧିମନ୍ତ, ଏହି ବିବିଧ ଦର୍ଶନର ନିରବଚ୍ଛିନ୍ନ ସ୍ରୋତରେ ଆମେ ସନ୍ଧାନ କରୁଛେ ଜୀବନର ପ୍ରତିପାଦ୍ୟ ସିଦ୍ଧାନ୍ତ। ଅଜସ୍ର ଶାସ୍ତ୍ର ଏବଂ ବିଦ୍ୱାନମାନଙ୍କର ବିଜ୍ଞତାର କଷଟି ପଥରରେ ବାରମ୍ବାର ପ୍ରତ୍ୟେକଟି ସିଦ୍ଧାନ୍ତ ନିରୀକ୍ଷିତ ହୋଇ ଗୋଟି ଗୋଟି ତତ୍ତ୍ୱର ରୂପଗ୍ରହଣ କରେ। ମାତ୍ର ମନୋବିନୌତର ସାଧନା ଦିଗରେ ଜୀବନ ମୁକ୍ତିର ଦିବ୍ୟ ପଥକୁ ଆଚ୍ଛନ୍ନ କରେ ବ୍ୟକ୍ତିର ଅନୁସନ୍ଧିତ୍ସା। ଏହା ଯେ ଅମାୟିକ ଏବଂ ନିର୍ଲିପ୍ତ, କିନ୍ତୁ ନିଜ ମୂଲ୍ୟବୋଧର ସ୍ଥିତି ଓ ସଂଘାତ ମଧ୍ୟରେ ଲିପ୍ତ ହୋଇ ସେ ଠାବ କରେ ମହାକାଳ ଗର୍ଭରେ ମୁଖ୍ୟର ମଧୁର ମିଶ୍ର ରାଗ। ତେଣୁକରି ଅଧ୍ୟାତ୍ମ ଚେତନା ଦ୍ୱାରା ଚିର ଅନୁସନ୍ଧାନରେ ବ୍ରତି ବିବେକୀ ସାଧକ ବୃନ୍ଦଙ୍କ ସଭ୍ୟତା ବୃହତ୍ ଭାରତବର୍ଷ କେତେ କେତେ ଦୈବୀ ସତ୍ତାଙ୍କ ପରିକଳ୍ପନା କରିଛି। ଅସୁମାରୀ ଦେବତାଙ୍କ ଲୀଳାଖେଳାରେ ଯେଉଁଠି ମାନବର ଭୌତିକ ଭାବରାଜି ଏକ ବିଚିତ୍ର ଅଥଚ ବର୍ଣ୍ଣାଢ୍ୟ ଚିତ୍ରଶାଳ, ବସ୍ତୁତଃ ନିଜର ଦର୍ଶନ ଅନୁସନ୍ଧିତ୍ସା ତଥା ଲୌକିକ ଚେତନାକୁ ଏକତମ ବିଗ୍ରହ ଦେଇ ସେ ଗଢ଼ିଛି ସ୍ୱାଭିମାନୀ ଲୋକଜୀବନର ଶାସ୍ତ୍ର। ତେଣୁ ବିଶ୍ୱର ସକଳ ଦେବତା ଦିବ୍ୟଭାବ ସମ୍ପନ୍ନ ହୋଇଥିଲେ ସୁଦ୍ଧା ମାନବର ଏହି ସୁକୁମାର ଦାର୍ଶନିକ ଚିନ୍ତନରେ ଶ୍ରୀଜଗନ୍ନାଥ ଆଜି ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ଆବେଗର ମହାମନ୍ତ୍ର ମଧ୍ୟରେ ସେ ମହାମାନ୍ତ୍ରିକ ଏବଂ ତତ୍ତ୍ୱ ମଧ୍ୟରେ ସେ ସ୍ୱୟଂ ଲୋକଜୀବନର ଆତ୍ମତତ୍ତ୍ୱ। ବେଦ କହେ ଈଶ୍ୱର ସର୍ବବ୍ୟାପୀ, ପଞ୍ଚଭୂତ ମଧ୍ୟରେ ସେ 25 ଗୋଟି ପ୍ରକୃତି ଓ ପ୍ରବୃତ୍ତିର ସହସ୍ର ଶାଖାରେ ପୁଣି ପଲ୍ଲବିତ। ସେ ପରିବର୍ତ୍ତନଶୀଳ ବ୍ରହ୍ମାଣ୍ଡର ଅବିଚଳିତ ତତ୍ତ୍ୱ। ପ୍ରତ୍ୟେକ ଅଜ୍ଞାତ, ଅଜଣା ଏବଂ ଅନାଗତର ସେ ଚକ୍ଷୁ ସ୍ୱରୂପ। ପ୍ରାଚୀନ ଯୁଗରୁ ଏପରି ରୂପ ରସ ଗନ୍ଧହୀନ ବ୍ରହ୍ମାଣ୍ଡର ଅନ୍ତଃସ୍ଥଳରେ ଥିବା ସ୍ରଷ୍ଟାଙ୍କୁ ଆମେ ପରମ୍ବ୍ରହ୍ମ ବୋଲି କହିଥାଉ। ଜଗନ୍ନାଥ ହେଉଛନ୍ତି ସେହି ମହାନ ଚିନ୍ତନର ଚିନ୍ତାନାୟକ, ଯାହାଙ୍କ ଉଦ୍ଦେଶ୍ୟରେ ବେଦାନ୍ତ ସାହିତ୍ୟ ଶତମୁଖ ହୋଇ ଉଦ୍ଘୋଷଣା କରିଛନ୍ତି, ପୁରୁଷମ୍ ଏବେଦଗମ୍ ସର୍ବମ୍ ଯଦ୍ଭୂତମ୍ ଯଚ୍ଚ ଭବ୍ୟମ୍ ଉତାମୃତତ୍ୱସ୍ୟେଷାନଃ ଯଦନ୍ନେନାତି ରୋହତି। ଉପନିଷଦୀୟ ସାହିତ୍ୟ ତାଙ୍କୁ ବର୍ଣ୍ଣନା କରିଛି ମୂଳ ପରମାର୍ଥ ବ୍ରହ୍ମଙ୍କ ରୂପରେ, ଯିଏ ଅତୀତ

ବର୍ତ୍ତମାନ ଏବଂ ଭବିଷ୍ୟତର ଊର୍ଦ୍ଧ୍ୱରେ ଅକ୍ଷୟ ପୁରୁଷ ଯାହାଙ୍କ ଦ୍ୱାରା ମନୁଷ୍ୟ ଆଜି ଦିବ୍ୟ ସତ୍ତାର ସୌନ୍ଦର୍ଯ୍ୟରେ ରସାଣିତ, ଏ ତ ଗଲା ବେଦ ଓ ଦର୍ଶନ ମାର୍ଗର ଉପାଦେୟ ବ୍ୟାଖ୍ୟା। ହେଲେ ଶ୍ରୀଜଗନ୍ନାଥ ଯେ କିମ୍ବଦନ୍ତୀ ଏବଂ ଗଳ୍ପ ସମ୍ଭୂତ ଉପାଖ୍ୟାନ ବାହାରକୁ ଆସି ଗୋଟିଏ ଜାତିର ଶାସ୍ତ୍ର ହେଲେ, ଅଧିକନ୍ତୁ ସେହି ସ୍ୱାଭିମାନରୁ ଜାଗ୍ରତ ହୋଇପାରିଲା ଶ୍ରୀଜଗନ୍ନାଥ ନାମରେ ଏକ ମହାଜାଗତିକ ଚେତନା। କର୍ମକ୍ଷେତ୍ରରେ, ଜୀବନ ସଂଗ୍ରାମ ମଧ୍ୟରେ, କୁଟୁମ୍ବର ଜଞ୍ଜାଳ ଭିତରେ ଅଥବା ନିରକ୍ଷର, ନିଆଶ୍ରୀ, ନିରସ ଜୀବନର ଅନ୍ତକରଣରେ ଯେଉଁ ଅଦ୍ୱିତୀୟ ସ୍ଥାନର ସେ ଅଧିକାରୀ, ବସ୍ତୁତଃ ତାହା ହିଁ ଆମ ସଶ୍ରଦ୍ଧ ଆଲୋଚନାର ଆଜି ଏକ ପ୍ରାଞ୍ଜଳ ଖସଡ଼ା। ପ୍ରତି ଓଡ଼ିଆ ପ୍ରାଣରେ ପୁଣି ଶ୍ରୀଜଗନ୍ନାଥଙ୍କ ଲାଗି ଏକ ଶ୍ରଦ୍ଧାପୂତ ଆସନ ଓ ପ୍ରେରଣାର ଉଆସ କଢ଼ା ହୋଇଅଛି, ତାହାର ଅଗଣା ଭକ୍ତିର ଏକ ବିସ୍ତୀର୍ଣ୍ଣ ଶ୍ରଦ୍ଧାବାଲି। ଆମର ଅଧ୍ୟୟନ, ଅନୁଧ୍ୟାନ ଏବଂ ସମଗ୍ର ଅନୁଶୀଳନ କରିବା ନିମିତ୍ତ ଜ୍ଞାନୀ, ବୁଦ୍ଧ, ପଣ୍ଡିତ, ସିଦ୍ଧ ଏବଂ ଯୋଗୀ ନୀଳାଚଳ ଧାମରେ ପଦାର୍ପଣ କରିଛନ୍ତି। ଜଗତର ଠାକୁର ପୁରୁଷୋତ୍ତମ ଆମ ମନ୍ତ୍ରଦ୍ରଷ୍ଟା ଋଷିଗଣଙ୍କ ସନିର୍ବନ୍ଧ ଅଭିମତରେ ଶ୍ରେଷ୍ଠ ସତ୍ତାର ପ୍ରତୀକ, ଯେ କାହାରି କଳ୍ପନା ହୋଇ ରହିନାହାନ୍ତି। ବିଭିନ୍ନ ଭାଷ୍ୟକାରଙ୍କ ପ୍ରଣୀତ ସଂଗୀତାରେ ପୁରୁଷୋତ୍ତମ ଜଗନ୍ନାଥ ଆର୍ଯ୍ୟ ଭାରତବର୍ଷର ଅପୌରୁଷ, କିନ୍ତୁ ସେହି ସମାନ ଦେବତା ଯେ ଦାରୁବ୍ରହ୍ମ, ସେ ସବରର ନୀଳମାଧବ, ନିଷାଦର ଅଭିରାମ ରାମଚନ୍ଦ୍ର ଏବଂ ଆଭୀର ବା ଗୌଡ଼ମାନଙ୍କ ବୃନ୍ଦାବନ ତଟ ବିହାରୀ ଗୋପୀଜନ ଏକାକୀ ପ୍ରିୟ କେଶବ କିପରି। ଇତିହାସର ସ୍ଥୂଳ ପୃଷ୍ଠଭୂମିର ନିର୍ଯାସ ଯଦ୍ୟପି ବିଗ୍ରହ ଉପାସନା ବା ପ୍ରତୀକ ପୂଜାକୁ ଆର୍ଯ୍ୟଗୋଷ୍ଠୀର ଐଶ୍ୱର୍ଯ୍ୟ ତତ୍ତ୍ୱ ବୋଲି ଦର୍ଶାଇଛି, କିନ୍ତୁ ସେହି ସମୟରେ ହିଁ ମୁଷ୍ଟିମେୟ ଜନର ମତବାଦ ପୂର୍ଣ୍ଣତଃ ସ୍ୱୀକୃତି ନ ପାଇ ପୁଣି ଥରେ ଖୋଜିଛି ସେହି ଅପୌରୁଷେୟ ଈଶ୍ୱରଙ୍କର ମୂଳ ଅସ୍ତିତ୍ୱ, ଯେ ମନ୍ତ୍ରବଳର ଆଧ୍ୟାତ୍ମିକ ଗୁମ୍ଫନଠାରୁ ଅଧିକ ସରଳ ଓ ସାବଲୀଳ, ଉପଲବ୍ଧିରେ ଯେ ମନୁଷ୍ୟର ଜୀବନ ଭିତରେ ହିଁ ସନ୍ନିବେଶିତ। ହୃଦ୍ବୋଧ ହୁଏ ଏପରି କାଳଖଣ୍ଡର କ୍ରମବିକାଶ ବାସ୍ତବରେ ତିଳତଣ୍ଡୁଳିତ। ପୂର୍ବ ମହୋଦଧି ତଟରେ ବିଶାଳ ବ୍ରାତ୍ୟ ସଭ୍ୟତା, ଯେଉଁଠାରେ ଉଭୟ ନଗରବାସୀ, ବନେଚର ପୁଣି ଆଦିମ ଜାତିର ପୁରୋଧା, ସେମାନଙ୍କ ଗହଣରେ ଏହି ପ୍ରକାଣ୍ଡ ଦାରୁମୟ ପୁରୁଷ ବ୍ରହ୍ମଙ୍କ ରୂପାୟନ ସମ୍ଭବପର ହେଲା। ତେଣୁ ମାନବର ସମାନ ମନ୍ତ୍ର ଏବଂ ସମାନ ସମିତିର ସଂଗଠନ ସକାଶେ ସମଗ୍ର ବିଶ୍ୱକୁ ଆର୍ଯ୍ୟ ସମାଜ ସମଭାବାପନ୍ନ କରିବାକୁ ତତ୍ପର ହୁଅନ୍ତି। ତେଣୁ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ଏବଂ ତଦ୍ଗତ ଚେତନା ହେଉଛି ବିଶ୍ୱର ପ୍ରଥମ ସଗୁଣ ବା ସାକାର ବିଗ୍ରହ। ତେଣୁ ଆମ ସାରଳା ଦାସଙ୍କ ମହାଭାରତର ମୁଷଳି ପର୍ବ ଏହାର ସଙ୍କେତ ବହନ କରୁଛି। ବସୁ ନାମକ ଶବର ସେତେବେଳେ ପ୍ରତିଦିନ ଏକ ଅଗୁରୁ ବୃକ୍ଷ ମୂଳରେ ଶବରୀ ନାରାୟଣ ରୂପୀ ଜଗନ୍ନାଥଙ୍କ ସେବା ପୂଜା କରିଥିଲା, ଏହା ହିଁ ତାହାର ନିହିତ ପ୍ରସଙ୍ଗ। ଏସବୁ ତଥ୍ୟ ଗୋଟାପଣେ ଆମ ପୂର୍ବତନ ସଂସ୍କୃତ ସ୍କନ୍ଦ ମହାପୁରାଣ ଏବଂ ଓଡ଼ିଆରେ ଦେଉଳତୋଳ ନାମକ ଗ୍ରନ୍ଥ ଭଳି ସାହିତ୍ୟର ବି ସ୍ଥାନ ପାଇଛି। ଏସବୁ ତଥ୍ୟ ବହୁ ଜଣାଶୁଣା, କିନ୍ତୁ ଥରେ ମନେ ପକାଇବା, ଯେଉଁ ଉତ୍କଳ ଦୁସ୍ତର ବିଦ୍ରୋହୀ ରାଜ୍ୟର ସୈନ୍ୟମାନେ ପଦାନତ କରି ଥରେ ଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତାର ଆଖ୍ୟା ଦିଆଗଲା, ତାହା ମାଦଳା ପାଞ୍ଜିର ସେହି କୀଟଦ୍ରଂଷ୍ଟ ପୋଥିପାଠରେ ଆଜି ଲିପିବଦ୍ଧ। ତଦ୍ ଅନୁସାରେ ଗଙ୍ଗବଂଶୀ ସମ୍ରାଟ ଅନଙ୍ଗ ଭୀମଦେବ ନିଜ ଏକାଙ୍ଗ ସାମ୍ରାଜ୍ୟର ସିଂହାସନରେ ବସି ଅଭିଷିକ୍ତ ହେଉଥିବା ସମସ୍ତ ଅନାଗତ ଓଡ଼ିଆ ଶାସକଙ୍କ ପାଇଁ କହିଦେଇଗଲେ, ଏ ନଗର କଟକେ ଥାଇ ଶ୍ରୀ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଦେବଙ୍କୁ ସମସ୍ତ ସମର୍ପି ରାଉତ ପଣିଥାନ୍ତି। ଏହି ଧାରଣାକୁ ବଳବତୀ ରଖିଥିବା ପରବର୍ତ୍ତୀ ଗଜପତି କପିଳେନ୍ଦ୍ର ଦେବ ମଧ୍ୟ ଆଗଙ୍ଗା ଗୋଦାବରୀ ବିସ୍ତୃତ ଉତ୍କଳ ସାମ୍ରାଜ୍ୟର ଅଧୀଶ୍ୱର ରୂପରେ ଶ୍ରୀଜଗନ୍ନାଥଙ୍କୁ ଜ୍ଞାନ କରିଥିଲେ। ତେଣୁ ସେହି ଦୈବୀ ସାମନ୍ତଙ୍କ ଅଧୀନ ପ୍ରତି ଓଡ଼ିଆ ଯେ ଭକ୍ତିରେ ଅନ୍ତର୍ମୁଖୀ ଏବଂ ବିଶ୍ୱାସର ନୀଳାଚଳରେ ଅବତୀର୍ଣ୍ଣ, ସେଠି ସେ ତା ପାଇଁ ପୁରୁଷୋତ୍ତମରୁ ପାଲଟି ଯାଇଛନ୍ତି ପତିତ ପାବନ। ତେଣୁ ସେହି ଦୈବୀ ସାମନ୍ତଙ୍କ ଅଧୀନ ପ୍ରତି ଓଡ଼ିଆ ଯେ ଭକ୍ତିରେ ଅନ୍ତର୍ମୁଖୀ ଏବଂ ବିଶ୍ୱାସର ନୀଳାଚଳରେ ଅବତୀର୍ଣ୍ଣ, ସେଠି ସେ ତା ପାଇଁ ପୁରୁଷୋତ୍ତମରୁ ପାଲଟି ଯାଇଛନ୍ତି ପତିତ ପାବନ। କାରଣ ସର୍ବଧର୍ମ ଜାତି ବର୍ଣ୍ଣର ସଂକୀର୍ଣ୍ଣ ବିଭେଦକୁ ଅତିକ୍ରମ କରି ସେ କୌଣସି ମାନ ଉଲ୍ଲଂଘନ କରିନାହାନ୍ତି, ବରଂ ଭାରତୀୟ ଦର୍ଶନର ମୌଳିକ ସିଦ୍ଧାନ୍ତ ଯେ ବ୍ରହ୍ମ ଓ ଜୀବର ଏକତା ପ୍ରତିଷ୍ଠା, ତାହାର ଗୂଢ଼ ଭାବନା

0: ପାଖକୁ ସେ ଦାରୁ ଏବଂ ବ୍ରହ୍ମ ଉଭୟଙ୍କର ଏକ ଅପୂର୍ବ ସମନ୍ୱୟରେ ପ୍ରତିଷ୍ଠିତ କରିଯାଇଛନ୍ତି। ଏପରି ଏକ ଜୀବନ ଯେଉଁଠି ପ୍ରତି ସ୍ଥାଣୁ ଦେହ ଯଦି କାଷ୍ଠ ସ୍ୱରୂପ ହୁଏ ତଥାପି ତାର ଅନ୍ତର୍ଗତ ସ୍ଫୁଲିଙ୍ଗ ବା ବ୍ରହ୍ମମୟ ତେଜର ଚରମ ଉପଲବ୍ଧି ଏହି ଦାରୁ ବ୍ରହ୍ମଙ୍କର ନିତ୍ୟ ଚେତନା। ସେ ଚିନ୍ତା ଓ ଚେତନାର ବୋଧିବୃକ୍ଷ ମୂଳରେ ଭକ୍ତିଭାବର ସହିତ ଯିଏ ତାଙ୍କ ଭାବର ରୋମନ୍ଥନ କରିଛି, ବାସ୍ତବରେ ସେଇଟି ହିଁ ଓଡ଼ିଆ ସଂସ୍କୃତିର ଉତ୍କର୍ଷ ନିହିତ, ବରଂ ଓଡ଼ିଆ ଜାତିର କେନ୍ଦ୍ରବିନ୍ଦୁ ଶ୍ରୀଜଗନ୍ନାଥ। ସେଥିମଧ୍ୟରେ ରଥଯାତ୍ରା ତାଙ୍କର ହେଉଛି ପତିତ ପାବନ ଓ ମହାଜାଗତିକ ଲୀଳାର ଏକକ ସଂରଚନା। ଏହା ଯେ ମାନବବାଦର ପ୍ରଧାନ ଯାତ୍ରା, ତେଣୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନିଜ କାବ୍ୟ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ମଙ୍ଗଳାଚରଣ ଯୋଗେ ଲେଖିଛନ୍ତି, ସ୍ନାନ ଗୁଣ୍ଡିଚା ଏବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦ ବାହାର। ପୁଣି ଓଡ଼ିଆର ଜଗନ୍ନାଥ ପୁରାଣରେ ସ୍ପଷ୍ଟ ଉଲ୍ଲିଖିତ ଗୁଣ୍ଡିଚା ନାମେ ମୋ ଯାତ୍ରା ପରମ ପାବନୀ ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନି ଜାତି ଗୁଣ ନାମ ଧାମ ସବୁ ପଛ କରି ଏକୀଭୂତ ମନୋଭାବ ପୁଣ୍ୟ ଫଳ ଧରି। ଆମ ଉତ୍କଳୀୟ ଧାରାରେ ଯାତ୍ରା ଓ ଉତ୍ସବ ହେଉଛି ମିଳନର ମହୋତ୍ସବ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ପ୍ରଭାତରେ ସିନ୍ଦୁରା ଫାଟିବା ସହିତ ପଞ୍ଚକୋଶର ଶଙ୍ଖକ୍ଷେତ୍ର ହୋଇପଡ଼େ ଲୋକାରଣ୍ୟ। ବଡ଼ଦାଣ୍ଡର ଲୋକଗହଳରେ କିଏ ବ୍ରାହ୍ମଣ, କିଏ ଶୂଦ୍ର, କିଏ କ୍ଷତ୍ରିୟ ବା ବୈଶ୍ୟ ବଣିକ ସହଜରେ ଠୌରାଇବା କଷ୍ଟ। ବଡ଼ଦାଣ୍ଡରେ ସମସ୍ତ ବୈଷମ୍ୟ ଉର୍ଦ୍ଧ୍ୱରେ ତିନି ରଥରେ ବଳଭଦ୍ର, ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କୁ ନିଜ ମଧ୍ୟରେ ପାଇ ଉଲ୍ଲାସରେ ଶତକୋଟି ଗ୍ଲାନି ଓ ବେଦନାକୁ ପାସରିଯାଏ ଭକ୍ତଟିଏ। ତେଣୁ ପତିତ ତାରଣର ଏହି ଯାତ୍ରାରେ ଉତ୍କଳୀୟ ସମନ୍ୱୟର ମହାର୍କ ଶୋଭାଯାତ୍ରା ଯେ ଥାଟ ପଟାଳି କରି ଦେବତାଙ୍କ ଆତ୍ମୀୟ ପରମ୍ପରାର ଭୂୟସୀ ଜୟଗାନ କରେ, ପୁଣି ଆତ୍ମବିସ୍ମୃତ ପାଲଟିଯାଏ। ବିଶ୍ୱର ସକଳ ଦେବତା ନିଜ ମନ୍ଦିର ଗର୍ଭଗୃହର ପୂଜା ଆସନରେ ପୂଜା ପାଉଥିବା ବେଳେ ଦାରୁବ୍ରହ୍ମ ଜଗନ୍ନାଥ ନବଦିନ ଧରି ରତ୍ନ ସିଂହାସନର ସକଳ ଆଭିଜାତ୍ୟ ଛାଡ଼ି ଓହ୍ଲାଇ ଆସନ୍ତି ବିଶ୍ୱ ସମୁଦାୟ ପାଖକୁ। ସମବେତ ଭକ୍ତମାନଙ୍କ ସମୁଦ୍ର ସଦୃଶ ବିଶାଳ ବେଷ୍ଟନୀ ଭିତରେ ସେ ତୁଚ୍ଛ ମନେ କରନ୍ତି ତାଙ୍କ ଶ୍ରୀବତ୍ସ ଖଣ୍ଡଶାଳର ରୁଦ୍ଧ ଭିତର ଗର୍ଭଗୃହ। ସେଥିପାଇଁ ତ ସ୍ୱୟଂ ଦେବତା ନିଜେ କହିଛନ୍ତି, ଆଷାଢ଼େ ଶ୍ୟାମଳେ ପକ୍ଷେ ଦ୍ୱିତୀୟା ପୁଷ୍ୟା ସଂଯୁତେ ଚରାଚର ହିତାର୍ଥାୟ ଘୋଷଯାତ୍ରା ବିଧୀୟତେ। ଉଦାର ଏବଂ ମହାନ ଅନ୍ତ ପ୍ରେରଣାର ନିବୁଜ ଉହାଡ଼ରେ ଦୀପ୍ତିମନ୍ତ ଏହି ରଥୋତ୍ସବ ଲକ୍ଷ ଲକ୍ଷ ବିଶ୍ୱବାସୀଙ୍କ ହୃଦୟରେ ପରୋପକାର, କରୁଣା ଏବଂ ଶାନ୍ତିର ମୂଷଳ ବାରିଧାରା ଅଜାଡ଼ି ଦେଇଥାଏ। କେବଳ ସେତିକି ନୁହେଁ, ରଥକୁ ଯେତେବେଳେ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି କରି ଆସନ୍ତି, ସେତିକି ସମୟରେ ସାତପାହାଚ ପାଖରେ ତାଙ୍କର ପୂଜାପଣ୍ଡା ସାମନ୍ତ ସେବାୟତ ମଙ୍ଗଳାରୋପଣ ନାମକ ଏକ ନୀତି ସମ୍ପାଦନ କରନ୍ତି। ସେହି ସମୟରେ ସେ ସଂକଳ୍ପ ବାକ୍ୟରେ କୁହନ୍ତି, ସକଳ ଚରାଚର ଓ ବିବୁଧ ଲୋକରେ ଥିବା ସବୁ ଜୀବ ଏବଂ ଚଉଦ ବ୍ରହ୍ମାଣ୍ଡର କଲ୍ୟାଣରେ ଆପଣ ରଥଯାତ୍ରା କରନ୍ତୁ। ଏଥିରୁ ଏକ ବିହଙ୍ଗାବଲୋକନରେ ପ୍ରତୀୟମାନ ହୁଏ ଏହି ଗଣମହୋତ୍ସବ ବିଶ୍ୱର ସକଳ ସଂସ୍କୃତି ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ସାମ୍ୟ ଓ କରୁଣାର ଦିବ୍ୟ ମନ୍ଦାକିନୀ ରୂପେ ଦର୍ଶନ କରିଥାନ୍ତି। ସେଥିପାଇଁ ଓଡ଼ିଶାର ଭୂମି ମନୁଷ୍ୟର ଉଚ୍ଚାକାଂକ୍ଷା ଅଥବା ବିଜୟ ଲାଳସା ଚରିତାର୍ଥ କରିବା ପାଇଁ ଅଭିପ୍ରେତ ନୁହେଁ। ଏହା ଶ୍ରୀଜଗନ୍ନାଥଙ୍କ ଲୀଳା ଓ ବିହାରର ଜାଗ୍ରତ ସ୍ଥଳୀ, ଦର୍ପିତ ମାନବାତ୍ମାର ଦେବରାଜ୍ୟ ଯାହାର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ନିଖିଳ ମାନବର ତୀର୍ଥଭୂମି। ସେଥିପାଇଁ ବୋଧହୁଏ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପରିଣତ ସୋପାନରେ ଉପଗତ କୁଳବୃଦ୍ଧ ମଧୁବାବୁ 1928 ମସିହାରେ ଥରେ କହିଥିଲେ, ଗୋଟିଏ ଓଡ଼ିଆ ଗୋଟିଏ ସ୍ୱରରେ ଡାକତ୍ରାହି ଜଗନ୍ନାଥ, ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦିଶିବ ଜାତିର ଉନ୍ନତି ପଥ। ତେଣୁ ଉଦ୍ବୁଦ୍ଧ ଓଡ଼ିଆ ଜାତିର ସ୍ୱାଭିମାନ ଅନ୍ତଃସ୍ଥଳରେ ଶ୍ରୀଜଗନ୍ନାଥ ବାସ୍ତବରେ ମହାଜାଗତିକ ଚେତନାରେ ରସାଣିତ ଏକ ପ୍ରକୃଷ୍ଟ ସୌନ୍ଦର୍ଯ୍ୟ। ଧନଜନ ଗୋପ ଲକ୍ଷ୍ମୀରେ ସେହି ଏକାନ୍ତ ଚତୁର୍ବର୍ଗ ଅଧିକାରୀ, ସେହି ସମସ୍ତଙ୍କର ଦାତା, ନିଆଶ୍ରୀକୁ ଆଶ୍ରା, ପ୍ରାଣର ପରମାତ୍ମା।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆଲୋଚନା ମହାଜାଗତିକ ଚେତନାରେ ଶ୍ରୀଜଗନ୍ନାଥ, ଯାହାକୁ ଆଲୋଚନା କରୁଥିଲେ ଅମୃତେଶ ଖଟୁଆ।
2: ବନ୍ଧୁ, ଭକ୍ତ ଭଗବାନଙ୍କ ମିଳନ କ'ଣ କେବଳ ରଥଯାତ୍ରାରେ ହୁଏ? ଏ ମିଳନ ତ ପ୍ରତି ମୁହୂର୍ତ୍ତରେ ହେଉଥାଏ, ପ୍ରଶ୍ୱାସରେ, ନିଶ୍ୱାସରେ, ହସରେ, ଲୁହରେ, ଖୁସିରେ, କୋହରେ, ସବୁଠି ତ ଥାନ୍ତି ଭକ୍ତ ପାଶେ ଭଗବାନ।
1: ଭକ୍ତ ତ ସବୁବେଳେ ଆଉ ଧାଇଁ ଯାଆନ୍ତି।

0: ନାହିଁ ଭଗବାନଙ୍କ ପାଖକୁ, କଥାରେ ଅଛି ଡୋରି ନ ଲାଗିଲେ କିଏ ବା ଦେଖିବ ତାକୁ। ସେଥିପାଇଁ ତ ଭକ୍ତ ଭାବରେ ଶହେ ଯୋଜନ ଦୂରରେ ଥାଇ ବି ଲେଖିଦିଏ କେତେ ଭଜନ ଜଣାଣ, ପୁଣି କବିତାରେ ଲେଖିଦିଏ ଭାବର ଠାକୁର କାଳିଆ ପାଖକୁ ଭାବଭରା କବିତା।
1: ତେବେ ଶ୍ରୋତାବନ୍ଧୁ ଶୁଣିବା ଆଜିର ସୃଜନୀ ଅଗଣାରେ ଶ୍ରୋତାଙ୍କ କଲମରୁ କବିତାରେ ସେମିତି କିଛି ଭାବମୟ କବିତା।
0: ଶ୍ରୋତାଙ୍କ କଲମରୁ କବିତାରେ ପ୍ରଥମ କବିତାଟି ପଠାଇଛନ୍ତି ଭଦ୍ରକରୁ ପତିତ ପାବନ ପାଣି। କବିତାର ଶୀର୍ଷକ ହେ କାଳିଆ। ହେ କାଳିଆ ତୁମେ ନୀଳକନ୍ଦରରେ ବସି ହସ, ଚନ୍ଦନ ଅଗରୁ ବାସ, ତୁମ ସେଇ ବଡ଼ ସିଂହାର ବେଶ, ତୁମ ସେଇ କସ୍ତୁରୀ କସ୍ତୁରୀ ବାସ, ଭକତକୁ ଡାକ ଭକତକୁ ଡାକ, ଆସ ମୋ ପାଖକୁ ଆସ, କୁହ ହେ କାଳିଆ ତୁମ ବିନା କେମିତି ବଞ୍ଚିବ ତୁମର ଏ ଦାସ, ତୁମର ଏ ଦାସ। ମହାଲକ୍ଷ୍ମୀ ଋଷି ଗଲେ ତୁମେ ଯାଚି ଦିଅ ରସଗୋଲା, ମୁଁ କେହି ନୁହେଁ ତୁମର ବୋଲି ମୋ ବେଳକୁ ତୁମ ହାତ ଖୋଲା, ଗଜରାଜ ଡାକିଦେଲେ ତୁମ ସୁଦର୍ଶନ ରକ୍ଷା କଲା, ମୁଁ କେହି ନୁହେଁ ତୁମର ବୋଲି ପଡ଼ିଛି ସିଂହଦ୍ୱାରେ ହୋଇ ଦରମଲା। କାଞ୍ଚି ଉଧାରି ରଖିଲ ଗଜପତିଙ୍କ ମାନ, ମାଣିକ ଗୌଡ଼ୁଣୀକୁ ଦେଲ ମୁଦ୍ରିକା ଦାନ, ମୋତେ କାହିଁ କର ଏତେ ହିନିମାନ, ଶୁଣ ଏବେ ଏ ଭକତ କଥା ହେ ପ୍ରାଣଧନ, ନହେଲେ ସିଂହଦ୍ୱାର ଆଗେ ହାରିବି ମୁଁ ମୋର ଜୀବନ, ହାରିବି ମୁଁ ମୋର ଜୀବନ। ଆସିବାର ନଥିଲା ଯଦି ମୋ ଦୁଃଖରେ, କାହିଁ ଗୁଣିକଲ ମୋତେ ସେ ଚକା ଆଖିରେ, କାହିଁ ବାନ୍ଧିଦେଲ ପ୍ରଭୁ ମୋତେ ତୁମ ମାୟା ବନ୍ଧନର ପ୍ରୀତିରେ, ଆଉ ହଟକର ନାହିଁ, ଆଉ ହଟକର ନାହିଁ ହଟିଆ ନାଗର, ନହେଲେ ପଣ କରୁଛି ଭେଟ ହେବ ସେଇ ସ୍ୱର୍ଗଦ୍ୱାରେ, ସେଇ ସ୍ୱର୍ଗଦ୍ୱାରେ। କହ ମୋର ଶୁଣିବାକୁ ଯଦି ନ ଆସିବ, ଲୁହ ମୋର ପୋଛିବାକୁ ଯଦି ନ ଆସିବ, ସତ ମୁଁ କହୁଛି, ସତ ମୁଁ କହୁଛି, ଶୂନ୍ୟ ତୁମ ଦେଉଳ, ଶୂନ୍ୟ ତୁମ ବଡ଼ତାଣ୍ଡ ହୋଇବ, ଭକତର ଠାକୁର ତୁମେ ଆଉ ନ ବୁଲାଇବ, ବିନା ଭକତରେ ତୁମ ରଥ ବଡ଼ଦାଣ୍ଡେ ଆଉ ନ ଗଡ଼ିବ, ବିନା ଭକତରେ ତୁମ ରଥ ବଡ଼ଦାଣ୍ଡେ ଆଉ ନ ଗଡ଼ିବ।
1: ପରବର୍ତ୍ତୀ କବିତାଟି ପଠାଇଛନ୍ତି ଦିବ୍ୟଲୋଚନ ଭାରିମଲ ମୋଟା ଜଙ୍କିଆ ଖୋର୍ଦ୍ଧାରୁ। କବିତାର ଶୀର୍ଷକ ଶ୍ରୀ ଗୁଣ୍ଡିଚା ରଥଯାତ୍ରା। ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥି ଅତି ପବିତ୍ର ଦିବସ ଗୁଣ୍ଡିଚା ବାଡ଼ିକୁ ଯିବେ ଜଗନ୍ନାଥ ଆରୋହୀଣ ନନ୍ଦିଘୋଷ। ତାଳଧ୍ୱଜ ରଥେ ବିଜୟ କରିବେ ବଡ଼ ଭାଇ ହଳପାଣି, ଦର୍ପ ଦଳନରେ ବିଜୟ କରିବେ ତାଙ୍କ ସୁଭଦ୍ରା ଭଉଣୀ। ବଡ଼ଦାଣ୍ଡି ରଥ ଗଡ଼ିଗଲା ବେଳେ ବାଜିବ ଘଣ୍ଟ କାହାଳି, ହରିବୋଲ ଶବ୍ଦେ ଦାଣ୍ଟ କପିଯିବ ପଡ଼ୁଥିବ ହୁଳହୁଳି। ରଥରେ ଡାହୁକ ହାତେ ବେତ ଧରି ଶୁଣାଇବ ତାର ବୋଲି, ରଥ ଟାଣୁଥିବେ ସକଳ ଭକତ ଜାତି ଅଜାତିକୁ ଭୁଲି। ନବଦିନ ଲାଗି ଘୋଷଯାତ୍ରା କଟେ ଯିବେ ପ୍ରଭୁ ଜଗନ୍ନାଥ, ଦଶ ଅବତାର ଯାତ୍ରା ଦର୍ଶନୀ ଦେବତା ଯୋଡ଼ିବେ ହସ୍ତ, ସ୍ୱର୍ଗରୁ ଦେବତା ପୁଷ୍ପ ବରଷିବେ ଅପ୍ସରା କରିବେ ନୃତ୍ୟ, ଦୁନ୍ଦୁଭି ବାୟନ କରିବେ ଗନ୍ଧର୍ବ ହୋଇ ଅତି ପୁଲକିତ। ପତିତ ଉଦ୍ଧାର ଲାଗି ବୋଲାଇବ ଯାତ୍ରା ପତିତ ପାବନ, ରଥରେ ବାମନ ମୂର୍ତ୍ତି ଦର୍ଶନେ କାମନା ହୋଇବ ପୂର୍ଣ୍ଣ। ବଡ଼ଦାଣ୍ଡେ ରଥ ଭିଡ଼ି ନେଉଥିବେ ଭକ୍ତ ଭକ୍ତା ହୋଇ ମେଳ, ଚାହିଁ ରହିଛନ୍ତି ଗୁଣ୍ଡିଚା ଧରିଣ ହସ୍ତରେ ବନ୍ଦାଣ ଥାଳ, ଚାହିଁ ରହିଛନ୍ତି ଗୁଣ୍ଡିଚା ଧରିଣ ହସ୍ତରେ ବନ୍ଦାଣ ଥାଳ।
0: ପରବର୍ତ୍ତୀ କବିତାଟି ପଠାଇଛନ୍ତି ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ ଗୋବିନ୍ଦ ବେହେରା। କବିତାର ଶୀର୍ଷକ ରଥ ଯାଏ ଗଡ଼ି ଗଡ଼ି। ରଥ ଯାଏ ଗଡ଼ି ଗଡ଼ିଲୋ ସଙ୍ଗାତ, ରଥ ଯାଏ ଗଡ଼ି ଗଡ଼ି, କାଳିଆ ଭାବରେ ବିଭୋର ଭକତ ରଥ ନିଅନ୍ତି ଓଟାରି। ଆଗେ ବଳଭଦ୍ର ମଝିରେ ସୁଭଦ୍ରା, ଶେଷରେ ଜଗତ ସାଇଁ, ଗହଳ ଲଗାଇ ଚହଳ ପକାଇ ଆସନ୍ତି ଭକତ ବାହି। ଲୋକା ଅରଣ୍ୟ ହୁଏ ବଡ଼ ଦାଣ୍ଡ, ଶୁଭୁଥାଏ ହରି ବୋଲୋ, ଡାହୁକ ଦିଅନ୍ତି ଆନନ୍ଦରେ ଡାକ, ଚାଲ ଥକା ମନ ଚାଲ। ଘଣ୍ଟୁଆ ସେବକ ଘଣ୍ଟାର ନିନାଦ କରୁଛନ୍ତି କ୍ଷଣେ ରହି, ହରି ବୋଲ ସଙ୍ଗେ ହୁଳହୁଳି ପୁଣି ବଡ଼ଦାଣ୍ଡେ ପଡ଼ୁଥାଏ। ଭାବର ରସରେ ଭିଜି ଯାଏ କିଏ କିଏ ହୁଏ ଆନ ମନା, କିଏ ନାଚୁଥାଏ କିଏ ଗାଉଥାଏ, ଉଡ଼ାଇ ଭକତି ବାନା, ଉଡ଼ାଇ ଭକତି ବାନା। ଜଗନ୍ନାଥମୟ ହୁଏ ବଡ଼ଦାଣ୍ଡ ବ୍ରହ୍ମମୟ ଶ୍ରୀକ୍ଷେତ୍ର, ରଥରେ ଦେଖିଲେ କଳା ବାମନକୁ ପବିତ୍ର ହୁଏ ଯେ ନେତ୍ର, ପବିତ୍ର ହୁଏ ଯେ ନେତ୍ର। କୋଟି ଜନ୍ମ ପାପ କ୍ଷୟ ହୁଏ ପୁଣି ପୁନର୍ଜନ୍ମ ମିଳେ ନାହିଁ, ନିର୍ବାଣ ପଥରେ ଆତ୍ମା ଅବିନାଶୀ ଆନନ୍ଦରେ ଚଳିଥାଏ, ଆନନ୍ଦରେ ଚଳିଥାଏ।

0: ପରବର୍ତ୍ତୀ କବିତାଟି ପଠାଇଛନ୍ତି ଆୟୁଧପୁର କଟକରୁ ରମେଶ ଚନ୍ଦ୍ର ବେହେରା। କବିତାର ଶୀର୍ଷକ ରଥଯାତ୍ରା। ଶ୍ରୀକ୍ଷେତ୍ରରେ ତୁମେ ପୂଜା ପାଉଅଛ, ରତନ ବେଦୀରେ ବସି ଛତିଶା ନିଜକ ସେବାରେ ଥାଆନ୍ତି ଭକତଙ୍କ ଗଳାମାଳି। ରଥଯାତ୍ରାରେ ଓହ୍ଲାଇ ଆସନ୍ତି ଭକତଙ୍କ ମନ ଜାଣି, କିଏ ବା ବୁଝିବ ତାଙ୍କରି ମହିମା ଛାର ମଣିଷଟା ପୁଣି। ରଥ ଦୌଡ଼ିକୁ ଟାଣିବା ପାଇଁକି ମନ ହୁଏ ଛଟପଟ, ଗହଳ ଚହଳ ଭିଡ଼ ଲାଗିଥାଏ, କାଳିଆ କରନ୍ତି ନାଟ। ଜଗତ ପାଇଁକି ଜଗତର ନାଥ କେତେ କରିଥାନ୍ତି ଲୀଳା, ଭାଇ ଭଉଣୀକୁ ସାଙ୍ଗରେ ଧରିଣ ଭକ୍ତଙ୍କ ସହ କରନ୍ତି ମେଳା।
1: ପରବର୍ତ୍ତୀ କବିତାଟି ପଠାଇଛନ୍ତି ବାଲିଆ ଡେରାବେଶ କେନ୍ଦ୍ରାପଡ଼ାରୁ ସ୍ୱର୍ଣ୍ଣଲତା ସାହୁ। କବିତାର ଶୀର୍ଷକ ଭକ୍ତ ଓ ଭଗବାନ। ନୀଳ କନ୍ଦରର ନୀଳ ଇନ୍ଦିବର, ହେ ପ୍ରଭୁ ଶ୍ରୀଜଗନ୍ନାଥ, ତୁମ ଶ୍ରୀଚରଣେ ଗୁହାରି କରୁଛି ଫେଡ଼ ବାରେ ମୋ ଆରତ। ଦ୍ରୌପଦୀ ଚିନ୍ତିଲା କୁରୁ ସଭା ତଳେ, ତାଣ୍ଡକ ଶୁଣିଛ ହେଳେ, କୋଟି ବସ୍ତ୍ର ଦେଇ ଲଜ୍ଜା ନିବାରିଛ, ତାମାନ ରଖିଛ ବାରେ। ଗଭୀର ଜଳରେ ଗଜ ଡାକ ଦେଲା, ତାର ଡାକକୁ ଶୁଣିଲ, କୁମ୍ଭୀର ମଥାକୁ ଚକ୍ରରେ ଛେଦିଲ, ଗଜକୁ ଉଦ୍ଧାର କଲ। ସୁଦାମା ଦରିଦ୍ର ଜିଜ୍ଞାସା କରିଲା, ଐଶ୍ୱର୍ଯ୍ୟ ଭଣ୍ଡାର ପାଇଁ ଐଶ୍ୱର୍ଯ୍ୟ ଭଣ୍ଡାର ଦାନ କଲ ପ୍ରଭୁ, ଖୁଦ ଭଜା ମୁଠେ ଖାଇ। ଶ୍ରମଣା ଶବରି ଭକ୍ତିରେ ଚିନ୍ତିଲା, ତୁମ ଦର୍ଶନ ପାଇଁ ପୁଷ୍ପରେ ସଜାଇ ପଥକୁ ରଖିଲା, ତୁମେ ଆସିବାର ପାଇଁ। ବିଭିନ୍ନ ପ୍ରକାର ଫଳ ତୋଳି ଆଣି ତୁମେ ଭୁଞ୍ଜିବାର ପାଇଁ, ପିତା କଷା ଫଳ ଚାଖି କରି ପୁଣି ମଧୁର ଫଳକୁ ଦେଇ, ଉତ୍ତିଷ୍ଠା ଫଳକୁ ଗ୍ରହଣ କରିଛ, ଜାତି ଭେଦ ନ ରଖିଲ, ତୁମ ଦରଶନେ ମୁକ୍ତି ପାଇଗଲା, ଗଲା ବୈକୁଣ୍ଠପୁର। ଭକ୍ତ ସାଲ ବେଗ ଭକ୍ତିରେ ଚିନ୍ତିଲା ସାତଶହ ପଞ୍ଚାଶ ଦ୍ୱାରେ, ତାଡ଼ାକ ଶୁଣିଲ ରଥ ଛିଡ଼ା କଲ, ନ ଚାଲିଲା ରଥ ତେଳେ। ଭକ୍ତ ବଳରାମ ବାଲି ରଥ ଗଢ଼ି ତୁମ ଆରାଧନା କରି, ବଡ଼ଦାଣ୍ଡି ତୁମ ରଥ ନ ଚଳିଲା, ବାଲି ରଥ ବିଜେ କରି। ଭକ୍ତର ସମ୍ମାନ ରଖିଛ ହେ ପ୍ରଭୁ, ଭକ୍ତ ପାଇଁ କର ଲୀଳା, ବାମନ ରୂପରେ ଦର୍ଶନ ଦେଇଛ ରଥେ ବସି ଚକାଡୋଳା।
0: ବନ୍ଧୁ, ଜଗନ୍ନାଥ ସଂସ୍କୃତି କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଏହା ଓଡ଼ିଶାର ପରିଚୟ, ଐତିହ୍ୟ, ସାମାଜିକ ଓ ମାନବିକ ମୂଲ୍ୟବୋଧର ଏକ ଜୀବନ୍ତ ପ୍ରତୀକ।
1: ପୁରୀ ଶ୍ରୀମନ୍ଦିରରେ ବିରାଜମାନ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସମଗ୍ର ବିଶ୍ୱର ଭକ୍ତମାନଙ୍କ ଆରାଧ୍ୟ ଦେବତା। ଜଗନ୍ନାଥର ଅର୍ଥ ହେଉଛି ଜଗତର ନାଥ। ସମସ୍ତଙ୍କ ପାଇଁ ସମାନ ଭାବରେ ସ୍ନେହ ଓ କରୁଣାର ବାର୍ତ୍ତା ହେଉଛି ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ, ଯେଉଁଠି ଭଗବାନ ତାଙ୍କ ଭକ୍ତଙ୍କ ନିମନ୍ତେ ମନ୍ଦିର ଭିତରୁ ବାହାରି ଆସି ଦ୍ୱାରଦେଶରେ ବିରାଜମାନ ହୋଇପାରନ୍ତି। ଏମିତି ଠାକୁର ଆଉ କେଉଁଠି ଭୁଲା ଅଛନ୍ତି?
0: ଜଗନ୍ନାଥ ସଂସ୍କୃତିର ସବୁଠୁ ବଡ଼ ପର୍ବ ହେଉଛି ରଥଯାତ୍ରା। ଏହି ମହାନ ପର୍ବରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ନିଜ ରଥରେ ଆରୋହଣ କରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଏହି ଯାତ୍ରା ଭକ୍ତି, ସମାନତା ଓ ଲୋକ ସମ୍ପୃକ୍ତିର ଏକ ଅଦ୍ୱିତୀୟ ଉଦାହରଣ। ଲକ୍ଷ ଲକ୍ଷ ଭକ୍ତ ରଥ ଟାଣି ପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତି। ସେହିଦିନ ହିଁ ଭକ୍ତ ଓ ଭଗବାନ ଏକାକାର ହୁଅନ୍ତି।
1: ହଁ ବନ୍ଧୁ, ଜଗନ୍ନାଥ ସଂସ୍କୃତିର ରହିଛି ଅନେକ ବିଶେଷତା, ସେଥିମଧ୍ୟରୁ ଏକ ବିଶେଷତା ହେଉଛି ମହାପ୍ରସାଦ। ଶ୍ରୀମନ୍ଦିରର ଆନନ୍ଦ ବଜାରରେ ସମସ୍ତେ ଜାତି ଧର୍ମ ନିର୍ବିଶେଷରେ ଏକାଠି ବସି ମହାପ୍ରସାଦ ସେବନ କରନ୍ତି। ଏହା ସମାନତା, ଭାତୃତ୍ୱ ଓ ସାମାଜିକ ଏକତାର ଏକ ସୁନ୍ଦର ପ୍ରତୀକ, ଯେଉଁଠି ଭକ୍ତ ପାଇଁ ଉପାସ ରୁହନ୍ତି ଠାକୁର, ଯେଉଁଠି ଭକ୍ତ ପାଇଁ ଅଟକେ ରଥ, ସେ ହିଁ ଆମ ଆରାଧ୍ୟ ଦେବତା, ଓଡ଼ିଆଙ୍କ ପ୍ରାଣ ପ୍ରତୀକ ପ୍ରଭୁ ଶ୍ରୀଜଗନ୍ନାଥ।
0: ହଁ ବନ୍ଧୁ, ଓଡ଼ିଆ ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଚିତ୍ରକଳା ଓ ଲୋକକଳାରେ ମଧ୍ୟ ଜଗନ୍ନାଥ ସଂସ୍କୃତିର ଗଭୀର ପ୍ରଭାବ ରହିଛି। ଏହି ସଂସ୍କୃତି ଆମକୁ ପ୍ରେମ, ସେବା, ସହିଷ୍ଣୁତା, ସମାନତା ଓ ମାନବତାର ଶିକ୍ଷା ଦେଇଥାଏ। ଭଗବାନ ବି ମଣିଷ ଭଳି ଲୀଳାଖେଳା କରିଥାନ୍ତି, ଏହାର ପରିଚୟ ପ୍ରଦାନ କରିଥାଏ।
1: ତେବେ ଆସନ୍ତୁ ବନ୍ଧୁ, ଆମେ ସମସ୍ତେ ଜଗନ୍ନାଥ ସଂସ୍କୃତିର ଏହି ମହାନ ଆଦର୍ଶକୁ ନିଜ ଜୀବନରେ ପାଳନ କରିବା ଏବଂ ଶାନ୍ତି, ସଦ୍ଭାବ ଓ ମାନବତାର ବାର୍ତ୍ତାକୁ ସମାଜରେ ପ୍ରସାର କରିବା। ଅଗଣିତ ବିଶ୍ୱବାସୀଙ୍କ ଜୀବନ ବିନ୍ଦୁରେ ସିନ୍ଧୁଏ ପ୍ରେମ, ଭାବ, ଶ୍ରଦ୍ଧା, ଭକ୍ତି ଭରୁଥିବା

0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବା ପାଇଁ। ତେବେ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ।
1: ଆମକୁ ମତାମତ ପଠାଇବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆମର ମେଲ୍ ଆଇଡିଟି ହେଉଛି yv.aircitc@gmail.com।
1: ଆଜିର ପବିତ୍ର ନେତ୍ରୋତ୍ସବ ଓ ନବଯୌବନ ଦର୍ଶନର ଶୁଭେଚ୍ଛା ଏବଂ ରଥଯାତ୍ରା ଉପଲକ୍ଷେ ଆଗୁଆ ଶୁଭେଚ୍ଛା ଜଣାଇ ସୃଜନୀ ଅଗଣାରୁ ବିଦାୟ ନେଉଛି। ମୁଁ ଆପଣଙ୍କ ଉପସ୍ଥାପିକା ଶୀତଲ
0: ଆଉ ମୁଁ ଦୀପ୍ତି
1: ରହୁଛୁ।
0: ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି। ଭାରତର

0: ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆରମ୍ଭ ହେଲା ଦେଶର ସର୍ବବୃହତ୍ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ପାଳନ କରାଯାଉଛି ନମସ୍ତେ ଦିବସ। ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ଦେବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ପବିତ୍ର ନେତ୍ରୋହବ ଏବଂ ନବଯୌବନ ବେଶ ଅନୁଷ୍ଠିତ। ଭୁବନେଶ୍ୱର ଲୋକସେବା ଭବନରେ ଆଉ କିଛି ସମୟରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 2026-27 ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କଲେ ରାଜ୍ୟ ସରକାର। ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 14 ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ୱେନ୍ ମଧ୍ୟରେ ମ୍ୟାଚ୍। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 78ତମ ଭାଗ ସନ୍ଧ୍ୟା 6:10। ଉଦୟ ଭାରତ ସନ୍ଧ୍ୟା 6:30। ଏଥିରେ ଶୁଣିବେ ପ୍ରଧାନମନ୍ତ୍ରୀ ଇ ବସ୍ ସେବା, ଆଲୋଚନା କରିବେ ବିଦ୍ୟାଧର ମହାରଣା। ରାତି 17:25 ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 17:30, ଏଥିରେ ଶୁଣିବେ ମାଣ୍ଡିଆ ଜାତୀୟ ଖାଦ୍ୟକୁ ନେଇ ବ୍ୟବସାୟ ସମ୍ପର୍କରେ ପଦ୍ମାଳିଆ ମହାନ୍ତିଙ୍କ ସହିତ ଆଲୋଚନା। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଆଲୋଚନା ଶୁଣିବେ ରାତି 8:00। ରାତି 8:15 ହିନ୍ଦୀ ଚଳଚ୍ଚିତ୍ର ଗୀତ। ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ ରାତି 8:30 ଶିକ୍ଷାଦାନ କରିବେ ଡକ୍ଟର ରଜିତ ପ୍ରସାଦ ମହାପାତ୍ର, ଶିକ୍ଷାଗ୍ରହଣ କରିବେ ଅଭିନବ ଶର୍ମା। ବୟସର କୃଷ୍ଣଚୂଡ଼ା ରାତି 9:30, ଏଥିରେ ଶୁଣିବେ କ୍ଷୀରୋଦ କୁମାର ନାଥଙ୍କ ସହିତ ସାକ୍ଷାତକାର। ରାତି 10:02 ପ୍ରଚାର କରିବୁ ପାଲା, ପରିବେଷଣ କରିବେ ତ୍ରିଲୋଚନ ଷଡ଼ଙ୍ଗୀ ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ରାତି 10:30। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। 6:35 ଅନୁଚିନ୍ତା, ଉପସ୍ଥାପନା ଶଙ୍କର୍ଷଣ ମଙ୍ଗରାଜ। ଶ୍ରୀମଦ୍ ଭାଗବତର 97ତମ ଭାଗ ପ୍ରଚାର କରିବୁ 6:40। 6:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଦୀର୍ଘକାଳୀନ ଶଯ୍ୟାଶାୟୀ ରୋଗୀଙ୍କ ସେବା ଶୁଶ୍ରୂଷା ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ନିବେଦିତା ପାଣି। ପ୍ରଭାତ ପରିକ୍ରମା 7:25। କଥିକାରେ ଶୁଣିବେ ସ୍କିଲ୍ ଇଣ୍ଡିଆ ଯୋଜନାରେ ଯୁବ ଉଦ୍ୟୋଗୀଙ୍କ ପାଇଁ ସୁଯୋଗ, ଆଲୋଚିକା ହରପ୍ରିୟା ଦାସ। ରାଗମଞ୍ଜରୀ 7:40 କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ରଥ, ସଙ୍ଗୀତ ଶାନ୍ତନୁ ମହାପାତ୍ର। 8:30 ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣିବେ ଶ୍ରୀ ବିଗ୍ରହମାନଙ୍କର ପହଣ୍ଡି ବିଜେ ପରମ୍ପରା, ଆଲୋଚନା କରିବେ ରାମଚନ୍ଦ୍ର ଦାସ ମହାପାତ୍ର। ବୈଦେହିଶ ବିଳାସର 85ତମ ଭାଗ 8:45। ଦିନ 10:00 ପ୍ରଚାର କରିବୁ ନାଟକ ଖୋର୍ଦ୍ଧାର ଆକାଶ ଲାଲ, ରଚନା ଅଚ୍ୟୁତାନନ୍ଦ ନାୟକ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ଆମ ଗୀତ ଦିନ 11:10 କଣ୍ଠଶିଳ୍ପୀ ଶୁଭାଙ୍ଗୀ ରାଉତ। ଦିନ 11:30 ପ୍ରଚାର କରିବୁ ପାଲା, ପରିବେଷଣ କରିବେ ବୈଲୋଚନ ହୋତା ଏବଂ ସାଥୀ। ଦିନ 1:10 ପ୍ରଚାର କରିବୁ ଏକତାରା ଭଜନ, ପରିବେଷଣ କରିବେ ଯୋଗେନ୍ଦ୍ର ପାତ୍ର। ନାରୀମହଲ ଦିନ 1:20, ଏଥିରେ ଶୁଣିବେ ଯୁବ ଦକ୍ଷତା ଦିବସ ସମ୍ପର୍କରେ ବିଜୟ କୁମାର ପଲ୍ଲଙ୍କ ସହିତ ଆଲୋଚନା। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 79ତମ ଭାଗ। ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ରାତି 17:25 ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ରାତି 17:30 କୃଷି ସଂସାରରେ ଶୁଣିବେ ଜୈବିକ କୃଷିରେ ବର୍ଜ୍ୟବସ୍ତୁର ଫଳପ୍ରଦ ପରିଚାଳନା ସମ୍ପର୍କରେ ଦେବୀଦତ୍ତ ଦାସଙ୍କ ସହିତ ଆଲୋଚନା। ଗୋଷ୍ଠୀ ସଙ୍ଗୀତ ଶିକ୍ଷା ପ୍ରଚାର କରିବୁ ରାତି 8:30। ରାତି 9:30 ଚର୍ଚ୍ଚାକା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ବନ ମଲ୍ଲିକା ପ୍ରଚାର କରିବୁ ରାତି 10:02। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 10:30। ରାତି 8:00 ଶୁଣିବେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଆଲୋଚନା। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 78ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 78ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରେଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ଆମ କେନ୍ଦ୍ର ସରକାର, ଯାହାଦ୍ୱାରା ନିୟମିତ ଚଳାଚଳ ସୁବିଧା ହେବା ସହ ବାଣିଜ୍ୟ କାରବାର ମଧ୍ୟ ସହଜ ହୋଇପାରୁଛି। ତେବେ କେତେକ ଚାରିଚକିଆ ଗାଡ଼ି ଉଭୟ ଡିଜେଲ ଓ ପେଟ୍ରୋଲ ଇନ୍ଧନ ଉପରେ ନିର୍ଭର କରନ୍ତି, ପୁଣି ଭାରିଯାନ ଗୁଡ଼ିକ ଡିଜେଲ ଇନ୍ଧନ ଉପରେ ନିର୍ଭର କରିଥାନ୍ତି, ଯାହାକି ଅଧିକ ବାୟୁ ପ୍ରଦୂଷଣ ହେବାର ଦେଖିବାକୁ ମିଳୁଛି। ଲୋକମାନଙ୍କର ସ୍ୱାସ୍ଥ୍ୟ ହାନି ହେଉଛି ଏବଂ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଛି। ଏପରି ଅସୁବିଧା ଏବଂ ପ୍ରଦୂଷିତ ବାତାବରଣକୁ ଆଖି ଆଗରେ ରଖି ଇ ବସ୍ ବା ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ କରିଛନ୍ତି ଆମ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନା ମାଧ୍ୟମରେ ଦେଶର ଅନେକ ରାଜ୍ୟରେ ଇ ବସ୍ ଚଳାଚଳ କରୁଛି। କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ଆର୍ଥିକ ସହଭାଗିତାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ସବସିଡି ଦେବାର ବ୍ୟବସ୍ଥା କରିଛନ୍ତି ସରକାର। କହିବାକୁ ଗଲେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସରଳୀକରଣ କରିବାରେ ଇ ବସ୍ ସେବା ଉତ୍ତମ ପଦକ୍ଷେପ। ପୁଣି ଇ ବସ୍ ଚଳାଚଳ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ବେଶ ସହାୟକ ହୋଇଥାଏ। ଏହି ଅବସରରେ ଆଜି ରହିଛି ବିଷୟ ପ୍ରଧାନମନ୍ତ୍ରୀ ଇ ବସ୍ ସେବା। ଏ ସମ୍ପର୍କରେ କହିଛନ୍ତି ଲେଖକ ତଥା ସ୍ତମ୍ଭକାର ବିଦ୍ୟାଧର ମହାରଣା।
1: ବର୍ତ୍ତମାନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ସବୁଠୁ ସାଂଘାତିକ ସମସ୍ୟା ସୃଷ୍ଟି କରିଛି। ଏହା ଯୋଗୁଁ ପ୍ରତିବର୍ଷ ବାୟୁମଣ୍ଡଳର ଉତ୍ତାପ ବଢିବଢି ଯାଉଛି, ଯାହାଫଳରେ କି କୃଷି ବ୍ୟାହତ ହେଉଛି, ସମୁଦ୍ର ଜୁଆର ବାଢି ଆସୁଛି, ବର୍ଷାର ଅନିୟମିତତା ଦେଖାଯାଉଛି ଏବଂ ମଣିଷଙ୍କର ସ୍ୱାସ୍ଥ୍ୟ ହାନି ମଧ୍ୟ ଘଟୁଛି। ତେଣୁ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହାର ମୁକାବିଲା କରିବା ପାଇଁ ବିଶ୍ୱର ସବୁ ଦେଶ ବର୍ତ୍ତମାନ ଚିନ୍ତା ବ୍ୟକ୍ତ କରୁଛନ୍ତି। ପ୍ୟାରିସ ଚୁକ୍ତି 2016 ମସିହାରେ ହୋଇଥିଲା, ଏଥିରେ ସବୁ ଦେଶ ସ୍ଥିର କଲେ ଯେ ଅନ୍ତତଃ 2050 ମସିହା ଭିତରେ ବାୟୁମଣ୍ଡଳକୁ ଯେଉଁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହେଉଛି, ସବୁ ଯେଉଁ ଗୃହ ବାଷ୍ପ ନିର୍ଗମନ ହେଉଛି, ତାକୁ କେମିତି ଶୂନ୍ୟ ଲେବୁଲ ଖସେଇବେ। ତାଦ୍ୱାରା କଣ ହବ ନା ବାୟୁମଣ୍ଡଳର ଉତ୍ତାପ ନିୟନ୍ତ୍ରିତ ଅବସ୍ଥା ରହିବ, ଆଉ ଲୋକମାନଙ୍କ ବିଶେଷ କ୍ଷତି ହବନି। ଭାରତ ମଧ୍ୟ ସେଥିରେ ସ୍ୱାକ୍ଷର କରିଛି। ସବୁଜ ଗୃହ ବାଷ୍ପ କହିଲେ ଆମେ 4-5 ଗ୍ୟାସକୁ ବୁଝୋଉ। ପ୍ରଥମ ହେଉଛି ଅଙ୍ଗାରକାମ୍ଳ ଗ୍ୟାସ, କାର୍ବନ ମନୋକ୍ସାଇଡ, ଓଜନ, ମିଥେନ, ନାଇଟ୍ରସ ଅକ୍ସାଇଡ। ଏଗୁଡାକ ବାୟୁମଣ୍ଡଳକୁ ଅଧିକ ମାତ୍ରାରେ ଗଲେ କଣ ହୁଏ ନା ବାୟୁମଣ୍ଡଳର ଉତ୍ତାପ ବଢିଯାଏ ଆଉ ଜଳବାୟୁର ପରିବର୍ତ୍ତନ ଘଟେ। ଏଗୁଡାକ ଦିଟା କାରଣ ଅଛି ଜଳବାୟୁ ପରିବର୍ତ୍ତନ, ଗୋଟେ ହେଉଛି ପ୍ରାକୃତିକ କାରଣ ଆଉ ଗୋଟେ ହେଉଛି ମାନବକୃତ କାରଣ। ଆମର ରାସ୍ତାରେ ବହୁତ ଗାଡି ମୋଟର ଚାଲୁଛି, ଯାହାଫଳରେ କି ଯୋଉ ଅଙ୍ଗାରକାମ୍ଳ ଗ୍ୟାସ କାର୍ବନ ମନୋକ୍ସାଇଡ ବାୟୁମଣ୍ଡଳକୁ ପ୍ରଦୂଷଣ କରିଦେଉଛି। ତେଣୁ ସମସ୍ତେ ବର୍ତ୍ତମାନ ଚିନ୍ତା କରୁଛନ୍ତି ଆର ବିକଳ୍ପ କଣ। ପ୍ରଥମେ ଚିନ୍ତା କରାଗଲା ଯେ ଆମେ ଇଲେକ୍ଟ୍ରିକ ଯଦି ଯାନ ବ୍ୟବହାର କରିବା ତାହେଲେ ହୁଏତ ଏଇ ବାୟୁମଣ୍ଡଳର ଅବସ୍ଥା ସୁଧୁରିଯିବ, କାରଣ ଏଥିରେ ଅଙ୍ଗାରକାମ୍ଳ ଯିବନି। ତେଣୁ ଇଲେକ୍ଟ୍ରିକ ଗ୍ୟାସ ଯାନ ବ୍ୟବହାର କରିବା ପାଇଁ ପ୍ରଥମେ ଭାରତ ମଧ୍ୟ ତାର ନେଲା କେମିତି କଣ କରାଯିବ। ଜୁଲାଇ 2023 ମସିହାରେ ନୀତି ଆୟୋଗ ଗୋଟିଏ ଇଲେକ୍ଟ୍ରିକ ଯାନ ପାଇଁ ଗୋଟିଏ ରୋଡ୍ମ୍ୟାପ୍ କଲେ। ସେଥିରେ ସେମାନେ କହିଛନ୍ତି ଯେ ଭାରତରେ ଅନ୍ତତଃ 2-ଚକିଆ ହଉ, 3-ଚକିଆ ହଉ, 4-ଚକିଆ ହଉ, ସବୁ ଗାଡ଼ିଗୁଡ଼ିକ ଇଲେକ୍ଟ୍ରିକ ଯାନ ବ୍ୟବହାର ହବ। ତେଣୁ ଏଇଟା ପାଇଁ ସେ ଯୋଉ ସରକାର ସ୍ତରରେ ନିଆଯାଇଛି ତାର ପ୍ରଥମ ପଦକ୍ଷେପ ସ୍ୱରୂପ କେତେ ବ୍ୟବସ୍ଥା କରାହେଇଛି ଯେ ଏଥିରେ ସରକାର ରିହାତି ଦଉଛନ୍ତି। ଇଲେକ୍ଟ୍ରିକ ଯୋଉ 2-ଚକିଆ ଯାନ ବା 4-ଚକିଆ ଯାନ ବ୍ୟବହାର କଲେ ରୋଡ୍ ଟାକ୍ସ ଛାଡି ଦଉଛନ୍ତି, ତାକୁ କିଛି ଇନକମ ଟାକ୍ସ ମଧ୍ୟ ଦେଉଛନ୍ତି। ସେ ପରିପ୍ରେକ୍ଷୀରେ ଗୋଟେ ବଡ ଯୋଜନା ବାହାରିଲା ପ୍ରଧାନମନ୍ତ୍ରୀ ଇ ବସ୍ ଯୋଜନା। ଏଇ ଯୋଜନାଟି 16 ଅଗଷ୍ଟ 2023 ମସିହାରେ ଆରମ୍ଭ ହେଲା। ତା ଉଦ୍ଦେଶ୍ୟରେ ପ୍ରଥମେ ସ୍ଥିର କରାଗଲା ଅନ୍ତତଃ ପକ୍ଷେ 10,000 ଇଲେକ୍ଟ୍ରିକ ବସ୍ ଆମର ଭାରତରେ ତାକୁ ଚଳେଇବେ। ସେ ବସ୍ ଗୁଡିକ କୋଉଠି ଚାଲିବ, କେତୋଟି ସହରରେ ଚାଲିବ, ସେଥିପାଇଁ ସ୍ଥିର ହେଲା ଭାରତର 169 ସହର ସ୍ଥିର କରାଗଲା। ସେହି ସହର ଭିତରୁ ଓଡ଼ିଶାରେ ଗୋଟେ ହେଉଛି ଭୁବନେଶ୍ୱର, ଆଉ ଗୋଟେ ହେଉଛି କଟକ, ଆଉ ଗୋଟେ ରାଉରକେଲା। ତାର ଜନସଂଖ୍ୟା ଅନୁସାରେ ବସ୍ର ମଧ୍ୟ ସ୍ଥିର କରାଗଲା। ଯାହାର ଜନସଂଖ୍ୟା ଥିବ 20-40 ଲକ୍ଷ ତାକୁ ଦିଆଯିବ 150 ବସ୍, ଆଉ 5-10 ଲକ୍ଷ ଥିଲେ 6 ବସ୍ ଦିଆଯିବ, ଏବଂ 5 ଲକ୍ଷରୁ କମ୍ ଥିଲେ 50 ବସ୍ ଦିଆଯିବ। ଏଇ ଯେ ବସ୍ ଗୁଡିକ ଦିଆଯିବ ଏଗୁଡ଼ିକ ହେଉଛି ସରକାରୀ ଆଉ ଘରୋଇ ସହଭାଗିତାରେ କରାଯିବ। ଘରୋଇ ମାନେ ଉତ୍ସାହିତ ହେଇକି ସେମାନେ ବସ୍ କିଣିବେ, ତାକୁ ସରକାର ରିହାତି ଦେବେ, ରାଜ୍ୟ ସରକାର କିଛି ପଇସା ଖର୍ଚ୍ଚ କରିବେ, କେନ୍ଦ୍ର ସରକାର କିଛି ପଇସା ଖର୍ଚ୍ଚ କରିବେ। ଏଇ ଯୋଜନାରେ 38,000 ବିଜୁ ଶକ୍ତି ସମ୍ପନ୍ନ ବସ୍ 2028

ଅଣତିରିଶ ମସିହାରେ ଚାଲିବ। ଏଥିପାଇଁ କେନ୍ଦ୍ର ସରକାରଙ୍କର ଯୋଉ ବଜେଟ୍ ଆରମ୍ଭ ହୋଇଛି 3435 କୋଟି ଟଙ୍କା ବ୍ୟୟ ମନ୍ଦିର ଅଲରେଡି କରିସାରିଲେଣି। ଗୋଟେ ବ୍ୟବସ୍ଥା ହୋଇଛି ଯେ ବସ୍ ଚଳାଚଳ କରିବ, କିଲୋମିଟର ପଶି ଯାହା ଖର୍ଚ୍ଚ ହେବ ତାକୁ କେନ୍ଦ୍ର ସରକାର ପ୍ରଥମେ ତାକୁ ବହନ କରିବେ। ସେଇ ବହନ କରିବା ପାଇଁ ତାଙ୍କର ସ୍ଥିର କରାହୋଇଛି ଯେ ବଡ଼ ବୟସରେ କିଲୋମିଟରକୁ 24 ଟଙ୍କା, ମଧ୍ୟମରେ 22 ଟଙ୍କା ଆଉ ଛୋଟ ବୟସରେ 20 ଟଙ୍କା କେନ୍ଦ୍ର ସରକାର ଦେବେ। ଏଟାକୁ ସେ କ୍ୱାର୍ଟରଲି ବେସିସରେ ଦେବେ, ପ୍ରଥମ 3 କ୍ୱାର୍ଟରର ସେ ଆଗୁଆ ଦେଇଦେବେ, ତାପରେ ପରବର୍ତ୍ତୀ ସମୟରେ 3 ମାସ ପରେ ପରେ ସହାୟତା ଦେବେ। କିନ୍ତୁ ଗୋଟେ ସର୍ତ୍ତ ରହିଛି, ତାଙ୍କର ଯେତିକି ନିର୍ଦ୍ଧାରିତ କିଲୋମିଟର ଅଛି ସେତିକି ଯଦି ସେମାନେ ଚଳାଚଳ କରିବେ ତାହେଲେ କେନ୍ଦ୍ର ସରକାର ସେତିକି ଦେବେ, ତାଠୁ ଯଦି କମ୍ ଚଳାଚଳ କରିବେ ତା ଅନୁସାରେ ଅନୁପାତରେ ତା ପରିମାଣଟା କମିବ, ଆଉ ଯଦି ଅଧିକା ଖର୍ଚ୍ଚ କଲେ ତାହେଲେ ସେଟାକୁ ରାଜ୍ୟ ସରକାର ଭରଣା କରିବେ କିମ୍ବା ସହର ତାର ନିଜ ତରଫରୁ ତାକୁ ଭରଣା କରିବ। ଇଏ ହେଲା ଗୋଟିଏ କଥା। ଆଉ ଗୋଟେ ହେଲା ଯୋଉ ବସ୍ ଗୁଡ଼ିକ ରଖିବା ପାଇଁ ଯୋଉ ଡିପୋ କରାଯିବ ସେଥିରେ ପ୍ରାୟ 10 କୋଟି ଟଙ୍କାରେ ଖର୍ଚ୍ଚ ହୁଏ, ତାର କେନ୍ଦ୍ର ସରକାର 60% ତାର ସହାୟତା ଦେବେ। ଏଇ ଯୋଉ ବସ୍ ଗୁଡିକ ଚଳାଚଳ ତାର ଫାଇଦା କ'ଣ? ତାର ପ୍ରଥମ ଫାଇଦା ସରକାରୀ ବସ୍ ସେବା ଲୋକମାନେ ପାଇବେ, ସେମାନେ ଉଚିତ ମୂଲ୍ୟରେ ସେମାନେ ଚଳାଚଳ କରିପାରିବେ, ତାର ପରିବହନ ବ୍ୟବସ୍ଥାର ଉନ୍ନତିକରଣ କରାଯିବ, ଆଉ ବେଶୀ ହବ ସହର ପ୍ରଦୂଷଣ ମୁକ୍ତ ହବ। ଯୋଉ ବାୟୁମଣ୍ଡଳକୁ ଆମେ ଯୋଉ ଡିଜେଲ ବସ୍ ବା ସିଏନ୍ଜି ବସ୍ ଯୋଉ ଚଳାଚଳ କରୁଛି ସେଥିରେ ବାୟୁମଣ୍ଡଳକୁ ବହୁତ କାର୍ବନ ମନୋକ୍ସାଇଡ୍ କାର୍ବନ ଡାଇଅକ୍ସାଇଡ୍ ଯାଉଛି। ଇଏ ଅତିମାତ୍ରାରେ କଲା ଫଳରେ ଯେ ଜଳବାୟୁରେ ପରିବର୍ତ୍ତନ ପାଇଁ ତାହା ଗୋଟେ ମୁଖ୍ୟ କାରଣ ହେଇଛି। ଯଦି ଆମେ ସେଇ ଜାଗାରେ ଇଲେକ୍ଟ୍ରିକ ବସ୍ ଚଳାଚଳ ତାହେଲେ ଆମର ବାୟୁମଣ୍ଡଳଟା ସୁରକ୍ଷିତ ହେବ, ଆଉ ବିଶେଷ କରି ଜଳବାୟୁ ନିୟନ୍ତ୍ରଣ ହେଇପାରିବ। ଯେ ଭାରତ ସରକାର ଆମର ଏବେ ବସିଥିବା ଯୋଉ ସମ୍ମିଳନୀରେ ସେଠି ବିକଶିତ ଦେଶମାନେ ଯୋଉ ବିକାଶ ଦେଶମାନଙ୍କୁ ସାହାଯ୍ୟ ଦେବା ପାଇଁ କଥା ଉଠିଲା, ସେଥିରେ ସେମାନେ ରାଜି ହେଲେ ଯେ ଆମେ $300 ବିଲିୟନ ସାହାଯ୍ୟ ଦେବୁ। ଏମାନେ $500 ବିଲିୟନ ମାଗୁଥିଲେ, ସେମାନେ $300 ବିଲିୟନ। ସେଥିରେ କଣ ହବ ଯେ ବାୟୁମଣ୍ଡଳକୁ ଯୋଉ କାର୍ବନ ମନୋକ୍ସାଇଡ୍ ବା କାର୍ବନ ଡାଇଅକ୍ସାଇଡ୍ ଆଉ ଓଜନ ମିଥେନ୍ ଗ୍ୟାସ୍ ଯାଉଛି ସେଟା ଯିବନି, ଆଉ ବେଶୀ କିରି ଯୋଉ ଗାଡି ମୋଟର ଚାଳକ ରହୁଛି ପରିବହନରୁ ଏଥିରେ ବେଶୀ ଯାଏ, ତେଣୁ ସେଥିପାଇଁ ଗୋଟେ ବଡ ଉଚିତ ପଦକ୍ଷେପ ହବ।

ଶୁଣୁଥିଲେ ଆଲୋଚନା ପ୍ରଧାନମନ୍ତ୍ରୀ ଇ ବସ୍ ସେବା। ଏ ସମ୍ପର୍କରେ କହିଥିଲେ ଲେଖକ ତଥା ସ୍ତମ୍ଭକାର ବିଦ୍ୟାଧର ମହାରଣା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
1: ସବୁରି ଭାଷାରେ, କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ। ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିରେ 4,600 କିଲୋମିଟର ନୂଆ ସଡ଼କ ନିର୍ମାଣ ପାଇଁ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ରାସ୍ତା ସଂଯୋଗ ହୋଇନଥିବା ସମସ୍ତ ଗ୍ରାମ ଓ ଦୁର୍ଗମ ଅଞ୍ଚଳକୁ ଯୋଜନା ଅଧୀନରେ ସଡ଼କ ନିର୍ମାଣ କରାଯିବ। ସେହିଭଳି ସେତୁବନ୍ଧ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି, ଯେଉଁଥିରେ 3,167 ପୁରୁଣା ସେତୁ

0: ଠାକୁରଙ୍କ ନବଯୌବନ ବେଶ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ପବିତ୍ର ନେତ୍ରୋତ୍ସବ ଏବଂ ନବଯୌବନ ବେଶ ଦେବନୀତି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହୋଇଯାଇଛି। ରଥଯାତ୍ରା ପାଇଁ ମହାରଣା ସେବକଙ୍କ ଦ୍ୱାରା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଉଚ୍ଚ ଅଧିକାରୀମାନେ ବିଭିନ୍ନ ବିଭାଗର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଚିଠା ତାଲିକା ପରବର୍ତ୍ତୀ ପର୍ଯ୍ୟାୟକୁ ସଫଳ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ତତ୍ତ୍ୱାବଧାନରେ ହୋଇଥିବା ପ୍ରଶିକ୍ଷଣରେ ଚିଠା ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଜିଲ୍ଲା ପୁଲିସ୍ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସଚେତନତା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଶିଶୁ ଅଧିକାର ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆଇନର ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ବିଭିନ୍ନ ସରକାରୀ ଅଭିଯୋଗର ସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଅଭିଯୋଗକୁ ଆସନ୍ତା ସପ୍ତାହକ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ପାଳନ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପକ୍ଷରୁ ନମସ୍ତେ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଗୁରୁତ୍ୱକୁ ସମ୍ମାନ ଜଣାଇ ଏହି ଦିବସ ରାଜ୍ୟବ୍ୟାପୀ ଆଜିଠାରୁ ପାଳନ କରାଯାଉଛି। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ, ବିଶ୍ୱର ସର୍ବବୃହତ ବୟନ ଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ବିସ୍ତାର କରିବା ଲକ୍ଷ୍ୟ ନେଇ ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ସର୍ବବୃହତ୍ ବିଶ୍ୱ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026 ଆରମ୍ଭ ହୋଇଛି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଭାରତ ଟେକ୍ସ ବାଣିଜ୍ୟ ସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୟନଶିଳ୍ପ ରପ୍ତାନୀ ପ୍ରୋହାହନ ପରିଷଦ, ଶିଳ୍ପ ଉଦ୍ୟୋଗୀ ସଂଘ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗ ପ୍ରଦାନ କରୁଛି। ବୟନଶିଳ୍ପ, ଫ୍ୟାସନ, ସ୍ଥାୟିତ୍ୱ, ପ୍ରଯୁକ୍ତିବିଦ୍ୟା ଏବଂ ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟରେ ଭାରତର ବର୍ଦ୍ଧିତ ବିଶ୍ୱ ନେତୃତ୍ୱକୁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହାର ଆୟୋଜନ କରାଯାଉଛି। ସେଗୁଡ଼ିକ ହେଉଛି ଫାର୍ମ, ଫାଇବର, ଫ୍ୟାକ୍ଟ୍ରୀ, ଫ୍ୟାସନ ଏବଂ ଫରେନ୍। ବୟନଶିଳ୍ପ କ୍ଷେତ୍ରରେ ବ୍ୟବସାୟ, ନିବେଶ, ନବସୃଜନ, ନୂତନ ମାର୍ଗଦର୍ଶନ ଏବଂ ମୂଲ୍ୟ ଶୃଙ୍ଖଳରେ ସହଭାଗିତା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ବିକଶିତ ହେଉଛି।

0: ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ 130ଟି ଦେଶର 60,000ରୁ ଅଧିକ କ୍ରେତା ଓ ପ୍ରଦର୍ଶକ ଅଂଶଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ ଏବଂ ଏ କ୍ଷେତ୍ରରେ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଯୋଗ ଦେଉଛନ୍ତି। ବିଭିନ୍ନ ଦେଶ ସହିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବୟନଶିଳ୍ପ କ୍ଷେତ୍ରକୁ ସୁଫଳ ପ୍ରଦାନ କରୁଛି। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶକ କ୍ରେତା ବିକ୍ରେତା ଏବଂ ଏ କ୍ଷେତ୍ରରେ ବିଶେଷଜ୍ଞଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀ ଯୋଗ ଦେଇଥିଲେ। ଚଳିତ ସଂସ୍କରଣରେ 8ଟି ରାଜ୍ୟ ପ୍ରାୟୋଜକ ଭାବେ ଏବଂ ଅନ୍ୟ 9ଟି ପ୍ରଦର୍ଶନୀ ରାଜ୍ୟ ଭାବେ ଅଂଶଗ୍ରହଣ କରୁଛନ୍ତି। ପ୍ରାୟୋଜକ ରାଜ୍ୟ ଭାବେ ମଧ୍ୟପ୍ରଦେଶ ବିହାର ଉତ୍ତରପ୍ରଦେଶ ପଞ୍ଜାବ ମହାରାଷ୍ଟ୍ର ଗୁଜରାଟ କର୍ଣ୍ଣାଟକ ଏବଂ ତାମିଲନାଡୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ନେଉଛନ୍ତି। ସେମାନଙ୍କ ସହିତ ଓଡ଼ିଶା ଆନ୍ଧ୍ରପ୍ରଦେଶ ଆସାମ ଛତିଶଗଡ଼ ଝାଡ଼ଖଣ୍ଡ ଜାମ୍ମୁ ଓ କାଶ୍ମୀର ମଣିପୁର ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ସମେତ 9ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଦର୍ଶନୀ ରାଜ୍ୟ ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ଶିଳ୍ପ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଉଛି। ଏହାଦ୍ୱାରା ନିବେଶ ସୁଯୋଗ ସୃଷ୍ଟି ହେବା ସହ ଶିଳ୍ପ ଭିଭିଭୂମି ପିଏମ୍ ମିତ୍ର ସଂଯୋଗ ଏବଂ ନୀତିଗତ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ। ବ୍ୟବସାୟିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଏକ ବିରାଟ ପ୍ରଦର୍ଶନୀ କ୍ଷେତ୍ର ପ୍ରସ୍ତୁତ ହୋଇଛି। 1.6 ନିୟୁତ ବର୍ଗଫୁଟ ଅଞ୍ଚଳରେ ପ୍ରସ୍ତୁତ ଏହି ପ୍ରଦର୍ଶନୀରେ 7,000ରୁ ଅଧିକ କ୍ରେତା 11,30,000ରୁ ଅଧିକ ବାଣିଜ୍ୟ ପରିଦର୍ଶକ ଏବଂ 20,000ରୁ ଅଧିକ ବୟନଶିଳ୍ପ ଉତ୍ପାଦ ସାମିଲ ହେବାର ଆକଳନ କରାଯାଉଛି। ଏଭଳି ବ୍ୟବସ୍ଥା ଅର୍ଥପୂର୍ଣ୍ଣ ବାଣିଜ୍ୟିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଆମେରିକା ବ୍ରିଟେନ୍ ଜାପାନ ପର୍ତ୍ତୁଗାଲ ସ୍ପେନ୍ ନ୍ୟୁଜିଲାଣ୍ଡ ଦକ୍ଷିଣ କୋରିଆ ଦକ୍ଷିଣ ଆଫ୍ରିକା ଏବଂ ନେପାଳ ସମେତ 14ଟି ଦେଶର ଆନ୍ତର୍ଜାତିକ ପ୍ରଦର୍ଶକ ଏବଂ ମିଳିତ ଜାତିସଂଘ ଓ ୟୁରୋପୀୟ ସଂଘର ସଂସ୍ଥାଗତ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଏହି ସମ୍ମିଳନୀ ଅବସରରେ 4,000ରୁ ଅଧିକ ବି ଟୁ ବି ବୈଠକ ଏବଂ 30ରୁ ଅଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ଜୋର୍ଡାନ କମ୍ବୋଡିଆ ଏବଂ ବ୍ରୁନେଇର ମନ୍ତ୍ରୀସ୍ତରୀୟ ପ୍ରତିନିଧିମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆନ୍ତର୍ଜାତୀୟ ନୀତି ଆଲୋଚନା ଏବଂ ଦ୍ୱିପାକ୍ଷିକ ସଂଯୋଗ କ୍ଷେତ୍ରରେ ଏହି ସମ୍ମିଳନୀର ବର୍ଦ୍ଧିତ ଭୂମିକା ପ୍ରତିପାଦିତ ହେଉଛି। ବିଭିନ୍ନ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଅଧିବେଶନରେ ଭାରତ ଆମେରିକା କପା ସହଭାଗିତା ଭାରତ ନ୍ୟୁଜିଲାଣ୍ଡ ପଶମ ଇକୋସିଷ୍ଟମ ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ କାର୍ଯ୍ୟାନ୍ୱୟନ ସହିତ ଜାପାନ ପ୍ରତିନିଧିମଣ୍ଡଳୀ ଏବଂ ରୁଷ କେନ୍ଦ୍ରିକ ବୟନଶିଳ୍ପ ଆଲୋଚନା ବୈଠକମାନ ଅନୁଷ୍ଠିତ ହେବ। ଏହି ସଂସ୍କରଣରେ 100ରୁ ଅଧିକ ବୟନଶିଳ୍ପ ଜ୍ଞାନ ଆଧାରିତ ଅଧିବେଶନ 39ଟି ପ୍ୟାନେଲ ଓ 16ଟି ଗୋଲ୍ ଟେବୁଲ୍ ବୈଠକ ତଥା 8ଟି ରାଜ୍ୟଭିତ୍ତିକ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ବୟନଶିଳ୍ପ ନିରନ୍ତରତା ପୁରସ୍କାର 2026 ପ୍ରଦାନ କରାଯିବ। ଦକ୍ଷ ମାନବ ସମ୍ଭଳ ଶକ୍ତି ଏବଂ ନିର୍ଗମନ ବୃତ୍ତାକାର ଅର୍ଥନୀତି ନିରନ୍ତର ଉତ୍ପାଦ ସାମାଜିକ ଦାୟିତ୍ୱ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ ଏବଂ ଶିଳ୍ପ ସହଯୋଗ ଆଦି କ୍ଷେତ୍ରଗୁଡ଼ିକ ଉପରେ ପୁରସ୍କାର ପର୍ଯ୍ୟବେସିତ ହେବ। ଭାରତ ଟେକ୍ସ 2026 ସମ୍ମିଳନୀ ବିଶ୍ୱ ବୟନ ସମ୍ପ୍ରଦାୟ ପାଇଁ ଏହାର ଦ୍ୱାର ଉନ୍କକ୍ତ କରିଛି। ସରକାରୀ କ୍ଷେତ୍ରଠାରୁ ଆରମ୍ଭ କରି ଉଦ୍ୟୋଗୀ ରପ୍ତାନୀକାରୀ ନୀତି ନିର୍ଦ୍ଧାରକ ନିବେଶକ ଏବଂ ନିର୍ମାତାଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରି ଏହି କାର୍ଯ୍ୟକ୍ରମ ଆନ୍ତର୍ଜାତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱର ସର୍ବବୃହତ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026। ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍କୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ପବିତ୍ର ନେତ୍ରୋତ୍ସବ ଏବଂ ନବଯୌବନ ବେଶ ଅନୁଷ୍ଠିତ। 2023 ବ୍ୟାଚ୍ ଓ ଏଏସ୍ ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କଲେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ

ହାସଲ କରିବା ଉପରେ କଲେ ଗୁରୁତ୍ୱାରୋପ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ସମ୍ଭଲପୁର ଜିଲ୍ଲାର ବିକାଶ ରାଜସ୍ୱ ସେବାରେ ଜିଲ୍ଲାର ଅଗ୍ରଗତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମ୍ଭଲପୁରଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ସମ୍ଭାବନା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଭିକାରୀ ଚରଣ ବଳ, କଥାଚିତ୍ର ଭକ୍ତ ସାଲବେଗ।

ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଫ୍ଲାଇ ଆଶ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସ ଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନକୁ ସମନ ଜାରି କଲେ ସରକାର। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା। ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ଏଜବାଷ୍ଟନ୍ଠାରେ ଜାରି। ବିସ୍ତୃତ ସମ୍ବାଦ, ରେଳବାଇ କ୍ଷେତ୍ରରେ ଏକ ପ୍ରମୁଖ ନୀତିଗତ ସଂସ୍କାର ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଉନ୍କକ୍ତ ରେଳ ୱାଗନ ପରିବର୍ତ୍ତେ ଏଣିକି କଣ୍ଟେନର ମାଧ୍ୟମରେ ଫ୍ଲାଇ ଆଶ୍ ପରିବହନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହି କଣ୍ଟେନରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି, ଦେଶରେ ବାର୍ଷିକ ପ୍ରାୟ 340 ନିୟୁତ ଟନ୍ ଫ୍ଲାଇ ଆଶ୍ ଉତ୍ପାଦିତ ହୋଇଥାଏ। ସିମେଣ୍ଟ ଉତ୍ପାଦନ ଏବଂ ରାସ୍ତା ନିର୍ମାଣରେ ଏହା

0: ଅତ୍ୟନ୍ତ ଉପଯୋଗୀ। ନୂତନ କଣ୍ଟେନର ଆଧାରିତ ବ୍ୟବସ୍ଥା ଲୋଡିଂ ପରିବହନ ଏବଂ ସଂରକ୍ଷଣ ସମୟରେ ଧୂଳି ପ୍ରଦୂଷଣକୁ ହ୍ରାସ କରିପାରିବ। କଣ୍ଟେନର ନୀତି ଅନୁଯାୟୀ ଏଥିପାଇଁ ଏକ ଏକୀକୃତ ଲାଇସେନ୍ସ ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି।
1: ଅଗର ହମ୍ ଫ୍ଲାଇ ଆଶ୍ କା ଏକ ଅଚ୍ଛା ଟ୍ରାନ୍ସପୋର୍ଟେସନ୍ ମେକାନିଜମ୍ ବନା ସକତେ ହୈଁ ତୋ ଦେନ୍ ୱି କ୍ୟାନ୍ ୟୁଜ୍ ଫ୍ଲାଇ ଆଶ୍ ଇନ୍ ଇକୋନୋମିକ ୱେ ସିମେଣ୍ଟ ମେ ପ୍ରଡକ୍ସନ୍ ମେ ୟୁଜ୍ କର ସକତେ ହୈଁ ୟା ଫିର ରୋଡ୍ କନ୍ଷ୍ଟ୍ରକ୍ସନ୍ ୟା କିସି ଦୂସରେ କନ୍ଷ୍ଟ୍ରକ୍ସନ୍ ମେ ହମ୍ କାମ ମେ ଲେ ସକତେ ହୈଁ। ଅଭି ତକ୍ କ୍ୟା ଚ୍ୟାଲେଞ୍ଜ ଆତା ଥା ରେଲ୍ ଟ୍ରାନ୍ସପୋର୍ଟେସନ୍ ମେ ଜବ୍ ଉସକୋ ୱାଗନ୍ ମେ ଭରତେ ହୈଁ ତୋ ଫ୍ଲାଇ ଆଶ୍ ବହୁତ ଫାଇନ୍ ହୋନେ ସେ ଉସକୋ ଲୋଡ୍ କରନେ କେ ଟାଇମ୍ ମେ ବଡ଼ା ପଲ୍ୟୁସନ୍ ହୋତା ହୈ। ସୋ ଦାଟ୍ସ ୱାଇ ୱି ବ୍ରଟ୍ ଦିସ୍ ରିଫର୍ମ ଫ୍ଲାଇ ଆଶ୍ କେ ଲିଏ ସ୍ପେଶାଲ୍ କଣ୍ଟେନର ଡିଜାଇନ୍ କିଆ ହୈ।
0: ଶ୍ରୀ ବୈଷ୍ଣବ କହିଛନ୍ତି କଣ୍ଟେନର ମାଧ୍ୟମରେ ଏଣିକି ସାର ପରିବହନକୁ ଅନୁମତି ପ୍ରଦାନ କରାଯିବ। ଦେଶବ୍ୟାପୀ ସାର ପରିବହନ କ୍ଷେତ୍ରରେ ରେଳବାଇର 85% ଅଂଶ ରହିଛି। କଣ୍ଟେନର ପରିଚାଳନା ସହଜ ଏବଂ ପ୍ରଦୂଷଣମୁକ୍ତ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିଥାଏ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ୱାଗନ ପ୍ରସ୍ତୁତି ନେଇ ଡିଜାଇନ୍ର କିମ୍ବା ଏ କ୍ଷେତ୍ରର ନିର୍ମାତା ସରକାରଙ୍କୁ ପ୍ରସ୍ତାବ ଦେଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତ ସମର୍ଥନ କରେ। ଶ୍ରୀ ଜୟସ୍ୱାଲ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଥିବା ଦୁଇଟି ପଣ୍ୟବାହୀ ଜାହାଜ ଏମ୍ଟି ଅଲବହିଆ ଏବଂ ଏମ୍ଟି ମୋମ୍ବାସା ଉପରେ ହୋଇଥିବା ଆକ୍ରମଣ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନ୍କୁ ସମନ ଜାରି କରାଯିବା ସେ କହିଛନ୍ତି। ଏହି ଘଟଣାରେ ଜଣେ ଭାରତୀୟଙ୍କର ପ୍ରାଣହାନୀ ହେବା ସହ ଅନେକ ଭାରତୀୟ ନାଗରିକ ଆହତ ହୋଇଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଅବସ୍ଥା ଗୁରୁତର ରହିଛି। ଏହି ପ୍ରସଙ୍ଗରେ ଭାରତ ଦୃଢ଼ ନିନ୍ଦା ପ୍ରକାଶ କରିବା ସହ ଯଥାଶୀଘ୍ର ଆକ୍ରମଣ ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି। ଉତ୍ତେଜନା ହ୍ରାସ କରିବା ସହିତ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଉପରେ ଶ୍ରୀ ଜୟସ୍ୱାଲ ଗୁରୁତ୍ୱ ପ୍ରଦାନ କରିଛନ୍ତି।
2: ପଶ୍ଚିମ ଏସିଆ ମେ ଯୋ ଭି ଗତିବିଧିଆଁ ଚଲ୍ ରହି ହେଁ ଉସ୍ ପର ହମ୍ ଲଗାତାର ନଜର ରଖେ ହୁଏ ହେଁ। ହମାରା ମାନନା ହେ କି ସ୍ଟ୍ରେଟ୍ ଅଫ୍ ହର୍ମୁଜ୍ କେ ରାସ୍ତେ ସୁରକ୍ଷିତ ଔର ଆଜାଦ ନୌ ପରିବହନ ଔର ବ୍ୟାପାର କେ ପକ୍ଷ ଜିସ୍କା ହମ୍ ହମେଶା ସେ ବାତ କରତେ ରହେ ହେଁ। ଇସ୍ସେ ୟେ ସୁନିଶ୍ଚିତ କିଆ ଜା ସକତା ହେ କି ଲୋଗୋ କା ଆର୍ଥିକ ସୁରକ୍ଷା ଉନକେ ଉର୍ଜା କା ସୁରକ୍ଷା ପୁରେ ଦୁନିଆ ମେ ସିର୍ଫ ଭାରତ ମେ ନହିଁ ପୁରେ ଦୁନିଆ ମେ ଉସ୍ ପେ ଆଧାରିତ ହେ ଔର ୟେ ନୌ ପରିବହନ ଅଗର ଆଜାଦ ତରିକେ ସେ ଚଲେଗା ତୋ ଉନକି ଆର୍ଥିକ ଔର ଉର୍ଜା ସୁରକ୍ଷା କୁ ସୁନିଶ୍ଚିତ କିଆ ଜା ସକତା ହେ।
0: ପାକିସ୍ତାନ ଅଧିକୃତ କାଶ୍ମୀର ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ସ୍ଥାନୀୟ ଅଧିବାସୀଙ୍କ ବୈଧ ଅଭିଯୋଗକୁ ସମାଧାନ କରିବା ପରିବର୍ତ୍ତେ ପାକିସ୍ତାନୀ ସୁରକ୍ଷା ବାହିନୀ ସେମାନଙ୍କ ଉପରେ ବଳ ପ୍ରୟୋଗ କରୁଛି। ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଆନ୍ତର୍ଜାତିକ ସମ୍ପ୍ରଦାୟ ଏଭଳି ପଦକ୍ଷେପ ପାଇଁ ପାକିସ୍ତାନକୁ ସମ୍ପୂର୍ଣ୍ଣ ଦାୟୀ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶ୍ରୀ ଜୟସ୍ୱାଲ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦକ୍ଷିଣ ଚୀନ୍ ସାଗର ପ୍ରସଙ୍ଗ ଏବଂ କାନାଡା ନିଜର ପ୍ରସଙ୍ଗରେ କେତେକ ପ୍ରଶ୍ନ ଉପରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ 7,63,000 କୋଟି ଟଙ୍କାରୁ ଅଧିକ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କରାଯାଇଛି। ଆୟକର ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ତୁଳନାରେ ଏ କ୍ଷେତ୍ରରେ 16.11% ବୃଦ୍ଧି ପାଇଛି। ଚଳିତ ବର୍ଷର ସଂଗୃହୀତ ଟିକସ ମଧ୍ୟରେ 3,35,000 କୋଟିରୁ ଅଧିକ କର୍ପୋରେଟ୍ ଟିକସ ଏବଂ 4,11,000 କୋଟି ଟଙ୍କା ଅଣକର୍ପୋରେଟ୍ ଟିକସ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ 1,22,000 କୋଟି ଟଙ୍କାରୁ ଅଧିକ ରାଶି ଫେରସ୍ତ କରାଯାଇ ସାରିଛି। ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ 16%ରୁ ଅଧିକ ଅଭିବୃଦ୍ଧି ଘଟି 6,51,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଶି ସଂଗ୍ରହ କରାଯାଇଛି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ ସପ୍ତାହରେ ଏହି ଆଲୋଚନା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ରହିଛି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେମାନଙ୍କର ସହମତି ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଏହା ଅଧିକ ବ୍ୟାପକ କରିବ। ଭାରତ ମାଳଦ୍ୱୀପର ଦ୍ୱିତୀୟ ସର୍ବବୃହତ୍ ବାଣିଜ୍ୟିକ ଅଂଶୀଦାର। ଗତ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର 771 ନିୟୁତ ଆମେରିକୀୟ ଡଲାରରୁ ଅଧିକ ରହିଥିଲା। 2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ

0: ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହ ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷର ଡାକ ବିଭାଗର ପ୍ରଥମ ତ୍ରୈମାସିକ ବ୍ୟବସାୟ ସମୀକ୍ଷା ବୈଠକ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିନ୍ଧିଆ କହିଛନ୍ତି, ଏହି ତିନି ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ ବ୍ୟବସାୟରେ ବ୍ୟାପକ ବୃଦ୍ଧି ଘଟିଛି। ଗତବର୍ଷର ପ୍ରଥମ ତ୍ରୈମାସିକ ତୁଳନାରେ ମୋଟ କାରବାର 22% ଅଧିକ ହୋଇଛି। ରାଜସ୍ୱ ଆଦାୟ 13,218 କୋଟି ଟଙ୍କାରୁ ବୃଦ୍ଧି ପାଇ 15,500 କୋଟି ଟଙ୍କା ହୋଇଛି। ବୈଠକରେ ମୁଖ୍ୟ ପାର୍ସଲ ସେବାର ଆଧୁନିକୀକରଣ ଏବଂ ଆର୍ଥିକ ସମାବେଶୀ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ରୋବୋଟିକ୍ସ ପ୍ରଯୁକ୍ତିବିଦ୍ୟା ସମଗ୍ର ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ହାଇଦ୍ରାବାଦଠାରେ ଅନୁଷ୍ଠିତ ବ୍ରିକ୍ସ ଟ୍ରେଡ୍ ୟୁନିୟନ୍ ଫୋରମ୍ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କୃତ୍ରିମ ବୁଦ୍ଧିମତା ଆଧାରିତ କାର୍ଯ୍ୟକ୍ଷେତ୍ର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି କରିପାରିବ ବୋଲି କହିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସାମାଜିକ ସୁରକ୍ଷା ଆଧାରିତ ପଦକ୍ଷେପ ଏବଂ ଦକ୍ଷତା ବିକାଶ ମିଶନ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ଆଧୁନିକ ପ୍ରଯୁକ୍ତି ବିଦ୍ୟାକୁ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରିବା ଉପରେ ସେ ପରାମର୍ଶ ମଧ୍ୟ ଦେଇଛନ୍ତି। ଚାକିରି ହରାଇବା ଭୟକୁ ଦୂର କରି ଦକ୍ଷତା ବୃଦ୍ଧି କରିବାକୁ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅନ୍ୟାନ୍ୟ ପଛୁଆବର୍ଗ ତାଲିକାରେ 77ଟି ସମ୍ପ୍ରଦାୟର ଅନ୍ତର୍ଭୁକ୍ତିକୁ ରଦ୍ଦ କରିଥିବା କଲିକତା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆଗତ ମାମଲାକୁ ପ୍ରତ୍ୟାହାର କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ଏହି ମାମଲା ପ୍ରତ୍ୟାହାର ନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଆବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ପଛୁଆବର୍ଗ କମିଶନଙ୍କ ପକ୍ଷରୁ ଆଗତ ଆବେଦନକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ମିଂହାମ୍ର ଏଜ୍ବେଷ୍ଟନ୍ଠାରେ ଜାରି ରହିଛି। ଭାରତ ସମ୍ମୁଖରେ 269 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 47 ଓଭର 5ଟି ବଲ୍ରେ ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇ 258 ରନ୍ ସଂଗ୍ରହ କରିଛି। ଫ୍ଲାଇ ଆଶ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନକୁ ସମନ ଜାରି କଲେ ସରକାର। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଏଜ୍ବେଷ୍ଟନ୍ଠାରେ ଜାରି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେବ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଆଉ ଦିନକ ପରେ ମହାପ୍ରଭୁଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା। ଏହା ପୂର୍ବରୁ ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ସମାପିତ ହୋଇଥିବାବେଳେ ଅନବସର ଘରେ ସମସ୍ତ ଗୁପ୍ତନୀତି ଅନୁଷ୍ଠିତ ହୋଇସାରିଛି। ଦୈତାପତି ଓ ପତି ମହାପାତ୍ର ସେବକମାନେ ସ୍ୱତନ୍ତ୍ର ଭାବେ ପ୍ରଭୁଙ୍କ ସେବା କରୁଥିବାବେଳେ ଜ୍ୱରଜନିତ ପୀଡ଼ାରୁ ଲାଘବ ନେଇ ଫୁଲୁରୀ ତେଲ ଓଷୁଅ ଲାଗି ଦଶମୂଳ ଔଷଧ ଲାଗି ଖଳି ଲାଗି ଘଣା ଲାଗି ଭଳି ଗୁପ୍ତନୀତି ସମ୍ପାଦନ କରିଛନ୍ତି। ଅନ୍ୟପକ୍ଷରେ ଏହି ଅନବସର ସମୟରେ ବ୍ରହ୍ମଗିରିର ଅଲାରନାଥ ପୀଠରେ ଚଳିତଥର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ରଥଯାତ୍ରା ଶୃଙ୍ଖଳିତ କରିବା ନେଇ ମୁଖ୍ୟମନ୍ତ୍ରୀ ଶେଷ ସମୀକ୍ଷା ବୈଠକ ନେବା ସହ ରଥଯାତ୍ରା ପାଇଁ ସରକାର ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେଇଥିବା କହିଛନ୍ତି।

0: ଆମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି। ତାର କିଭଳି ଭାବରେ ଉପଯୁକ୍ତ ସୁରକ୍ଷା କରାଯାଇପାରିବ, ଭିଡ଼କୁ କେମିତି ଭାବରେ ପରିଚାଳନା କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସହିତ ଏ ପରିମଳ ଯାନବାହନ ଏ ସବୁ ବିଷୟରେ ଆଲୋଚନା କରାଯାଇଛି। ସମସ୍ତଙ୍କୁ ଅନୁରୋଧ କରିବି ସମସ୍ତେ କେମିତି ସହଯୋଗ କରିବେ ଏବଂ ସମ୍ପୂର୍ଣ୍ଣ ଭାବରେ ଏହାକୁ ଭଲରେ ଭଲରେ ସମ୍ପନ୍ନ କରାଇବେ। ଆଉ ସେଥିପାଇଁ ମୁଁ ଗୋଟିଏ କଥା ହିଁ ଆଜି କହିଛି, ଆମେ ସମସ୍ତେ ପରସ୍ପରର ଯାହା ଦାୟିତ୍ୱ ଅଛି ଯାହାର, ଆମେ ସମସ୍ତେ ନିଜର ଦାୟିତ୍ୱ ଠିକ୍ ଭାବରେ ସମ୍ପନ୍ନ କରିବା ସହିତ ଗୋଟିଏ ବିଭାଗ ସହିତ ଆଉ ଗୋଟିଏ ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା। ଯଦି ସମନ୍ୱୟ ପ୍ରତିଷ୍ଠା କରାଯାଇପାରିବ ତାହେଲେ ହେବାକୁ ଥିବା ଯେଉଁ ଘୋଷ ଯାତ୍ରା ତାହା ସୁଚାରୁ ରୂପେ ସୁରକ୍ଷାର ସହିତ ମଧ୍ୟ ସମ୍ପନ୍ନ କରାଯାଇପାରିବ।
1: ଗତ ଅକ୍ଷୟ ତୃତୀୟାଠାରୁ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ବନଯାଗ ପଦ୍ଧତିରେ ପୂଜାପାଠ ହୋମଯଜ୍ଞ ପରେ ତିନି ରଥର ନିର୍ମାଣ ନେଇ ବିଶ୍ୱକର୍ମା ମହାରଣା ଓ ଅନ୍ୟାନ୍ୟ ସେବକଙ୍କୁ ନିୟୋଜିତ କରାଯାଇଥିଲା। ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ, ବଡ଼ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ଓ ମା ସୁଭଦ୍ରାଙ୍କର ଦର୍ପଦଳନ ରଥ ନିର୍ମାଣ ଏବେ ଶେଷ ହୋଇଛି। ରଥ ଖଳରେ ମହାରଣା, ଭୋଇ, କମାର, କରତି, ରୂପକାର, ଚିତ୍ରକାର ଓ ଦର୍ଜି ସେବକମାନଙ୍କ ଦ୍ୱାରା ନିର୍ମାଣ ହୋଇଅଛି ଭବ୍ୟ ଦିବ୍ୟ ରଥତ୍ରୟ। ଏ ସମ୍ପର୍କରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି,
2: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଦଣ୍ଡା ସବୁ ସେଟ୍ କରାଯାଇକି ଚାରିନାକା ଉଠିଗଲା। ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକି କଳସ ଲାଗିକି ଓଲଟଶୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି, ବାଡ଼ ଗୁଡ଼ିକ କାମ ଅଛି, ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କର ଆମର ପ୍ରଭୁଙ୍କର ଆଜ୍ଞାମାଳକୁ ଅପେକ୍ଷା ନେତ୍ରୋତ୍ସବ ଦିନ, ନେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର ତିନୋଟି ଯାକ ରଥ ଯାଇକିରି ସିଂହଦ୍ୱାରରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି।
1: ରଥଯାତ୍ରା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ପ୍ରାୟ 13,000 ଅଧିକ ପୁଲିସ କର୍ମୀ ଡ୍ୟୁଟିରେ ନିୟୋଜିତ ହୋଇଅଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟରେ ସେବା ମନୋବୃତ୍ତି ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କାମ କରିବାକୁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରାରେ ସିଏପିଏଫ୍, ଆର୍ପିଏଫ୍, ବିଏସ୍ଏଫ୍ଙ୍କୁ ମିଶାଇ 15 କେନ୍ଦ୍ରୀୟ ଫୋର୍ସ ଏଥର ନିୟୋଜିତ ରହିଛନ୍ତି। ସେହିପରି ଏନ୍ଏସ୍ଜି କମାଣ୍ଡର ଗୋଟିଏ ୱିଙ୍ଗ ମଧ୍ୟ କାର୍ଯ୍ୟ କରୁଛି। ଟ୍ରାଫିକ୍, ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ଫୋକସ୍ ରହିଥିବା ବେଳେ ମେରାଇନ୍ ପୁଲିସ ସହ ମିଶି କୋଷ୍ଟଗାର୍ଡ ଓ ଇଣ୍ଡିଆନ୍ ନେଭି ତଟ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ରେଳବାଇର ଆର୍ପିଏଫ୍, ଜିଆର୍ପି ସହ ମଧ୍ୟ ସମନ୍ୱୟ ରଖି କାମ କରିବ ବୋଲି ପୁଲିସ ଡିଜି କହିଛନ୍ତି।
3: ରଥଯାତ୍ରା 2026 ପାଇଁ ଓଡ଼ିଶା ପୁଲିସର ସବୁ ତିଆରି ଶେଷ ପ୍ରୟାସରେ ଅଛି। ଏଥର ପ୍ରାୟ 13,000 ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ଏଥର ରଥଯାତ୍ରା ପାଇଁ ପ୍ରସ୍ତୁତି ଆମର ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା ଓର ବହୁତ ବିସ୍ତୃତ ତିଆରି ସେଥିପାଇଁ କରାଯାଇଛି। ସିକ୍ୟୁରିଟି ଦୃଷ୍ଟିରୁ, ସୁରକ୍ଷା ଦୃଷ୍ଟିରୁ ସବୁ ପଦକ୍ଷେପ ନିଆଯାଇଛି। ରେଲୱେ ତରଫରୁ ଭାରି ସଂଖ୍ୟାରେ ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ରେଲୱେ ପୁଲିସ, ଆର୍ପିଏଫ୍, ରେଲୱେ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବିସ୍ତୃତ ତିଆରି ଆମର ପ୍ରସ୍ତୁତ କରାଯାଇଛି। ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ ଓର ମହାପ୍ରଭୁର ଆଶୀର୍ବାଦରେ ରଥଯାତ୍ରା 2026 ଭଲରେ ପାଳିତ ହେବ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ଏ ଝିଅଟା କହିଥିଲା ଆସିବ ବୋଲି, କାହିଁ ଆସିନି। ହଉ ଆସୁ, ମୁଁ ଏଇଠି ଯାଇକି ଟିକେ ବୈଠ ଘରେ ବସେ, ତାପରେ କଥା ହେବି ତା
1: ସାଙ୍ଗରେ। ଜୁହାରେ ଜେମା ବାପା।
0: କି ମାଳ କି?
1: ମୁଁ ପୁରା ଏଠି ବସିଛି।
0: ଓହୋ, ତାହେଲେ ତୁମେ ଆଗରୁ ପଳେଇ ଆସିଛ।
1: ହଁ ବାପା,
0: ମୁଁ ଆସିଲା ବେଳେ ଟିକେ ମାଗୁଣୀ ଭାଇ ପାଖରେ ଠିଆ ହେଇଗଲି।
1: କାହିଁକି ବା?
0: ଏ ଚାଷବାସ କଥା ଟିକେ ବୁଝିବି ବୋଲି।
1: ହଁ ହଁ।

0: ବର୍ଷା ଟିକେ ହଉଥିଲା,
1: ହଁ
0: ଏ ଚାଷ କାମ ଆଗେଇ ଚାଲିଥିଲା, ସେଇ ବିଷୟରେ କଥା ହଉଥିଲୁ ଆଉ କଣ।
1: କଥା କଣ କିଲୋ ବାପା,
0: ହଁ
1: ଏଇ ଭୋଗ କିଣିବାକୁ ଆସିଥିଲି।
0: ହଁ
1: ଆଉ ସମୟ ହେଲା, ମୁଁ କହିଲି ନାଇଁ ବୈଠକି ଘର ଆଡେ ଯାଇ ବସିଥିବି ଆଉ।
0: ହଉ ହେଲା, ଭଲ କରିଛ ଭୋଗ କିଣିସାରିକି ଆଣିଛ ତ।
1: ହଁ ବା,
0: ହଁ ହେଇ ତ ଗୋଟିଏ ଦିନ ପରେ ଆମର ରଥଯାତ୍ରା।
1: ହଁ
0: ଆଉ ସବୁ ଭୋଗରାଗ କିଣିକି ଆମେ ରଖିବା, ଆଉ ଏଥର ଯିବାଟି
1: ଆଉ ଜଗାର ଡୋରି ଲାଗିଛି, ଆମେ ଷ୍ଟଲ କରିଛେ, କେତେ ପ୍ରକାର ଲଡୁ ହେଇଛି ବାପା।
0: ହଁ ହଁ ଆମର ସେ ମାଣ୍ଡିଆ।

0: ଜଗାର ଡୋରି ଲାଗିଛି, ଆମେ ଷ୍ଟଲ କରିଛେ, କେତେ ପ୍ରକାର ଲଡୁ ହେଇଛି ବାପା।
1: ହଁ ହଁ, ଆମର ସେ ମାଣ୍ଡିଆ, ସୁଆ, କୋଦ, କାଙ୍ଗୁ, ଜ, ବାଜରା, ଏଥିରେ ଆମେ କେତେ ପ୍ରକାର କେକ, ବିସ୍କୁଟ, ମିକ୍ସଚର, ଛତୁଆ, ଆଉ ତାକୁ ସବୁ ଚୁନା କରିକି ତାକୁ ସବୁ ପକେଟ ରଖା ହେଇଛି।
0: ହଁ,
1: କେତେ ପ୍ରକାର ଜିନିଷ ତିଆରି କରିଛେ।
0: ତା ସହିତ ବେସନ ଲଡୁ, ନଡ଼ିଆ ଲଡୁ, ବାଦାମ ଲଡୁ, ଏ ସବୁ ଆମେ ନବା। ଆଉ ଅପା, ଗଲା ଥର ଆମ ଯୋଉ ଦୋକାନକୁ ପଚାରି ପଚାରି ଆସିଥିଲେ, କେତେ ବିକ୍ରି ହେଇଥିଲା।
1: ସେ କଥା ନୁହେଁ, ରଥଯାତ୍ରା ଦିନ ତ ବହୁତ ଭିଡ଼ ହବ।
0: ହଁ,
1: ସେଦିନ ତ ଆମେ ଠାକୁରଙ୍କୁ ଟିକେ ଦର୍ଶନ କରିବା।
0: ହଁ,
1: ତାପରଠୁ ତ ଆମର ବିକ୍ରି ଚାଲିବ। ଆଉ
0: ଆଲୋ ଅପା,
1: ହଁ,
0: ଆମେ ପରା ଖଟୁଛେ ଶ୍ରମର ମୂଳରେ ଏ ଜଗତ। ଆମେ ଷ୍ଟଲ ନବା, ଆମର ଯୋଉ ସବୁ ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀ ମାନେ ଅଛନ୍ତି, ଆମେ ସମସ୍ତେ ଯିବା। ଆମେ ହଉଛେ ଘରର ମଙ୍ଗ ଧରିଛେ। ଆମେ ଯଦି ଦି ପଇସା ରୋଜଗାର କରିବା, ଆମ ପରିବାରର ଅବସ୍ଥା ସୁଧୁରିବନି।
1: ମାଳ ଠିକ କଥା କହିଛ, ଆମେ ସ୍ତ୍ରୀ ଲୋକମାନେ ଏଇ କେତେ ବର୍ଷ ହେଲା ବାହାରକୁ ବାହାରିଲେ, ଆଚାର, ବଡି, ପାମ୍ପଡ଼, ପାପୋଛ, ଏଇ ମାଣ୍ଡିଆ ଜାତୀୟ ଖାଦ୍ୟ, ତା ସହିତ ଆରିସା ପିଠା, ନଡ଼ିଆ ଲଡୁ, ବାଦାମ ଲଡୁ,
0: ଯାହା ସବୁ ଆମେ ସବୁ ଜାଣିଥିଲେ ତାକୁ ଭଲ ଭାବରେ ପ୍ୟାକିଂ କରି ଟ୍ରେନିଂ ନେଇ ଶିଖି
1: ତାକୁ କରିଥିଲେ ବୋଲି ଆଜି ଆମ ପାଖରେ ଦି ପଇସା ଅଛି। ଆମ ଘରର ଆର୍ଥିକ ବି ଉନ୍ନତି ହେଇଛି, ତା ସହିତ ଦେଶର ଅର୍ଥନୀତି ବି ଆଗେଇଛି।
0: ବଢିଆ କଥା ପଦେ କହିଲ ଅପା। ଆମେ ସମସ୍ତେ ଯିବା, ସେଠି ଷ୍ଟଲ ପକେଇବା, ଏଇ ସବୁ ମାଣ୍ଡିଆ ଜାତୀୟ ଜିନିଷ ଏଥରକ ଆମେ ବେଶୀ ବିକ୍ରି କରିବା।
1: ହେଲୋ ମାଳ, ଏଇ ମାଣ୍ଡିଆ ଜାତୀୟ ଖାଦ୍ୟ ପରା କେତେ ଦିନ ହେଲା ବିକ୍ରି ଭଲ ଚାଲିଛି, ଆମେ ଏଠି ବି ଯୋଉ ରଖିଛନ୍ତି, ଏ ବାଲିଯାତ୍ରା ହେଲା, ମେଲଣ ହେଲା, ଗାଁରେ ଯାତ୍ରା ଯୋଉ ହଉଛି, ବିକ୍ରି ବଟା ଭଲ ହଉଛି।
0: ଆଲୋ ଅପା, ଆଗେ କହୁଥିଲେ ମାଣ୍ଡିଆ ହଉଛି ଗରିବଙ୍କର ଖାଦ୍ୟ।
1: ନା, ଆମ ବର୍ତ୍ତମାନ ମାଣ୍ଡିଆ ଜାତୀୟ ଖାଦ୍ୟ ଖାଇଲେ ଆମ ଦେହର ରୋଗ ପ୍ରତିରୋଧ ଶକ୍ତି ବଢୁଛି,
0: ସବୁ ବର୍ଗର ଲୋକମାନେ ଏଇ ଖାଦ୍ୟକୁ ଖାଇପାରିବେ,
1: ଛୋଟ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ।
0: ଆଲୋ ଅପା, ମାଣ୍ଡିଆ ବାଜେ କି ବିଦେଶରେ ଉଠିଲାଣି,
1: ଆଉ ସମସ୍ତେ ଖାଉଛନ୍ତି, ସୁସ୍ଥ ରହୁଛନ୍ତି, ଦେହର ରୋଗ ପ୍ରତିରୋଧ ଶକ୍ତି ବଢୁଛି, ଭାରି ଭଲ ଏ ଜିନିଷଟି ଦେହ ପାଇଁ। ହେଲେ ମାଳ, ଆମେ ତ ଯାହା ତିଆରି କରୁଛନ୍ତି ତାକୁ ନବା, ତା ସହିତ ଆମର ସେଇ ଯୋଉ ତମ ସାଙ୍ଗମ,
0: ଆଲୋ ସିଏ ବା ମୋ ସହିତ ଏଥର ଯିବ।
1: ହଁ, ସିଏ କଣ କରିଛି, ପା ପଛ, କଣ୍ଢେଇ, ଚୁଡ଼ିରେ ସବୁ
0: ସୁନ୍ଦର ସୁନ୍ଦର ଘର ସଜା କରିଛି,
1: ଆଉ ବିଞ୍ଚଣା, ଆସନ, କେତେ କଣ କରିଛି, ଭାରି ପାରିବାର ଝିଅଟି। ଆଉ ତାକୁ ସାଙ୍ଗରେ ନବା, ସେ ବିକ୍ରି ବଟା କରିବ, ଦି ପଇସା ପାଇବ, ତା ସହିତ ଆଗାମୀ ଦିନରେ ଆମକୁ ବି ସାହାଯ୍ୟ କରିବ।
0: ତାହେଲେ ଯେ ମା ବାପା,
1: ହଁ,
0: ଆମେ ତା ଆଗକୁ କଥା ହବା, ଭଲ ଭଜନଟେ ଶୁଣିବା, ତାପରେ କଥା ହବା।
1: ହଉ ହଉ, ସନ୍ଧ୍ୟାବେଳେ ଭଜନଟିଏ ଶୁଣିବା ଆଉ। ହଁ।

0: ଯେ ମା ବାପା
1: କଣ ହେଲା
0: ଭଜନ ଶୁଣିଲ
1: ହଁ ମନକୁ ପାଇଲା ମନକର୍ଣ୍ଣ ପବିତ୍ର ହେଲା ତା ସହିତ ଆମେ ଯୋଉ ବିଷୟରେ କଥା ହଉଥିଲେ ମୋ ମାଣ୍ଡିଆ
0: ହଁ ବା
1: ଏଇ ମାଣ୍ଡିଆରେ ଆମେ ଯୋଉ ଇଟିଲି କରୁଛେ ଦୋସା କରୁଛେ ମାଣ୍ଡିଆ ଯାଉ କରୁଛେ ଆମେ ଖାଉଛେ
0: ବିଶେଷ କରି ମହିଳା ଆଉ କିଶୋରୀ ମାନେ ତ ରକ୍ତହୀନତାର ଶିକାର ହଉଛନ୍ତି ଏଇ ସବୁ ଖାଦ୍ୟ ଖାଇଲେ ଦେହ ପାଇଁ ଭଲ ରୋଗ ପ୍ରତିରୋଧକ ଶକ୍ତି ବଢିବ ଆଉ ଏଥିରେ ପ୍ରଚୁର ପରିମାଣରେ ଆଇରନ୍ ରହିଛି
1: ହଁ ସେଇଥିପାଇଁ ସବୁ ବର୍ଗର ଲୋକ ଏହାକୁ ଖାଇବା ଦରକାର
0: ହଁ
1: ସୁସ୍ଥ ରହିବା ଦରକାର
0: ତାହେଲେ ଅପା
1: ହଁ
0: ଖାଲି କଣ ତମେ ଆମେ ଏମିତି କଥା ହଉଥିବ
1: ମୋ ତାରି ଉପରେ ଆଜି ବିଷୟ ଅଛି ଆଜି ବୈଠକରେ ଆଲୋଚନାର ବିଷୟ ଅଛି ମାଣ୍ଡିଆ ଜାତୀୟ ଖାଦ୍ୟକୁ ନେଇ ବ୍ୟବସାୟ
0: ଏ ବିଷୟରେ କିଏ କଥା ହେବେ ବା
1: ଏ ବିଷୟରେ କଥା ହେବେ ପଦ୍ମାଳୟା ମହାନ୍ତି
0: ଆଚ୍ଛା
1: ଆଲୋଚନା ଆରମ୍ଭ ହଉ ଆମେ ଶୁଣିବା ତାପରେ କଥା ହବା ଆଉ
2: ମୋ ନା ପଦ୍ମାଳୟା ମହାନ୍ତି ମୁଁ ରେଣ୍ଟାଲ କଲୋନୀର 200 ମହିଳାଙ୍କୁ ନେଇ ସ୍ୱୟଂସହାୟକ ଗୋଷ୍ଠୀ କରିଛି ମହାସଂଘ ତା ନା ଶକ୍ତିମୟୀ ମହାସଂଘ ଆଉ ସେମାନଙ୍କ ଦ୍ୱାରା ମୁଁ ମାଣ୍ଡିଆ ଜାତୀୟ ଖାଦ୍ୟ ଯୋଉ 8 ପ୍ରକାର ଗ୍ରେନ୍ ସେଇ ଗ୍ରେନ୍ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ବ୍ୟବସାୟ ଚାଲିଛି ଯେମିତି ଆମର ମାଣ୍ଡିଆ ସେମିତି ଓଡ଼ିଶାରେ କାଙ୍ଗୁ କୋଦ ସୁଆଁ ବାଜେରା ପୋଷ ବ୍ରାନିୟଡ ବ୍ରାଉଣ୍ଟ ବିଭିନ୍ନ ପ୍ରକାର ଏମିତି ମିଲେଟ୍ସ ଅଛି 20 ବର୍ଷ ଆଣି ଏସ୍ଏଚ୍ ଗ୍ରୁପ କଲୁଣି କିନ୍ତୁ ପୂର୍ବରୁ ଖାଲି ଜାଣିଥିଲୁ ମାଣ୍ଡିଆ କହିଲେ ଗୋଟିଏ ଖାଦ୍ୟ ଥିଲା
3: କିନ୍ତୁ
2: ଏତେ ପ୍ରକାର ଖାଦ୍ୟ ଅଛି ଆଉ ଆମେ ତାକୁ ସୁଆଁ କହିଲେ ଗୋଟେ ବହୁତ ତାକୁ ହେ ଜ୍ଞାନ କରୁଥିଲୁ ଯେମିତି କହନ୍ତି ଗୋଟେ ଧାନ ଭିତରେ ଗୋଟେ ବାଳୁଙ୍ଗା ସେମିତି କହି ତାକୁ ପାଛୁଡ଼ିକି ବାହାର କରିଦେଉଥିଲେ କିନ୍ତୁ ବର୍ତ୍ତମାନ ସମୟ ଆସିଛି ଯେ ଆମେ ତାକୁ ଜାଣିଲୁଣି ତା ଉପରେ ଏତେ ତା ଦେହରେ କ୍ୟାଲୋରି ପ୍ରୋଟିନ ଆଇରନ୍ ସବୁ କିଛି ତା ଭିତରେ ପରିପୂରକ ଭାବରେ ରହିଛି ତେଣୁ ଖାଲି ମାଣ୍ଡିଆ ନୁହେଁ ଆମେ ଯେମିତି ମାଣ୍ଡିଆ ସେମିତି ସେ ଯୋଉ 7-8 ପ୍ରକାର ଗ୍ରେନ୍ ଅଛି ସବୁରେ ଆମେ ଖାଦ୍ୟ ତିଆରି କରୁଛୁ ଆଗରୁ ଖାଲି ଆମେ ଜାଣିଥିଲେ ମାଣ୍ଡିଆରେ ଯାଉ ହଉଥିଲା ଚକୁଳି ହଉଥିଲା ମୁଁ ଛୋଟ ଦିନେ ଜାଣିଥିଲି ବର୍ତ୍ତମାନ ଆମେ ତା ଦେହରେ ଆରିସା କରୁଛୁ କାକେରା କରୁଛୁ ମଣ୍ଡା କରୁଛୁ ଲଡୁ କରୁଛୁ ଚାଓମିନ କରୁଛୁ ଗୁପଚୁପ କରୁଛୁ ପାସ୍ତା ବି ତିଆରି କରୁଛୁ ସେମିତି ସବୁ ଗ୍ରେନ୍ରେ ଇଟିଲି ରାୱା ଯୋଉଟା ହଉଛି ଉପମା ରାୱା ତିଆରି ହଉଛି ଦୋସା ମିକ୍ସି ହଉଛି ମିକ୍ସଚର ଇତ୍ୟାଦି ମାନେ ବାଦାମ ଧୋଇଲୁ ବାଦାମ ପକୋଡା ବି ଆମେ ମାଣ୍ଡିଆକୁ ମିଶେଇକି ବାଦାମ ପକୋଡା କରଞ୍ଜି ହଉଥିଲା ମଇଦାରେ ବର୍ତ୍ତମାନ ଆମେ ସେ ମାଣ୍ଡିଆରେ ବି କରଞ୍ଜି ତିଆରି କରୁଛୁ ଗୁପଚୁପ ସବୁ କିଛି ମାଣ୍ଡିଆ ଆଉ ଯେତେ ଗ୍ରେନ୍ ସବୁକୁ ନେଇ ଆମେ ଏଇ ମହିଳାମାନଙ୍କୁ ନେଇ ଏଇ ବ୍ୟବସାୟ କରିଛୁ
3: କ୍ଷୁଦ୍ର ଶସ୍ୟ କୋଉ କୋଉ ଖାଦ୍ୟକୁ ନେଇଛନ୍ତି କାଙ୍ଗୁ
2: ସେ କାଙ୍ଗୁରେ ବି ସବୁ ତିଆରି କାଙ୍ଗୁ ଚୁନା ଦେହରେ ବି ସବୁ ଏମିତି ବିଭିନ୍ନ ପ୍ରକାର ପିଠା ତିଆରି କରିହେବ ବିସ୍କୁଟ ଆମେ କୁକିଜ ମଫିନ ଏସବୁ ତିଆରି କରୁଛୁ ସେ ବି କାଙ୍ଗୁରେ ତିଆରି କରୁଛୁ ସୁଆଁ ଲିଟିଲି ମିଲେଟ ତା ଦେହରେ ବି ସବୁ ତିଆରି କରୁଛୁ ତାର ଗ୍ରେନ୍କୁ ନେଇ ସବୁ ପ୍ରକାର ଆମେ ରାୱା ତିଆରି କରୁଛୁ ତାପରେ ତାର ଯୋଉ ସବୁ ଫ୍ଲୋର ଗୁଣ୍ଡ ସବୁ ନେଇକି ଆମେ ତାର ବିଭିନ୍ନ ପ୍ରକାର ଖାଦ୍ୟ ଯେମିତିକି ମିକ୍ସଚର ହଉ ମଫିନ ହଉ କୁକିଜ ହଉ ଯୋଉ ଆରିସା କରଞ୍ଜି ଗ୍ରେନ୍କୁ ବ୍ୟବହାର କରୁଛୁ ତା ଫ୍ଲୋରକୁ ବ୍ୟବହାର କରୁଛୁ ଆଉ ପଶ୍ଚିମ ଓଡ଼ିଶାର ଏଇ ଜାଗା ଗୁଡ଼େ ବହୁତ ଖାଲି ପଡୁଥିଲା ଲୋକମାନେ ସେ ବ୍ୟବସାୟର କିଛି ପ୍ରଚାର ପ୍ରସାର ନଥିଲା ସରକାର ଏଇ ଯୋଉ ପଦକ୍ଷେପ ନେଇଛନ୍ତି ତାର ପ୍ରଚାର ପ୍ରସାର ବୃଦ୍ଧି ହେଇଛି ତା ଯୋଗୁଁ ମା ମାନେ ଉପକୃତ ହୋଇଛନ୍ତି ଚାଷୀମାନେ ଉପକୃତ ହୋଇଛନ୍ତି ଯୋଉମାନେ ହେଲ୍ଥ କନସିୟସ ଖୋଜୁଛନ୍ତି ଯେ ସ୍ୱାସ୍ଥ୍ୟଟା ଗୋଟେ ସବୁଠୁ ମୂଲ୍ୟବାନ ସମ୍ପଦ ସେଇଟା ମଧ୍ୟ ଆମେ ଜାଣିଲୁ ଯେ ମାନେ ଯଦି ଏଇ ଜିନିଷ ଖାଉଛୁ ଆମ ପାଖରେ ସମସ୍ତ କ୍ୟାଲୋରି ଶକ୍ତି ପ୍ରୋଟିନ ଆଇରନ୍ ସବୁ ଭରିପୂରକ ରହୁଛି ପରିପୂରକ ଭାବରେ ତେଣୁ ଆଉ ଆମେ ଡକ୍ଟର ପାଖକୁ ଯଦି ଯିବାକୁ ପଡିବ ନାହିଁ ଯୋଉ କ୍ୟାଲସିୟମ ଟାବଲେଟ ଖାଉଥିଲେ ଆମେ ସୁଗାର ଫ୍ରିର ଛତୁଆ କରୁଛୁ ସୁଗାର ଫ୍ରିର ବିସ୍କୁଟ କରୁଛୁ ଏ ଖାଦ୍ୟରେ ମଧ୍ୟ ସୁଗାର ପ୍ରଭାବ ବେଶୀ ରହୁନି ସେଇଟା ମଧ୍ୟ ଶରୀର ପାଇଁ ହିତକର ତେଣୁ ଏ ସରକାରଙ୍କର ପଦକ୍ଷେପ ଏଇଠି ବି ସେଇଟା ସୀମିତ ନାହିଁ ଆମ ଓଡ଼ିଶା ଓଡ଼ିଶା ବାହାରେ ପ୍ୟାରିସ ମଧ୍ୟ

0: ମୁଁ ଯାଇଥିଲି ଏଇ ମିଲେଟ୍ସ ଜିନିଷ ନେଇକି, ଆର ମଧ୍ୟ ବହୁତ ପ୍ରଚାର ପ୍ରସାର ହୋଇଛି। ବର୍ତ୍ତମାନ ମଧ୍ୟ ଇଏ ଏତିକିରେ ନାହିଁ, ଆମର ଏ ଫେଡେରେସନ ଦ୍ୱାରା ବାହାରକୁ ଏକ୍ସପୋର୍ଟ ବିଜିନେସ୍ ଆରମ୍ଭ ହୋଇଯାଇଛି ଦୁବାଇରେ।
1: ଆଉ ଗୋଟେ କୋଦ, ସେଟା କଣଟା?
0: କୋଦ ଗୋଟେ ସେମିତି ମିଲେଟ୍ ଚାଉଳ, ସେଟା ତାର କଲର ବ୍ରାଉନ କଲର, ସେଇଟାକୁ ଉସେଇକିରି ଭାତ କରି ହଉଛି, ଯୋଉଟାକି ଛୋଟ ଚାଉଳ ଭିତରେ ଗୋଟେ ଆମର ଥାଏ ବାସୁମତୀ ଚାଉଳ ଛୋଟ ଥାଏ, ଯେମିତି ସବୁ କ୍ଷୀରି କରିବାକୁ, ସେମିତି ବି କୋଦ ଚାଉଳ ସେମିତି ଛୋଟ, ତାକୁ ତାର ଅରୁଆରେ ସେମିତି ବ୍ୟବହାର କରିହଉଛି। ଏମିତି ସବୁ ଚୁନା କରିକି ସବୁ ପିଠା ଆଉ ଯେତେ ପ୍ରକାର ସବୁ ପାସ୍ତା ସବୁ ତିଆରି କରିହଉଛି, କିନ୍ତୁ ତାର ଯୋଉ ଚାଉଳଟାକୁ ମଧ୍ୟ ଭାତ ଛୋଟ ମିଲେଟ୍ସ ଭାତ ବି ରୋଷେଇ କରି ଖାଇହଉଛି, ତା ଦେହରେ ମଧ୍ୟ ଖେଚୁଡ଼ି ବି ତିଆରି ହଉଛି। ପୋଷ ସେ ଗୋଟେ ମିଲେଟ୍ସ, ଯେମିତି ଆମର ଲିଟିଲ ମିଲେଟ୍ସ ସୁଆ, ସେ ସେମିତି ପୋଷ ମିଲେଟ୍ ତାଠୁ ଟିକିଏ ବଡ, ସେ ସେମିତି ତାକୁ ମଧ୍ୟ ଆମେ ଭାତ କରିପାରିବା, ତାକୁ କ୍ଷୀରି କରିପାରିବା, ତାକୁ ଖେଚୁଡ଼ି କରିପାରିବା, ତାକୁ ଉପମା କରିପାରିବା, ତାକୁ ଦୋସା ବି କରିପାରିବା। ବ୍ରାଉନ୍ ଟପ୍ ମିଲେଟ୍ ଗୋଟେ ରହୁଛି, ସେଟା ଓଡ଼ିଶା ଯେତିକି ଆଭେଲେବୁଲ ନାହିଁ, ସେ ଲିଟିଲ ମିଲେଟ୍ ବାହାରୁ ଆସୁଛି, ଯୋଉ ଡାଇବେଟିସ୍ ପେସେଣ୍ଟଙ୍କ ପାଇଁ ସେଟା ବେଶୀ ଉପଯୋଗୀ, ତେଣୁ ଖୋଜିକିରି ଆସି ସେ ବ୍ରାଉନ୍ ଟପ୍ଟାକୁ ନେଉଛି। ବ୍ରାଣ୍ଡେଡ୍ ମିଲେଟ୍ ଯେମିତି ଲିଟିଲ ମିଲେଟ୍ ସେମିତି ସେଇ ଟାଇପ୍ର, ତାଠୁ ଆଉ ଟିକେ ତାର ବଡ଼ ସାଇଜ, ଆଉ ତାକୁ ବି ସେମିତି ବ୍ୟବହାର କରାଯାଉଛି। ଲିଟିଲ ମିଲେଟ୍ ଠାରୁ ଆଉ ଟିକେ ଶରୀର ପାଇଁ ଆଉ ଟିକେ ହିତକର।
1: ଏଇ ଆଠ ପ୍ରକାର ଖାଦ୍ୟ ଖାଦ୍ୟଗୁଡ଼ା ମିଲେଟ୍ ଭିତରେ ଆସୁଛି।
0: ବାଜେରା ଗୋଟେ ରହୁଛି, ବାଜେରାର ଅଟା ହଉଛି, ଆଉ ଜହ୍ନା ଯୋଉଟା ସରଗମ ଜ ତାର ବି ଅଟା ହଉଛି, ଗୋଟେ ମଲ୍ଟିମିଲେଟ୍ ଅଟା ବି ତା ଦେହରେ ରହୁଛି, ସେଟା ମାନେ ବେଶୀ ବି ସମସ୍ତ ମାନେ ତାକୁ ଖୋଜୁଛନ୍ତି। ଗୋଟେ ଲଡୁ ଖାଇଦେଲେ ବି ଆମେ ଯୋଉ ସକାଳେ ଯୋଉ ଆମେ ବ୍ରେକଫାଷ୍ଟ କରୁଛେ, ପେଟ ଭରି ଖାଦ୍ୟଟା ଖାଇଲେ ଆମକୁ ଯେମିତି ଗୋଟେ ଶାନ୍ତି ଲାଗୁଛି, ଗୋଟେ ଲଡୁ ଖାଇ ଯଦି ଗ୍ଲାସ୍ ପାଣି ପି ଦଉଛୁ, ତାହେଲେ 2-3 ଘଣ୍ଟା ବି ଆମକୁ ଏନର୍ଜି ପଳେଇ ଆସୁଛି, ମୁଁ ସଫିସିଏଣ୍ଟ ଖାଦ୍ୟ ଖାଇଛି ସେମିତି ବି ଲାଗୁଛି। ତେଣୁ ମାଣ୍ଡିଆଟାରେ ବହୁତ କିଛି ରହିଛି, ତେଣୁ ସମସ୍ତେ ଏବେ ଚାହୁଁଛନ୍ତି କେମିତି ଟିକେ ଭଲ ଖାଦ୍ୟ ଖାଇବୁ, ସୁସ୍ଥରେ ଜୀବନଯାପନ କରିବୁ। ଆମର ଗୋଟେ ଆପ୍ ଅଛି ମିଲେଟ୍ ଶକ୍ତି, ସେଟା ରେଣ୍ଟାଲ କଲୋନୀରେ ଯେହେତୁ ତାର ଷ୍ଟୋର ରହିଛି ଷ୍ଟକେଜ ରୁମ୍, ତେଣୁ ତାକୁ ଖୋଜି ଖୋଜିକି ଆସିକି ପହଞ୍ଚନ୍ତି, କେମିତି ଏ ଜିନିଷ ଆମେ ପାଇବୁ, ଆଉ କୋଉ ଜାଗାରେ ମିଳୁଛି। ସରକାର ସେ ସବୁ ପ୍ରକାର ଏସ୍ଏଚ୍ଜି ମାନଙ୍କୁ ନେଇକି ସବୁ ଜାଗାରେ ବି ଆର ଆଉଟଲେଟ୍ କ୍ୟାଫେ ଆଉ ଯୋଉ ଆମର ଉଦ୍ୟାନ ଫ୍ରେଶ ସବୁ ସବୁ ସବୁ ଜାଗାରେ ଏବେ ଆରାମରେ ମିଳିଗଲାଣି। ପ୍ରାୟ 30 ଜିଲ୍ଲାକୁ ବି ସବୁ ଜିନିଷ ପ୍ରଚାର ପ୍ରସାର ହେଇଗଲାଣି।
1: ଆପଣ ତ ଏଠି କୃଷକ ଭବନରେ କରିଛନ୍ତି ଗୋଟେ ଷ୍ଟଲ କରିଛନ୍ତି,
0: ଆଜ୍ଞା,
1: ସେଠି ସବୁ ପ୍ରକାର ମିଳିପାରୁଛି ଆପଣଙ୍କର, ସେଠି କଣ କଣ ସବୁ ବିକ୍ରି କରୁଛନ୍ତି?
0: ଯୋଉ 7-8 ପ୍ରକାର ଯୋଉ ରହିଲା ମିଲେଟ୍ସ, ସେ ସବୁର ରହୁଛି, ଗ୍ରେନ୍ ରହୁଛି, ତାର ହୋଲ ଯୋଉଟା ଗୁଣ୍ଡ ରହୁଛି, ତା ଦେହରେ ଯେତେ ପ୍ରକାର ଖାଦ୍ୟ ତିଆରି ହଉଛି, ମାନେ ସାର୍ ଯେମିତିକି ଆମେ ଚାଉଳ ମଇଦା ଅଟା ଯେମିତି ବ୍ୟବହାର କରି ଖାଦ୍ୟ ତିଆରି କରୁଥିଲୁ, ଆମେ ସେ ମାଣ୍ଡିଆରେ ହଉ, ଜନାରେ ହଉ, କାଙ୍କୁରେ ହଉ, କୋଦରେ ହଉ, ବାଜେରାରେ ହଉ, ସୁଆଁରେ ହଉ, ପୋଷରେ ହଉ, ସବୁ ମିଲେଟ୍ସରେ ଆମେ ଖାଦ୍ୟ ତିଆରି କରୁଛୁ। ମାନେ ମଣ୍ଡା ପିଠା ହଉ, କାକେରା ପିଠା ହଉ, ଆରିସା ପିଠା ହଉ, ପୋଡ଼ ପିଠା ହଉ, ଯେତେ ପ୍ରକାର ପିଠା, ତାର ସୁପ୍ କରୁଛୁ, ତାର ପକୁଡ଼ି ତିଆରି କରୁଛୁ, ମାନେ ମାଣ୍ଡିଆ ଚିକେନ୍ ପକୋଡ଼ା, କାଙ୍କୁ ଚିକେନ୍ ପକୋଡ଼ା, ସେଇଟା ବି କରିପାରୁଛୁ। ମାନେ ଯେମିତି ଆଜିକାଲି ସମାଜରେ ଲୋକମାନଙ୍କର ଯାହା ଗ୍ରହଣୀୟ ଯୋଉ ଜିନିଷକୁ ଚାହୁଁଛନ୍ତି ଖାଇବା ପାଇଁ, ଆମେ ଏଇ ମିଲେଟ୍ସରେ ସେଇ ସବୁ ଖାଦ୍ୟକୁ କରିକିରି ତାର ପ୍ରଚାର ପ୍ରସାର ବୃଦ୍ଧି କରୁଛୁ।
1: ଏଇଟା ତ ଆପଣ ତ ଖାଦ୍ୟ ପ୍ରକ୍ରିୟାକରଣ ମାଧ୍ୟମରେ ଯୋଉ ଲଡୁ ହେଲା, ପିଠା ହେଲା, କିମ୍ବା ଚିପ୍ସ ହେଲା, ଏସବୁ କୁରକୁରେ ହେଲା କରୁଛନ୍ତି, ଏହାର ରଟା ମିଳିଗଲା? ଦାନା ଚାହିଁବ, ଖାଲି ମାଣ୍ଡିଆ ଦାନା ଚାହିଁବ,
0: ଆଜ୍ଞା, ସେ ତ ସବୁ ଗୋଟା ମାଣ୍ଡିଆ ମିଳୁଛି, ଚୁନା ମାଣ୍ଡିଆ ମିଳୁଛି, ସେମିତି ସବୁର ଗୋଟା ଯୋଉ ଗ୍ରେନ୍ ଯୋଉଟା କହୁଛନ୍ତି ଆମ ଚୋପା ଛୋଟ ଚାଉଳ, ଯେମିତି ସବୁର ଚାଉଳ, ମିଲେଟ୍ସର ସବୁ ପ୍ରକାର ଚାଉଳ, ସବୁ ପ୍ରକାରର ଚୁନା, ଆଉ ତାର ଯଦି ଇଟିଲି କରି ଖାଇବା ଚାହିଁବେ, ତାର ଆମେ ସୁଜି ଦାନା ସୁଜି ତିଆରି ହଉ, ଯେମିତି ଆମର ଗହମରେ ଆମେ ତାର ସୁଜି ତିଆରି କରୁଛୁ, ତାର ଦୋସା ମିକ୍ସ ଯେମିତି ଆମ ଦୋସା ପାଉଡର ବିକ୍ରି ହଉଛି, ଆମେ ସେ ଗୁଣ୍ଡ ସବୁ ତା ଦେହରେ ସେମିତି ବିରି ଆଉ ସୁଆଁରେ କରାହଉଛି, କାଙ୍କୁରେ କରାହଉଛି, ମାଣ୍ଡିଆରେ କରାହଉଛି, ତାର ବି ଦୋସା ମିକ୍ସ ବିକ୍ରି ହଉଛି। କୋଉଠି ନୂଆପଡ଼ାରୁ ସୁଆଁ ଚାଷ ହଉଛି, ସେଟା ନୂଆପଡ଼ାରୁ ଆଣୁଛୁ, କୋରାପୁଟରେ ମାଣ୍ଡିଆ ଚାଷ ହଉଛି, କୋରାପୁଟରୁ ଆଣୁଛୁ, ଗଜପତିରେ ଜହ୍ନା ସେଟା ଆଣିପାରୁଛୁ। ତେଣୁ ଆମେ ଯେତେ ଡିଷ୍ଟ୍ରିକ୍ଟରେ ଆମର ଡିପିସି ମାଧ୍ୟମରେ ହୁଅନ୍ତୁ, ଆଉ ନହେଲେ ମିଲେଟ୍ ମିଶନ, ଏଗ୍ରିକଲଚର ଡିପାର୍ଟମେଣ୍ଟ, ସମସ୍ତଙ୍କ ସହଯୋଗରେ ଆମେ ସବୁ ଡିଷ୍ଟ୍ରିକ୍ଟରୁ ସବୁ ଜିନିଷ ପାଇପାରୁଛୁ, ଆଉ ସବୁ ଡିଷ୍ଟ୍ରିକ୍ଟରେ ପ୍ରାୟ ଆଉଟଲେଟ୍ ଖୋଲା ହେଇଗଲାଣି, କ୍ୟାଫେ ଖୋଲା ହେଇଗଲାଣି। ଆମେ ଯେତେବେଳେ ଖୋଲିଥିଲୁ 21 ନଭେମ୍ବର 5 ତାରିଖ ଯୋଉଟା ଆମର କୃଷି ଭବନରେ ଆଉଟଲେଟ୍ ଇନୋଗ୍ରେସନ ହେଇଥିଲା, ସେତେବେଳେ ଏତେ ପ୍ରଚାର ପ୍ରସାର ହୋଇନଥିଲା। ମିଲେଟ୍ ଶକ୍ତି ଗୋଟେ ଗୁଗୁଲରେ ସର୍ଚ୍ଚ କଲେ ରେଣ୍ଟାଲ କଲୋନୀ ଦେଖାଉଥିଲା, ସେଠୁ ଆଣୁଥିଲେ। ବର୍ତ୍ତମାନ ଆଉ ସେମିତି ନାହିଁ, ସବୁ ଜାଗାରେ ଆଭେଲେବୁଲ ହେଲାଣି।
1: ଏସବୁ ତିଆରି କରିବାକୁ ଆପଣଙ୍କୁ ମାନେ ଟ୍ରେନିଂ ଦିଆହଉଛି?
0: ଆଜ୍ଞା, ସବୁ ପ୍ରକାର ଟ୍ରେନିଂ ମିଲେଟ୍ ମିଶନ ତରଫରୁ ଆମକୁ ସବୁ ପ୍ରକାର ଟ୍ରେନିଂ ଦିଆହଉଛି। ମୁଁ ଖାଲି 200 ମହିଳାଙ୍କୁ ନେଇ ସିନା ଆରମ୍ଭ କରିଥିଲି, ବର୍ତ୍ତମାନ ଆମ ସହିତ 1700 SHG ଗ୍ରୁପ, ମାନେ 17,000 ମହିଳା ସମସ୍ତେ ପ୍ରାୟ ଏ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିକିରି ଧୀରେ ଧୀରେ ସମସ୍ତେ କଲେଣି।
1: ଆମର ଯୋଉ କ୍ଷୁଦ୍ର ଶସ୍ୟ ଜାତୀୟ ଖାଦ୍ୟ ଯୋଉ ରହିଛି ମିଲେଟ୍ ରହିଛି ତାର ଆଠ ପ୍ରକାର କହିଲେ ଆପଣ ସବୁ ପାଇଯାଉଛନ୍ତି। ଆପଣ ଯୋଉ ଆଉ ଗୋଟେ କହିଲେ ଯେ ବ୍ରାଉନ୍ ଟପ୍ ଆଉ ଗୋଟେ ବର୍ଣ୍ଣେଟ୍ ଗୋଟେ କହିଲେ ଏଇଟା ସବୁ ମିଳୁଛି କି?
0: ସବୁ ମିଳୁଛି। ହୁଏତ ମୁଁ କାଇଁ ଓଡ଼ିଶାରେ ଚାଷ ଯାଉନି, କିନ୍ତୁ ଆମ ଓଡ଼ିଶାର ଲୋକ ସବୁ ଆକୁ ଚାହିଁଲେ ଯେ ଏଇଟା ଖାଇବା ପାଇଁ ଖୋଜିଲେ, ଆମେ ଏଇଟାକୁ ଯେହେତୁ ଆମେ ବ୍ୟବସାୟ କରିବାକୁ ଚାହୁଁଛୁ ଆଉ ଆମ ଲୋକମାନେ ଚାହୁଁଛନ୍ତି ତାକୁ ଖାଇବା ପାଇଁ।

0: ଆମେ ତାକୁ ବାହାରୁ ମଗେଇ ପାରୁଛୁ, ଆନ୍ଧ୍ରପ୍ରଦେଶରୁ ମଗେଇ ପାରୁଛୁ। ଆଉ ପ୍ରତି ଜିଲ୍ଲାରେ ଡିପିସି ଅଛନ୍ତି, ମିଲେଟ ମିଶନର ଡିପିସି ଅଛନ୍ତି, ବିପିସି ଅଛନ୍ତି, ମିଶନ ସର୍କଲର ଡିପିସି ଅଛନ୍ତି, ବିପିସି ଅଛନ୍ତି। ତାଙ୍କ ମାଧ୍ୟମରେ ଏଇଟା ବି ସେମାନେ ଯଦି ଯିଏ ଚାହିଁବେ ସେମାନେ ୟାକୁ ବି ସହଯୋଗ କରିପାରିବେ, ଯୋଉ ଆଣିକି ଯୋଗେଇ ପାରିବେ।
1: ତେବେ ୟାକୁ ଆମେ ଯଦି ବ୍ୟବସାୟୀକରଣ କରିବା ତାହେଲେ ଲାଭ ତ ନିଶ୍ଚିତ ଭାବରେ ହେବ।
0: ଲାଭ ତ ନିଶ୍ଚୟ ହେଉଛି, ମାନେ ଇଏ ଚାଷ ହେବା ଦ୍ୱାରା ପଶ୍ଚିମ ଓଡ଼ିଶାର ଚାଷୀମାନେ ଉପକୃତ ହେଲେ। ଜାଗା ଗୁଡାକ ମୂଲ୍ୟହୀନ ହୋଇ ପଡ଼ିଥିଲା, ସେ ଚାଷରେ ଲାଗିଲା, ମା ମାନେ ସେ ବ୍ୟବସାୟ କରିକି ସେମାନେ ବି ଦୁଇ ପଇସା ରୋଜଗାର କଲେ, କିନ୍ତୁ ମହିଳାମାନେ ସେ କାମ କରିକି ଟ୍ରେନିଂ ନେଇକି ଯେହେତୁ କଲୁ, ସମସ୍ତଙ୍କର ଆଗ୍ରହ ବଢ଼ିଲା, ବେପାର ବଢ଼ିଲା, ସେମାନେ ଦୁଇ ପଇସା ଉପକୃତ ହେଲେ, ଏଥିରେ ସମସ୍ତେ ଲାଭବାନ ହେବେ।
1: ଏବେ ଯଦି ଜଣେ ଚାହିଁବେ ମାଣ୍ଡିଆରେ ଗୋଟେ ଷ୍ଟଲ କରିବା ବା ମାଣ୍ଡିଆକୁ ନେଇ କିଛି ଗୋଟେ ବ୍ୟବସାୟ କରିବ, ତାହେଲେ ସେ କୋଉଠି କଣ କାହାକୁ ପଚାରିବ, କଣ କରିବ, ସେ ବିଷୟ ଟିକେ କହିଲେ।
0: ଯେକୌଣସି ବ୍ୟବସାୟ, ଗୋଟେ ପାନ ଦୋକାନରେ ବି ଯେ ଚାହୁଁଛି ବି, ସେ କୋଉଠି କଲେ ହବ, କେମିତି କଲେ ହବ, କୋଉଠି ଜିନିଷ ମିଳିବ, ସେମିତି ଯଦି ଆଗ୍ରହ ଥିବ ନିଶ୍ଚୟ ସୁଯୋଗ ମିଳିବ। କାହିଁକିନା ଯଦି ମୁଁ ଚାହିଁବି ଯେ ମୁଁ ଏ ଦୋକାନଟି କୋଉଠି କରିବି, ଜନଗହଳି ଭିତରେ ଯଦି କୋଉଠି ରୋଡ୍ ସାଇଡ୍ ପାଇଲେ ତ ଜଲ୍ଦି ଆଡଭର୍ଟାଇଜ୍ ହେଉଛି, ଯଦି ଭିତରେ କରୁଛି ତାହେଲେ ମୋତେ କିଛି ନେମ୍ ପ୍ଲେଟ୍ ତିଆରି କରିବାକୁ ପଡ଼ିବ। ତେଣୁ ଆମେ ଯେମିତି ଗୋଟେ କୃଷି ଭବନରେ କରୁଛୁ, ଯେତେବେଳେ ଯାହା ଖୋଜିବେ କୃଷି ଭବନରେ ପାଇପାରିବେ, ଆମେ କହିପାରୁଛୁ। ଯଦି ଯିଏ ଚାହିଁବେ ତାକୁ ଆମେ ସବୁ ପ୍ରକାର ବି ଯୋଗେଇ ପାରୁଛୁ ହୋଲସେଲ୍ ରେଟ୍ରେ। ଭୁବନେଶ୍ୱର ଯୋଉ ଶକ୍ତିମୟୀ ମହାସଂଘ ବିଜନେସ୍ ପାଇଁ ସମସ୍ତଙ୍କୁ, ଯେକୌଣସି ଜିଲ୍ଲାରେ ମାନେ କରୁଛନ୍ତି ବ୍ୟବସାୟ, ପଶ୍ଚିମ ଓଡ଼ିଶା ତ ସେଠି ତିଆରି ହେଉଛି, ସେମାନେ ତ ଆରାମରେ ସେ ପାଇଯାଉଛନ୍ତି, କିନ୍ତୁ ଏପଟେ ଯେଉଁମାନେ ଚାହୁଁଛନ୍ତି ଆମେ ବି ଯୋଗେଇ ଦେଉଛୁ। ବାହାରକୁ ତ ଆମେ ଯେହେତୁ ଏକ୍ସପୋର୍ଟ କଲୁଣି, ଆଉ ଓଡ଼ିଶା ଭିତରେ କାହିଁ ସେ ଜିନିଷ ନ ମିଳିପାରିବ। ଯେକୌଣସି ବ୍ୟକ୍ତି ଚାହିଁବେ ଯେ ଏ ଜିନିଷ ବ୍ୟବସାୟ କରିବାକୁ, ଖାଇବାକୁ ସହଜ ସେମାନଙ୍କ ପାଖରେ ପହଞ୍ଚି ଯାଇପାରିବ। ଯେକୌଣସି ସଂସ୍ଥା ଦ୍ୱାରା ବି ସାଙ୍ଗେ ସାଙ୍ଗେ ଯଦି ଘରେ ବସିକି ଅର୍ଡର ଦେଉଛନ୍ତି, ସାଙ୍ଗେ ତାଙ୍କ ପାଖରେ ଯାଇ ପହଞ୍ଚାଇ ଦେଉଛୁ।
1: ତ ଆପଣଙ୍କର ଯୋଉ ସଂଗଠନ ଅଛି ସମସ୍ତେ ୟା ଭିତରେ ଇନଭଲ୍ଭ ଅଛନ୍ତି?
0: ସମସ୍ତେ ଅଛନ୍ତି, ମାନେ ଆହୁରି ଯଦି କେବେ ଟେଲରିଂ କାମ କରୁଛନ୍ତି, ମିଡିଆ ମିଲ୍ରେ କି ଯାଇ ରୋଷେଇରେ ଯାଇ ସହଯୋଗ କରୁଛନ୍ତି,
1: ସବୁ କାମ କରି
0: ତାପରେ ସମୟ ବାହାର କରି ଏଇ କାମଟା ତ ମାନେ ନିର୍ଦ୍ଦିଷ୍ଟ ସମୟ ନାହିଁ ଯେ 10ଟାରୁ 5ଟା କରିବୁ ଅଫିସିଆଲି, ସେମିତି ନାହିଁ। ନିଜର ଘର କାମ ସାରିଲେ, ପିଲା ଛୁଆଙ୍କ କାମ ସାରିଲେ, ରାତିରେ କରିପାରିଲେ, ସକାଳୁ କରିପାରିଲେ, ନିଜ ସମୟ ସୁବିଧା ଦେଖିକି ଦୁଇ ପଇସା ଭଲ ଭାବରେ ରୋଜଗାର କରିପାରୁଛନ୍ତି।
1: କୃଷକ ଭବନରେ ଯୋଉ ଷ୍ଟଲ କରିଛନ୍ତି ସେଠି କେମିତି ବିକ୍ରି ବଢ଼ ଚାଲିଛି?
0: ସେଠି ଭଲ ବିକ୍ରି ଚାଲିଛି। ଯେତେବେଳେ ଆରମ୍ଭ କରିଥିଲୁ, ଯେହେତୁ ଗୋଟେ ପରିଚୟ ଥିଲା ଯେ କୃଷି ଭବନରେ ସମସ୍ତେ ଏଇ ମିଲେଟ୍ସ ଉପରେ ବହୁତ ଜାଣିଛନ୍ତି, ଯେ ପରିଚୟ ଅଛି, ଜିନିଷଟା ଖାଇଲେ ଠିକ ଅଛି, ଆଉ ତା ଉପରେ ଗବେଷଣା କରିଛନ୍ତି, ଜାଣିଛନ୍ତି। କିନ୍ତୁ ବାହାରକୁ ତାର ପ୍ରଚାର ପ୍ରସାର ନଥିଲା, ପ୍ରତିଦିନ 3,000-4,000 ଟଙ୍କା ଭିତରେ ବିକ୍ରି ହଉଥିଲା। କିନ୍ତୁ ବର୍ତ୍ତମାନ ଯେକୌଣସି ଗୋଟେ ମିଟିଂ ହଉଛି, ଯୋଉ ଡିପାର୍ଟମେଣ୍ଟ ହଉଛି, ଆଗ ସେଇ ଜିନିଷ ବିସ୍କେଟ୍ ହଉ, ସେ ମଫିନ୍ ହେଉ କି ମିକ୍ସଚର ହେଉ, ଗଜା ହେଉ, ଯାହା କିଛି ଏସ୍ସିବି ହସ୍ପିଟାଲକୁ ବି ଆମେ ଯୋଗାଉଛୁ।
1: ଆପଣ ଯୋଉ କରୁଛନ୍ତି, ଯୋଉ ପ୍ୟାକେଟ୍ ତିଆରି କରୁଛନ୍ତି, ବିଭିନ୍ନ ପ୍ରକାର ବିସ୍କୁଟ ହଉ କିମ୍ବା ଲଡୁ ହଉ, ଏସବୁ ମେସିନ୍ ଦ୍ୱାରା କରୁଛନ୍ତି କି ନାହିଁ?
0: ମେସିନ୍ରେ ବିସ୍କୁଟ ତିଆରି ହଉଛି, ଯୋଉ ଭାନେ ବିସ୍କୁଟ ଆଉ କୁକିଜ, ଆଉ ଯୋଉ ମିକ୍ସଚର କରୁଛନ୍ତି ହାତରେ, ଏବେ ଯେହେତୁ ଜାଣିଲେ ବଢ଼ିଲାଣି, ତାପରେ ସବୁ ପ୍ରକାର ମେସିନ୍ କେମିତି ଅଟୋମେଟିକ ମେସିନ୍ ମିଳିବ, ଆଉ କେମିତି ଭଲ ଗୋଟେ ବଡ଼ ଜାଗା ମିଳିବ, କାହିଁକିନା ଛୋଟ ଛୋଟ ଜାଗାରେ କରୁଛନ୍ତି, ଯଦି ଏଇ ପାଇଁ ଆଉ କୋଉଠି ଜାଗା ଦେଖି ସେମାନଙ୍କୁ ଗୋଟେ ଜାଗା ଦେଲେ ସୁବିଧାରେ ସେମାନେ ସବୁ ମେସିନ୍ ବସେଇକି ଆକୁ କରିପାରିବେ। ଆଉ ଯେହେତୁ କମ୍ କ୍ୱାଣ୍ଟିଟିର ତିଆରି ହେଉଛି, ଖେଳେଇ ହେଇକି ତିଆରି ହେଉଛି ଅଳ୍ପ ଅଳ୍ପ ଜାଗାରେ, ମେସିନ୍ ହେଲେ ଅଧିକ କ୍ୱିଣ୍ଟାଲ ଟନ୍ ଟନ୍ ମାଲ୍ ବି ବାହାରି ପାରିବ, ଆଉ ତାର ବି ଅଧିକ ଭାବରେ ବ୍ୟବସାୟ ବୃଦ୍ଧି ହେଇପାରିବ।
1: ଏଇ ଯୋଉ ବ୍ୟବସାୟୀକରଣ ପାଇଁ ବା ଏହାର ପ୍ରଚାର ପ୍ରସାର ପାଇଁ ଆପଣ କହୁଥିଲେ ବାହାର କଣ୍ଟ୍ରିକୁ ଯାଇଥିଲେ, କୁଆଡେ ଯାଇଥିଲେ?
0: ତ ଥରେ ହାଇଦ୍ରାବାଦ ଯାଇ ଗୋଟେ ପୋଷକ ଆୱାର୍ଡ ପାଇଥିଲୁ, ଏ କାମ ଏତେ ଭଲ କରୁଛୁ ବୋଲି। ତାପରେ ପ୍ୟାରିସ ମଧ୍ୟ ମୁଁ ଯାଇଛି, ଯାହା ହଉ ମାନେ ଅବର୍ଣ୍ଣନା କରି ହଉନି, କାହିଁକିନା କାହିଁ ପ୍ୟାରିସ ଆଉ କାହିଁ ଭୁବନେଶ୍ୱର, ଆଉ ମୁଁ କାହିଁ ପ୍ୟାରିସ ଯାଇଥାନ୍ତି? ଆମେ ଖାଲି ଦେଖିଛୁ ପ୍ୟାରିସରେ ଏସବୁ ଜିନିଷ, ଆଉ ଆମେ ପ୍ୟାରିସରେ ଯାଇକି ଆମେ ମିଲେଟ୍ ବିକ୍ରୟ କରିକି ଆସୁ, ଆର ପ୍ରଚାର ପ୍ରସାର କରିକି ଆସୁ।
1: କ୍ଷୁଦ୍ର ଶସ୍ୟ ଜାତୀୟ ଖାଦ୍ୟକୁ ନେଇ ଜଣେ ଚାହିଁଲେ ବ୍ୟବସାୟ କରିପାରିବ ଏବଂ ଲାଭବାନ ମଧ୍ୟ ହେଇପାରିବ। ୟାର ଚାହିଦା ମାନେ ଦିନକୁ ଦିନ ବଢୁଛି, ତେଣୁ ଯୋଉ ଭାଇ ଭଉଣୀମାନେ ଶୁଣୁଛନ୍ତି, ନିଶ୍ଚିତ ଭାବରେ ଆତ୍ମନିର୍ଭରଶୀଳ ହେବା ପାଇଁ ଏଇ ମାଣ୍ଡିଆ ଜାତୀୟ ଖାଦ୍ୟକୁ ବ୍ୟବସାୟୀକରଣ ମଧ୍ୟ କରିପାରିବେ। ତେବେ ଯାହା ହଉ ମ୍ୟାଡମ୍, ଆପଣ ଆମ ଷ୍ଟୁଡିଓରେ ଉପସ୍ଥିତ ରହି ଆଜିର ଯୋଉ ଆଲୋଚନାର ବିଷୟବସ୍ତୁ ରହିଥିଲା ମାଣ୍ଡିଆ ଜାତୀୟ ଖାଦ୍ୟକୁ ନେଇ ବ୍ୟବସାୟ, ସେ ବିଷୟରେ ଆପଣ ତ ନିଜେ ବ୍ୟବସାୟ କରୁଛନ୍ତି ଏବଂ ସେଥିରେ ଲାଭବାନ ହେଉଛନ୍ତି। ଆଶା କରୁଛୁ ଯୋଉ ଭାଇ ଭଉଣୀମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ଏହାର ଫାଇଦା ନେବେ, ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ନମସ୍କାର।
2: ନମସ୍କାର। ଯାହା କୁହ ଯେ ମା ବାପା, ଆମ ଗୃହିଣୀ ମାନଙ୍କ ପାଇଁ ଇଏ ଗୋଟେ ବଢିଆ ବ୍ୟବସାୟ।
3: ହଁ, ଏ ବିଷୟ ଟିକେ ଶୁଣିଲେ ଆଉ ଟିକେ ଯାହା ଆମର ଶିଖିବାର ଥିଲା ଆମେ ଟିକେ ଶିଖିଗଲେ କାମରେ ଲଗେଇବା ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ।
2: ବହୁତ ବହୁତ ଧନ୍ୟବାଦ। ତାହେଲେ ଯେ ମା ବାପା, ଅନୁଭୂତି ଟିକେ ଶୁଣାନ୍ତନି?
3: ହଁ, ଅନୁଭୂତି ଟିକେ ଶୁଣିବା। ଜଣେ ଭଉଣୀ ଛାତ ଉପରେ କେମିତି ବଗିଚାଟିଏ କରିଛନ୍ତି, କିଚେନ୍ ଗାର୍ଡେନ, ତାଙ୍କ ଠାରୁ ଶୁଣିବା ତାଙ୍କ ଚାଷବାସର ଅନୁଭୂତି କଥା। ଭଉଣୀ, ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ।
4: ମୁଁ ହଉଛି ଏଲୋରା ମିଶ୍ର, ମୋର ଭୁବନେଶ୍ୱର ଛୋଟ ଘରଟେ ଅଛି, 1200 ସ୍କୋୟାର ଫୁଟ ଛୋଟ ଘରଟେ,
3: ଆଜ୍ଞା,
4: ଛୋଟ କିଚେନ୍ ଗାର୍ଡେନ୍ ଟେ କରିଛି।

0: ସାଧାରେ ମୁଁ ଗଛ ବିଭିନ୍ନ ପ୍ରକାର ଲଗେଇଛି, ଛୋଟ ଗୋଲାପ ମନ୍ଦାର, ବଡ ବଡ ମନ୍ଦାର ଅଛି, ତା ଦେହରେ ଅଛି କୃଷ୍ଣ ତମାଳ, ରାଧା ତମାଳ, ଅପରାଜିତା, ଏମିତି ଲଗେଇଛି। ଆଲମଣ୍ଡା ଗୋଟେ ପନିର ଟାଇପ୍ର, ସିଏ ତିନି ଭେରାଇଟିର ଅଛି, ଟରାଟୋ। ଆଉ ଶାଗ ବିଭିନ୍ନ ପ୍ରକାର ଲଗେଇଛି ମୁଁ,
1: କୋଉ କୋଉ ଶାଗ ଲଗେଇଛନ୍ତି?
0: ଲେଉଟିଆ, କଳମ, ଖଡା ଲଗେଇଛି। ଆଉ କଖାରୁ ଗଛ ମୋର ସବୁବେଳେ 12 ମାସ କଖାରୁ ଗଛ, କଖାରୁ ଶାଗ, କଖାରୁ ଫୁଲ ହୁଏ। ଏବେ ତ ବର୍ଷା ଦିନ, ତା ଦେହରେ ପ୍ରବଳ କଖାରୁ ଫୁଲ ହୁଏ, ଆଉ କଖାରୁ ବି ହୁଏ। ଭେଣ୍ଡି ଗଛ 4-5 ମାତ୍ର ଅଛି, ଆଉ ବାଇଗଣ 4-5, ଆଉ ଲଙ୍କା ଗଛ 7-8 ଲଗେଇଛି। ଛୋଟ ଛାତ ଉପରେ ମୋର ଯେତିକି 4-5 ଜଣ ପାଇଁ ମୋର ପ୍ରାୟ ହେଇଯାଏ। ତା ଦେହରେ ଟିକେ ସକାଳେ ସନ୍ଧ୍ୟାବେଳେ ଟିକେ ସମୟ ଦେବାକୁ ପଡେ, ସନ୍ଧ୍ୟାବେଳେ ଘଣ୍ଟେ, ସକାଳେ ଘଣ୍ଟେ। ସକାଳେ ଯାଏ ଫୁଲ ତୋଳିକି ଆଣେ, ସନ୍ଧ୍ୟାବେଳେ ତାର ପାଣି ଦେଇକିରି ପରିବା ତୋଳିକିରି ଆଣେ, ସକାଳେ ସନ୍ଧ୍ୟାବେଳେ ସବୁବେଳେ ଆଣେ।
1: ଭଉଣୀ, ଆପଣ ଯେତେବେଳେ ଚିନ୍ତା କଲେ ଏଠି ଛୋଟିଆ ବଗିଚାଟେ କରିବି ବା କିଚେନ ଗାର୍ଡେନଟେ କରିବି ଛାତ ଉପରେ, କେମିତି କଣ ତାର ପ୍ରସ୍ତୁତ କଲେ, ଆଉ ତା ଦେହରେ ଖତ ସାର କଣ ଦଉଛନ୍ତି ସେ ବିଷୟ କୁହନ୍ତୁ।
0: ଖତ ସାର ମୁଁ ତ କିଣିକିରି ଟିକେ ଟିକେ ଯାହା ଦିଏ, ମୋର ଯୋଉଟା ଘରୁ ଯୋଉ ପରିବା ଆସେ ସେ ତାରି ଚୋପା ସବୁ ମୁଁ ଭେଦେଇକିରି ଗୋଟେ ବାଲ୍ଟିରେ, ପ୍ଲାଷ୍ଟିକ ବାଲ୍ଟିରେ ତାକୁ ରଖିକିରି ତାକୁ ପଚେଇ ଦିଏ, 7-8 ଦିନ 10 ଦିନ ଭିତରେ ପଚିଯାଏ। ସିଏ ପାଣିରେ ଆଉ ଟିକେ ସାଧା ପାଣି ମିଶାଏ, ଟିକେ ଲୁଣ ଟିକେ ପକାଏ, ସେଆକୁ ନେଇ ସବୁବେଳେ ସନ୍ଧ୍ୟାବେଳେ ମୁଁ ଦିଏ।
1: ତାମାନେ ଠାକୁରର ବାସି ଫୁଲ, ପନିପରିବା ଚୋପା, କିଛି ପଚିଯାଇଥିବା ପନିପରିବା, ଏକୁ ସବୁ ମିଶେଇ ଆପଣ ଗୋଟେ ଖତ ପ୍ରସ୍ତୁତ କରୁଛନ୍ତି, ସେଇ ଖତକୁ ଦଉଛନ୍ତି ଆମର ବଗିଚାରେ?
0: ହଁ, ଡାଇରେକ୍ଟ ପାଣି ଦବନି, ତାକୁ ଟିକେ ମିଶେଇ ଦେବେ, ସାଧା ପାଣି ତା ଦେହରେ ମିଶେଇକି ଦେବେ, ସେ ପଚା ପାଣିଟା ତା ଦେହରେ ମିଶେଇ ଦେଲେ ଟିକେ ସେ ଭଲ ହବ।
1: ଆପଣଙ୍କୁ ଭାଇନା ସାହାଯ୍ୟ କରନ୍ତି? ଭାଇନା କଣ କାମ କରୁଛନ୍ତି, ଭାଇନା ଆପଣ କେମିତି ସାହାଯ୍ୟ କରନ୍ତି, ସମୟ କେମିତି ଦିଅନ୍ତି ସେ ବିଷୟ ଟିକେ କୁହନ୍ତୁ।
0: ସେ ଜଣେ ଏକ୍ସ ଆର୍ମି, ସେ ଏବେ ବି ଗୋଟେ ଚାକିରିରେ ଅଛନ୍ତି, ତାଙ୍କୁ ସମୟ ହେଲେ ସେ ସାର ଫାର ମତେ ଦିଅନ୍ତି, ସମୟ ହେଲେ ଟିକେ ଯାଇ ଘାସ ଫାସ ବାଛି ଦିଅନ୍ତି, କୁଡା ଖୁସା କରନ୍ତି, ସମୟ ମୁଁ ବେଶୀ ଦିଏ ଟିକେ, ବର୍ଷା ଦିନ ତାଙ୍କ ସମୟ ହଉନି, ମୁଁ ଟିକେ ଯାଉଛି।
1: ଆଉ ବଡ ଗଛ କଣ ଅଛି ଘର ଆଗରେ କି ଘର ପଛପଟରେ, କିଛି ବଡ ଗଛ ଅଛି କି, ଆମ୍ବ ଗଛ କି ପିଜୁଳି ଗଛ ଏସବୁ ଗଛ ଅଛି କି?
0: ନା, ଆମ୍ବ ଗଛ ଆମର ଗୋଟେ ଘର ଆଗରେ ଲଗା ହେଇଛି, ଆମେ ରହିବାର ପରେ ପରେ ଲଗେଇଥିଲୁ। ସେ ଗଛ ମୋର ଯେମିତି ହେଲେ ବର୍ଷକୁ ଥରେ ହୁଏ, ତା ଦେହରେ ଗୋଟେ କ୍ୱିଣ୍ଟାଲ ଯେମିତି ହେଲେ ହବ, ସମସ୍ତେ ନେଇକିରି ବି ଯାହା ହେଲେ ବି ଆମର ଗୋଟେ କ୍ୱିଣ୍ଟାଲ ତ ହବା କଥା ହବ, ସେ 15 ବର୍ଷ ପଡିଲାଣି, କୌଣସି ବର୍ଷ ତାର ହାରିନି, କୌଣସି ବର୍ଷ ସେ ନ ହବାରେ ଆମେ ଶୁଣିନି, ସବୁ କହନ୍ତି ଗୋଟେ ବର୍ଷ ହୁଏ, ଗୋଟେ ବର୍ଷ ହୁଏନି, କିନ୍ତୁ ଆମ ଗଛ କେବେ ଫେଲ ମାରିନି।
1: ତାମାନେ ଆପଣଙ୍କର ପରିଶ୍ରମର ଫଳ ନିଶ୍ଚୟ ଆପଣ ପାଉଛନ୍ତି, ଏଇ ଆମ୍ବ ଗଛ ତାର ଉଦାହରଣ, କେବେ ବି ଆମ୍ବ ଗଛରେ ଆମ୍ବ ନ ହବାର ଆପଣ ଦେଖିନାହାନ୍ତି, ଆମ୍ବ ସବୁ ବର୍ଷ ହୁଏ।
0: ସବୁ ବର୍ଷ
1: ଆମ୍ବ ସାଇଜ କେମିତି, ବଡ କି ଛୋଟ?
0: ନା, ଆମ୍ବ ଆମର ଅଧ କେଜିର।
1: ଛାତ ଉପରେ ଯୋଉ ଗଛ ଲଗେଇଛନ୍ତି ସେଥିରେ ଆପଣ ଜୈବିକ ଖତ, ଘରେ ଯୋଉ ଠାକୁର ବାସି ଫୁଲ କି ପନିପରିବା ଚୋପା ଏଇସବୁକୁ ଦେଇକି ଆପଣ ପନିପରିବା ବଗିଚାଟି ଛାତ ଉପରେ କରିଛନ୍ତି କିଚେନ ଗାର୍ଡେନ। ଆପଣ ଯେତେବେଳେ ସକାଳୁ ଯାଉଛନ୍ତି ସେ ପନିପରିବା ତୋଳୁଛନ୍ତି କି ଫୁଲ ତୋଳୁଛନ୍ତି, ଆପଣଙ୍କୁ କେମିତି ଲାଗୁଛି ସେ ଅନୁଭୂତିର କଥା ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ।
0: ସବୁଠାରୁ ଆମ ଖୁସି ସମୟ ହଉଛି ମୋର ସେଇଟା, ସକାଳୁ ଉଠିଲେ ନିଦ ଭାଙ୍ଗିଲା ବେଳକୁ ମୁଁ କେମିତି ଯିବୁ ଛାତ, ବର୍ଷା ଦିନ ଟିକେ ଡର ଲାଗୁଛି, ଗୋଡ ଫୋଡ ଖସୁଛି, କେମିତି ଯିବୁ ଛାତ ଉପରୁ ତୋଳିବୁ, ତୋଳିଲା ବେଳକୁ ବେଶୀ ଭଲ ଲାଗୁଛି, ଆଉ ତାକୁ ଆଣିକି ଦେଖିବା ପୁଣି ବଡ ସିଙ୍ଗି ଦେଲା ବେଳକୁ ଆଉ ଟିକେ ଖୁସି ଲାଗେ, ସେମାନେ ତାଙ୍କ ଗାଁରୁ କିଛି ଆଣିଥିବେ, କିନ୍ତୁ ଆମେ ଆମ ବାଡିରେ ହେଲେ ଦେଲେ ଆମକୁ ଖୁସି ଲାଗୁଛି।
1: ଭଉଣୀ, ଆପଣ ଭାବିଥିଲେ ମୁଁ ଏତେ ଛୋଟ ଜାଗାରେ ଘରଟେ କରିବି, ସେଥିରେ ପନିପରିବା କରିବି, ପଡୋଶୀଙ୍କୁ ବାଟିବି, ଏଇଟା କି ଭାବିଥିଲେ?
0: ନା ନା, ଭାବିନ, କରୁ କରୁ ହେଇଗଲା ଆଉ, ଆରମ୍ଭ କଲେ ସେ ଗୋଟେ ଫଳ ହେଲେ ପ୍ରଥମେ ଲଗେଇଲା ବେଳକୁ ଯେତିକି ମନ ହଉଥିବ, ଫଳଟି ତୋଳିଲେ ତାପରେ ମନ ହେଇଯିବ, ଆଜି ଏଇ ଫଳଟି ତୋଳିଲେ ଏଇ ଗଛଟା ମରିଗଲା, ଆଉ ଗୋଟେ ଲଗେଇବା ତା ପାଖରେ, ଆଉ ଜଣଙ୍କ ଛାତ ଉପରେ ଆଉ ଜଣଙ୍କୁ ଦେଖିଲ କି ଶୁଣିଲ ଆଉ କାହାର ହେଇଛି, ତମର ମନ ବା ଆଗ୍ରହ ହବ ଦେଖିକିରି, କି ଆଉ ଗୋଟେ ଲଗେଇଲେ ମୁଁ କାହାକୁ ଟିକେ ଦେବି, ସିଏ ମତେ ଗୋଟେ ଦେଲେ ମୁଁ ତାଙ୍କୁ ଦେବି, ମୋ ବାଡିରୁ ହେଇଛି, କିଣିକି ଦବା ଅପେକ୍ଷା ନିଜ ବାଡିରୁ ଦେଲେ, ନିଜ ଛାତ ଉପରୁ ତୋଳିକି ଦେଲେ ମତେ ଟିକେ ଖୁସି ଲାଗୁଛି, ମୁଁ ଛାତ ଉପରୁ ଦେଇଛି।
1: ଆଉ ଫୁଣି କଣ ପରାମର୍ଶ ଦେବେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ, ସେମାନେ କେମିତି କଣ ଗଛ ଲଗେଇବେ, ଆଗ୍ରହ ପ୍ରକାଶ କରିବେ ଗଛ ଲଗେଇବା ପାଇଁ ଟିକେ କୁହନ୍ତୁ।
0: ନା, ସକାଳୁ ଏମିତି ବୁଲିବା ଅପେକ୍ଷା ଅଧଘଣ୍ଟା ଘଣ୍ଟେ ଭିତରେ ତମେ କରିବ, ତମର ଯେତିକି ଦରକାର 3-4 ଜଣଙ୍କ ପାଇଁ ନିଶ୍ଚିତ ହେଇଯିବ, କିଛି କିଣିବା ଦରକାର ନାହିଁ, ସେଟା ହେଇଯିବ, ସେଠି ବସି ଗପିବା ଅପେକ୍ଷା ତମେ ଗଲ, ତମ କାମରେ ତମର ଟିକେ ସମୟ ଇଏ ହେଲା, ଭଲ ଲାଗିଲା ବି, ଖୁସି ଲାଗିଲା, ଆଉ ଶାରୀରିକ ପରିଶ୍ରମ ହେଇଗଲା, ଖରା ବି ପଡିଲା ଦେହର ଟିକେ, ସେଟା ଭିଟାମିନ ଟିକେ ହେଲା ଦେହରେ, ଶାରୀରିକ ପରିଶ୍ରମ ଟିକେ ହେଲା, ଦେହ ଭଲ ରହିବ, ମନ ଭଲ ରହିବ, ଆଉ ଟିକେ ଭଲ ଜିନିଷ ଆଣିବ, ବାହାରୁ କିଣିକିରି ଖାଇଲା ଦେହ ବି ଖରାପ ହଉଛି।
1: ସବୁଦିନ କଖାରୁ ଫୁଲ ବି ବାହାରୁଥିବ ବର୍ତ୍ତମାନ ବର୍ଷା ଦିନ,
0: ସବୁଦିନ ବାହାରୁଛି,
1: ଛାତଟି ବହୁତ ସୁନ୍ଦର ଲାଗୁଥିବ, କଖାରୁ ଫୁଲ, ତା ସହିତ ଏ ଅନ୍ୟାନ୍ୟ ଆମର ଫୁଲ, ତା ସହିତ ଜହ୍ନି, କଲରା, ବାଇଗଣ, ଭେଣ୍ଡି, ଛାତଟି ବହୁତ ସୁନ୍ଦର ଲାଗୁଥିବ ସକାଳୁ ଦେଖିଲା ବେଳକୁ,
0: ବହୁତ ବଢିଆ ଲାଗୁଛି, ଆମକୁ ଦେଖିକିନା ଆମ ପଡୋଶୀ ମାନେ 3-4 ଜଣ ଏବେ ଲଗେଇଲେଣି ଛାତ ଉପରେ।
1: ଅତି ସୁନ୍ଦର କଥା ଶ୍ରୋତା ବନ୍ଧୁ, ଆମର ଏଲରା ଭଉଣୀଙ୍କ ଠାରୁ ଦେଖିକି ଯଦି ତାଙ୍କ ପାଖ ପଡୋଶୀ ବି

0: ଛୋଟିଆ ଛୋଟିଆ ବଗିଚା ସେମାନଙ୍କ ଛାତ ଉପରେ କରିପାରିବେ କିଚେନ୍ ଗାର୍ଡେନ୍ଟି। ତାଙ୍କ ଘରର ଯେକୌଣସି ଠାକୁର ବାସି ଫୁଲ କି ପନିପରିବା ଚୋପା ଏହାକୁ ନେଇ ଆମର ଖତ ସାର କରି ଆମେ ସାଧାରଣତଃ ବଢିଆ ସୁନ୍ଦର ବଗିଚାଟେ ଆମେ ଛାତ ଉପରେ କରିପାରିବା। ଏଲୋରା ଭଉଣୀ, ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଯେ ମା ବାପା, ହଁ, ଆଲୋଚନା ତ ଶୁଣିଲେ, ଅନୁଭୂତି ତ ଶୁଣିଲେ, ତାହେଲେ ବୈଠକୀ ଘରୁ ଉଠିବା।
2: ଉଠିବା କେମିତି ମ?
1: ନାଇଁ ଲୋ ଅପା,
2: ବରଷା ପାଣି ଦିନ, ଆମେ ପାଣିପାଗ ଶୁଣିବା ତାପରେ ଉଠିବା।
1: ହଉ।
3: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରେ ଜଣାଯାଇଛି, ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ନମସ୍କାର ଶ୍ରୋତାବନ୍ଧୁ, ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଆଉ ମାତ୍ର କିଛିଦିନ ପରେ। ଏହି ମହାପର୍ବରେ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଆଗମନ କରିଥାନ୍ତି। ସେମାନଙ୍କର ସୁରକ୍ଷା, ସୁବିଧା ଏବଂ ସୁଚାରୁ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତି ଓ ସାଧାରଣ ଜନତାଙ୍କ ପାଇଁ ଆବଶ୍ୟକ ସୂଚନା ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ।
2: ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର।
1: ୟା ଭିତରେ ସରିଯାଇଛି ସମସ୍ତ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସମନ୍ୱୟ ବୈଠକ ସାରିଦେଇଛନ୍ତି, ସବୁ ପ୍ରସ୍ତୁତି ସରିଛି। ତେବେ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ଆସନ୍ତା ରଥଯାତ୍ରା ପାଇଁ?
2: ଚଳିତ ବର୍ଷ ପବିତ୍ର ରଥଯାତ୍ରା 2026 ପାଇଁ ଆମର ସମସ୍ତ କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ, ପୁଲିସ ଆଡମିନିଷ୍ଟ୍ରେସନ ତଥା ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ, ସମସ୍ତ ସେବାୟତ ବନ୍ଧୁ ସମସ୍ତଙ୍କ ସହିତ ଡିସ୍କସନ ହୋଇ ଆମର ଯାହା ବି ପ୍ରିପାରେଟରୀ ଆକ୍ଟିଭିଟିଜ୍ ଅଛି ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଯାଇଛି। ଆମର ମୁଖ୍ୟତଃ ରଥଯାତ୍ରା କେମିତି ସମୟରେ ସବୁ ହେବ, ଆମର ଯାହା ବି ସବୁ ନୀତିକାନ୍ତି ଅଛି ତାହା କେମିତି ସମନ୍ୱୟ ରକ୍ଷା କରି ସମସ୍ତ ସେବକ ବନ୍ଧୁଙ୍କ ସହିତ, ସେବାୟତ ବନ୍ଧୁଙ୍କ ସହିତ ତାହା ଠିକ୍ ଭାବରେ ସମ୍ପାଦନ ହେବ, ଏହା ନେଇକି ବିଭିନ୍ନ ସମୟରେ ବିଭିନ୍ନ ନିଯୋଗର ପ୍ରେସିଡେଣ୍ଟ, ସେକ୍ରେଟାରୀ ତଥା ବରିଷ୍ଠ ସେବାୟକ ବନ୍ଧୁମାନଙ୍କ ସହିତ ଆମେ ଡିସ୍କସନ କରିଛୁ। ନୀତିକାନ୍ତି ପରେ ରଥଯାତ୍ରା ଦିନ କେମିତି ଆମର ସବୁ ପ୍ରକାର କାର୍ଯ୍ୟ ହେବ, ଆମର

0: ଏହା ଛଡ଼ା ଆମେ ଅଲଗା ବି କାର୍ଯ୍ୟ କରୁଛୁ, ଯେମିତିକି ଆମର ଆପ୍ ମାଧ୍ୟମରେ ମଧ୍ୟ ଲୋକ କେମିତି ସବୁ ପ୍ରକାର ଖବର ପାଇପାରିବେ, ତାଙ୍କ ନିୟରେଷ୍ଟ ଏରିଆରେ କେମିତି ସେମାନେ ହେଲ୍ଥ ଫାସିଲିଟି ହେଉ କିମ୍ବା ପୋଲିସ ଏଡ୍ ପୋଷ୍ଟ ହେଉ କିମ୍ବା ଟଏଲେଟ୍ର ଫାସିଲିଟି ହେଉ ତା ବିଷୟରେ ନଲେଜ୍ ପାଇପାରିବେ। ଏହା ଆପ୍ ମଧ୍ୟ ଏଥରକ ଆମେ ପ୍ରଶାସନ ତରଫରୁ ପ୍ରିପେୟାର କରୁଛୁ। କ୍ୟୁଆର୍ କୋଡ୍ ବେସ୍ଡ ସିଷ୍ଟମ ମଧ୍ୟ କରାହୋଇଛି, ଯେଉଁଠିକି ଇଜିଲି ଜଣେ କ୍ୟୁଆର୍ କୋଡ୍ ସ୍କାନ୍ କରିକି ସାଙ୍ଗେ ସାଙ୍ଗେ ନିଜ ମୋବାଇଲ୍ ଫୋନ୍ରେ ସବୁ ଡିଟେଲ୍ ଡାଟା ସେ ପାଇପାରିବେ। ତାହା ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ମୋଡ୍ ବହୁତ ଅଛି। ମାସ୍ ମେସେଜିଂର ବ୍ୟବସ୍ଥା ରହିଛି ଏସ୍ଆର୍ସିଙ୍କ ଅଫିସ୍ ତରଫରୁ, ଯେଉଁଠିକି ଆମେ ସମସ୍ତ ପ୍ରକାର ଆଡ୍ଭାଇଜରି ଆମେ ଦେଇପାରିବା। ପ୍ଲସ୍ ଯେମିତି ମୁଁ କହିଲି, ଆମର ଯେଉଁ ଟିଭି ସ୍କ୍ରିନ୍ ଚାରିଆଡ଼େ ଲାଗୁଛି ତା ମାଧ୍ୟମରେ ମଧ୍ୟ ଆମେ ବହୁତ କିଛି ଇନ୍ଫର୍ମେସନ୍ ଡିସେମିନେସନ୍ କରିପାରିବା। ଏହା ସହିତ ଆମର ପ୍ରିଣ୍ଟ ମିଡିଆ ଆଉ ଆମର ଡିଜିଟାଲ ମିଡିଆର ଯେଉଁ ସବୁ ଅଛନ୍ତି ଡିଗ୍ନିଟ୍ରିଜ୍, ତାଙ୍କ ଥ୍ରୁରେ ମଧ୍ୟ ଆମେ ବିଭିନ୍ନ ଇନ୍ଫର୍ମେସନ୍ ସମୟ ସମୟରେ ଆମେ ପ୍ରସାରଣ କରୁଛୁ।
1: ତେବେ ବର୍ତ୍ତମାନ କଥା ଆସୁଛି ଯେ ରଥଯାତ୍ରାରେ ଏତେଗୁଡ଼ିଏ ଲୋକ ରୁଣ୍ଡ ହେବେ, ସ୍ୱଚ୍ଛତା ମେଣ୍ଟେନ୍ କରାଯିବା, ସମୁଦ୍ରକୂଳ ହେଉ, ବଡ଼ଦାଣ୍ଡ ହେଉ, ସାଇ ଗଳିକନ୍ଦି ହେଉ, ସେଥିପାଇଁ କିଛି ବିଶେଷ ବ୍ୟବସ୍ଥା କରାଯାଇଛି?
0: ଦେଖନ୍ତୁ, ସାନିଟେସନ୍ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍, ଏବଂ ସ୍ୱଚ୍ଛତା ରକ୍ଷା କରିବାକୁ ଯାଇ ଆମେ ଏଥରକ ପୁରୀ ମ୍ୟୁନିସିପାଲ କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରିଛୁ। ଆମର ମୋର ଦେନ୍ 1000 ଆମର ସମସ୍ତ ସାନିଟେସନ୍ ୱାର୍କର୍ସ ଏଥରକ ନିୟୋଜିତ ହୋଇଛନ୍ତି। ତା ସହିତ ମେକାନିକାଲ ଭେହିକଲ୍ସ ରହୁଛି, ଯେଉଁଗୁଡ଼ାକି ରୋଡ୍ ଉପରେ ଥିବା କୌଣସି ସିଏନ୍ଡି ୱେଷ୍ଟ ଯେଉଁଟାକି ରହୁଛି କନ୍ଷ୍ଟ୍ରକ୍ସନ୍ ଆଣ୍ଡ ଡେମୋଲିସନ୍ ୱେଷ୍ଟ, ତାକୁ ମଧ୍ୟ ଆମେ କ୍ଲିୟର କରୁଛୁ। ବିଭିନ୍ନ ଜାଗାରେ ଡ୍ରେନ୍ ଡିସିଲ୍ଟେସନ୍ ଚାଲୁଛି, ଏଥରକ 2 ଲେଖା ଡ୍ରେନ୍ ଡିସିଲ୍ଟେସନ୍ ହୋଇଛି। ତା ସହିତ ସମୁଦ୍ର କୂଳରେ ବି ଆମର ସ୍ପେସିଫିକ୍ ଟିମ୍ସ ଅଛନ୍ତି, ଯେଉଁମାନେ କି ଦିନକୁ 2-3 ଲେଖା ସେ ଅଞ୍ଚଳକୁ ସଫା କରୁଛନ୍ତି। ତଥା ଆମର ବଡ଼ଦାଣ୍ଡରେ ଯେମିତି କୌଣସି ଜାଗାରେ କେଉଁଠି ବି କିଛି ଆବର୍ଜନା ନ ରହୁ ତା ପାଇଁ ମଧ୍ୟ ଆମର ବିଭିନ୍ନ ଟିମ୍ସ ଅଛନ୍ତି। ଯେଉଁ ଷ୍ଟ୍ରେ କ୍ୟାଟେଲ ରହୁଛନ୍ତି ତାଙ୍କ ପାଇଁ ମଧ୍ୟ ଆମର ଷ୍ଟ୍ରେ କ୍ୟାଟେଲ ଟିମ୍ ବି ଅଛନ୍ତି, ସେମାନେ ଗାଈଗୋରୁଙ୍କୁ ନେଇକି ଯେଉଁ ଆମର କାଉ ସେଡ୍ ହୋଇଛି ସେଠାରେ ରଖୁଛନ୍ତି, ତାଙ୍କ ଖାଇବା ପିଇବା ସବୁ କଥା ସେ ବୁଝୁଛନ୍ତି। ତ ମୋଟାମୋଟି ଆମର କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ସାନିଟେସନ ମେଣ୍ଟେନ୍।
1: ଏବେ ଆସିଲା ଯଦି ଗୁଣ୍ଡିଚା ମନ୍ଦିରରେ ଯେତେବେଳେ ପ୍ରଭୁ ପହଞ୍ଚିବେ, ସେଠି ସମସ୍ତଙ୍କର ଇଚ୍ଛା ଥାଏ ଯେ କେମିତି ଆଡ଼ପ ମଣ୍ଡପରେ ଟିକେ ଦର୍ଶନ କରିବା। ସାଧାରଣ ଲୋକଟିଏ ଯାଇ ଦର୍ଶନ କରିବ ସେଇଟା ତ ଉପାୟ ଯାହା ଆପଣ କରିଛନ୍ତି, କିନ୍ତୁ ବେଳେବେଳେ ବୃଦ୍ଧ ହୁଅନ୍ତୁ, ମହିଳା ହୁଅନ୍ତୁ, ଶିଶୁ ହୁଅନ୍ତୁ, ଦିବ୍ୟାଙ୍ଗ ହୁଅନ୍ତୁ, ଏମାନଙ୍କ ପାଇଁ କିଛି ବିଶେଷ ବ୍ୟବସ୍ଥା ଏଥର କରାହୋଇଛି କି?
0: ନିଶ୍ଚିତ ଭାବରେ ଆମର ଡିଏସ୍ଏସ୍ଓଙ୍କ ଅଫିସ ତରଫରୁ ଆମର ଯେଉଁମାନେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଅଛନ୍ତି ବା ଛୋଟ ପିଲା ଅଛନ୍ତି ବା ସିନିୟର ସିଟିଜେନ୍ସ ଅଛନ୍ତି, ସମସ୍ତଙ୍କ ପାଇଁ ଆମେ ଏଥରକ ବିଶେଷ ବ୍ୟବସ୍ଥା କରିଛୁ। ସେମାନେ ଆସିବେ, ତାଙ୍କର ଚେକଅପ୍ ହେବ, ଚେକଅପ୍ ସହିତ ସେମାନେ କେମିତି ଭିତରେ ଯାଇକି ଶୃଙ୍ଖଳାର ସହିତ ଦର୍ଶନ କରିବେ ତା ପାଇଁ ଆମର ଏଣ୍ଟାୟାର ଟିମ୍ ଏବଂ ଏନ୍ଜିଓଜ୍ ଆଣ୍ଡ ଭଲେଣ୍ଟିୟର୍ ସମସ୍ତେ ଅଛନ୍ତି। ତ ଏସବୁ ଜିନିଷକୁ ଆମେ ଆଖି ଆଗରେ ରଖି ଏଥରକ ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଏହାର ବ୍ୟବସ୍ଥା କରିଛୁ।
1: କୁହାଯାଏ ଯେ ଜିଲ୍ଲା ପ୍ରଶାସନ ବା ସରକାର ଯେତିକି ତତ୍ପର ହୁଅନ୍ତି ରଥଯାତ୍ରାରେ, ଏତେ ବଡ଼ 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ସମାଗମ ହେବ, ତେବେ ତା ସହିତ ଏନ୍ଜିଓ ଏବଂ ସାଧାରଣ ଜନତା, ପୁରୀବାସୀ, ଏ ସମସ୍ତଙ୍କର ମଧ୍ୟ ସମାନ ରୂପେ ଅବଦାନ ଥାଏ, ସେମାନଙ୍କର କିଭଳି ଭାବରେ ଆପଣ ସହଯୋଗ ଲୋଡ଼ିଛନ୍ତି?
0: ନିଶ୍ଚିତ ଭାବରେ ମୁଁ ତ ବହୁତ ବହୁତ ଧନ୍ୟବାଦ ଦେବି ପୁରୀବାସୀଙ୍କୁ, ସେମାନେ ପ୍ରତ୍ୟେକଟି ଷ୍ଟେଜ୍ରେ ଆମ ସହିତ କୋପରେଟ୍ କରିଛନ୍ତି, ସମସ୍ତ ଜାଗାରେ କେମିତି ନୂଆ ନୂଆ ସଜେସନ୍ସ ମଧ୍ୟ ଦେଇଛନ୍ତି, କେମିତି ଆମେ ଆଡମିନିଷ୍ଟ୍ରେସନକୁ ଆହୁରି ଲୋକାଭିମୁଖୀ କରିପାରିବା, ଟ୍ରାଫିକ୍ ମ୍ୟାନେଜମେଣ୍ଟ କେମିତି ଠିକ୍ସେ କରିପାରିବା। ତା ଛଡ଼ା ପ୍ରତ୍ୟେକ ଆଡଭାଇଜରିକୁ ସେମାନେ ସବୁ ସମୟରେ ମାନି ଚାଲିଛନ୍ତି, ଏବଂ ଆଗକୁ ମଧ୍ୟ ମୁଁ ଆଶା କରେ ଆଉ ସମସ୍ତଙ୍କୁ ମୋର ଅନୁରୋଧ ମଧ୍ୟ ରହିବ କି ରଥଯାତ୍ରା ସମୟରେ ସମସ୍ତେ କୋପରେଟ୍ କରିବେ।
1: ଜଗନ୍ନାଥଙ୍କର କୃପାରୁ ଏଥର ରଥଯାତ୍ରା ଭଲରେ ହେଉ ଆମେ ତ ନିଶ୍ଚୟ କାମନା କରିବା। ତେବେ ଯାଉ ଯାଉ ଆପଣ ଶ୍ରୋତାବନ୍ଧୁମାନଙ୍କୁ କ'ଣ ଶେଷ ମେସେଜ ଦେବେ ଏଥର ରଥଯାତ୍ରାକୁ ଆଖି ଆଗରେ ରଖି?
0: ଦେଖନ୍ତୁ, ଏହା ହେଉଛି ଏକ ମହାନ ପର୍ବ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ଘୋଷଯାତ୍ରା। ଏଠାରେ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଯେ ଆପଣମାନେ ଶୃଙ୍ଖଳିତ ଭାବରେ ସମନ୍ୱୟ ରକ୍ଷା କରି ଆସନ୍ତୁ, ଏବଂ ଆମର ଯାହା ସବୁ ଆଡଭାଇଜରିଜ୍ ଅଛି, ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ପୁଲିସ ଆଡମିନିଷ୍ଟ୍ରେସନ, ହେଲ୍ଥ ଡିପାର୍ଟମେଣ୍ଟ, ସମସ୍ତଙ୍କର ଏସବୁ ଆଡଭାଇଜରିଜ୍କୁ ମାନିକି ଆସନ୍ତୁ, ଏବଂ ନିଶ୍ଚିତ ଭାବରେ ଏହି ରଥଯାତ୍ରା 2026ରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇକି ଯାଆନ୍ତୁ।
1: ଧନ୍ୟବାଦ ସାର୍, ଆପଣଙ୍କ ବ୍ୟସ୍ତତା ମଧ୍ୟରୁ ସମୟ ଦେଇ ଆକାଶବାଣୀ ମାଧ୍ୟମରେ ଶ୍ରୋତାମାନଙ୍କୁ ଏହି ମୂଲ୍ୟବାନ ସୂଚନା ଦେଇଥିବାରୁ ଆମେ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସଫଳ ହେଉ, ଏହା ହିଁ ଆମର ପ୍ରାର୍ଥନା।
0: ଧନ୍ୟବାଦ।

ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଆଲୋଚନା ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା ପ୍ରଯୋଜନା ଦିଲୀପ କୁମାର ନାୟକ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୋନୁ ନିଗମ, ଚଳଚ୍ଚିତ୍ର ଚାର ଧାମ।

0: ନମସ୍କାର, ବୟସର କୃଷ୍ଣଚୂଡ଼ା ତରଫରୁ ପ୍ରୀତିଭରା ଅନେକ ଶୁଭକାମନା। ଉତ୍କଳୀୟ ଲୋକକଳା ସଂସ୍କୃତିକୁ ସମ୍ମାନ ଜଣାଇବା ଲାଗି ପୁଣି ଏକ ପ୍ରୟାସ ବୟସର କୃଷ୍ଣଚୂଡ଼ାର। ହଁ ଶ୍ରୋତା ବନ୍ଧୁ, ଆକାଶବାଣୀ, ଦୂରଦର୍ଶନ ତଥା ଓଡ଼ିଆ କ୍ୟାସେଟ୍ ସଙ୍ଗୀତ ମାଧ୍ୟମରେ ପରିଚିତ କେନ୍ଦ୍ର ଗୀତ ଗାୟକ ଶ୍ରୀ କ୍ଷୀରୋଦ କୁମାର ନାଥ ମହାଶୟଙ୍କର କଥା ଓ କୃତିକୁ ନେଇ ଆଜିର ବୟସର କୃଷ୍ଣଚୂଡ଼ାର ରଙ୍ଗରସବାସ ଚହଟି ଯିବ। ପ୍ରଥମ ଥର ପାଇଁ ଆମ ସହିତ କେନ୍ଦ୍ରା ବାଦକ ଗାୟକ ଶ୍ରୀ କ୍ଷୀରୋଦ କୁମାର ନାଥ, ତାଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର
0: କ୍ଷୀରୋଦ ବାବୁ, ଆଜି ମନ ଖୋଲି କହିବେ ଯାହା କହିବେ ଶ୍ରୋତା ବନ୍ଧୁମାନଙ୍କୁ।
1: ଆଜ୍ଞା,
0: ଲୋକ ସଙ୍ଗୀତକୁ ଲୋକେ ଧୀରେ ଧୀରେ ଭୁଲି ଯାଉଛନ୍ତି, ଏଇଭଳି ଧାରଣା ହେଉଛି, ଆପଣଙ୍କର କ'ଣ ମନେ ହୁଏ?
1: ହଁ, ଏକଥା ଆଜ୍ଞା ସତ। ଆଜିକାଲି ଲୋକ ସଂସ୍କୃତି, ଲୋକ ସଙ୍ଗୀତ, ଲୋକ କଳା ଲୋପ ପାଇବାକୁ ବସିଲାଣି କହିଲେ ଅତ୍ୟୁକ୍ତି ହେବନି। କିନ୍ତୁ ମୁଁ ଏତିକି କହିବି, ଆକାଶବାଣୀ ମାଧ୍ୟମରେ ଏ ଲୋକ ସଙ୍ଗୀତ ଲୋକ କଳା ପ୍ରାୟ ବଞ୍ଚି ରହିଛି ଏବଂ ସମସ୍ତେ ମଧ୍ୟ ଏକଥା ସ୍ୱୀକାର କରିବେ ମୋ ସହିତ।
0: ବୟସର କୃଷ୍ଣଚୂଡ଼ା ମଧ୍ୟ ସ୍ୱୀକାର କରେ, ସେଥିପାଇଁ ଆପଣମାନଙ୍କୁ ମଧ୍ୟ ସେ ସ୍ୱାଗତ କରେ କାର୍ଯ୍ୟକ୍ରମକୁ। ତାହେଲେ ଏଥର କୁହନ୍ତୁ ଆପଣଙ୍କର ପିଲାବେଳ କଥା।
1: ପିଲାଦିନେ ତ ବହୁତ ଦୁଃଖ କଷ୍ଟରେ ମୁଁ ବଢ଼ିଛି।
0: କୋଉଠି ଗାଁ ଆପଣଙ୍କର?
1: ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଜମଧର ପଞ୍ଚାୟତର ଦୁହୁରିଆ ନିକଟସ୍ଥ କଷଟି ଗ୍ରାମରେ। ଏଇଠି ମୋର ଜନ୍ମ ହୁଏ 1558 ମସିହାରେ। ବାପା ନୃପମଣି ନାଥ, ମା ପାର୍ବତୀ ନାଥଙ୍କ ଠାରୁ ମୁଁ ଜନ୍ମ ହୋଇ ଖୁବ୍ କମ୍ ଦିନରେ, ଛୋଟିଆ ବେଳେ ମାତ୍ର ସପ୍ତମ ଶ୍ରେଣୀ ପାଠପଢ଼ା ଶେଷ କଲି। ଅଷ୍ଟମରେ ପ୍ରବେଶ କରିଛି କି ନାହିଁ ମୋ ପାଠପଢ଼ାର ଇତିବୃତ୍ତି ଘଟିଲା। ସେହିଦିନଠାରୁ ମୁଁ ଆଉ ପାଠ ପଢ଼ିବା ସମ୍ଭବ ହେଇ।
0: ତାର କାରଣ କଣ? ଦାରିଦ୍ର୍ୟ ତାର କାରଣ, ନା ତାର କାରଣ ହେଉଛି ଆପଣଙ୍କର ଅନାଗ୍ରହ ପାଠ ପଢ଼ିବାରେ?
1: ନାଇଁ, ଏ ଉଭୟ କଥାଟା ସମ୍ଭବ ହେବନି। କେବଳ ଗୋଟିଏ କଥା ସମ୍ଭବ ହେବ, ତାହା ହେଉଛି ଦାରିଦ୍ର୍ୟର କଷାଘାତ। ଯଦି ବାପା ବହୁତ ଗରିବ ଥିଲେ ଏବଂ କଲିକତାରେ ଚାକିରି କରିଥିଲେ, ମଧ୍ୟ ଛୋଟିଆ ଚଟକଳରେ ଚାକିରି କରିଥିଲେ, ଚାକିରି ଛାଡ଼ି ଘରେ ଆସି ରହିଲେ। ତିନି ଭଉଣୀ ଏବଂ ଗୋଟିଏ ପୁଅଙ୍କୁ ମୂଲ ଲାଗି ଚଳେଇବା ସେତେବେଳେ ମଧ୍ୟ ସମ୍ଭବ ହେଇପାରୁନଥିଲା 1958 ମସିହାରେ। ଏବଂ ବାପାଙ୍କର ଏ ଦୁଃଖରେ ମୁଁ ମଧ୍ୟ ସାହାଯ୍ୟ ସହଯୋଗ କରିବାକୁ ବାହାରି ପଡ଼ିଲି ଏବଂ ତା ପରଠାରୁ ମୁଁ ଦାସକାଠିଆ ପାଲା ଦଳରେ କଳାକାର ଭାବରେ ସେଇ ସପ୍ତମ ଶ୍ରେଣୀ ଅଷ୍ଟମ ଶ୍ରେଣୀ ଠାରୁ ମୁଁ ଯୋଗଦାନ କଲି। ତାପରେ ଦିନେ ଆମ ଗ୍ରାମରେ ଗୋଟିଏ

କ୍ଲବ ଅଛି, ସେ କ୍ଲବର ନାଁ ହେଉଛି ଅଲ୍ ଇଣ୍ଡିଆ ସିଟିଜେନ୍ସ ଫରୱାର୍ଡ କ୍ଲବ। ସେ କ୍ଲବର ମୁଁ ଜଣେ ସଦସ୍ୟ ଥାଏ। ଆମ ସଭାପତି ହରେକୃଷ୍ଣ ବରାଳ ବସିଥାନ୍ତି ଏବଂ ଗୋଟିଏ କେନ୍ଦ୍ରା ଗୀତ ଆକାଶବାଣୀରୁ ପ୍ରଚାର ହେଲା। ମୋର ସଙ୍ଗୀତର ପ୍ରଥମ ଜୀବନ ଆକାଶବାଣୀରୁ କହିଲେ ଅତ୍ୟୁକ୍ତି ହେବନି, ଯେ ଆକାଶବାଣୀରେ ସେଦିନ ପ୍ରଥମ କେନ୍ଦ୍ରା ଗୀତ ଗାଉଥାନ୍ତି। ଆଜି ସେ ନାହାନ୍ତି ସ୍ୱର୍ଗତ ଶଙ୍କରନାଥ, ତାଙ୍କ ପାଦରେ ମୁଁ ଏଠି ନମସ୍କାର ଜଣାଉଛି ଆକାଶବାଣୀରେ। ସେ ଶଙ୍କରନାଥଙ୍କର ଗୀତ ଆହେ ପ୍ରଭୁ ଜଗନ୍ନାଥ ବାରେ ଫେଡ଼ ମହାରଥ ମୋ ହୃଦୟ ସ୍ପର୍ଶ କଲା। ବାସ୍ତବିକ ଜଗନ୍ନାଥ ମହାପ୍ରଭୁ ସେଦିନ ତାଙ୍କର କୃପା ମୋଠାରେ ହେଲା ବୋଲି ମୁଁ ଅନୁଭବ କରେ। ଏବଂ ସେହି ହରେକୃଷ୍ଣ ବରାଳଙ୍କ କଥା ଅନୁଯାୟୀ ମୁଁ ସେହି କ୍ଲବରେ ବସି ଖଣ୍ଡିଏ ଚିଠି ଲେଖିଲି ଆକାଶବାଣୀକି, ଯେ ମୁଁ ଆକାଶବାଣୀରେ ସଙ୍ଗୀତ ପରିବେଷଣ କରିବା ପାଇଁ। ଏବଂ ସେତିକି ବେଳେ ମୁଁ କେନ୍ଦ୍ରାବାଦ୍ୟ ଶିଖିବା ପାଇଁ ଆଗ୍ରହ ପ୍ରକାଶ କଲି। ମୋତେ ସେତେବେଳେ ଶିଖାଉଥିଲେ ସ୍ୱର୍ଗତ କୈଳାସ ଚନ୍ଦ୍ର ନାଥ, ଯିଏ ମୋର ବଡ଼ ଭାଇ ହେବେ, ସେ ଚାଲିଗଲେଣି, ଏବଂ ଆଉ ଜଣେ ମାମୁଁ ହେବେ ନୃସିଂହଚରଣ ନାଥ, ସେ ଏବେ ଅଛନ୍ତି ଜୀବିତ। ତାଙ୍କରଠାରୁ କେନ୍ଦ୍ରାବାଦ୍ୟ ଶିକ୍ଷା କଲି ଏବଂ 7-6-78 ଆକାଶବାଣୀରେ ବି ଗ୍ରେଡ୍ କଳାକାର ଭାବେ ସ୍ୱୀକୃତି ଅର୍ଜନ କଲି। ସେହିଦିନଠାରୁ

ଜଗନ୍ନାଥ ବାରେ ଫେଡ ମହାରଥ ମୋ ହୃଦୟ ସ୍ପର୍ଶ କଲା। ବାସ୍ତବିକ ଜଗନ୍ନାଥ ମହାପ୍ରଭୁ ସେଦିନ ତାଙ୍କର କୃପା ମୋଠାରେ ହେଲା ବୋଲି ମୁଁ ଅନୁଭବ କରେ ଏବଂ ସେହି ହରେକୃଷ୍ଣ ବରାଳଙ୍କ କଥା ଅନୁଯାୟୀ ମୁଁ ସେହି କ୍ଲବରେ ବସି ଖଣ୍ଡିଏ ଚିଠି ଲେଖିଲି ଆକାଶବାଣୀକି ଯେ ମୁଁ ଆକାଶବାଣୀରେ ସଙ୍ଗୀତ ପରିବେଷଣ କରିବା ପାଇଁ ଏବଂ ସେତିକି ବେଳେ ମୁଁ କେନ୍ଦ୍ରାବାଦ୍ୟ ଶିଖିବା ପାଇଁ ଆଗ୍ରହ ପ୍ରକାଶ କଲି। ମୋତେ ସେତେବେଳେ ଶିଖାଉଥିଲେ ସ୍ୱର୍ଗତ କୈଳାସ ଚନ୍ଦ୍ର ନାଥ, ଯିଏ ମୋର ବଡ଼ ଭାଇ ହେବେ ସେ ଚାଲିଗଲେଣି, ଏବଂ ଆଉ ଜଣେ ମାମୁଁ ହେବେ ନୃସିଂହ ଚରଣ ନାଥ, ସେ ଏବେ ଅଛନ୍ତି ଜୀବିତ। ତାଙ୍କରଠାରୁ କେନ୍ଦ୍ରାବାଦ୍ୟ ଶିକ୍ଷା କଲି ଏବଂ 7-6-78 ଆକାଶବାଣୀରେ ବି ଗ୍ରେଡ୍ କଳାକାର ଭାବେ ସ୍ୱୀକୃତି ଅର୍ଜନ କଲି। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ବହୁତ ସୁନାମ ଅର୍ଜନ କରିଛି କେନ୍ଦ୍ରା ଧରିକି। ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ସୁଦୂର କଲିକତାର ସ୍ୱଭୂମି ମଞ୍ଚରେ ଯାଇ ମଧ୍ୟ କେନ୍ଦ୍ରା ଗୀତ ଅର୍ଜନ କରିବାର ସୌଭାଗ୍ୟ ପାଇଛି। କେବଳ ମୂଳ ମୋର ମା ବାପା ସେହି ଆକାଶବାଣୀ କଟକ କେନ୍ଦ୍ର ବୋଲି ମୁଁ ସେହିଦିନଠାରୁ ଗ୍ରହଣ କରିନେଇଛି।

0: ଏହି ନାଥ ସମ୍ପ୍ରଦାୟର ଲୋକମାନେ ହିଁ ମୁଖ୍ୟତଃ ଆପଣଙ୍କର ଏହି କେନ୍ଦ୍ରବାଦନ କରିଥାନ୍ତି ଏବଂ ସଙ୍ଗୀତ ପରିବେଷଣ କରିଥାନ୍ତି ଏବଂ ତାଙ୍କର ବିଶେଷ ଭାବରେ ଦେଖାଯାଏ ଯେ ପ୍ରାୟ ଦୁଃଖଦ ଘଟଣା ତାକୁ ସେମାନେ ଆଧାର କରିକି ଗୀତ ପରିବେଷଣ କରନ୍ତି ଅତି କରୁଣ ସ୍ୱରରେ ଏପରି କାହିଁକି
1: ଟୀକା ଗୋବିନ୍ଦ ଚନ୍ଦ୍ର ଗୀତଟା ପ୍ରଧାନ ଗୀତ ବୋଲି ଆମେ ଗ୍ରହଣ କରୁ ଏଥିରେ ଅନ୍ୟାନ୍ୟ ବହୁ କରୁଣ ଗୀତ ସ୍ଥାନ ପାଇଥାଏ ବଉଳା ଗାଈ ନଳ ଦମୟନ୍ତୀ ସାବିତ୍ରୀ ସତ୍ୟବାନ ଏବଂ ସବ୍ୟାରାଣୀ ଶୋକ ରୋହିତ ଶୋକ ଏହି ଗୀତ ଗୁଡ଼ାକ ଲୋକ ସଂସ୍କୃତି ଉପରେ ବେଶି ପ୍ରଭାବ ପକାଏ ଏବଂ ସେ ଗୀତ ହୃଦୟସ୍ପର୍ଶୀ ଗୀତ ସେଥିରୁ ଆମେ ଟୀକା ଗୋବିନ୍ଦ ଚନ୍ଦ୍ରରେ ମା ମୁକୁତା ତାଙ୍କ ପୁଅ ଗୋବିନ୍ଦକୁ ସୂଚନା ଦେଇଛନ୍ତି ସବୁ ସମୟରେ ଯେ ବାପା ତୁ ଯୋଗୀ ହେଇଯା ଯୋଗ ସାଧନା କର ଯାହାକୁ ତୁ ଭଜନ ଅର୍ଚ୍ଚନ ବନ୍ଦନ କୀର୍ତ୍ତନ ଶ୍ରବଣ କଲେ ତୁ ଅମର ହବୁ ସେଇ କଥାଟା କର ଯେ ସଂସାରଟା ମିଛ ସଂସାରଟା ତୁଚ୍ଛ ସେଥିପାଇଁ ତାଙ୍କ ସଙ୍ଗୀତରେ ସେ କହିଛନ୍ତି ଯେ ଭଗ୍ନୀରାଣୀ ତୋର କାନ୍ଦିବରେ ବସି ଆବରିବ ଷଢ଼ ମାସ ଘରର ଘରଣୀ ସକେଇ କାନ୍ଦିବ ଲୋଡ଼ିବ ସେ ଅନ୍ୟ ବାସ କେ କାନ୍ଦିବ ଦିନ ଦଶରେ କୁମର କେ କାନ୍ଦିବ ଦିନ ବାର ମୁହିଁ ମାତା ତୋର ନିରତେ କାନ୍ଦିବି ମରିବାର ଯୁଗାନ୍ତର ଦେବୁ ଦିଆଇବୁ ଧର୍ମ ହିଁ କରିବୁ ମରଣରୁ ମେଣ୍ଟେ ସେଇ ମରଣରୁ ଯେବେ ମୁକ୍ତି ପାଇବୁ କାଲି ଯାଅ ଯୋଗୀ ହୋଇ ଯୋଗ ସାଧନ କରିବା ପାଇଁ ମା ପ୍ରଥମ ତା ପୁଅକୁ ପ୍ରବର୍ତ୍ତାଇଛି
0: କିନ୍ତୁ ସଂସାର ତ୍ୟାଗୀ ହେଇଯିବ ବୋଲି ଭୟ ମଧ୍ୟ କରିଛି ଆତଙ୍କିତ ହେଇଛି ସେଥିପାଇଁ ପିଲାକୁ ମଧ୍ୟ ଦୂରେଇ ରଖିଛି ଯୋଗୀମାନଙ୍କ ଠାରୁ ଯୋଗୀଟି ଆସିଲେ କବାଟ ବନ୍ଦ କରିଦିଅନ୍ତି ଏଭଳି ମଧ୍ୟ ଘଟଣା ଘଟେ ଆପଣ ଆକାଶବାଣୀର ଶିଳ୍ପୀ ଦୂରଦର୍ଶନର ଶିଳ୍ପୀ ବିଭିନ୍ନ ମଞ୍ଚରେ ମଧ୍ୟ ଯାଇ ପରିବେଷଣ କରୁଛନ୍ତି କିଛି କ୍ୟାସେଟ୍ ମଧ୍ୟ ଆପଣ ବାହାର କରିଛନ୍ତି ସେଗୁଡ଼ିକ ଆମେ ଶୁଣିବା ଆଉ ଆମର ଶ୍ରୋତା ବନ୍ଧୁମାନଙ୍କୁ ଶୁଣେଇଦେବା ପ୍ରଥମେ କୋଉଟା ଶୁଣିବାକୁ ଆପଣ ଚାହିଁବେ
1: ସାବିତ୍ରୀ ସତ୍ୟବାନ କ୍ୟାସେଟ୍ରୁ ଶୁଣନ୍ତୁ ଏଇ ସଙ୍ଗୀତଟି
2: ସତ୍ୟ

ଆଉ ଗୋଟିଏ କ୍ୟାସେଟ୍ ମଧ୍ୟ ଆପଣ କରିଛନ୍ତି, ଖୁଲଣା ସୁନ୍ଦରୀ ପୁତ୍ର ପ୍ରାପ୍ତି ଏବଂ ଅଭିରାମ ପରମହଂସ ଦେବଙ୍କର ରଚନାବଳୀର ମଧ୍ୟ ଗୋଟିଏ ସଙ୍ଗୀତ କ୍ୟାସେଟ୍ କରିଛି। ଏଗୁଡ଼ିକ ଲୋକାଦୃତ ହେଇଛି କି? ବହୁତ ମାତ୍ରାରେ ଅଭିରାମ ପରମହଂସଙ୍କ କ୍ୟାସେଟ୍ଟି ଇଏ ଓଡ଼ିଶାର ଘରେ ଘରେ ପରିଚିତ ଏବଂ ବିଶେଷ ଭାବରେ ଠାକୁର ଅଭିରାମ ପରମହଂସ ଦେବଙ୍କ ପାଇଁ ସାରା ଓଡ଼ିଶାର ହଜାର ହଜାର ମଞ୍ଚରେ କେନ୍ଦ୍ରା ଗୀତ ପରିବେଷଣ କରିବାର ସୌଭାଗ୍ୟ ଅର୍ଜନ କରିଛି ମୁଁ।

0: ହଜାର ହଜାର ଭାଇ ଭଉଣୀମାନେ ମୋତେ ଚାହିଁଛନ୍ତି କ୍ଷୀରୋଦନାଥ ଆସିବେ, କେନ୍ଦ୍ରା ଗୀତ ଗାଇବେ, ପୋଷ୍ଟର ଏବଂ କାଗଜରେ ଛପା ହେଇ ନାଁ ବାହାରେ, ସେତେବେଳେ ମୁଁ ଖୁସି ହେବି ବହୁତ ଯେ ଲୋକବାଦ୍ୟ କେନ୍ଦ୍ରାକୁ ନେଇ ମୁଁ ଆଜି କେତେ ଉଚ୍ଚରେ ଅଛି ଏବଂ ମୋତେ ଜନ୍ମ କରିଥିବା ମୋ ମା ଆକାଶବାଣୀ କେତେ ମହାନ।
1: ଏମିତି ଉଚ୍ଚ ହଉ, ଆପଣ ବି ଧରନ୍ତୁ ଉଚ୍ଚ ହେଇଯିବେ, ଖୁବ ଧନବାନ ହେଇଯିବେ, ତାପରେ ଆପଣ କଣ କେନ୍ଦ୍ରାଠୁ ଦୂରେଇ ଯିବେ?
0: ନାଇଁ, ମୁଁ ଭାବିଛି କେନ୍ଦ୍ରା ହିଁ ସର୍ବସ୍ୱ।
1: ଆଉ କେନ୍ଦ୍ରା ଆପଣ ଶିଖେଇବା ପାଇଁ ମଧ୍ୟ ଆପଣଙ୍କର ପରବର୍ତ୍ତୀ ପିଢ଼ିର କାହାକୁ ଶିଖଉଛନ୍ତି, ଚେଷ୍ଟା କରୁଛନ୍ତି ଆଉ ବାହାର କରିବା ପାଇଁ ଲୋକମାନଙ୍କୁ?
0: ଆଜିକାଲିର ପିଲାମାନେ ତ ଆଗ୍ରହ ପ୍ରକାଶ କରୁନାହାନ୍ତି କେନ୍ଦ୍ରା ଶିଖିବା ପାଇଁ, ତଥାପି ମୁଁ ଚେଷ୍ଟା କରୁଛି। ମୋ ପୁଅ ମଧ୍ୟ ଟିକେ ସଙ୍ଗୀତ ପ୍ରିୟ, ଗାୟକ ଗଗନ ବିହାରୀ ସିଂ ଏବଂ ଗାୟକ ବସନ୍ତ କୁମାର ବେହେରାଙ୍କ ସହିତ ସେ ପାଲାରେ ସଙ୍ଗୀତ ଭାବରେ ମଧ୍ୟ ଯାଉଛି, ଶାରଦା ପ୍ରସନ୍ନ ନାଥ ଭାବରେ ତାକୁ ବହୁତ ଲୋକ ଜାଣିଛନ୍ତି, ଚିହ୍ନିଛନ୍ତି। ତେଣୁ ମୁଁ ଭାବୁଛି ତାକୁ ହିଁ କେନ୍ଦ୍ରା ଶିଖେଇବି, ଆଉ ଯଦି ଭଗବାନଙ୍କ ଇଚ୍ଛା ଥାଏ ସିଏ ମଧ୍ୟ ଦିନେ ମୋ ଭଳି ଆକାଶବାଣୀର କଳାକାର ହବ।
1: ଆପଣ କହୁଥିଲେ ତିନି ଭଉଣୀରେ ଆପଣ ଗୋଟିଏ ଭାଇ,
0: ଆଜ୍ଞା,
1: ନୁହେଁ କି?
0: ହଁ,
1: ଆଉ ଆପଣଙ୍କର ପିଲାପିଲିଙ୍କ କଥା, ଜଣଙ୍କର କଥା ତ କହିଲେ, ଆଉ ଅନ୍ୟ ପିଲା?
0: ଗୋଟିଏ ପୁଅ ଶାରଦା ପ୍ରସନ୍ନ ନାଥ, ବଡ ଝିଅ ବନଜା, ତା ତଳ ଝିଅ ବନ୍ଦିତା, ତା ତଳ ଝିଅ ବନ୍ଦନା, ଏ ସମସ୍ତେ ଶାଶୁ ଘରକୁ ଚାଲିଗଲେଣି, ଆଉ ଗୋଟିଏ ପୁଅଟି ବିବାହ କରିନି, ଏମିତି ଦୁଃଖେ ସୁଖେ ଅଛି ଆଉ।
1: ଏଇ ଯୋଉ କହିଲେ ଦୁଃଖେ ସୁଖେ, ଦୁଃଖରୁ କିଛି କୁହନ୍ତୁ, ସୁଖରୁ କିଛି କୁହନ୍ତୁ ଶ୍ରୋତାବନ୍ଧୁ ମାନଙ୍କୁ।
0: ଯେତେବେଳେ ପାଲା ସଙ୍ଗୀତ ଭାବରେ, ଦାସକାଠିଆ ସଙ୍ଗୀତ ଭାବରେ ମୁଁ ଗାଁ ଗାଁ ବୁଲି ଦାସକାଠିଆ ପରିବେଷଣ କରୁଥିଲି, ଯେତିକି ପଇସା ଆଣିବି ବାପାଙ୍କୁ ସହଯୋଗ କରିବି, ଏବଂ ତାପରେ ପାଲା ସଙ୍ଗୀତ ଭାବରେ ମଧ୍ୟ କିଛି ସାହାଯ୍ୟ ଏବଂ କିଛି ଉପାର୍ଜନ କରି ବାପାଙ୍କୁ ସାହାଯ୍ୟ ସହଯୋଗ କଲି। ତାପରେ ଆମ ଗାଁର ଜଣେ ସହୃଦୟ ବ୍ୟକ୍ତି ସାଧୁଚରଣ ନାଥ, ତାଙ୍କ ଚେଷ୍ଟାରେ, ତାଙ୍କ ଆଶୀର୍ବାଦରେ, ତାଙ୍କ କୃପାରେ ଦୁହୁରିଆରେ ଥିବା ରତ୍ନାକର ହାଇସ୍କୁଲରେ ମୁଁ ଗୋଟିଏ ଚାକିରି କରିବାର ସୌଭାଗ୍ୟ ପାଇଲି, ଯେଉଁ ରତ୍ନାକର ହାଇସ୍କୁଲରେ ଚତୁର୍ଥଣୀ କର୍ମଚାରୀ ଭାବରେ ଚାକିରି ଖଣ୍ଡିଏ ପାଇଲି। ସେ ଚାକିରି ଖଣ୍ଡିଏ ପାଇ 11 ବର୍ଷ କାଳ ଅବୈତନିକ ଭାବେ ଢୋକେ ପି ଦଣ୍ଡେ ଜି ଦୁଃଖ କଷ୍ଟରେ ବଞ୍ଚିଲୁ, ଏବଂ ତାପରେ ସରକାରଙ୍କର କୃପା ହେଲା, ଆମର ସେ ଅନୁଦାନ ପାଇଛି, ସ୍କୁଲ ପାଉଛି, ଏବଂ କିଛି କିଛି ସେଠି ମଧ୍ୟ ପଇସାପତ୍ର ଆମକୁ ମିଳୁଛି। ଏବଂ ଏମିତି ଦୁଃଖ ସମୟ ଭିତରେ ମୁଁ ମଧ୍ୟ ତାରି ଭିତରେ ଆକାଶବାଣୀରେ ସଙ୍ଗୀତ ପରିବେଷଣ କରିବାର ସୌଭାଗ୍ୟ ପାଇଥିଲି।
1: ସେ ଝିଅଙ୍କୁ ମଧ୍ୟ

ତିନି ଝିଅ ମଧ୍ୟ ବିବାହ ଦେଇଛି। ହୃଦୟ ଦେବତା ମୋର ଜୀବନ ସର୍ବସ୍ୱ ଭାବରେ ଏ କେନ୍ଦ୍ରା ହିଁ ମୋର ସର୍ବସ୍ୱ ବୋଲି ମୁଁ ଗ୍ରହଣ କରିନେଇଛି। ଆ ପାଇଁ ବହୁ ନିନ୍ଦା ମଧ୍ୟ ଆସିଛି, ବହୁ ଅପବାଦ ଆସିଛି, ବେଶୀ ନାଥ ସମ୍ପ୍ରଦାୟ ତରଫରୁ ଆସିଛି। ସେମାନେ କହନ୍ତି କ୍ଷୀର କାହିଁ କେନ୍ଦ୍ରା ବଜାଉଛି, କେନ୍ଦ୍ରା ବଜାଇବା ଦ୍ୱାରା ଆମର ମାନ ସମ୍ମାନ ହାନି ହୋଇଯାଉଛି, ଏମିତି ବି କେତେ ନିନ୍ଦା କହନ୍ତି। କିନ୍ତୁ ଯାହା ହଉ, ଠାକୁର ଲେଖିଛନ୍ତି, ତୁମ୍ଭେ ବା ବୋଲିବ ନିନ୍ଦା ପ୍ରଶଂସା, ଏ ଦୁହିରେ ନାହିଁ ମୋହର ଆଶା। ତୁମର ନଥିଲେ ନାହିଁ ମୋହର, ନିନ୍ଦା ପ୍ରଶଂସା ହୋଇବ କାହାର, କୃଷ୍ଣ ହେ କୃପା ଭରସା କର।

0: ବୟସରେ କୃଷ୍ଣଚୂଡ଼ାରୁ ପ୍ରେରଣାରେ ପ୍ରୋତ୍ସାହନ ପାଇ ଆମର ବହୁ ଶ୍ରୋତାବନ୍ଧୁ କବିତା ଲେଖା ଦିଗରେ ଆଗ୍ରହ ଦେଖାଇ ଆସିଛନ୍ତି। ସେଥିପାଇଁ ଚିଟାଉରେ ଚିଟାଉରେ ବୟସର କୃଷ୍ଣଚୂଡ଼ା ଲାଗି ଅନେକ କବିତାର ପଙ୍କ୍ତି, ସେହି ପଙ୍କ୍ତି ଭିତରୁ ବାଛି ବାଛି କିଛି କିଛି ପଙ୍କ୍ତି ଶୁଣିବା ଲାଗି ସମୟ ଏଥର, ଆଉ ଶୁଣିବେ କିଛି ସମୟ ଲାଗି ଆମର ସାଥୀ କେନ୍ଦ୍ରା ସଙ୍ଗୀତ ଶିଳ୍ପୀ ଶ୍ରୀ କିରୋଦ କୁମାର ନାଥ।
1: ମୀନାରାଣୀ ମଲ୍ଲିକ କୁଣ୍ଡିଗାଁ ବଛାଳ ନାଉଗାଁ ଜଗତସିଂହପୁରରୁ ଲେଖିଛନ୍ତି, ବୟସର ଆକାଶରେ ତୁମେ ଆଜି ସାଜି ରୂପା ଜହ୍ନ, ଭରିଦେଲ କୃଷ୍ଣଚୂଡ଼ା ମୋ ଆଖିରେ ଅସୁମାରୀ ସ୍ୱପ୍ନ। ତୁମ ପାଇଁ ଲେଖିଛି ମୁଁ ମିଠା ମିଠା ପ୍ରେମର କବିତା, ମନକୁ ଦୀପାଳି କରି ଜାଳୁଛି ମୁଁ ଆଶାର ସଳିତା। ବିଶ୍ୱରଞ୍ଜନ ପ୍ରଧାନ ବାରୁଗାଁ ବଳଦୁଆ ଆନନ୍ଦପୁର କେନ୍ଦୁଝରରୁ ଲେଖି ପଠାଇଛନ୍ତି, ଅମାନିଆ ମନ ସ୍ମୃତି ଉପବନେ ଖୋଜି ବୁଲୁଥାଏ ନୀତି, ତୁମେ ଗଲା ପରେ ଏହି ମୋ ହୃଦୟ ଖୋଜି ପାଉନାହିଁ ସାଥୀ, ସାଇତି ଥିଲି ମୁଁ ଶୁଣିଲି ସପନ, ଫିକା ପଡ଼ିଗଲା ଆଜି। ଗୌତମ ଗୋବିନ୍ଦ ଜେନା ସୋବରା ଓସ୍ତପାଳ ଯାଜପୁରରୁ ଲେଖି ପଠାଇଛନ୍ତି ଏହି ଚିଠିଟି, ଲୋଡ଼ା ନାହିଁ ମୋର ସୁନାର ପଞ୍ଜୁରୀ, ଲୋଡ଼ା ନାହିଁ ରୂପାଥାଳି ଭାତ, ଲୋଡ଼ା ନାହିଁ ମୋର ରାଜ ଉଆସ, ଲୋଡ଼ା ଖାଲି କୃଷ୍ଣଚୂଡ଼ା ପରି ମିତ। ଜୀବନର ବାଟ ଏକା ଚାଲୁ ଚାଲୁ ତମ ସାଥେ ଭେଟ ହେଲା, ତୁମ ସଙ୍ଗୀତର ସାତ ସ୍ୱର ଶୁଣି ମୋ ମନ ବାଟବଣ ହେଲା। ଯେତେ ଦୂରେ ଥିଲେ ମନେ ରଖିଛି ମୁଁ ତମେ ମୋ ମନର ମିତ, କୃଷ୍ଣଚୂଡ଼ା ତମ ହାତ ଧରି ବାଟ ଚାଲୁଥିଲେ, ବାଧିବନି ଟିକେ ମୋତେ ଖରା କି ବରଷା ଶୀତ। ଜିତାରାଣୀ ସାହୁ ଘାଗ୍ରାମୁଣ୍ଡା ପର୍ଯ୍ୟଙ୍ଗ ଢେଙ୍କାନାଳରୁ ଲେଖି ପଠାଇଛନ୍ତି, ରାତିର ଅମା ଅନ୍ଧକାର ଡେଇଁ ତୁମେ ଯେବେ ଆସଥାଇ, ହୃଦୟ ଦୁଆର ଖୋଲା ରଖିଥାଏ ତୁମରି ବାଟକୁ ଚାହିଁ, କେତେ ଗୀତିକାର କଣ୍ଠଶିଳ୍ପୀ ଆଣିଥାଅ ତୁମ ସାଥିରେ ନେଇ, ହୃଦୟକୁ ତୁମେ ଚୋରାଇ ନେଇଛ ଚୁପି ଚୁପି କଥା କେଇ ପଦ କହି।
2: ଇଏ ହେଲେ ବିଚିତ୍ର ଦାସ ଘଣ୍ଟେଶ୍ୱର ଭଦ୍ରକରୁ, ହେ କୃଷ୍ଣଚୂଡ଼ା ମୋର ଭଗ୍ନ ଆଶାତିରେ ତୁମେ ତ ଗଢ଼ିଛ, ପୂର୍ଣ୍ଣ ତାର ପ୍ରେମ ନିଡ଼, ମୋର ଛିନ୍ନ ବୁକୁ ପରେ ତୁମେ ତ ଯୋଡ଼ିଛ ପ୍ରୀତିର ସଶକ୍ତ ବାଡ଼, ମୋ ଅଇତ ଦୁଃଖର ଦୁର୍ଗମ ପାଦପେ ତୁମେ ତ ପ୍ରୀତି କଳିକା, ମୋ ନିଶିଥ ରାତ୍ରିର ସ୍ୱପ୍ନ ରଙ୍ଗମଞ୍ଚେ ତୁମେ ତ ସ୍ୱପ୍ନ ନାୟିକା। ଇଏ ହେଲେ ବବ୍ରୁବାହାନ ସେଠୀ ମର୍ଯ୍ୟାଦାପୁର ଖୁଣ୍ଟୁବନ୍ଧ ବୌଦ୍ଧରୁ, କାହା ପାଇଁ ତୁମେ ସାତ ସପନ ତ, କାହା ପାଇଁ ରୂପା ଜହ୍ନ, ଆଉ କାହା ପାଇଁ ଝାଞ୍ଜି ବୈଶାଖୀ, କାହା ପାଇଁ ଭିଜା ଶ୍ରାବଣ, କାହା ପାଇଁ ତୁମେ ହୀରା ନୀଳାମତି ଅବାକାର ଗଣ୍ଠି ଧନ, ହେଲେ ମୋ ପାଇଁ ତୁମେ କୃଷ୍ଣଚୂଡ଼ା ସବୁଠି ରଙ୍ଗ ଫଗୁଣ, ଚାହିଁ ବସିଥାଏ ତୁମରି ବାଟକୁ ବୁଧବାର ରଜନୀରେ, ତୁମେ ଆସିଗଲେ ଛୋଟ ମନ ମୋର ଭାସିଯାଏ ଆନନ୍ଦରେ। ଆପଣ ହେଲେ ଲକ୍ଷ୍ମୀପ୍ରିୟା ପାଢ଼ୀ କରିଲୋପାଟଣା କେନ୍ଦ୍ରାପଡ଼ାରୁ, ବୟସର କୃଷ୍ଣଚୂଡ଼ା କାହିଁକି ତୁମକୁ ଏତେ ଭଲ ପାଏ ନିଜେ ମୁଁ ପାରୁନି ଜାଣି, ସ୍ନେହ ମମତାରେ ବାନ୍ଧି ଦେଇ ମୋତେ କରିଦେଲ ତୁମେ ଋଣୀ, ଯେଉଁ ଦିନଠାରୁ ସପନରେ ତୁମେ ଦେଖାଦେଲ ମୋତେ ଆସି, ସବୁ ଭୁଲି ମୁଇଁ ସବୁ ଛାଡ଼ି ମୁହିଁ ତୁମକୁ ଭାବିଲି ବସି।
0: ବୟସର କୃଷ୍ଣଚୂଡ଼ା ଲାଗି ଆଜି ଆମ ପାଖରେ ଲୋକସଙ୍ଗୀତ ଶିଳ୍ପୀ ଶ୍ରୀ କିରୋଦ କୁମାର ନାଥ।

ବିଶେଷ ଭାବରେ ଆଜିକାଲି ନୃତ୍ୟ ଭିତ୍ତିକ ଯେଉଁ ଲୋକ ସଙ୍ଗୀତ ତାକୁ ପସନ୍ଦ କରୁଛନ୍ତି, ଯେମିତି ଛଉ ନୃତ୍ୟ ହେଲା, ତା ତ ଶାସ୍ତ୍ରୀୟ ନୃତ୍ୟ ନୁହେଁ, କିନ୍ତୁ ତାକୁ ଲୋକ ସଙ୍ଗୀତ ଭିତରେ ନିଆଯାଏ, ତାକୁ ମଧ୍ୟ ପାଇକ ରଣପା ଏଇଭଳି ଗୋଟିପୁଅ ଏଇଭଳି ଆମର ଆଜିକାଲି ପସନ୍ଦ କରୁଛନ୍ତି ଟିକେ, ସେଇଭଳିଆ କରିବା ପାଇଁ, ସେଇ ସ୍ତରକୁ ଆଣିବା ପାଇଁ, ମନୋରଞ୍ଜନ ଧର୍ମୀ କରିବା ପାଇଁ କଣ ବ୍ୟବସ୍ଥା? ମୁଁ ଯେଉଁ କହୁଥିଲି ଆଗରୁ ଯେ କେନ୍ଦ୍ରା ବାଜିଲା ମାନେ କରୁଣତାଟା ଆସିଯାଏ, କିନ୍ତୁ ତାକୁ ଆମେ କେମିତି ଲୋକ ସମ୍ପର୍କ ବଢ଼େଇବା ପାଇଁ, ଜନତାଙ୍କର ବିଶେଷ ମନକୁ ଆକର୍ଷିବା ପାଇଁ, ତା ଭିତରେ କଣ ପରିବେଷଣ କଲେ ହବ? କେନ୍ଦ୍ରା

0: ସହିତ ଆହୁରି ବିଭିନ୍ନ ବାଦ୍ୟ ପରିବେଷଣ କରାଯାଇପାରିବ ଏବଂ ସେ ପରିବେଷଣ କରିବାର ବାଦ୍ୟ ହେଉଛି ଧୁଡ଼ୁକି ବଜା ଯାଇପାରିବ, ଏକତରା ବଜା ଯାଇପାରିବ, ଖୋଳ ବଜା ଯାଇପାରିବ ଏବଂ କରତାଳ ବଜା ଯାଇପାରିବ। ଶୁଣି ଆଶ୍ଚର୍ଯ୍ୟ ହେବେ କଥାଟା ଯେ ଯୋଉଠି ହଜାର ହଜାର ମଞ୍ଚରେ ମୁଁ ଯୋଉଠି ଗୀତ ଗାଇଛି ସେଠାରେ ମୋ ସହିତ ବାଦ୍ୟକାରମାନେ ଅଛନ୍ତି, କେଉଁଠି ଖୋଳ ବାଜିଛି, କେଉଁଠି ଏକତାରା ବାଜିଛି, କେଉଁଠି ତବଲା ବାଜିଛି, କ୍ୟାସେଟ୍ରେ ମଧ୍ୟ ବିଭିନ୍ନ ବାଦ୍ୟ ବାଜିଛି।
1: କିନ୍ତୁ ଆମର କ'ଣ କି ଆକାଶବାଣୀରେ ଯେତେବେଳେ ଆମେ ପରିବେଷଣ କରିଥାଉ
0: ଆଜ୍ଞା,
1: ସେତେବେଳେ ଗୋଟିଏ ଦୃଷ୍ଟିକୁ ଆମେ ସବୁବେଳେ ରଖିଥାଉ ଯେ ଯାହା ତାର ବାଦ୍ୟ ସେ ବାଦ୍ୟ ସହିତ ଯାହା ପରମ୍ପରାରେ ରହିଆସ
0: ଆଜ୍ଞା,
1: କେବଳ ଖାଲି କଣ୍ଠସ୍ୱର ରହିଆସ, ନଗ୍ନ କଣ୍ଠସ୍ୱର ସହିତ କରୁଣ କେନ୍ଦ୍ରା
0: ଆଜ୍ଞା
1: ଆଜି ଯାଏ ରହିଆସିଛି, ସେ ପରମ୍ପରାକୁ ଆମେ ରଖିଛୁ। କିନ୍ତୁ ତା ସହିତ ମଧ୍ୟ ବାଦନ କରାଯାଇପାରେ। ଆପଣଙ୍କର ଗୋଟିଏ ପ୍ରସ୍ତାବ ହେଲା ଯେ ଯଦି ଅନ୍ୟାନ୍ୟ ବାଦ୍ୟଯନ୍ତ୍ରକୁ ନିଆଯାଏ ତାହେଲେ ଏହାର ମଧ୍ୟ
0: ମାନ ବଢିବ,
1: ଆକର୍ଷି ପାରିବ
0: ଲୋକଙ୍କୁ।
1: ଆଚ୍ଛା, ଆପଣ ତ ଅନେକ କଥା କହିଲେ, ଏଥର କହିଦିଅନ୍ତୁ ଆପଣଙ୍କ ଜୀବନରେ ଆଉ କଣ ସବୁ ଆଶା ଆକାଂକ୍ଷା ଆପଣ ରଖିଛନ୍ତି?
0: ଏଇ ଆକାଶବାଣୀ କି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୁଁ ଭୁଲିବିନି। ଆକାଶବାଣୀ ପାଇଁ ଯାହା ଆବଶ୍ୟକ ପଡିବ ଯେତେବେଳେ ମୁଁ ନିଶ୍ଚିତ ଭାବରେ ମନ ପ୍ରାଣ ଦେଇ ସେଠି ପହଞ୍ଚିବ କାମ କରିବା ପାଇଁ ମୁଁ ସଂକଳ୍ପ କରିଛି।
1: ଆପଣଙ୍କ ସହଧର୍ମିଙ୍କ ସମ୍ପର୍କରେ କିଛି କୁହନ୍ତୁ।
0: ନାମ ତାର ସତ୍ୟ ଭାମାନାଥ, ଆଉ ପାଠଶାଠ ବେଶୀ ପଡ଼ିନି, ସାଧାରଣ କଥା। କିନ୍ତୁ ମୁଁ ଯେଉଁଦିନ କେନ୍ଦ୍ରା ଗୀତ ଗାଇବା ପାଇଁ ଆକାଶବାଣୀକି ଆସିବା ପାଇଁ ତା ପୂର୍ବଦିନ ରାତିରେ ପ୍ରାୟ ସିଏ ମୋ ସହିତ ଏ ରିହର୍ସାଲରେ ଭାଗ ନିଅନ୍ତି, କାରଣ ମୁଁ ବସିକି କେନ୍ଦ୍ରା ବଜେଇବି, ମୋ ପାଖରେ ବସି କେନ୍ଦ୍ରା ଗୀତ ଶୁଣିବେ, ପ୍ରଥମ ଶ୍ରୋତା ମୋର ସିଏ ହୁଅନ୍ତି। ଏବଂ ରାତି ସାରା ମୁଁ ସେ ଗୀତ ରିହର୍ସାଲ କରେ, ତା ପରଦିନ ସକାଳୁ ଆସି ରେକର୍ଡିଂ କରେ। ଗୀତ ବାଜିବା ଦିନ ସେ ନିଶ୍ଚିତ ଭାବରେ ଶୁଣିବେ ଏବଂ ଅନ୍ୟମାନଙ୍କୁ ଡାକି ସାହି ପଡ଼ିଶାରେ ଶୁଣିବେ, ଶୁଣିବା ସହ ଆମ ନାଥ ବାବୁ ଗୀତ ଗାଉଛନ୍ତି, ଏଇ ଆନନ୍ଦଟା ଭାରି।
1: ଆଜି ବି ଶୁଣାଉଥିବେ ସମସ୍ତେ,
0: ଆଜି ବି ଶୁଣେଇବେ ବୟସର କୃଷ୍ଣଚୂଡ଼ା ରେ ଆମ ନାଥ ବାବୁ କଣ କଣ କହୁଛନ୍ତି, ଆସ ସମସ୍ତେ ଶୁଣିବ।
1: ଆଉ ନାଥ ବାବୁ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଆଜି କଣ କହିବେ, ଏଇ ଅବସରରେ ଗୋଟେ ସୁଯୋଗ ପାଇଛନ୍ତି?
0: ହଁ, ସେଇ ଶ୍ରୋତା ବନ୍ଧୁ ମାନେ, ଏ ବୟସର କୃଷ୍ଣଚୂଡ଼ା କଥାଟା ତ କୋଉଠି ସୃଷ୍ଟି ହେଇଥିଲା, ସିଏ ଆଜି ନାହାନ୍ତି, ତାଙ୍କ ପାଦରେ ମୁଁ ନମସ୍କାର କରୁଛି। ତାଙ୍କ ଗୀତ ଶୁଣିଲା ବେଳେ କି ମହାନ ଶିଳ୍ପୀ ସେ ଓଡ଼ିଶାର ବରପୁତ୍ର ଜନ୍ମ ନେଇଥିଲେ। ଯାହା ହଉ, ସେ ବୟସର କୃଷ୍ଣଚୂଡ଼ାକୁ ବର୍ତ୍ତମାନ ଓଡ଼ିଶାରେ ଯେଉଁଭଳି ଭାବରେ ଲୋକପ୍ରିୟତା ଅର୍ଜନ କରିଛି ଏବଂ ଏ ଶ୍ରୋତା ବନ୍ଧୁମାନେ ସେଇଭଳି ଭାବରେ ବୟସର କୃଷ୍ଣଚୂଡ଼ା ଶୁଣନ୍ତୁ, ସମସ୍ତ କାର୍ଯ୍ୟକ୍ରମକୁ ଶୁଣି ଖଣ୍ଡିଏ ଖଣ୍ଡିଏ ଚିଠି ପଠେଇବେ। ବିଶେଷ ଭାବରେ ବୟସର କୃଷ୍ଣଚୂଡ଼ାକୁ ନିଶ୍ଚିତ ଭାବରେ କ୍ଷୀରୋଦନାଥର ଭୁଲ ଠିକ୍ ସମ୍ପର୍କରେ ଚିଠି ପଠେଇବା ପାଇଁ ମୁଁ ମୋ ଶ୍ରୋତା ବନ୍ଧୁମାନଙ୍କୁ ଅନୁରୋଧ ଏବଂ ନମସ୍କାର ଜଣାଉଛି।

0: ଆପଣ କିଛି କିଛି ଅନୁଷ୍ଠାନରେ ସମ୍ବର୍ଦ୍ଧିତ ହୋଇଛନ୍ତି, ପୁରସ୍କୃତ ହୋଇଛନ୍ତି, ଏହି ଅବସରରେ କହିବେ ସେଗୁଡ଼ିକ?
1: ରାଜ୍ୟ କଳା ଗବେଷଣା କେନ୍ଦ୍ର ଭୁବନେଶ୍ୱର ସ୍କାଟ ଦ୍ୱାରା ମୁଁ ସମ୍ବର୍ଦ୍ଧିତ ହୋଇଛି, ପୁରସ୍କୃତ ହୋଇଛି, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଯେଉଁ କଲିକତା ଆଇଥିଲି ସଭୂମି ମଞ୍ଚରେ, ସେଠାରେ ମଧ୍ୟ ପୁରସ୍କୃତ ହୋଇଛି, ସମ୍ବର୍ଦ୍ଧିତ ହୋଇଛି। ଏବଂ ଜଗତଗୁରୁ ଠାକୁର ଅଭିରାମ ପରମହଂସ ଦେବଙ୍କର ଯେଉଁ ଖଣ୍ଡଗିରି ଆଶ୍ରମ ଅଛି, ସେ ଖଣ୍ଡଗିରି ଆଶ୍ରମ ତରଫରୁ ମୁଁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛି। ବୀଣାପାଣି ପୂଜା ସଂସଦ କୁଶିଆପାଳ ତରଫରୁ ମଧ୍ୟ ସେଠାରେ ପୁରସ୍କୃତ ହୋଇଛି ଏବଂ ସମ୍ବର୍ଦ୍ଧିତ ହୋଇଛି। ଏବଂ ଏଥିସହିତ ଆକାଶବାଣୀ, ଦୂରଦର୍ଶନ, ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଛି ଏବଂ ସେଠାରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛି। ବିଶେଷ ଭାବରେ ଠାକୁର ଅଭିରାମ ପରମହଂସ ଦେବଙ୍କ ଆଶ୍ରିତ ଭକ୍ତ ଭାବରେ, ତାଙ୍କର ସେବକ ଭାବରେ ସାରା ଓଡ଼ିଶାରେ ହଜାର ହଜାର ମଞ୍ଚରେ ମୁଁ ସାର୍ଟିଫିକେଟ୍ ପାଇଛି ଏବଂ ପୁରସ୍କୃତ ହୋଇଛି ଏବଂ ସମ୍ବର୍ଦ୍ଧିତ ହୋଇଛି।

0: ଆଜି ବହୁତ ସମୟ କିରୋଦ ବାବୁ ଆମକୁ ଦେଲେ ଏବଂ ଆମ ଗହଣରେ ରହି ମନ ଖୋଲି ଅନେକ କଥା କହିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଏଇ ମାଟି ପାଇଁ ଆହୁରି ସୁନାମ ଆଣନ୍ତୁ, ନିଜ ପାଇଁ ସୁନାମ ଆଣନ୍ତୁ, ଏହା ହିଁ କାମନା କରୁଛି। ବୟସର କୃଷ୍ଣଚୂଡା, ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ନମସ୍କାର।

ବୟସର କୃଷ୍ଣଚୂଡ଼ାର ଲାଗି ନିର୍ଦ୍ଧାରିତ ସମୟ ସରି ଆସିଲା। ଆପଣାର ଆଦରର ବନ୍ଧୁମାନଙ୍କଠାରୁ ବୟସର କୃଷ୍ଣଚୂଡ଼ାର ତଥାପି ଆକାଂକ୍ଷା ରହିବ ପାଇବା ଲାଗି ମନଲାଖି ପ୍ରାପ୍ୟ ଶୀଘ୍ର ଶୀଘ୍ର ସମ୍ପର୍କର ସେହି ମାଳାରେ ଛନ୍ଦି ହୋଇ ଆହୁରି ଅଧିକ ସ୍ନେହ ଶ୍ରଦ୍ଧା ନେଇ ଆସିବ ବୟସର କୃଷ୍ଣଚୂଡ଼ା। ଅଙ୍ଗେ ଅଙ୍ଗେ ନୂଆ ରଙ୍ଗ ଲଗାଇ ବାସ ରସ ସାଙ୍ଗରେ ନେଇ ବୟସର କୃଷ୍ଣଚୂଡ଼ା ଏବଂ ଆପଣମାନଙ୍କର ମଙ୍ଗଳ ମନାସି ବୟସର କୃଷ୍ଣଚୂଡ଼ାର ଆଜିର ସଞ୍ଚାରଣରେ ସମ୍ପୃକ୍ତ ସମସ୍ତଙ୍କ ପକ୍ଷରୁ ବିଦାୟ ମାଗି ନେଇ ରହୁଛୁ। ନମସ୍କାର।

କାର୍ଯ୍ୟକ୍ରମ ବୟସର କୃଷ୍ଣଚୂଡ଼ାରେ ଶୁଣିଲେ କ୍ଷୀରୋଦ କୁମାର ନାଥଙ୍କ ସହିତ ସାକ୍ଷାତକାର କରିଥିଲେ ପ୍ରସନ୍ନଜିତ ମହାନ୍ତି।

0: ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ।
1: यहाँ खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहाँ होती है सीधी सटीक और सच्ची खबरें।
2: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।
0: आपण मने कार्यक्रम सुनछन्ते आकाशवाणी कटक केन्द्र रु।
3: नमस्कार, वर्तमान रा मुख्य संवाद सह मु लहरिका पटनायक। ଫ୍ଲାଇଆସ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସ ଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି ବୋଲି କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଖୋଲା ରେଳ ୱାଗନ ପରିବର୍ତ୍ତେ ଏଣିକି କଣ୍ଟେନର ମାଧ୍ୟମରେ ପରିବହନ କରାଯିବ ଫ୍ଲାଇଆସ୍। ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ କୋଭିଡ୍ 19କୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ୱର ଲୋକସେବା ଭବନରେ ସମୀକ୍ଷା ବୈଠକ ଆୟୋଜିତ। ରାଜ୍ୟ ସରକାର କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। କଟକରେ ଲୋକାର୍ପିତ ହେଲା ରାଜ୍ୟର ସର୍ବବୃହତ୍ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସ୍କାର୍ଟ ଲାଇବ୍ରେରୀକୁ ଉଦ୍ଘାଟନ କଲେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍କୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକସ୍ଥଳୀ ଭ୍ରମଣ କରାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତାକାଲି ପ୍ରତିପଦା ତିଥିରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଉଭା ଯାତ୍ରା। ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ପାଇଁ ଟ୍ରାଫିକ୍ ସୁପରିଚାଳନା ଉପରେ ଗୁରୁତ୍ୱ। 6 ନୂଆ ପାର୍କିଂସ୍ଥଳୀକୁ ମିଶାଇ କରାଯାଇଛି ମୋଟ 30 ପାର୍କିଂ ସ୍ଥାନ। ଭକ୍ତଙ୍କ ସହାୟତା ପାଇଁ ସ୍ଥାପନ କରାଯାଇଛି 73 ଟ୍ରାଫିକ୍ ଏଡ୍ ପୋଷ୍ଟ। ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସବୁ ସ୍କୁଲ ଛୁଟି ନେଇ ଘୋଷଣା କଲେ ଜିଲ୍ଲାପାଳ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ କରାଯାଇଛି ବାରଣ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି ତ୍ରିଲୋଚନ ଷଡ଼ଙ୍ଗୀ ଏବଂ ସାଥୀମାନେ।
1: ବୋଲ ମନ ନାରାୟଣ ସ୍ୱାମୀ କି।

ପରମ୍ବ୍ରହ୍ମଙ୍କର ଅଂଶବତାର ଦଶବତାର ବିଭିନ୍ନ ଯୁଗରେ ବିଭିନ୍ନ ଅବତାର ଗ୍ରହଣ କରିଥିଲେ। ସେଇ ଦଶବତାର ମଧ୍ୟରୁ ପ୍ରସଙ୍ଗରେ ଆସୁଛି ଆମର ଆଶୀର୍ବାଦ ଶ୍ଳୋକ ମାଧ୍ୟମରେ ବନାଯୌ ବନା ଅର୍ଥ ଜଳ ଜଳରୁ ଦୁଇ ଜୀବ ସୃଷ୍ଟି ହେଇଥିଲେ ମତ୍ସ୍ୟ ଏବଂ କଚ୍ଛପ ଅବତାର ସେ ମଧ୍ୟ ପ୍ରଭୁ ପୁନଶ୍ଚ ବନାଯୌ ବନ ଅରଣ୍ୟ ମଧ୍ୟରୁ ଯୋଡ଼ିଏ ଜନ୍ମ ହେଇଥିଲେ ଶୁକର ବା ବରାହ ସେ ମଧ୍ୟ ଅବତାରୀ ପୁରୁଷ ନରସିଂହ ସିଂହ ସେ ବଣର ମଧ୍ୟ ଖର୍ବ ଅର୍ଥ ବାମନ ବାମନ ଅବତାରୀ ତ୍ରିରାମୀ ସୂର୍ଯ୍ୟବଂଶ ଉଦ୍ଭବ ଦଶରଥ ଆତ୍ମଜ ପରମ୍ବ୍ରହ୍ମ ଶ୍ରୀରାମ ଦ୍ୱିତୀୟରେ ଯମଦଗ୍ନିଙ୍କ ପୁଅ ପରଶୁରାମ ତୃତୀୟରେ କୃଷ୍ଣଙ୍କର ବଳରାମ ଏଇ ଦଶ ସକୃପ କୃପାଳ ଅବତାର ଦୟାଳୁ ଅବତାର ବୁଦ୍ଧଦେବଙ୍କର ଶେଷରେ ଅକୃପ ଅବତାର ମେଷ ସଂହାର ନିମିତ୍ତ କଳିଯୁଗରେ ଦୁଷ୍ଟମାନଙ୍କ ପ୍ରତି ଦୟା କେବେ ତା ରହିବ ନାହିଁ କୃପା ରହିବ ନାହିଁ। ଏଇଭଳି ଦଶବତାରୀ ପ୍ରଭୁ ବିଶ୍ୱର ମଙ୍ଗଳ କରନ୍ତୁ ସତ୍ୟ ଶାନ୍ତି ଦୟାକ୍ଷମ ସମସ୍ତ ସ୍ଥାନ ଦେଇ ଦିଅନ୍ତୁ ଅଖଣ୍ଡ ଭାରତରେ ଏକତା ବଜାୟ ରଖନ୍ତୁ ବିଶ୍ୱବାସୀଙ୍କର ମଙ୍ଗଳ ହେବ।

ଅମୃତ ତୁଲ୍ୟ ଯେ ପ୍ରଭୁଙ୍କର ନାମ ଶ୍ରଦ୍ଧାରେ ଭଜନ କଲେ, ଶ୍ରଦ୍ଧାରେ ଶୁଣିଲେ, ମନନ କଲେ କଳିଯୁଗ କଳିଷ କାଳିମାର ନିଶ୍ଚିତ ମୁକ୍ତି ମିଳିବ, ଏହା ଅନୁସ୍ୱୀକାର୍ଯ୍ୟ। ଏଣୁ ଏହି ପରିପ୍ରେକ୍ଷୀରେ କଳିଙ୍କର ସଂକ୍ଷିପ୍ତ ପରିଚୟ, ବ୍ୟାସଦେବଙ୍କର ରଚିତ ସଂସ୍କୃତ ଭାଗବତ ଏବଂ ଶ୍ରୀମଦ ଭାଗବତ ଓଡ଼ିଆରେ ଜଗନ୍ନାଥ ଦାସଙ୍କ ରଚିତ ସ୍ୱଳ୍ପ ସମ୍ବନ୍ଧରେ ଆଲୋଚନା। ନୈମିଷ ଅରଣ୍ୟ ପବିତ୍ର ସ୍ଥାନରେ ଋଷିମାନେ ଅଛନ୍ତି। ଚିରାଚରିତ ନ୍ୟାୟ ଦୃଷ୍ଟିରୁ ସାହିତ୍ୟ ଅନୁରାଗୀ ବନ୍ଧୁମାନେ ପରେ ହୁଏତ ପାଲାର ବାସ୍ତବ ପ୍ରାକ୍ତନ ଶୈଳୀକୁ ଆଖିଆରେ ରଖି ଆବଶ୍ୟକ ପଡୁଛି ଆଶ୍ରମ ବର୍ଣ୍ଣା। ଅଭିଜ୍ଞାନ ଶାକୁନ୍ତଳମ୍ ନାଟକରେ ମହାକବି କାଳିଦାସ ପ୍ରମାଣ କରନ୍ତି।

ଅହିଂସା ପରମଧର୍ମ ସହାବସ୍ଥାନ ରୀତି ଆଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳ ରୂପାୟନ ଉଦ୍ଦେଶ୍ୟରେ ଆଶ୍ରମବାସୀ ବୃକ୍ଷରୋପଣ କରିଛନ୍ତି ଏବଂ ଜଳସେଚନ ପାଇଁ ଛୋଟ ପୋଖରୀଟିଏ ଅଛି। ଟିକେ ଟିକେ ପବନ ହେଲେ ପୋଖରୀ ଭିତରେ ଥିବା ପାଣି ଚତୁଃପାର୍ଶ୍ୱ ଗଛ ମୂଳରେ ବାଜିଯାଏ, କିଛି ମାଟି ଖସି ଆସିଛି, ତଥାପି ଗଛର କ୍ଷତି କୌଣସି ହେଇ ନାହିଁ। ସର୍ବ ସମୟରେ ବିଶ୍ୱର କଲ୍ୟାଣ ପାଇଁ ଶାନ୍ତି ପାଇଁ ଆର୍ଯ୍ୟ ଋଷିମାନେ ଘୃତ ହଉ ଯଦି ଯଜ୍ଞ କରନ୍ତି, ସେ ଯଜ୍ଞର ଉତ୍ଥିତ ଧୂମରା ଆସି ଯେଉଁ ବୃକ୍ଷର ଯେଉଁ ପତର ସେ ପତର ରଙ୍ଗକୁ ସେ ବଦଳି ଦେଇଥାଏ ଏବଂ କନକନିଆ ମୃଗ ଛୁଆ କାହାରିକୁ ଭୟ କରୁନାହିଁ। ଆଜି ମଣିଷ ମଣିଷ ପ୍ରତି ଭୟ କରୁଛି, ପଶୁ ବରଂ ଭୟ କରୁନଥିଲା ମଣିଷକୁ। ଆଶ୍ରମ ପବିତ୍ରତା ହେତୁ ଛୋଟ ଛୋଟ ଘାସ ଅଛି ଯେଉଁ ଦର୍ଭ କୁଶଳା ଛିଣ୍ଡା ହେଇ ଯାଇଛି, ଭୟଭୀତ ନ ହୋଇ ଆନନ୍ଦରେ ଚଳୁଛି। କିନ୍ତୁ କବି ଶ୍ରୀ ଉପେନ୍ଦ୍ର ଭଞ୍ଜଙ୍କର ଗୋଟିଏ ପ୍ରମାଣ ଅହିଂସାର ପରମ ଧର୍ମ ପକ୍ଷୀଙ୍କ ଭିତରେ କିଭଳି ଯାଇଛି। ଆତ୍ମସମ୍ମୁଖରେ ପ୍ରମାଣ କରନ୍ତି ବୈରୀ ହିଂସା ତ ହିଁ ତ ସେ ଜାଗାରେ କେହି କାହାରି ଶତ୍ରୁ ନାହାନ୍ତି। ଦ୍ୱିତୀୟ ବୈରୀ ଅର୍ଥ ଛଞ୍ଚାଣ ବା ବାଜପକ୍ଷୀ। ବାଜପକ୍ଷୀ ହେଉଛି ଖାଦକ ଖାଦ୍ୟ କପୋତ, ଆଶ୍ଚର୍ଯ୍ୟ କଥା, ବରଂ ଭୋକରେ କ୍ଷୁଧାରେ ଆତୁର ହେଉଛି ବାଜପକ୍ଷୀ, କିନ୍ତୁ ସେବେଳେ କପୋତକୁ ମାରୁ ନାହିଁ। ମହିଳା ଜାଗରଣ ହେତୁ ନାରୀ କବି ଅପର୍ଣ୍ଣାଙ୍କର ପଦଟି ଅବତରଣ କରିବା ପାଇଁ ପଶ୍ଚାତପଦ ହେଉ ନାହିଁ। ଆଶ୍ରମର ସଭା ପରିସର କିଭଳି ହେଇଛି, କାମୋଦି ସରଳ ସ୍ୱରରେ ଏବଂ

ସର୍ପଗୁଡାକୁ ଅଛି ମୟୂର ଆରେ ହେ ପବିତ୍ର ନୈମିଶାରଣ୍ୟ ଚାଲିଆ ତୁ ତ ନାଚି ଜାଣିନୁ ମୁଁ ପୁଚ୍ଛ ଖୋଲି ଦଉଛି ମୋ ପୁଚ୍ଛ ପଟୁ ଚଢେଇ ଯିବୁ ମୁଁ ଯେତେବେଳେ ନାଚିବି ସେ ନାଚିବାର ସୁଖ ତୁ ଉପଲବ୍ଧି କରିବୁ ଏଇଭଳି ଆଶ୍ରମରେ ଋଷି ଅଛନ୍ତି କୋଉ ମାନେ ଗୋଟେ ପଦ କି ଯୋଡି ପେଶେ ନାହିଁ ଦିନେ ନଈ ମିଶା ଅରଣ୍ୟ ମିଳେ।

ସନକ ପ୍ରଭୁତି ଋଷି ମିଳି କଥାବାର୍ତ୍ତା ହଉଛନ୍ତି, ସୁତ ମଧ୍ୟ ଅଛନ୍ତି, ସୁତମୁନିକୁ ପଚାରୁଛନ୍ତି।

ପ୍ରଭୁ ଆଶୀର୍ବାଦ ନାରାୟଣ କରିଦେଲେ, ବ୍ରହ୍ମାଜୀ ତମ ଇଚ୍ଛା ପୂରଣ ହଉ। ଆରେ କଳଙ୍କ କାହାର ନାହିଁ, ଦେବ ମାନବ ଦାନବ ନାଗ ସର୍ଗମତ ପାତାଳ ତ୍ରିପୁରରେ ପଶୁପକ୍ଷୀ କୀଟପତ୍ର ଆରମ୍ଭ କରି ମଣିଷ ଦେବତା ପର୍ଯ୍ୟନ୍ତ କଳଙ୍କ ନିଶ୍ଚିତ ଅଛି। ଶାସ୍ତ୍ର ପ୍ରମାଣ କରି ଧର୍ମ ଶୁଭ୍ର କଳା, କଳଙ୍କ କଳା ଅଧର୍ମ ବା ପାପ। ଏଣୁ ଚତୁର୍ମୁଖଧାରୀ ବ୍ରହ୍ମାଙ୍କର ଯୋଉ କଳଙ୍କ ଥିଲା ପାପ ଥିଲା, ସେ ପୃଷ୍ଠ ଭାଗରେ ପିଠିରେ କଳା ଦାଗ ରୂପରେ ରହିଥିଲା ବା ମଳି ଭଳି ଜମା ହେଇଥିଲା।

ସୃଷ୍ଟି କରିବା ପାଇଁ ନିଜ ପୃଷ୍ଠ ପିଠିରୁ ମଳି ନିଜେ କାଢି ଆଣିଲେ, ପ୍ରଭୁଙ୍କ ସ୍ମରଣ କରି ତିଆରି କଲେ ମାନସ ପୁତ୍ର। ଗୋଟେ ମନର ପୁତ୍ର ଜନ୍ମ ହେଲା, କିଏ ଜନ୍ମ ହେଲା ନା? ସେ ପୁରୁଷର ନାମ ହେଉଛି ଅଧର୍ମ, ତାର ସ୍ତ୍ରୀ ହେଉଛି ମିଥ୍ୟା। ଅଧର୍ମ ମିଥ୍ୟା ଠାରୁ ଜନ୍ମ ହେଲେ ପୁଅ ଦମ୍ଭ, କନ୍ୟା ହେଲା ମାୟା। ପୁନର୍ବାର ଦମ୍ଭ କନ୍ୟା ଯୋଉ ଭାଇ ଭଉଣୀ ସିମିସି ଗଲା ପରେ ମାୟା ଏବଂ ଦମ୍ଭର ମିଳନରେ ଜନ୍ମ ପୁଅ ଲୋଭ ଏବଂ କନ୍ୟା ହେଲା ନିକୃତି। ଲୋଭ ନିକୃତି ଠାରୁ ଜନ୍ମ କ୍ରୋଧ ସୁତ, କ୍ରୋଧ ହେଲା ପୁଅ, ସୁତ ହେଲା ହିଂସା।

ଚକ୍ରଧର ଓରସର ହିଂସାର ଗର୍ଭରୁ ଜନ୍ମ ହେଲା ଗୋଟେ କଳି, ମୁଖ ଅତି ବିକଟାଳ କରାଳ କେମୁ ତା କହ, ଏଭଳି ମୁଖ ଅତୀତରେ କିମ୍ବା ଭବିଷ୍ୟତ କାହିଁ ନଥିଲା, କୃଷ୍ଣ କାୟ ସମ୍ପୂର୍ଣ୍ଣ କଳା ରଙ୍ଗ, ପଚାରିଲା ରହିବି କୋଉଠି, ଯଦି କଳି ଜନ୍ମ ଦ୍ଵାପର ତ ସରିଯାଇଛି, କଳି ଯୋଗ ଆସୁଛି, ତେବେ ଅନେକ କଥାରୁ ଅଳ୍ପ କିଛି ମୁଖ୍ୟାଂଶ, କଳି କେଉଁ କେଉଁ ଜାଗାରେ ରହିଛି, ହେ ସୁଧି ଶ୍ରୋତୃମଣ୍ଡଳୀ, ହେ ବୁଦ୍ଧିଜୀବୀ, ଯେଉଁ ଯେଉଁ ଜାଗାରେ କଳି ଅଛି ସେଭଳି ସ୍ଥାନ ରଖିବା ଉଚିତ ନୁହେଁ ଏବଂ ସେ ସ୍ଥାନ ଯିବା ଉଚିତ ନୁହେଁ। ଅଳ୍ପ କରେ ପୁତିଗନ୍ଧ ଯୁକ୍ତ ସ୍ଥାନ ଦ୍ୟୁତି ମଧ୍ୟ କାମିନୀ କାଞ୍ଚ।

ନୋ ନେଭର ଏ ଠିକ ନୁହେଁ କଣ ନା ଟଙ୍କା ଅନର୍ଥର କାରଣ ବହୁ ଏ କଳି ଯୁଗରେ ବହୁ ଜଣେ ଉପାର୍ଜନ କଲା ଦିନ ରାତି ପରିଶ୍ରମ କରି ଧନ ଉପରେ ନ୍ୟାୟ ଅନ୍ୟାୟ ଉପରେ ଉପାର୍ଜନ କଲା ଧନ ରଖିଲା ଟ୍ୟାକ୍ସ କୁ ଭୟ ଚୋରକୁ ଡକାୟତ କୁ ଭୟ ଏ ଡକାୟତ କଣ ପଦାରେ ଅଛନ୍ତି ଯେଉଁ ବାପ ଅଧିକ ଉପାର୍ଜନ କଲା ପ୍ରଥମ ଶତ୍ରୁ ହେଲା ତାର ପୁଅ ଏଣୁ ପ୍ରମାଣ ଅନେକ କଳି ରହିଛି କଣ ହବ ସଂକ୍ଷେପରେ ମୁଁ କହିଦେଲି ମାତ୍ର ଏ କଳି ଯେ କଳି କୋଉଠି ରହୁଛି ସମସ୍ୟା ଅବସ୍ଥା କଣ ହବ ଧର୍ମ ସଙ୍କୁଚିତ ତପ ବିରହିତ ସତ୍ୟଂ ଚ ଦୁରଙ୍ଗତ ଲୋକ ଧର୍ମ ହତଂ ଦିଜା ଚୋଲ ଭିତ ନାରୀ ବସହ ମାନବ ନିର୍ବିଚା ପୃଥିବୀ ନିରୋଧର ସା ନିଚ ମହତଙ୍ଗତ ଗୋପାଳ ନିଜ ଧର୍ମ କର୍ମ ରହିତ ବିପ୍ର କୁମାର ଗଗତ ଭାରିଜିଆ ଭତ୍ର ବିରୋଧିନୀ ପରରତା ପିତା ପୁତ୍ର ଦୋଷୀଣ ହା କଷ୍ଟ ଖୋଲବର ତତେ କଳି ଯୁଗେ ଧନ୍ୟ ନରାଜ ମୃତା ଧର୍ମର ଅବକ୍ଷ ତପସ୍ୟାରେ ବିଘ୍ନ ସତ୍ୟ ମିଳିବା କଷ୍ଟ ଧର୍ମ କୁ ଯେଉଁମାନେ ଆଦର ହେଲେ ତାଙ୍କ ଉପରେ ଅତ୍ୟାଚାର ହେଉଛି ଦିଜ ଯିଏକି ବେଦାଭ୍ୟାସରେ ରତ ଥାନ୍ତି ସେମାନେ ଲୋଭୀ ସେମାନେ ଅସମ୍ମାନିତ ନାରୀର କଥାରେ ପୁରୁଷ ପରିଚାଳିତ ଏବେ ହେଉଛି ପୃଥିବୀ ବୀରଶୂନ୍ୟ ହେଇଯାଉଛି ଆଗର ଯୁଦ୍ଧ ବର୍ତ୍ତମାନ ଯୁଦ୍ଧ ଆକାଶ ପତ୍ର ପାର୍ଥକ୍ୟ ଯେତିକି ସେତିକି ଦିଜମାନେ ଲୋଭୀ ହେଉଛନ୍ତି ଏବଂ ନିଚା ମହତାଙ୍ଗତା ଉଚ୍ଚସ୍ଥାନ ବ୍ୟକ୍ତି ଯିଏକି ରହିଛି ତାର କାର୍ଯ୍ୟକଳାପ କ୍ଷମତାର କାର୍ଯ୍ୟକଳାପ ଏଭଳି ହେଉଛି ଅଶୋଭନୀୟ ଭାଷା ଶୁଣିବା ପାଇଁ ମଧ୍ୟ ବେଳେବେଳେ ସମୟ ତ ଆସି ଯାଉଛି ଏବଂ ଭୋପାଳ ନିଜ ଧର୍ମ କର୍ମ ରହିତା ରାଜତନ୍ତ୍ର ସେମାନେ ଲେଖା ହେଇଥିଲା ଗଣତନ୍ତ୍ର ତଦ୍ବତ୍ ଠିକ୍ ସେଇଭଳି ଏବଂ ବିପ୍ର ବ୍ରାହ୍ମଣ କୁମାରଗିରି ପରିଚାଳିତ ଭାର୍ଯ୍ୟା ମଧ୍ୟ ସ୍ୱାମୀର ବିରୋଧିନୀ ସ୍ୱାମୀ ମଧ୍ୟ ସ୍ତ୍ରୀର ବିରୋଧୀ ଏବଂ ପିତା ମଧ୍ୟ ପୁତ୍ରର ବିରୋଧୀ ଏଣୁ କୁହାଯାଇଛି ହା କଷ୍ଟମ କି ଦୁଃଖ ଇଏ କଳି ଯୁଗରେ ସେ ମରିଯାଉ ସେ ତରିଯାଉଛି ନାଇଁ ଆଜ୍ଞା ଆକୁ ପସନ୍ଦ କଲେ ନାହିଁ କଳି ଯୁଗ ରକ୍ଷା ପାଇଁ ବାଟ ଅଛି କଳିରେ ମୁକ୍ତି ବାଟ ଅଛି ନାମ ହିଁ ସାର ରତ୍ନାକର ଗର୍ଗପଟୁ ରାମାୟଣ କହିଲେ ପରି ହେବୁ ଯେବେ ମନ ଭବସ

0: ଆରେ କଳିଯୁଗରେ ଜନ୍ମ ହେଲା ସେ
1: ଧନ୍ୟ
0: ନାମ ଟିକେ ଜପ ଏକ ମନ ଏକ ଧ୍ୟାନ ଦିନ ରାତି ଚବିଶ ଘଣ୍ଟା ଆମେ ଯିଏ ଯୋଉ କର୍ମ କରୁନା କାହିଁକି ଟିକେ କଣ ପ୍ରଭୁଙ୍କୁ ଚିନ୍ତା କରିବା ସମୟ ମିଳୁନି ତେଣୁ ପ୍ରଭୁ ଶ୍ରୀରାମ ଠାକୁରଙ୍କୁ ଚିନ୍ତା କଲେ ମୁକ୍ତି ମିଳିବ ଦୁଃଖ ମିଳିବ ନାହିଁ କାହିଁକି ନା ଚାରି ଯୁଗରେ ରାମଙ୍କ ନାମ ରହିବ ବାଲ୍ମୀକି ଲେଖିଛନ୍ତି ଶ୍ଳୋକଟି ଯାହା

ଯେପର୍ଯ୍ୟନ୍ତ ବିଶ୍ୱରେ ପାହାଡ଼ ପର୍ବତ ଥିବ, ନଦୀ ଏବଂ ସମୁଦ୍ର ଥିବ, ସେ ପର୍ଯ୍ୟନ୍ତ ମହାପ୍ରଭୁ ରାମଙ୍କର ଚରିତ୍ର ବର୍ଣ୍ଣନା ଚାଲିଥିବ। ଏଣୁ ରାମ ନାମ ଜପିଲେ ନିଶ୍ଚିତ ମୁକ୍ତି ମିଳିବ। ଆଉ କଳି ଯୁଗରେ ଜନ୍ମ ହେବାଟା ଭଲ ବୋଲି ବ୍ୟାସଦ ପ୍ରମାଣ କରିଛନ୍ତି ସଂସ୍କୃତ ଭାଗବତରେ। କୃତାଦି

କୃତଜ୍ଞ ସତ୍ୟ ସତ୍ୟ ତ୍ରେତ ଦ୍ୱାପର ଯୁଗରେ ଯେଉଁମାନେ ଜ୍ଞାନୀ ସେମାନେ ତପସ୍ୟା କରନ୍ତି, ହେ ପ୍ରଭୁ ଆମେ ଟିକେ କଳି ଯୁଗରେ ଜନ୍ମ ହୁଅନ୍ତୁ କି? କାହିଁକି ନା କଳି ଯୁଗରେ ବହୁତ ଦୁଃଖ, ଅନ୍ୟାୟ ନିଶ୍ଚିତ। ଆରେ ହେ ପାଞ୍ଚଟା କଳା କୁଆ ବସିଛନ୍ତି, ଗୋଟିଏ ଧଳା ବଗ ବସିଛି, ହଠାତ୍ ଲୋକଙ୍କ ଆଖି କାପରେ ପଡିବ? ଏଣୁ ଯେତେବେଳେ ସମସ୍ତେ କଳଙ୍କିତ ହେବାକୁ ଯାଉଛନ୍ତି ସମସ୍ତେ ରହନ୍ତୁ, ଯେତେ ଅଳ୍ପ ବ୍ୟପିତ ବହୁ ସ୍ୱଳ୍ପ ସଂଖ୍ୟ ଧର୍ମ ଆଦି ଜଗିଲେ ତାହେଲେ ନିଶ୍ଚିତ ମୁକ୍ତି ମିଳିବ। ଆଉ ଏ କଳି ଯୁଗରେ ଧର୍ମ କରିଲେ ପଇସା ଖର୍ଚ୍ଚ ଦରକାର ନାହିଁ। ଭାଗବତରେ ଜଗନ୍ନାଥ ଗୋଟିଏ ପଦ କହିଲେ, କହିଲେ ତୁ ଯାବ ଏକ ଭାବେ ଭାବ ଦେହ ଖରାପ ହବାର ନାହିଁ, ଟଙ୍କା ଖର୍ଚ୍ଚ ହବାର ନାହିଁ, ଚାକିରି ଠିକ ଥାଉ, ଏଣୁ କିନ୍ତୁ ସତ୍ୟଯୁଗରେ ତପଃ ପରମ କୃତ ଯୁଗେ ପରାଶର ଲେଖିଲେ ତପସ୍ୟା ସତ୍ୟଯୁଗରେ କରୁଥିଲେ, ତପସ୍ୟାରେ ବିଘ୍ନ ବି ଆସୁଥିଲା, ଘର ଦ୍ୱାରା ଛାଡି ସ୍ତ୍ରୀ ପୁଅ ଛାଡି ଯେ ଘରୁ ବାହାରି ପଳେଇଲା ସେ କି ମଣିଷ? ତ୍ରେତୟାର ଜ୍ଞାନ ମୁଚ୍ଛ।

0: ଜନ୍ମ ହେଇଛନ୍ତି କଳିଯୁଗ ହେଇଥାଉ
1: ହେଇଥାଉ
0: ଯଦି କିଛି ଲୋକ ଗ୍ରହଣ କରି କ୍ୟାମେରା ଲଗେଇ ପାରନ୍ତି ତାହେଲେ ଧନ୍ୟରସିତ ହେଇଯିବ କାହିଁକି ନା କୀଟ ପତଙ୍ଗ ଠାରୁ ଏବଂ କହିଲେ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କ ଧରି ମହାପୁରୁଷ ପରମହଂସ କହୁଛନ୍ତି ଅଭିରାମ ଠାକୁର କହିଲେ ବ୍ରହ୍ମ ଆତ୍ମା ଚିତ୍ ଶକ୍ତି ଅଛି ତେଣୁ ସମସ୍ତେ ସେ ପରମାତ୍ମାଙ୍କର ପୁଅ ଆଉ ଝିଅ ଯଦି ସମସ୍ତଙ୍କର ପିତା ଏକ ରାମ ହୁଅନ୍ତୁ କୃଷ୍ଣ ହୁଅନ୍ତୁ ରହିମ ହୁଅନ୍ତୁ ଈଶ୍ୱର ଆଲ୍ଲା ହୁଅନ୍ତୁ ତାଙ୍କ ପାଖରେ ଟିକେ ଲକ୍ଷ୍ୟ ରଖ ତେବେ ଯାଇ ଏ ସଂସାର ନିଶ୍ଚିତ ମୁକ୍ତି ମିଳିବ କାହିଁ ଶ୍ରୀମଦ ଭଗବତ ଗୀତାରେ ଭଗବାନ କୃଷ୍ଣଙ୍କର ଛାଡିଛନ୍ତି ଅର୍ଜୁନ ସେ ବୁଝେଇଦେଲେ ଗୋଟିଏ କହିଲେ କଳିଯୁଗରେ ରକ୍ଷା ପାଇବେ ବାଟ କଣ ଗୀତା କହୁଛି।

ବେଦବିତ୍ ବ୍ରାହ୍ମଣ କୁହନ୍ତୁ, ବ୍ରାହ୍ମଣ ଠାରେ ଯୋଉ ବ୍ରହ୍ମ, ସପାକ ଚଣ୍ଡଳା ଠାରେ ସେଇ ବ୍ରହ୍ମ, ଗୋ ମାତା ଗାଈ ହଉଛି ମା, ଗୋ ମାତା ଠାରେ ଯୋଉ ବ୍ରହ୍ମ, ହାତୀ ଠାରେ କୁକୁରୀ ଠାରେ ସେଇ ବ୍ରହ୍ମ, ଏଣୁ ସମସ୍ତଙ୍କୁ ଏକ ବୋଲି ବିଚାର କଲେ, ପରମାତ୍ମା ଜୀବ ଜଗତ ପୂଜା କଲେ, ମଣିଷ ପ୍ରତି ଆଦର କଲେ, ଈଶ୍ୱର ପାଇଁ ଲୟ ରଖିଲେ, ନିଶ୍ଚିତ ତୁ ମୁକ୍ତି ପାଇଯିବୁ। ଖାଲି ଏତିକି ନୁହେଁ, ରସକଳ ଦୀନକୃଷ୍ଣ ଦାସ କହିଲେ, ଆରେ ରାମ କାହିଁ ଭୋଜ, କୃଷ୍ଣ ଭୋଜ, କାହିଁକି କୃଷ୍ଣ ନାମରେ ପାପ କ୍ଷୟ ଦେତେ କରି ନ ପାରେ ବାପି ପାପ ତେତେ। ରସକଳ ଭକ୍ତ କବି ଦୀନକୃଷ୍ଣ ଦାସ କହୁଛନ୍ତି, କୃଷ୍ଣ ଥରେ ବୋଲି କୃଷ୍ଣ ନାମ ଜପ କଲେ ଜାଣିପାରେ ବା ଅଜାଣତରେ, ଜ୍ଞାତରେ ଅଜ୍ଞାତରେ, ଏ ଜନ୍ମ ବା ପୂର୍ବ ଜନ୍ମର ଯେତେ ପାତକ ଯେତେ କଳୁଷ କାଳିମା ଥାଉ, ଥରେ ମାତ୍ର ଭକ୍ତିରେ ଜପିଲେ କିମ୍ବା ଶୁଣିଲେ ମୁକ୍ତି ମିଳିଯିବ। କରି ନ ପାରେ ପାପି ପାପ ତେତେ, ଆକୁ ସମର୍ଥନ କରିଛନ୍ତି। ଯେତେବେଳେ ଚୈତନ୍ୟ ଦେବ ଏ ଓଡ଼ିଶାକୁ ଆସିଥିଲେ, ସେହି ସମୟରେ ତାଙ୍କର ପରମ ଭକ୍ତ ଅତି ଆପଣାର ତାଙ୍କ ପରେ ରହିକରି ରୂପ ଗୋସ୍ୱାମୀ ସେ ଲେଖିଥିଲେ ବିଦଗ୍ଧ ମାଧବ ନାଟକ। ସେ କୃଷ୍ଣ ସପକ୍ଷରେ ଗୋଟେ ଶ୍ଳୋକ ଲେଖିଛନ୍ତି ବାରାଣସୀର ବହି, ବିଦଗ୍ଧ ମାଧବ ନାଟକ ରୂପ ଗୋସ୍ୱାମୀ।

ଶୁଣିଲେ ପାଲା। ପରିବେଷଣ କରିଥିଲେ ତ୍ରିଲୋଚନ ଷଡ଼ଙ୍ଗୀ ଏବଂ ସାଥୀ ବାନାମ୍ବର ଦାସ, ଶୁକଦେବ ଖଣ୍ଡାଇ, ଅଭିରାମ ମହାନ୍ତି, ବୁଦ୍ଧଦେବ ନାଥ ଏବଂ ଅଦ୍ୱୈତ ଭଟ୍ଟ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। କୁଞ୍ଜକୁଟୀର କନ୍ତୁଲ ଆଠଗଡ଼ରୁ ଲେଖିଛନ୍ତି ସମୀକ୍ଷା, ସଦୀକ୍ଷା, ସନ୍ତୋଷ, ନିର୍ମଳା, ଶିବାଶିଷ, ବିଜୟଲକ୍ଷ୍ମୀ, ବୈଜନ୍ତୀ ଦିଦି, ଲାବଣ୍ୟ ଦିଦି, ସ୍ୱର୍ଣ୍ଣ ଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା। ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ଅନୁରାଧା ଗାଇଛନ୍ତି ଭକ୍ତ ସାଲବିକ କଥାଚିତ୍ରରେ।

ପରବର୍ତ୍ତୀ ଗୀତ ଗାଇଛନ୍ତି ସୁମନ କଲ୍ୟାଣପୁର, କଥାଚିତ୍ର ଗପ ହେଲେ ବି ସତ। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ନିଶାକର ଆଣ୍ଡିଆ, ତରୁଣୀସେନ ଆଣ୍ଡିଆ, ପାର୍ବତୀ ଆଣ୍ଡିଆ ଓ ଜାନକୀ ଆଣ୍ଡିଆ, କାଠୁଆପାଟଣା, ଆଳିପିଙ୍ଗଳ, ଜଗତସିଂହପୁରରୁ।

ଏଥିରେ ଗୀତଟି ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଓ ବାଣୀ ଜୟରାମ, କଥାଚିତ୍ର ରାମ ବଳରାମ। ଗୀତଟି ଶୁଣିବାକୁ ଚାହିଁଛନ୍ତି ପଚିଶି ମାଣିଆରୁ ଘନଶ୍ୟାମ ସାହୁ, ସତ୍ୟଭାମା ସାହୁ, ଗୀତାଞ୍ଜଳି ସାହୁ, ଅଲେଖ ସାହୁ ଏବଂ ସର୍ଜୁ।

କବିରାଜ ପରିଡ଼ା, ଷ୍ଟାଲିନା, ପ୍ରିୟଦର୍ଶିନୀ ଓ ସୂର୍ଯ୍ୟ କୁମାର ଲେଖିଛନ୍ତି ଲତାହରଣ କାକଟପୁର ପୁରୀରୁ। ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତ ଗାଇଛନ୍ତି ଶ୍ରୀକାନ୍ତ ଦାସ, କଥାଚିତ୍ର କାହ୍ନା।

ଶେଷରେ ଗୀତରେ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଓ ବାଣୀ ଜୟରାମ, କଥାଚିତ୍ର ଅଲିଭା ତାକ। ଗୀତଟି ଶୁଣିବାକୁ ଇଚ୍ଛା କରିଛନ୍ତି ପଞ୍ଚପାଣ୍ଡବ କୁସନପୁରରୁ ସରୋଜକାନ୍ତ ପାତ୍ର, ମଞ୍ଜୁଲତା ପାତ୍ର, ମାମନ ସର୍ଜୁ ଆକୃତି ଏବଂ ନଳନୀ ଭାଉଚ।

ଶୁଣିଲେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ଭାଦରେ ଲେଖରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 6:35 ଅନୁଚିନ୍ତା ଉପସ୍ଥାପନା ସଂକର୍ଷଣ ମଙ୍ଗରାଜ ଶ୍ରୀମଦ୍ ଭାଗବତର 97ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ଆଜିର ବନ୍ଦନା
2: ହେ ମହାପ୍ରଭୁ ତମେ ତ ଜଗତର ନାଥ କେତେବେଳେ ଘନଘୋର ଜଙ୍ଗଲ ଭିତରେ ତମେ ମୃଗୁଣୀର ଡାକ ଶୁଣି ତାକୁ ବିପଦରୁ ଉଦ୍ଧାର କରିଛ ତ କେତେବେଳେ କୁରୁପତିଙ୍କ ସଭାସ୍ଥଳୀରେ ଦ୍ରୌପଦୀଙ୍କର ଡାକ ଶୁଣି କୋଟିବସ୍ତ୍ର ପ୍ରଦାନ କରିଛ ତମେ ତ ଅନ୍ତର୍ଯ୍ୟାମୀ ମହାପ୍ରଭୁ ସତରେ କ'ଣ ମୋ ଡାକ ତମକୁ ଶୁଭୁନି ନା ମୋ ଅନ୍ତରର ଦୁଃଖକୁ ତମେ କେବେ ଜାଣିପାରୁନ କୁହ ମହାପ୍ରଭୁ ମୋ ଦୁଃଖ କ'ଣ ତମ କର୍ଣ୍ଣଗହ୍ୱରରେ କେବେ ବି ପଡ଼ୁନି।

ସଂସାରରେ ମୋର ଆଉ କିଛି ଲୋଡ଼ା ନାହିଁ ମହାପ୍ରଭୁ, ସବୁ ସୁଖ ତ ତମେ ମୋତେ ଦେଇଛ। ତୁମ କରୁଣାରୁ ମୁଁ ଏଇଠି ହସୁଛି ଖେଳୁଛି। ସଂସାର ବୋଲି ଶବ୍ଦଟିକୁ ନେଇ ରାତିଦିନ ମୁଁ ଘାଣ୍ଟି ଚକଟି ବି ହେଉଛି। ପୁଣି ଧନ ସମ୍ପତ୍ତିର ବଳୟ ଭିତରେ ସବୁଦିନ ମୁଁ ଅଣନିଶ୍ୱାସୀ ହୋଇ ପଡ଼ୁଛି। ମୋର ଆଉ ଏତେ ସୁଖ ଦରକାର ନାହିଁ ମହାପ୍ରଭୁ, ତମେ ଖାଲି ଥରୁଟିଏ ମୋତେ ତମର ସେ ତ୍ରିଭଙ୍ଗୀ ଠାଣିରେ ଥାଇ ବଂଶୀ ବଜାଉଥିବାର ରୂପ ଦେଖାଇ ଦିଅ। ଜୀବନ ମୋର ମୁଖ୍ୟ ହୋଇଯାଉ, ଜୀବନ ମୋର ଧନ୍ୟ ହୋଇଯାଉ।

ମହାପ୍ରଭୁ, ତମେ ସିନା ଭାଇ ଭଉଣୀଙ୍କ ମେଳରେ ଆନନ୍ଦରେ ରଥ ଉପରେ ବସି ବଡ଼ଦାଣ୍ଡରେ ବୁଲୁଛ, ତମ ପାଇଁ ସିନା ଯାହା ଯେତେ ଗହଳ ଚହଳ ଲାଗିଛି ତମର କ୍ଷେତ୍ର ଶ୍ରୀକ୍ଷେତ୍ରରେ, ହେଲେ ସତରେ କ'ଣ ତମେ ଦୀନଦୁଃଖୀଙ୍କର ଦୁଃଖ ହରଣ କରୁଛ? ମହାପ୍ରଭୁ, ତମେ ସତରେ ଦୁଃଖ ନିଅ କି ନ ନିଅ, ତମ ବଡ଼ଦେଉଳର ବାନାକୁ ଅନେଇ ଅନେଇ ଏ ଜୀବନ ଚାଲିଯାଉ, ଏତିକି ପ୍ରାର୍ଥନା ମୋର।

ମହାପ୍ରଭୁ, ଏକଥାକୁ ତମେ କଣ ମିଛ ବୋଲି କହିବ? ଯିଏ ତମକୁ ଲାଞ୍ଚ ଯାଚୁଛି, ତମେ ତମର କରୁଣାର ହାତ ତା ପାଖକୁ ଲମ୍ବେଇ ଦେଉନ ବୋଲି? ତମେ ତମର ଚିହ୍ନା ପରିଚିତ ସମଗୋତ୍ରୀୟଙ୍କୁ ସବୁବେଳେ ସାହାଯ୍ୟ କରୁନ ବୋଲି କହିପାରିବ? ତମର ଶୁଭଦୃଷ୍ଟି କେବଳ ଧନୀ ଲୋକଙ୍କ ପାଇଁ ନୁହଁ ବୋଲି? ମହାପ୍ରଭୁ, କେହି ସିନା ତମର ସେ ଦୋଷ ଧରିନାହାନ୍ତି, ହେଲେ ମୁଁ ଧରୁଛି ବୋଲି ତମେ ମୋତେ କେବେ ଦୋଷ ଦେବ ନାହିଁ। ମହାପ୍ରଭୁ, କେବେ ବି ଦୋଷ ଦେବ ନାହିଁ।

ତମେ ମହାପ୍ରଭୁ ଏଡ଼ିକି କପଟିଆ ଏଡ଼ିକି ଛଳିଆ, ନା ତମର ପାଦ ଅଛି ନା ହାତ ଅଛି, କିଛି ବି ତ ନାହିଁ, ତମେ ଆଉ କାହାର କ'ଣ ହେଇପାର? ହେଲେ ତମେ ପରା ମୋର କାଳିଆ ହାତୀ।

ମହାପ୍ରଭୁ, ଏମିତି ହୁଅନ୍ତାନି ମୁଁ ତୁମର ପଡ଼ୋଶୀ ହୋଇ ରହନ୍ତି, ତୁମର ଉଚ୍ଛିଷ୍ଟ ଖାଇ ଦିନଯାକ ବିତେଇ ଦିଅନ୍ତି, ପୁଣି ଦେଉଳ ବେଢ଼ାରେ ଶୋଇ ରାତି ମଧ୍ୟ ବିତେଇ ଦିଅନ୍ତି। ମୋର ଆଉ କିଛି ଲୋଡ଼ା ନାହିଁ ମହାପ୍ରଭୁ, କେବଳ ଏତିକି ଦୟାକର, ତମ ଶ୍ରୀମୁଖକୁ ଚାହିଁ ଦିନ ମୋର ବିତିଯାଉ।

ଏଇଠି ଶେଷ ହେଲା ଆଜିର ବନ୍ଦନା। କଣ୍ଠଦାନ କରିଥିଲେ ଆରତୀ ଗୋସ୍ୱାମୀ, ଅକ୍ଷୟ କୁମାର ମହାନ୍ତି, ଭୁବନେଶ୍ୱରୀ ମିଶ୍ର, ଜଗନ୍ନାଥ ପାଣିଗ୍ରାହୀ, କନକ ବଳବନ୍ତ ରାୟ ଏବଂ ଅନନ୍ତ ଚରଣ ମିଶ୍ର। ଗୀତଗୁଡ଼ିକ ଥିଲା ପୁରାତନ ରଚନା, ସାଲବେଗଙ୍କ ରଚନା, ପୁରାତନ ରଚନା, ବନମାଳୀଙ୍କ ରଚନା, ସତ୍ୟଭାମା ପାଗଳଙ୍କ ରଚନା ଏବଂ ରଜନୀକାନ୍ତ ନାୟକଙ୍କ ରଚନା। ଆଲେଖ୍ୟ ଏବଂ ଉପସ୍ଥାପନା ଅନିତ୍ୟ ମହାନ୍ତି।

0: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଅନୁଚିନ୍ତା, ଉପସ୍ଥାପନା କରିଛନ୍ତି ଶାନ୍ତନୁ କୁମାର ରଥ।
1: ଶ୍ରୀଜଗନ୍ନାଥ ସଂସ୍କୃତିକୁ ଯେତେ ଯେତେ ଖୋଜିବା ସେଥିରୁ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କଥା ବାହାରିବ। ଶ୍ରୀକ୍ଷେତ୍ରରେ ଧର୍ମୀୟ ଉଦାରତାର ଆଉ ଗୋଟିଏ ବଡ଼ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରରେ ଗଢ଼ି ଉଠିଥିବା ଶତାଧିକ ମଠ। ଏ ସବୁ ମଠ ଭିନ୍ନ ଭିନ୍ନ ସମ୍ପ୍ରଦାୟର, ରାମାନୁଜ, ରାମାନନ୍ଦୀ, ପଞ୍ଚରାମାନନ୍ଦୀ, ଶ୍ରୀଶଙ୍କର, ନିମ୍ବାର୍କ, ବିଷ୍ଣୁସ୍ୱାମୀ, ବ୍ରହ୍ମମାଧ୍ୱ, ଗୌଡ଼େଶ୍ୱର, ଅତିବଡ଼ି, ଅନନ୍ତ, କବୀର, ନାନକ, ସ୍ମାର୍ତ, ଅଙ୍ଗିଲା, ଦଶନାମୀ, ମାଧବାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ଉତ୍କଳୀୟ ବୈଷ୍ଣବ ଇତ୍ୟାଦି ଇତ୍ୟାଦି ଏହି ସମ୍ପ୍ରଦାୟମାନଙ୍କର ଏକାଧିକ ମଠ ଶ୍ରୀକ୍ଷେତ୍ରରେ ଅଛି। ଆମର ଶ୍ରୀଜଗନ୍ନାଥ ଶବର ଦେବତା କିମ୍ବା ବୈଦିକ ଦେବତା ହୁଅନ୍ତୁ, ତାଙ୍କର ପୂଜା ପର୍ବ ରୀତିନୀତିର ଏକ ପଦ୍ଧତି ଅଛି। ଏ ଯେଉଁ ସମ୍ପ୍ରଦାୟମାନେ ଶ୍ରୀକ୍ଷେତ୍ରକୁ ଆସିଲେ ସେମାନଙ୍କର ଦେବତା ଭିନ୍ନ, ତାଙ୍କର ପୂଜା ପଦ୍ଧତି ଭିନ୍ନ, ଗୋଟିଏ ଭିନ୍ନ ଦେବତା ଏବଂ ତାଙ୍କର ଭିନ୍ନ ପଦ୍ଧତିକୁ ଏଇଠି ରଖିବା କ'ଣ ଦରକାର ଥିଲା? ପୁଣି ଗୋଟିଏ ଦୁଇଟା ନୁହେଁ, ଶହ ଶହ ଗଣ୍ଡଗୋଳ ନଥିଲେ ଗଣ୍ଡଗୋଳ ହେବାର ସମ୍ଭାବନା, କିନ୍ତୁ ଶ୍ରୀକ୍ଷେତ୍ରରେ ଏସବୁ ହେଲା ନାହିଁ। କାରଣ ଜଗନ୍ନାଥ ସଂସ୍କୃତିକୁ ଗଢ଼ିଥିବା ମହାପୁରୁଷମାନେ ଉତ୍କଳର ଗଜପତିମାନେ ଧରି ନେଇଥିଲେ ସବୁ ମତ ଆଉ ସବୁ ପଥର ମୂଳ ହେଉଛି ସନାତନ ସଂସ୍କୃତି। ବେଦରେ ଯାହା କୁହାଯାଇଛି, ଏକଂ ସତ୍ ବିପ୍ରାହା ବହୁଧା ବଦନ୍ତି, ସତ୍ୟ ଏକ, ତାକୁ ଭିନ୍ନ ଭିନ୍ନ ଭାବରେ କୁହାଯାଏ। ତେଣୁ

0: ଏ ଯେଉଁ ସମ୍ପ୍ରଦାୟମାନେ ବାହାରିଛନ୍ତି ସେମାନେ ଜଗନ୍ନାଥଙ୍କଠାରୁ ଭିନ୍ନ ନୁହନ୍ତି, ଏହି କଥାଟା ସେମାନେ ବୁଝିଥିଲେ ବୋଲି ଶ୍ରୀକ୍ଷେତ୍ରରେ ଏତେ ସମ୍ପ୍ରଦାୟକୁ ସ୍ଥାନ ମିଳିଲା। ଶ୍ରୀଜଗନ୍ନାଥ ସଂସ୍କୃତି ବୁଝିସାରିଥିଲା ଯେ ମାନବ ଜାତିର କଲ୍ୟାଣ ଧର୍ମୀୟ ବିଭେଦ ବା ସଂଘର୍ଷରେ ନାହିଁ, ଧର୍ମୀୟ ମିଳନ ବା ଗ୍ରାହକତାରେ ଅଛି। ଜଗନ୍ନାଥ ସଂସ୍କୃତି ଯେଭଳି ନିଜର ମତ ଏବଂ ବିଚାରକୁ ନେଇ ଆଗକୁ ବଢୁଛି, ଅନ୍ୟ ସମ୍ପ୍ରଦାୟମାନେ ମଧ୍ୟ ନିଜର ମତକୁ ନେଇ ବଢ଼ିବାର ଅଧିକାର ରଖନ୍ତୁ। ସେମାନଙ୍କୁ ଶ୍ରୀକ୍ଷେତ୍ରରେ ସ୍ଥାନ ନ ଦେଲେ ସେମାନେ ଆଉ କେଉଁଠି ହୁଏତ ଆସ୍ଥାନ ଜମେଇବେ, କାରଣ ତାଙ୍କୁ ସ୍ଥାନ ନ ଦେଇ ଅଟକେଇ ଦେଇ ହେବ, କିନ୍ତୁ ତାଙ୍କ ବିଚାରକୁ ଆମେ ଅଟକେଇ ପାରିବା ନାହିଁ। ଆସନ୍ତୁ, ଏଇଠି ବସନ୍ତୁ, ତାଙ୍କ ବିଚାରକୁ ଆମେ ଅନୁଧ୍ୟାନ କରି ଦେଖୁ, ଯଦି ତାହା ଉତ୍ତମ ବିଚାର ତାକୁ ଆମେ ଗ୍ରହଣ ମଧ୍ୟ କରୁ। ଏହି କଥା ଜଗନ୍ନାଥ ସଂସ୍କୃତିରେ ଘଟିଲା। ସେଇଥିପାଇଁ ହିନ୍ଦୁ ଧର୍ମର ଅନ୍ୟ ସମ୍ପ୍ରଦାୟମାନେ କେବଳ ଶ୍ରୀକ୍ଷେତ୍ରରେ ତାଙ୍କର ଆସ୍ଥାନ ଜମେଇ ନାହାନ୍ତି, ଶ୍ରୀଜଗନ୍ନାଥଙ୍କର ପୂଜା ପଦ୍ଧତିରେ ମଧ୍ୟ ପଶିଛନ୍ତି, ତାଙ୍କୁ ଗ୍ରହଣ ମଧ୍ୟ କରାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ମୂଳରୁ ସ୍ଥିର କରି ନେଇଛି ଯେ ନିଜ ମତ ଓ ବିଚାରକୁ ଖୁବ୍ ବଡ଼ ବୋଲି ଜଣେ ବିଚାର କରିପାରେ, କିନ୍ତୁ ତାହା କେବେ ହେଲେ ସର୍ବଶେଷ କଥା ନୁହେଁ, ଅନ୍ୟମାନଙ୍କର ମତରେ ବି ସାର ଥାଇପାରେ। ତେଣୁ ଅନ୍ୟକୁ ଜାଣିବା, ଅନ୍ୟକୁ ଶୁଣିବା, ସମ୍ଭବ ହେଲେ ତାକୁ ଗ୍ରହଣ କରିବା, ଅନ୍ୟକୁ ଗ୍ରହଣ କରିବା ନ କରିବା ଅପେକ୍ଷା ଗ୍ରହଣ କରିବାର ଗୋଟିଏ ମାନସିକତା ରଖିବା ହେଉଛି ବଡ଼ କଥା। ଯେଉଁ ଧର୍ମନିରପେକ୍ଷତା କଥା ଆମେ ଏବେ କହୁଛୁ ଏବଂ ଯାହା ଆମ ଦେଶର ସମ୍ବିଧାନରେ ରଖି ଆମେ ଆମ ଦେଶକୁ ଏକ ଉଦାର ଦେଶ ଭାବରେ ପରିଚିତ କରିବାର ଚେଷ୍ଟା କରିଛୁ, ତା'ର ମୂଳ ହଜାର ବର୍ଷରୁ ଅଧିକ କାଳ ଆଗରୁ ଶ୍ରୀଜଗନ୍ନାଥ ସଂସ୍କୃତିରେ ଖୁବ୍ ସ୍ୱଷ୍ଟ ଭାବରେ ଥିଲା, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ମଠଗୁଡ଼ିକ। ଏହି ମଠମାନେ ଶ୍ରୀକ୍ଷେତ୍ରରେ କେବଳ ନିଜର ଆସ୍ଥାନ ଜମେଇ ନାହାନ୍ତି, ନିଜର ମତକୁ ପ୍ରଚାର କରିବାର ସୁଯୋଗ ମଧ୍ୟ ପାଇଛନ୍ତି। କେହି ତାଙ୍କୁ କେବେ ବାରଣ କରିନାହିଁ, ବାଧା ଦେଇନାହିଁ। ଏଥିରୁ ଗୋଟିଏ ସତ୍ୟ ଫୁଟି ବାହାରିଛି, ତାହା ହେଉଛି ଜଣେ ଅନ୍ୟର ମହତ୍ତ୍ୱକୁ ସ୍ୱୀକାର କଲେ ନିଜେ ଛୋଟ ହୋଇଯାଏ ନାହିଁ, ବରଂ ପ୍ରକୃତରେ ଏବଂ ପରିଶେଷରେ ସେ ନିଜେ ହିଁ ବଡ଼ ହୋଇ ଉଭା ହୁଏ। ସେମିତି ହୋଇଛନ୍ତି ଆମର ଶ୍ରୀଜଗନ୍ନାଥ। ସମସ୍ତଙ୍କୁ କହିଲେ, ଆସ ଏଇଠି ବସ, ତୁମେ ଯାହା କହୁଛ ତା ବି ଠିକ୍, ତୁମର ଏହି କଥାଟା ମୁଁ ଗ୍ରହଣ ବି କରିନେଉଛି। ସମସ୍ତେ ରହିଲେ, କିନ୍ତୁ ସଭା ଉପରେ ରହିଲେ ମହାପ୍ରଭୁ। କେଡ଼େ ଚମତ୍କାର ଭାବରେ ଏହି କଥା ଶ୍ରୀକ୍ଷେତ୍ରରେ ଘଟିଛି, ସେହି କଥା ଲକ୍ଷ୍ୟ କଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଆଜିର ସମୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ବାର୍ତ୍ତା ପୃଥିବୀର କେଡ଼େ କେଡ଼େ ସମସ୍ୟାର ସମାଧାନ କରିଦେବାର ସାମର୍ଥ୍ୟ ରଖୁଛି। ଇଏ କ'ଣ କମ୍ ବଡ଼ କଥା ଆମ ପାଇଁ?
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶାନ୍ତନୁ କୁମାର ରଥ। ବୈରାଗ୍ୟ ବିନା କୌଣସି ମନୁଷ୍ୟ ସମ୍ପୂର୍ଣ୍ଣ ଅନ୍ତଃକରଣରେ ପରୋପକାର କରିପାରେ ନାହିଁ। ବୈରାଗୀ ମନୁଷ୍ୟ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଏ, ସେଥିପାଇଁ ସେ ସମସ୍ତଙ୍କ ସେବାରେ ନିଜକୁ ନିୟୋଜିତ କରିପାରିଥାଏ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 94ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳଦେବ କହୁଛନ୍ତି ଯେ ସଂସାର ଭିତରେ ଜୀବମାନେ ଅଜ୍ଞାନରେ ନିରତ ଭ୍ରମଣ କରି ନାନା ଦୁଃଖ ଭୋଗ କରନ୍ତି। ଯିଏ କହେ ଯେ ସେ ଅନେକ ସୁଖ ଭୋଗ କରୁଛି, ସିଏ ମାୟା ମୁହଁରେ ପଡ଼ି ଛଟପଟ ହୁଏ। ମୂଢ଼ ବ୍ୟକ୍ତି ଦୁଃଖକୁ ସୁଖ ପ୍ରାୟ ମଣି ନାନାବିଧ ସମ୍ଭୋଗରେ ଲିପ୍ତ ରହେ, ସେ ହିଁ କ୍ଲେଶ ପାଏ, ପ୍ରାଣ କଣ୍ଠାଗ୍ରତ, ଜୀବନ ଛଟପଟ ହୁଏ। ଦାରା ଧନ ପୁତ୍ର କନ୍ୟା ମଧ୍ୟରେ ଥାଇ ବ୍ୟକ୍ତି ଗୋବିନ୍ଦକୁ ସ୍ମରଣ କରେ ନାହିଁ, ସେ କେବଳ ଦୁଃଖ ପାଏ। ମଲା ପରେ କେହି ସାଙ୍ଗରେ ଯାଏ ନାହିଁ, ଯମଦୂତମାନେ ଧରିନେଇ ନାନା ଦଣ୍ଡ ଦିଅନ୍ତେ। ମଣିଷ ବହୁତ କ୍ଲେଶ ପାଇ କ୍ଷଣ କ୍ଷଣକେ ମୂର୍ଚ୍ଛା

0: ଏଇଠି ଶେଷ ହେଲା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ର ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଥିଲା।
1: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 94ତମ ଭାଗ। କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଶୁଣନ୍ତୁ କୃଷି ସୂଚନା।
2: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଯାଇଥାଏ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦାର କୀଟନାଶକ ପ୍ରୟୋଗ କରନ୍ତୁ। ପୋକ ଆକ୍ରମଣ ଅଧିକ ଦେଖାଦେଲେ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ କିମ୍ବା 150 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଗଣ୍ଠି ଓ ଫଳବିନ୍ଧା କୀଟର ପରିଚାଳନା ପାଇଁ ଏକର ପ୍ରତି ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4 ଭାଗ ଝାଉଁଳା ବା ଶତକଡ଼ା 14 ଭାଗ ପୋକଡ଼ା ଫଳ ଦେଖୁଛନ୍ତି ତେବେ ରାସାୟନିକ ଔଷଧ ପ୍ରୟୋଗ କରନ୍ତୁ। ଏହି ପୋକର ରାସାୟନିକ ଉପାୟରେ ପରିଚାଳନା ପାଇଁ ଏକର ପ୍ରତି 75 ମିଲିଲିଟର ସ୍ପିନୋସାଇଡ୍ ନାମକ ଔଷଧ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ଭେଞ୍ଜୋଏଟ୍ ନାମକ ଔଷଧ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁସା ଡେଲିସିୟସ୍, ପୁସା ମାଜେଷ୍ଟିକ୍, ପୁସା ଜାଇଣ୍ଟ ଆଦି କିସମ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଲଙ୍କାମରିଚ ଫସଲ ତଳି ପକାନ୍ତୁ। ଜଳ ନିଷ୍କାସିତ ଉଚ୍ଚ ନିଗିଡ଼ା ଜମିରେ ତଳି ପ୍ରସ୍ତୁତ କରନ୍ତୁ। 3 ଫୁଟ ଚଉଡ଼ା, 10 ଫୁଟ ଲମ୍ବ ଓ 6 ଇଞ୍ଚ ଉଚ୍ଚତାର ତଳିପଟି ତିଆରି କରନ୍ତୁ। 2ଟି ପଟି ମଧ୍ୟରେ ଯିବା ଆସିବା ପାଇଁ ଓ ପାଣି

0: ଗଡି ଯିବା ପାଇଁ ଜାଗା ଛାଡ଼ନ୍ତୁ। ତଳିପଟିର ଚାରିପଟୁ ମାଟି ନେଇ ପଟି ଉପରେ ପକାଇଲେ ତାହା ବିଲଠାରୁ ଉଚ୍ଚ ହୋଇଯିବ। ପ୍ରତି ତଳିପଟିରେ 2-3 ଝୁଡ଼ି ଗୁଣ୍ଡ ଖତ ଦେଇ ମାଟିରେ ମିଶାଇ ଦିଅନ୍ତୁ। ତଳିପଟିରେ ପ୍ରାୟ 75 ଗ୍ରାମ ୟୁରିଆ, 100 ଗ୍ରାମ ସିଙ୍ଗଲ ସୁପର ଫସ୍ଫେଟ୍ ଓ 25 ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ। ତଳିପଟିରେ ମଞ୍ଜିଗୁଡ଼ିକୁ 1/2 ଇଞ୍ଚ ଗଭୀରରେ ଧାଡ଼ିକୁ ଧାଡ଼ି କରି ବୁଣନ୍ତୁ। ଏହି ମଞ୍ଜିକୁ ପ୍ରାୟ 1.5 ଗ୍ରାମ ଫିମ୍ପିନାଶକରେ ବିଶୋଧନ କରି ବୁଣନ୍ତୁ। ମଞ୍ଜି ବୁଣିବା ପରେ ଛଣ ବା ନଡ଼ା ଦ୍ୱାରା ପତଳା ଭାବେ ଘୋଡ଼ାଇ ତା ଉପରେ ଅଳ୍ପ ପାଣି ସିଞ୍ଚି ଦିଅନ୍ତୁ। ତଳିପଟି ଚାରିପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପକାଇଲେ ପିମ୍ପୁଡ଼ି ମଞ୍ଜିକୁ ନଷ୍ଟ କରିପାରିବେ ନାହିଁ। 4-5 ଦିନ ପରେ ମଞ୍ଜି ଗଜା ହେଲେ ଛଣ ବା ନଡ଼ାଗୁଡ଼ିକୁ କାଢ଼ି ଦିଅନ୍ତୁ। ତଳି 25-30 ଦିନର ହୋଇଗଲେ ଚାରା ବିଶୋଧନ କରି ଜମିରେ ଲଗାନ୍ତୁ। ଅଧିକ ବର୍ଷାରୁ ତଳିଘେରାକୁ ରକ୍ଷା କରିବା ପାଇଁ ସୁଡ଼ଙ୍ଗ ଆକାରରେ ପଲିଥିନ୍ ବାନ୍ଧି ତଳିପଟିକୁ ଘୋଡ଼ାଇ ରଖନ୍ତୁ। ଆଖୁ ଗଛକୁ ଏକ ଧାରୁଆ କଟୁରୀରେ ଭୂମିପତନ ସହ ସମାନ କରି କାଟି ଦିଅନ୍ତୁ। ଏହାଦ୍ୱାରା ଆଖୁ ଅଧିକ ଅମଳ ହୁଏ ଓ ମୂଳି ଆଖୁ ଫସଲ ପାଇଁ ଅଧିକ ଗଜା ବାହାରେ। ଜମିରୁ ଶୁଖିଲା ପତ୍ର ବାହାର କରି ଜମିକୁ ପରିଷ୍କାର କରନ୍ତୁ। ଆଖୁ ଖୁଣ୍ଟାକୁ କାଟିସାରିବା ପରେ ଚାଷ କରି ହୁଡ଼ା ଭାଙ୍ଗି ଦିଅନ୍ତୁ। ଏହାଫଳରେ ପୁରୁଣା ଚେର ନଷ୍ଟ ହୋଇ ନୂଆ ଚେର ବାହାରି ଆଖୁକୁ ବଢ଼ିବାରେ ସାହାଯ୍ୟ କରିବ। ମାଟି ଅଧିକ ଶୁଖିଯାଇଥିଲେ ଜଳସେଚନ କରି ହୁଡ଼ା ଭାଙ୍ଗନ୍ତୁ। ହୁଡ଼ା ଭାଙ୍ଗିବା ସମୟରେ ହେକ୍ଟର ପ୍ରତି 10 ଟନ୍ ଗୋବର ଖତ, 100 କିଲୋଗ୍ରାମ ଯବକ୍ଷାରଜାନ, 100 କିଲୋଗ୍ରାମ ଫସ୍ଫରସ୍ ସାର ଓ 30 କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରନ୍ତୁ। ଧାଡ଼ି ମଧ୍ୟରେ ଗଛକୁ ଗଛ ବ୍ୟବଧାନ 45 ସେଣ୍ଟିମିଟରରୁ ଅଧିକ ଥିଲେ ହୁଡ଼ା ଭାଙ୍ଗିବାର 30 ଦିନ ମଧ୍ୟରେ ଖୁଞ୍ଚା ଦିଅନ୍ତୁ। ଏଥିପାଇଁ ଆଖୁ କାଟିବା ବେଳେ ଆଖୁଖଣ୍ଡକୁ ତଳି ପକାନ୍ତୁ କିମ୍ବା ପଲିଥିନ୍ ମୂଳିରେ ଚାରା ଉତାରନ୍ତୁ। ମୂଳି ଆଖୁକୁ ରୋଗମୁକ୍ତ କରିବା ପାଇଁ ଖୁଣ୍ଟା କାଟିବା ପରେ ହେକ୍ଟର ପ୍ରତି 1000 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ୍ 750 ଗ୍ରାମ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶେଷ ହେଲା କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଯକୃତର ଯତ୍ନ ଓ ସୁରକ୍ଷା ଆଲୋଚନା କରିଛନ୍ତି ଡାକ୍ତର ହରିଭକ୍ତି ସେବା ଦାସ।
1: ଆମେ ସମସ୍ତେ ଜାଣିଛୁ ଯକୃତ ଆମର ଏକ ମୁଖ୍ୟ ଅଂଶ, ଏହା ଆମ ଶରୀରର ଜୀବନ ପ୍ରକ୍ରିୟା ପାଇଁ ବହୁ ମାତ୍ରାରେ ଆବଶ୍ୟକ। ଯକୃତ ଖରାପ ହେଲେ ମଣିଷ ବଞ୍ଚିବା ଅସମ୍ଭବ ହୋଇଉଠେ। ବିଭିନ୍ନ ଯକୃତ ରୋଗ ଅଛି। ଯକୃତ

0: ରୋଗ ଜଣ୍ଡିସ ରେ ପରିସ୍ରା ହଳଦିଆ ହୋଇଯାଏ, ଶରୀର ଆଖି ତଳ ହଳଦିଆ ପଡିଯାଏ। ପିଲାଙ୍କ କ୍ଷେତ୍ରରେ ହେପାଟାଇଟିସ ଏ ସଂକ୍ରମଣ ଦ୍ୱାରା ସେମାନଙ୍କର ଜଣ୍ଡିସ ରୋଗ ଦେଖାଦିଏ ଏବଂ ବଡ଼ ଲୋକଙ୍କ କ୍ଷେତ୍ରରେ ହେପାଟାଇଟିସ ଇ ପ୍ରମୁଖ ଜଣ୍ଡିସ ହେବାର କାରଣ ହୋଇଥାଏ। ହେପାଟାଇଟିସ ଏ ଏବଂ ଇ ସାଧାରଣତଃ ଖାଦ୍ୟ ଏବଂ ପାନୀୟ ଦ୍ୱାରା ସଂକ୍ରମଣ ବ୍ୟାପିଥାଏ। ଏହି ରୋଗରେ ସାଧାରଣତଃ ରୋଗୀର ଜଣ୍ଡିସ ହୋଇଥାଏ, ଜ୍ୱର ହୋଇଥାଏ, ବାନ୍ତି ହୋଇଥାଏ, ପେଟ ବ୍ୟଥା ହୋଇଥାଏ। ତେଣୁ ହେପାଟାଇଟିସ ଏ ଏବଂ ଇ ଏହାଠାରୁ ରକ୍ଷା ପାଇବା ପାଇଁ ଆମେ ଖାଦ୍ୟ ଏବଂ ପାନୀୟ ପ୍ରତି ଧ୍ୟାନ ଦେବା ଦରକାର। ଆମର ଯୋଉ ପିଇବା ପାଣି ସେଇଟା ଯେମିତି ମଇଳା ଆବର୍ଜନା ମୁକ୍ତ ରହିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ ଏବଂ ଗର୍ଭବତୀ ମହିଳାମାନେ ନିଜର ପାନୀୟ ପ୍ରତି ଅତ୍ୟନ୍ତ ଗୁରୁତର ଭାବରେ ଯତ୍ନ ନେବା ଉଚିତ। ତା ଛଡ଼ା ହେପାଟାଇଟିସ ବି ଏବଂ ସି ମଧ୍ୟ ଯକୃତର ବହୁତ ସଂକ୍ରମଣ କରିଥାଏ। ଏଇ ଯୋଉ ସଂକ୍ରମଣ ହୁଏ ଏହା ସାଧାରଣତଃ ରକ୍ତ କିମ୍ବା ଆମର ଅସୁରକ୍ଷିତ ଯୌନ ପ୍ରକ୍ରିୟା ଦ୍ୱାରା ହୋଇଥାଏ। ରକ୍ତରେ ଯଦି ଏହି ସଂକ୍ରମଣ ଥିବ ଏବଂ ରୋଗୀକୁ ଯଦି ଏହି ସଂକ୍ରମିତ ରକ୍ତ ଦିଆଯାଏ ତାହେଲେ ଏହି ରୋଗ ବ୍ୟାପିଥାଏ। ହେପାଟାଇଟିସ ବି ଏବଂ ସି ଜଣ୍ଡିସ କରିଥାଏ କିନ୍ତୁ କଥା ହେଲା ହେପାଟାଇଟିସ ବି ଏବଂ ସି ରୋଗଟି ସାଧାରଣତଃ ରୋଗୀଙ୍କ କ୍ଷେତ୍ରରେ କ୍ରୋନିକ ହୋଇ ତାହା ଲିଭରର ସିରୋସିସ କରିଥାଏ। ଲିଭର ସିରୋସିସ ମାନେ ଜଳଦରୀ ରୋଗ ଯେଉଁଥିରେ ପେଟ ଫୁଲିଯାଏ, ଜଣ୍ଡିସ ହୁଏ, ଗୋଡ ଫୁଲିଯାଏ ଏବଂ ରୋଗୀକୁ ରକ୍ତ ବାନ୍ତି, କଳାଝାଡା ହୁଏ ଏବଂ ଶେଷରେ ରୋଗୀଟି ମୃତ୍ୟୁ ମୁଖରେ ପଡେ। ହେପାଟାଇଟିସ ବି ଏବଂ ସି ରୁ ରକ୍ଷା ପାଇବା ପାଇଁ ଆମ୍ଭେମାନେ ଦରକାର ନ ପଡିଲେ ସାଧାରଣତଃ ରକ୍ତ ନବା ଉଚିତ ନୁହଁ ଏବଂ ହେପାଟାଇଟିସ ବି ର ଯୋଉ ଟୀକା ବାହାରିଛି ଏବଂ ଏହି ଟୀକାଟି ଆମକୁ ବହୁତ ସୁରକ୍ଷା ଦେଇପାରିବ କିନ୍ତୁ ହେପାଟାଇଟିସ ସି ର ଟୀକା ଏଯାବତ୍ ବାହାରି ପାରୁନାହିଁ। ହେପାଟାଇଟିସ ବି ଏବଂ ସି ସାଧାରଣତଃ ଆମର ଯକୃତର କ୍ୟାନ୍ସର ମଧ୍ୟ କରିଥାଏ ତେଣୁ ଏହି ହେପାଟାଇଟିସ ବି ଏବଂ ସି ରୁ ନିଜକୁ ରକ୍ଷା କରିବା ଉଚିତ। ଯେଉଁମାନେ ନିଶା ଇଞ୍ଜେକ୍ସନ ନିଅନ୍ତି ତାଙ୍କ ଭିତରେ ହେପାଟାଇଟିସ ସି ମଧ୍ୟ ଦେଖାଯାଏ କାରଣ ଛୁଞ୍ଚି ଦ୍ୱାରା ଏହି ହେପାଟାଇଟିସ ସି ସଂକ୍ରମଣ ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ଯକୃତ ରୋଗର କାରଣ ହେଉଛି ମଦ୍ୟପାନ। ଏହା ଫଳରେ ଜଣ୍ଡିସ ହୋଇ ଲିଭର ସିରୋସିସ ହୋଇ ଲିଭର କ୍ୟାନ୍ସର ମଧ୍ୟ ହେଉଛି। ଅତ୍ୟଧିକ ମଦ୍ୟପାନଠୁ ସମସ୍ତେ ଦୂରେଇ ରହିବା ଉଚିତ। ତା ଛଡ଼ା ଆଉ ଏକ ମୁଖ୍ୟ କାରଣ ଯକୃତ ରୋଗର ହେଉଛି ଆମର ଯେମିତି ମଦ ପିଇଲେ ଯକୃତ ଖରାପ ହୋଇଯାଏ ସେହିପରି ମୋଟାପଣ, ଡାଇବେଟିସ ଏବଂ ଅନ୍ୟ କେତେ ଗୁଡ଼ା ଔଷଧ ମଧ୍ୟ ଯକୃତ ଖରାପ କରୁଛି। ତେଣୁ ଦରକାର ନଥିଲେ ଆମେ ଏପଟ ସେପଟ ଔଷଧ ନେବା ଆବଶ୍ୟକ ନାହିଁ। ମୋଟାପଣରୁ ଦୂରେଇ ରହିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ। ତେଣୁ ଆମର ମୋଟାପଣ ପ୍ରତି ସାବଧାନ ରହିବା ଉଚିତ, ଚର୍ବି ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ ଏବଂ ଆମର ଯଦି ଡାଇବେଟିସ କିମ୍ବା ବ୍ଲଡ ପ୍ରେସର କିମ୍ବା ଅନ୍ୟାନ୍ୟ ରୋଗ ଅଛି ଯେଉଁଥିରେ ଆମର ଯକୃତର ଯତ୍ନ ନେବା ଆବଶ୍ୟକ ସେ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କରି ଉଚିତ ଚିକିତ୍ସା କରାଯିବା ନିହାତି ଆବଶ୍ୟକ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଯକୃତର ଯତ୍ନ ଓ ସୁରକ୍ଷା। ଆଲୋଚନା କରିଥିଲେ ଡାକ୍ତର ହରିଭକ୍ତି ସେବା ଦାସ। ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ।
2: ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।

କେତେବେଳଠାରୁ ସକାଳ ହୋଇସାରିଲାଣି। ସର୍ବଶକ୍ତିମାନ ଶକ୍ତିଦାତା ସୂର୍ଯ୍ୟ ଅନ୍ଧକାର ଘୁଞ୍ଚାଇ ଦେଇ ଆଲୋକ ପ୍ରଦାନ କାର୍ଯ୍ୟ ଆରମ୍ଭ କରିସାରିଲେଣି। ହେଲେ

0: ଆପଣ ଘରର ବିଜୁଳି ବତୀ ପଙ୍ଖା ସବୁ ବନ୍ଦ କରିସାରିଲେଣି ତ?
1: ହଁ,
0: କରିଥିବେ ନିଶ୍ଚୟ। ଏବେ ବାହାରକୁ ବିଭିନ୍ନ କାମରେ ଯିବାର ସମୟ ଉପଗତ। ପରିବାପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ତ ସକାଳୁ ଖୋଜା ପଡ଼େ, ସେଥିପାଇଁ ଯନ୍ତ୍ର ଚାଳିତ ଗାଡ଼ି ନ ନେଇ ଚାଲି ଚାଲି ଗଲେ ଭଲ ହୁଅନ୍ତାନି। ଟିକିଏ କଷ୍ଟ ପଡ଼ିବ ସତ, ଦେହ ଫୁର୍ତ୍ତି ରହିବ, ଇନ୍ଧନ ବଞ୍ଚିଯିବ। ଯଦି ଯାଉଛନ୍ତି ଓ ଦେଖିବାକୁ ପାଉଛନ୍ତି ରାସ୍ତାର ଷ୍ଟ୍ରିଟ୍ ଲାଇଟ୍ ଏପର୍ଯ୍ୟନ୍ତ ଜଳୁଛି, ତାହେଲେ ବିଦ୍ୟୁତ୍ ବିଭାଗର କାର୍ଯ୍ୟାଳୟକୁ ଟିକେ ଫୋନ୍ କରି ଜଣେଇ ଦେଇ ହେବ। ପୁଣି ଜଳ ଯୋଗାଣ ପାଇପ୍ର ଟ୍ୟାପ୍ ଖୋଲା ପଡ଼େ ପାଣି ବହିଯାଉଛି କି? ବନ୍ଦ କରିଦେବାକୁ ତ ପଡ଼ିବ। ଏଇ କେତେଟା ଛୋଟ ଛୋଟ କଥା ହେଲେ ମଧ୍ୟ ଯଦି ଆମେ କରିଦେବା ନା, ଶକ୍ତି ସଂରକ୍ଷଣରେ ସହଭାଗୀ ହୋଇପାରିବା। ଶ୍ରୋତା ବନ୍ଧୁ, ଆଧୁନିକ ବିଜ୍ଞାନ ଯୁଗରେ ଆମେ ଯେତେ ସବୁ ଯନ୍ତ୍ରପାତି ବ୍ୟବହାର କରୁଛୁ, ସବୁରି ମୂଳରେ ବିନିଯୋଗ ହେଉଛି ଶକ୍ତି। ଘରେ ମସଲା ବଟା ଯନ୍ତ୍ର ଠାରୁ ମହାକାଶ ଯାନ ପର୍ଯ୍ୟନ୍ତ, ଆଉ ଆମେ ଜାଣୁ ଶକ୍ତିର ଉତ୍ସଗୁଡ଼ିକ ବିଭିନ୍ନ କାରଣରୁ ସରିସରି ଆସୁଛି। ଜଳସ୍ତର ହ୍ରାସ, ପରିବର୍ତ୍ତିତ ପାଣିପାଗର ଅବସ୍ଥା ତ ସମସ୍ତେ ଅଙ୍ଗେ ନିଭାଉଛନ୍ତି। ଏଣୁ ଏବେ ଶକ୍ତି ସଙ୍କଟ ଦେଖାଦେଇଥିବାରୁ ବିକଳ୍ପ ଶକ୍ତିର ଉତ୍ସ ଖୋଜା ଚାଲିଛି। ଯେତେ ସବୁ ଶକ୍ତିର ଉତ୍ସ ଆବିଷ୍କାର କରାଯାଇଛି ସେଥିମଧ୍ୟରୁ ସୌରଶକ୍ତି ସବୁଠୁ ସହଜ ଉପଲବ୍ଧ। ଆମ ରାଜ୍ୟ ତ ସେଥିପାଇଁ ବେଶ୍ ଉପଯୋଗୀ ଭୂଖଣ୍ଡଟିଏ। ତେବେ ଆଜିର କାର୍ଯ୍ୟକ୍ରମରେ ବିକଳ୍ପ ଶକ୍ତିର ଉତ୍ସ ସୌରଶକ୍ତି ଓ ତାର ଉପଯୋଗ ସମ୍ପର୍କରେ କହିଛନ୍ତି ଡକ୍ଟର ଚିତ୍ତରଞ୍ଜନ ମିଶ୍ର।
2: ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ସୂର୍ଯ୍ୟ ଶକ୍ତି ଯୋଉ ସୃଷ୍ଟି ହେଉଛି ସେଇ ଶକ୍ତିକୁ ଆହରଣ କରିକି ସମଗ୍ର ବିଶ୍ୱବାସୀ ଚାଲିପାରିବେ। ସୌରଶକ୍ତି କ୍ଷେତ୍ରରେ ଆପଣ ଜାଣିବେ, ନିଶ୍ଚିତ ଖୁସି ହେବେ, ଦିଲ୍ଲୀ ନିକଟବର୍ତ୍ତୀ ଗୋଟେ ଜାଗା ଅଛି ଗୁରୁଗ୍ରାମ, ସେଠାରେ ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ ବୋଲି ଗୋଟେ ଗଢା ହେଇଛି। 121ଟା ଆମେ ଶକ୍ତି ପାଇବା, କିନ୍ତୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପ ଉତ୍ସର୍ଜନ ହେବ ନାହିଁ। ଆମେ ହେଉଛୁ ଗ୍ରୀଷ୍ମ ମଣ୍ଡଳୀୟ ଦେଶ, ଏଠି ଖରା ସବୁବେଳେ ବର୍ଷକ 12 ମାସ ଖରା, ଖରାକୁ ଆମେ ଆହରଣ କରିକି ସୌରଶକ୍ତି ଉତ୍ପାଦନ କରିପାରିବା। ଯୋଉ ଆଡଭାନ୍ଟେଜ ଇଣ୍ଡିଆର ଅଛି ୟୁରୋପୀୟ ଦେଶମାନଙ୍କରେ, ଆମେରିକାରେ ସେଟା ନାହିଁ। ସାଧାରଣ ଲୋକମାନେ ସୋଲାର ପ୍ୟାନେଲ କରିବେ, ସେଥିପାଇଁ ପ୍ରତି ରାଜ୍ୟରେ ଗୋଟିଏ ଗୋଟିଏ ରିନ୍ୟୁବଲ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି, ଓଡ଼ିଶାରେ ଗୋଟେ ଏଜେନ୍ସି ଅଛି ଓରେଡା, ଓଡ଼ିଶା ରିନ୍ୟୁବଲ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି, କେନ୍ଦ୍ର ସ୍ତରରେ ଇରେଡା, ତ ସେମାନେ ଆପଣଙ୍କୁ ସୋଲାର ଲଣ୍ଠନ, ସୋଲାର ଲାଇଟ ଏଗୁଡ଼ାକ ବସେଇ ଦେଉଛନ୍ତି। ସୋଲାର ପ୍ୟାନେଲ ଘରେ ବସେଇ ଦେଇପାରିବେ, ଆପଣଙ୍କୁ ରିଲିଭାଣ୍ଟ ଯନ୍ତ୍ରପାତି ଯୋଉଟା ବସେଇବେ ତା ମାଧ୍ୟମରେ ସୋଲାର ପ୍ୟାନେଲ, ଯୋଉଟା ସୋଲାର ପ୍ୟାନେଲ ଯନ୍ତ୍ରପାତି ସେଇଟା ହେଇଗଲେ ଆପଣ ସୋଲାର ଗ୍ରିଡ୍ କି ଯିବ। ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ, ଗୋଟିଏ ଗ୍ରିଡ୍, ଏଇଟା ସେଟା ଆହ୍ୱାନ ଦିଆହେଇଛି। ଗୋଟେ ହେଲା ଟେକ୍ନୋଲୋଜି, ଗୋଟେ ହେଲା ଇକୋନୋମିକ୍ସ। ତେଣୁ ଆର୍ଥିକ ଦୃଷ୍ଟିକୋଣରୁ ଆପଣ ଯଦି ସୌରଶକ୍ତି ବ୍ୟବହାର କରିବେ, କମ୍ ଖର୍ଚ୍ଚରେ ଅଧିକ ବିଜୁଳି ପାଇପାରିବେ।

0: ଗାଁର କଥା। ଗାଁକୁ କିଏ ବା ଭଲ ନ ପାଆନ୍ତି। ତାର କୋଳରେ କଟେଇଥିବା ହସ ଖେଳ ଆନନ୍ଦ ଉଲ୍ଲାସର ଦିନଗୁଡ଼ିକୁ ମନେ ପକାଇ ବିଭୋର ହୁଅନ୍ତି ତାର ପ୍ରତ୍ୟେକ ସନ୍ତାନ। ସିଏ ଯେତେ ନାଁ କମେଇଥାନ୍ତୁ, ବଡ଼ ପଦବୀରେ ଥାନ୍ତୁ କି ଯେତେ ବୟସ୍କ ହେଇଥାନ୍ତୁ, ଗାଁ ପ୍ରତି ତାଙ୍କର ମମତାକୁ ପାସରି ପାରନ୍ତି ନାହିଁ। ସତରେ ଅବର୍ଣ୍ଣନୀୟ ଗାଁର ମହିମା। ଆଧୁନିକତାର ପରିପାଟିରେ ଯଦିଓ ଏବେ ଦେଖିବାକୁ ମିଳୁଛି ଗାଁର ପରିବର୍ତ୍ତିତ ରୂପ ଓ ପରିବେଶ, ତଥାପି ତାର ସ୍ୱତନ୍ତ୍ରତା ରହିଛି। ସେହିପରି ଯାଜପୁର ଜିଲ୍ଲାର ଏକ ପ୍ରସିଦ୍ଧ ଗାଁ କୋରେଇ। ଏହି ଗାଁର କଥା କହିଛନ୍ତି ବୟୋଜ୍ୟେଷ୍ଠ ଗୀତିକାର ତଥା ସାହିତ୍ୟିକ ନନ୍ଦକିଶୋର ସିଂ।
1: ମୋ ଗାଁ ନା କୋରେଇ, ସାଦକପୁର ପଞ୍ଚାୟତ ଆଉ ଫାଜଲପୁର ପଞ୍ଚାୟତ ମିଶିକି କୋରେଇ ଗାଁର ସୃଷ୍ଟି। ତାର କାରଣ ହେଲା ଗ୍ରାମର ମଧ୍ୟସ୍ଥଳରେ ଦୁଇ ଗୁଣ୍ଠୁ କି ଅଢେଇ ଗୁଣ୍ଠୁ ଜାଗାରେ କୋରେଇ ବୁଢ଼ୀ ଠାକୁରାଣୀ ବିଜେ କରିଛନ୍ତି। ବୋଧେ ତାଙ୍କରି ଯୋଗୁ ମୋ ଗାଁ କୋରେଇ। ପୁରୁଣା ଲୋକମାନେ କହନ୍ତି ଆଗେ ଏଠାରେ ବହୁତ କୁରେଇ ଗଛ ଥିଲା, ଏଣୁ ଏହାକୁ କୁରେଇ ବା କୋରେଇ କୁହାଯାଏ। ତେବେ ସେ ଯାହା ହଉ, ମୋ ପାଇଁ କୋରେଇ ଏକ ସଂଘତିର ଗାଁ। ଏଠାରେ ମନ୍ଦିର ମସଜିଦ ପାଖାପାଖି ଅଛନ୍ତି, କୋରେଇ ବୁଢ଼ୀ ଠାକୁରାଣୀ ପାଖାପାଖି ମନସୁର ବାବାଙ୍କ ପୀଠ ରହିଛି। ଏଠାରେ ପ୍ରତି ଗୁରୁବାର ହିନ୍ଦୁ ଓ ମୁସଲମାନ ଉଭୟ ଶ୍ରେଣୀ କରି ବଣ୍ଟାବଣ୍ଟି କରନ୍ତି, ଖିଆପିଆ ମଧ୍ୟ ଦିଆନିଆ ହୁଏ। ମୋ ଗାଁ କୋରେଇ ସଂଘତିର ଉତ୍ସ କହିଲେ ଠିକ ହବ। ମୋଟ ଉପରେ କହିବାକୁ ଗଲେ ଏଠାରେ ରଜ ଆଉ ପଢୁଆଁ ଅଷ୍ଟେ ଯେମିତି ଧୁମଧାମରେ ପାଳିତ ହୁଏ,

ଇଦୁଲ ଫିତର ଇଦୁଲ ଜୁହା ମଧ୍ୟ ସେମିତି ହୁଏ। ତେଣୁ ଏଠାରେ ଗୋଟେ ପାଖରେ ମନ୍ଦିରର ଘଣ୍ଟା ବାଜୁଥିଲା ବେଳେ ଅନ୍ୟ ପାଖରେ ମସଜିଦ ଷୋଳର ଆଲ୍ଲାହ ଆକବର ଆଜାନ ଦିଅନ୍ତି ମୌଲବୀ। ମୋ ଗାଁକୁ ରେଳପଥ ଆଉ ସ୍ଥଳପଥର ସଂଯୋଗ ରହିଛି, କୋରେଇ ରେଲ ଷ୍ଟେସନ ଅଛି, ଜାତୀୟ ରାଜପଥ ମୋ ଗାଁଠୁ ମାତ୍ର 1 କିଲୋମିଟର ଦୂରରେ। ଏଠାରେ ପ୍ରାଇମେରୀ ସ୍କୁଲ ଠାରୁ ଆରମ୍ଭ କରି ଡିଗ୍ରୀ କଲେଜ ଯାଏ ଶିକ୍ଷା ବ୍ୟବସ୍ଥା ଅଛି। ମୋ ଗାଁରେ ନଈ ନାହିଁ, କିନ୍ତୁ ଗାଁ ମଝିରେ ଏକ ନାଳ ପ୍ରବାହିତ ହୁଏ ଯାହା ବର୍ଷା ଦିନେ କ୍ଷୁଦ୍ର ନଦୀର ଭ୍ରମ ସୃଷ୍ଟି କରେ। ଏମିତିକି ମୋ ଗାଁର ଖୁବ୍ ଉଚ୍ଚା ଉଚ୍ଚା ବାଉଁଶ ବୁଦା ଦୂରରୁ ଛୋଟ ଜଙ୍ଗଲର ଭ୍ରମ ସୃଷ୍ଟି କରେ। ଅବଶ୍ୟ ଏବେ ଆଉ ଆମ ଗାଁରେ ଚାଳ ଘର ସଂଖ୍ୟା କମି କମି 100ରୁ ପ୍ରାୟ 1 ଭାଗ ଆଡକୁ କମି ଆସିଲାଣି। ରାସ୍ତା ଘାଟ ବିଜୁଳି ଆଲୁଅ ଆଦି ଠିକ ସହର ଭଳି, ଏଣୁ ମୋ ଗାଁ ଏବେ ଅର୍ଦ୍ଧ ସହର ଭଳି ଲାଗିଲାଣି। ବର୍ତ୍ତମାନ ସମସ୍ତେ ସହରରେ ଅଛନ୍ତି, କିନ୍ତୁ ମୁଁ ସେଠି କେବେ ଯାଏନି। ମୋ ଗାଁର ଯୋଉ ସାହି ପଡିଶା ଆଉ ଛୋଟ ଛୋଟ ଛୁଆଙ୍କ ମୋର ଯୋଉ ହସ, ଏସବୁ କଥା ମୁଁ ଭୁଲି ପାରିବିନି। ତେଣୁ ମୋ ଗାଁ ସଦାବେଳେ ମୋ ନିଜର, ମୁଁ ତାକୁ ବହୁତ ଭଲ ପାଏ। ଏଇଠି ମୋର ଯଦି ଶେଷ ନିଶ୍ୱାସ ତ୍ୟାଗ ହେଇଯିବ ତାହେଲେ ମୁଁ ସବୁଠୁ ବେଶୀ ଆନନ୍ଦିତ ହେବି।

ଭାରତ ଇତିହାସରେ ଜୁଲାଇ 13 ତାରିଖରେ ଘଟିଥିବା କିଛି ଉଲ୍ଲେଖନୀୟ ଘଟଣା। ଅଠରଶହ ତିନି ମସିହାରେ ରାଜା ରାମମୋହନ ରାୟ ଏବଂ ଆଲେକ୍ଜାଣ୍ଡର ଡଫ୍ ପାଞ୍ଚ ଜଣ ଛାତ୍ରଙ୍କୁ ନେଇ ସ୍କଟିଶ ଚର୍ଚ୍ଚ କଲେଜ ଆରମ୍ଭ କରିଥିଲେ। 1905 ମସିହା ଆଜି ଦିନରେ ବଙ୍ଗଳାର ସାପ୍ତାହିକ ପତ୍ରିକା ସଞ୍ଜୀବନୀ ଦ୍ୱାରା ପ୍ରଥମ ଥର ପାଇଁ ବ୍ରିଟିଶ ସାମଗ୍ରୀକୁ ବର୍ଜନ କରିବା ଓ ପୋଡ଼ିଦେବା ପାଇଁ ପରାମର୍ଶ ଦିଆଯାଇଥିଲା। 1929 ମସିହାରେ ବଙ୍ଗଳାର ଯତୀନ୍ଦ୍ରନାଥ ଦାସ ଐତିହାସିକ ଅନଶନ ଆରମ୍ଭ କରିଥିଲେ। 2011 ମସିହା ଜୁଲାଇ 13 ତାରିଖରେ ଆମ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ତ୍ରିସ୍ତରୀୟ ବୋମା ବିସ୍ଫୋରଣରେ ଥରି ଉଠିଥିଲା। ଏହି ବିସ୍ଫୋରଣଗୁଡ଼ିକ ମୁମ୍ବାଇର ଜାଭେରି ବଜାର, ଅପେରା ହାଉସ୍ ଓ ଦାଦରରେ ଘଟିଥିଲା। ଶ୍ରୋତାବନ୍ଧୁ, ଆଜି ଆଷାଢ଼ ମାସର କୃଷ୍ଣ ଚତୁର୍ଦ୍ଦଶୀ। ଆମର ପ୍ରାଣପ୍ରିୟ ଠାକୁରମାନେ ଅଛନ୍ତି ଅଣସର ଘରେ। ବିରହୀ ଭକ୍ତଗଣଙ୍କର ସମସ୍ତ ଭାବନା, ଆଶା, ଆନନ୍ଦକୁ ସାର୍ଥକ କରିବେ ଆସନ୍ତାକାଲି। ପ୍ରଭୁ ନବଯୌବନ ରୂପରେ ଦର୍ଶନ ଦେବେ। ପରମବ୍ରହ୍ମଙ୍କର ଏହି ଅପୂର୍ବ ମାନବୀୟ ଲୀଳା ସତରେ ବଡ଼ ବିଚିତ୍ର। ସାଧାରଣ ଭାବନାରୁ କାହିଁ କେତେ ଉର୍ଦ୍ଧ୍ୱରେ ତାଙ୍କର ତତ୍ତ୍ୱ ଓ ଚେତନା ବିଶ୍ୱରେ ଶାନ୍ତି, ସଂହତି, ସଦ୍ଭାବନା ସୃଷ୍ଟି କରୁ।

0: ଆଜିର କାର୍ଯ୍ୟକ୍ରମରୁ ଏଇଠି ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ଭାଷା ସୁରକ୍ଷା ଓ କର୍ମବୀର ଗୌରୀଶଙ୍କର, ଆଲୋଚନା କରିଛନ୍ତି କାର୍ତ୍ତିକ ଚନ୍ଦ୍ର ଚାନ୍ଦ।
2: ଯେଉଁମାନେ ଦେଶ ଓ ଦେଶର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଜର ସୁଖ ସମ୍ପଦ ବଳିଦାନ କରି ସେମାନଙ୍କର କାଲିକୁ ବଳି ଦେଇ ଆମ ଆଜିର ଶୁଭ ଦିନ ସୃଷ୍ଟି କରିଦେଇ ଯାଇଛନ୍ତି, ସେମାନଙ୍କୁ ଶ୍ରଦ୍ଧା ଅର୍ପଣ କରିବା ଆମର ପବିତ୍ର କର୍ତ୍ତବ୍ୟ। ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଲେ କର୍ମବୀର ଗୌରୀଶଙ୍କର। ସେ ନିଜର ଦୃଢ଼ ଚରିତ୍ରବତ୍ତା, ପ୍ରବଳ ନ୍ୟାୟନୀତି ବୋଧ, ସତ୍ୟନିଷ୍ଠା, ପରାର୍ଥପରତା ବଳରେ ସମାଜକୁ ସୁସ୍ଥ ସବଳ ସୁନ୍ଦର କରି ଗଢ଼ିବାରେ ଜୀବନପଣ କରିଥିଲେ। ତାଙ୍କର ପବିତ୍ର ଜନ୍ମତିଥିରେ ତାଙ୍କର ବିଶେଷ ଅବଦାନର ଉଲ୍ଲେଖ ସମୟ ଉପଯୋଗୀ। 1838 ସାଲରେ ଜନ୍ମଗ୍ରହଣ କରି ଓଡ଼ିଶାର ଅନ୍ଧକାରମୟ ପରିସ୍ଥିତିକୁ ଲକ୍ଷ୍ୟ କରି ନିଜ ଜୀବନକୁ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଉତ୍ସର୍ଗ କରିଥିଲେ। ଓଡ଼ିଶାରେ ଛାପାଖାନା ନଥିଲା, ଓଡ଼ିଶାର ମହନୀୟ କୃତିଗୁଡ଼ିକ ପୋଥିପତ୍ରରେ ଆବଦ୍ଧ ଥିଲା। ସେ ପ୍ରଥମେ କଟକ ପ୍ରିଣ୍ଟିଂ

0: କମ୍ପାନୀ ନାମକ ଛାପାଖାନା ପ୍ରତିଷ୍ଠା କରି ସେଥିରେ ମହାଭାରତ, ରାମାୟଣ, ପୁରାଣ, ମହାକାବ୍ୟ, ଧର୍ମଗ୍ରନ୍ଥ, ନାଟକ, ଉପନ୍ୟାସ ଓ ପାଠ୍ୟପୁସ୍ତକ ସବୁ ଛାପି ଲୋକଲୋଚନକୁ ଆଣିଥିଲେ। ସେହି ଛାପାଖାନାରେ ପ୍ରତିଷ୍ଠିତ ହେଲା ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା। ଓଡ଼ିଶାବାସୀମାନଙ୍କ ମଧ୍ୟରେ ସମ୍ବାଦ ପରିବେଷଣ, ସେମାନଙ୍କର ହାରିଗୁହାରି, ଅନ୍ୟାୟର ପ୍ରତିକାର ଦାବି କରିବା ପାଇଁ ଏହା ଥିଲା ଏକ ସବଳ ମାଧ୍ୟମ। ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ସରକାରଙ୍କ ଦୃଷ୍ଟିଗୋଚର କରିବାର ଏହା ଥିଲା ମୂଳ ଉଦ୍ଦେଶ୍ୟ। ଏହାଛଡ଼ା ସର୍ବଭାରତୀୟ ଓ ଆନ୍ତର୍ଜାତିକ ସମ୍ବାଦ ମଧ୍ୟ ଏଥିରେ ସ୍ଥାନ ପାଇଥିଲା। ଏହି ପତ୍ରିକାର ଗ୍ରନ୍ଥ ସମୀକ୍ଷା, ସଙ୍ଗୀତ, ନୃତ୍ୟକଳା ବିଷୟକ ସୁଲିଖିତ ଲେଖାମାନ ପ୍ରକାଶିତ ହୋଇ ପାଠକମାନଙ୍କ ହୃଦୟ ଜିଣିଥିଲା। ନଅଙ୍କ ଦୁର୍ଭିକ୍ଷ ସମୟରେ କରୁଣ କାହାଣୀ ସବୁ ଛାପି ବ୍ରିଟିଶ ସରକାରଙ୍କୁ ନିଦ୍ରଭଙ୍ଗ କରିଥିଲେ ଗୌରୀଶଙ୍କର। ବ୍ରିଟିଶ ପାର୍ଲାମେଣ୍ଟରେ ଏ ବିଷୟ ଗଭୀର ଭାବରେ ଆଲୋଚନା ହେଲା, କ୍ୟାମ୍ବେଲ କମିଶନ ବସିଲା, ତାପରେ ଜଳସେଚନ ନିମନ୍ତେ ସରକାର ପଦକ୍ଷେପ ନେଲେ, କେନାଲ ଖୋଳା ହେଲା, ଭବିଷ୍ୟତରେ ଦୁର୍ଭିକ୍ଷ ନିରାକରଣ ନିମନ୍ତେ ଚିନ୍ତା କରାଯାଇ ଖାଦ୍ୟ ସରବରାହ ନିମନ୍ତେ ରାସ୍ତାଘାଟ ଉପରେ ନଜର ଦିଆଯାଇଥିଲା। ଓଡ଼ିଶାରେ ରେଳପଥ ନିର୍ମାଣ କରାଯାଇନଥିଲା। ଭାରତର ରେଳପଥ ପ୍ରଥମେ 1854 ସାଲରେ ଆରମ୍ଭ କରାଯାଇଥିଲା। ଓଡ଼ିଶାରେ ତାହାର ଅଭାବ ଥିଲା। ଗୌରୀଶଙ୍କର ପ୍ରବଳ ଭାବରେ ଓଡ଼ିଶାର ଦାବିକୁ ଉତ୍କଳ ଦୀପିକା ମାଧ୍ୟମରେ ଛାପିବା ପରେ 1896 ସାଲରେ ଓଡ଼ିଶା ରେଳପଥ ନିର୍ମିତ ହେଲା। ଗୌରୀଶଙ୍କର ଆନନ୍ଦିତ ହେଲେ, ଲେଖିଲେ, କଟକକୁ ରେଳବାଟ ଫିଟିଲା। ଓଡ଼ିଆ ଭାଷା ବିଲୋପ ବିରୁଦ୍ଧରେ ଗୌରୀଶଙ୍କର ପ୍ରବଳ ଆନ୍ଦୋଳନ କରି ଓଡ଼ିଆ ଭାଷାର ସର୍ବମାନ୍ୟତା ଲାଭରେ ବିଶେଷ ରୂପେ ସାହାଯ୍ୟ କରିଥିଲେ। କଲିକତାରେ ଏସିଆଟିକ୍ ସୋସାଇଟି ସମକ୍ଷରେ ସବଳ ଯୁକ୍ତି ବାଢ଼ି ଓଡ଼ିଆ ଭାଷାର ମାନ୍ୟତା ବିଷୟ ତଥ୍ୟାବଳୀ ପରିବେଷଣ କରିଥିଲେ ଗୌରୀଶଙ୍କର। ତାପରେ କୋର୍ଟ କଚେରୀ, ସ୍କୁଲ, କଲେଜରେ ଓଡ଼ିଆ ଭାଷା ଗୃହୀତ ହେଲା 1902 ସାଲ ପରେ। ଏହା ତାଙ୍କର ଐତିହାସିକ ବିଜୟ। ତାଙ୍କର ନିଃସତ୍ତ୍ୱ ଦାନ ଉଲ୍ଲେଖଯୋଗ୍ୟ। ସେ ନିଜ ଗ୍ରାମରେ ଛାତ୍ରୀମାନଙ୍କ ପାଇଁ ସ୍କୁଲ ନିର୍ମାଣ କରିଥିଲେ, ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରିଥିଲେ, କଟକରେ ଗରିବ ପିଲାଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରିଥିଲେ, କଟକରେ ଟାଉନ୍ ହଲ୍ ନିର୍ମାଣ କରି ଜନହିତ ପାଇଁ ଉତ୍ସର୍ଗ କରିଥିଲେ, 30,000 ଟଙ୍କାର ଦାନ କଟକରେ କଲେଜ ନିର୍ମାଣ ନିମନ୍ତେ ବ୍ରିଟିଶ ସରକାରଙ୍କୁ ଦେଇଥିଲେ। ପରେ କଟକରେ ରେଭେନ୍ସା କଲେଜ ପ୍ରତିଷ୍ଠିତ ହୋଇ ସମଗ୍ର ଭାରତବର୍ଷରେ ପ୍ରସିଦ୍ଧି ଲାଭ କରିଅଛି। ତାଙ୍କର ଆଦର୍ଶ ବର୍ତ୍ତମାନ ପିଢ଼ିର ଲୋକମାନଙ୍କର ଅନୁକରଣୀୟ।
1: ଶେଷ ହେଲା କଥିକା। ଆଜି ଏଥିରେ ଶୁଣୁଥିଲେ ଭାଷା ସୁରକ୍ଷା ଓ କର୍ମବୀର ଗୌରୀଶଙ୍କର। ଆଲୋଚନା କରିଥିଲେ କାର୍ତ୍ତିକ ଚନ୍ଦ୍ର ଚାନ୍ଦ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହୋଇଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ସୁଭଦ୍ରା ମୁଖାର୍ଜୀଙ୍କ କଣ୍ଠରେ ଶୁଣନ୍ତୁ ଭକ୍ତିଗୀତ।

ସୁଭଦ୍ରା ମୁଖାର୍ଜୀଙ୍କ କଣ୍ଠରେ ଶୁଣୁଛନ୍ତି ଭକ୍ତିଗୀତ।

ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ପ୍ରତ୍ୟେକ ଜୀବର ହୃଦୟତନ୍ତ୍ରୀରେ ବିରାଜିତ। ତାଙ୍କର ଅସଂଖ୍ୟ ସୃଷ୍ଟିମାନଙ୍କ ମଧ୍ୟରେ ସେ ଅଭିବ୍ୟକ୍ତ। ସେ ହିଁ ମୁକ୍ତ ମାନବ ଆତ୍ମାକୁ ଭଗବତ କର୍ମ ନିମିତ୍ତ ଆଦେଶ ଦିଅନ୍ତି। ସେ ଏକ ପରମ ନିଗୁଢ ସର୍ବ, ସଂସାରରେ ଥିବା ସମଗ୍ର ବସ୍ତୁର ଏକ ପରମ ଧ୍ରୁବ, କ୍ଷର ମଧ୍ୟରେ ସେ ପ୍ରଭୁ। କେବଳ ସେଇଥିରେ ହିଁ ଯେ ସେ ପୁରୁଷୋତ୍ତମ ତାହା ନୁହେଁ, ପ୍ରତ୍ୟେକ ଜୀବର ହୃଦୟ ମଧ୍ୟରେ ସେ ହିଁ ପରମ ଈଶ୍ୱର। ତେଣୁ ଯୁଗ ଯୁଗ ଧରି ବହୁ ସାଧୁ ସନ୍ଥ ସନ୍ନ୍ୟାସୀ ତଥା ମହାତ୍ମାଗଣ ଶ୍ରୀଜଗନ୍ନାଥଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି।

0: ସେଇ ପୁରୁଷୋତ୍ତମ ପତିତ ପାବନ ଠାକୁରଙ୍କ ଅନେକ ଲୀଳା ମଧ୍ୟରୁ ରଥାରୂଢ଼ ହୋଇ ଭକ୍ତଜନଙ୍କ ସହିତ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ହେଉଛି ଏକ ବିଶେଷ ଲୀଳା। ତେବେ ଏହି ରଥଯାତ୍ରା ମହୋତ୍ସବ ସହିତ ଯେତେଗୁଡ଼ିଏ ରୀତି ନୀତି ଓ ସେବାର ପରମ୍ପରା ପ୍ରଚଳିତ, ସେଥିମଧ୍ୟରେ ରଥ ଉପରେ ଠାକୁରମାନେ ବିଜେ ହେଲା ପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା ଅନ୍ୟତମ ସର୍ବଶ୍ରେଷ୍ଠ ଆଉ ସ୍ୱତନ୍ତ୍ର ସେବା। ଏହା ରଥଯାତ୍ରାର ଏକ ବିଶେଷ ପରମ୍ପରା। ଘୋଷଯାତ୍ରାରେ ତିନି ରଥ ଉପରେ ଗଜପତିଙ୍କ ଛେରାପହଁରା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଉପସ୍ଥିତ ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ପରମ ପବିତ୍ର ଶ୍ରୀକ୍ଷେତ୍ରରେ ଅତ୍ୟନ୍ତ ପ୍ରାଚୀନ କାଳରୁ ପାଳିତ ହୋଇ ଆସୁଥିବା ଦ୍ୱାଦଶ ଯାତ୍ରା ଓ ଅନେକ ଉପଯାତ୍ରା ମଧ୍ୟରେ ରଥଯାତ୍ରା ସର୍ବଶ୍ରେଷ୍ଠ। ଏହି ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜଙ୍କ ତିନି ରଥ ଉପରେ ଛେରାପହଁରା ସେବା। ଛେରାପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କର ସମାଗମ ହୋଇଥାଏ। ଛେରା ଓ ପହଁରା ଦୁଇଟି ଶବ୍ଦ ସମିଶ୍ରଣରେ ଛେରାପହଁରା ଶବ୍ଦର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରଳତା, ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା। ଗବେଷକମାନଙ୍କର ମତାନୁଯାୟୀ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରାପହଁରା ନୀତି ଆରମ୍ଭ ହୋଇଥିଲା। ସେହିପରି ଗଜପତି ପୁରୁଷୋତ୍ତମ ଦେବ ନିୟମିତ ଭାବେ ରଥଯାତ୍ରା ସମୟରେ ଛେରାପହଁରା ସେବା କରିଆସୁଥିଲେ। ଆଜିକି ପ୍ରାୟ 500 ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ କୁଞ୍ଜମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ 1456 ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ଚକଡ଼ା ପୋଥି ରଚନା ଶେଷ କରି ତାହା ପ୍ରତାପ ରୁଦ୍ରଦେବଙ୍କୁ ଅର୍ପଣ କରିଥିଲେ। ସେଥିରେ ରଥଯାତ୍ରା ସମୟରେ ଛେରାପହଁରା ନୀତି ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଅଛି, ଯାହାକି ଚୈତନ୍ୟ ଚକଡ଼ାରେ ବର୍ଣ୍ଣନା କରାଯାଇଛି ଯେ ପ୍ରତାପ ରୁଦ୍ର ନୁର୍ମଣି ମାର୍ଜନୀ ଧରିଣ ଛତା ତଳୁ ପହଁରିଲେ ପଥ ନୃପ ନାରାୟଣ ତାର ଭାବ ଦେଖି ଗୋରା ବୋଲେ ଆଣ୍ଟ କରି ଯେ ନ ହେ ରାଜନ କୃଷ୍ଣ ପାର୍ଶ୍ୱଦ କିଶୋରୀ ଧନ୍ୟ ରାଜା ମାର୍ଜନୀର କରେ ସେବା କରେ ଯେ ଜଗତେ ନାହିଁ କାହିଁ ଅଛି ନୀଳାଚଳେ। ସେହିପରି ଚୈତନ୍ୟ ମହାପ୍ରଭୁଙ୍କ ତିରୋଧାନର 80 ବର୍ଷ ପରେ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ପ୍ରଣୀତ ଶ୍ରୀ ଚୈତନ୍ୟ ଚରିତ୍ରାମୃତ ଗ୍ରନ୍ଥରେ ଛେରାପହଁରା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।

0: ଏତତ୍ ଭିନ୍ନ ପୂଜାଠା ସାମଗ୍ରୀ ଥାଳି ଘଣ୍ଟ ଗଡ଼ୁ ଇତ୍ୟାଦି ଭାଗ ଭାଗ ହୋଇ ତିନି ରଥରେ ଯଥାସ୍ଥାନରେ ରଖାଯାଏ। ବଣିଆମାନଙ୍କ ଘରୁ ତିନି ବାଡ଼ର ଚିତା ଆସେ। ତିନି ବାଡ଼ର ଏହି ଚିତା ଲାଗି ହେବା ପରେ ମଇଲମ ଆଉ ମାଠଫୁଲ ଲାଗି କାର୍ଯ୍ୟ ସମାପନ ହୁଏ। ଚିତା ଲାଗି ସମ୍ପନ୍ନ ହେଲା ପରେ ଶ୍ରୀମନ୍ଦିରରୁ ଦେଉଳକରଣ କୋଠକରଣ ଚଢ଼ାଉକରଣ ଚାଙ୍ଗଡ଼ାକରଣଙ୍କ ସହିତ ରାଜନଗରକୁ ଯାଇଥାନ୍ତି। ତାପରେ ମହାରାଜା କନକଦୁର୍ଗାଙ୍କୁ ଦର୍ଶନ କରି ଛେରାପହଁରା ପାଇଁ ଶ୍ରୀନଗରରୁ ବାହାରିଥାନ୍ତି।
1: ସାଧାରଣତଃ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ। ଏହି ଗୁଣ୍ଡିଚା ଦିନ ତିନି ରଥ ଉପରେ ଶ୍ରୀବିଗ୍ରହମାନେ ଯେତେବେଳେ ପହଣ୍ଡି ବିଜେରେ ରଥାରୂଢ଼ ହୋଇଥାନ୍ତି ଏବଂ ଅନ୍ୟାନ୍ୟ ନୀତି ମଧ୍ୟରେ ଯଥା ମଦନମୋହନ ରାମକୃଷ୍ଣ ରଥ ଉପରକୁ ବିଜେ ସୋଲ ଚିତା ଲାଗି ରୁନ୍ଧା ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀଙ୍କ ନେତୃତ୍ୱରେ ଶ୍ରୀମନ୍ଦିର କମାଣ୍ଡର ଆବଶ୍ୟକ ସଂଖ୍ୟକ ବରକନ୍ଦାଜ ମନ୍ଦିର ପୋଲିସ ଏବଂ ସରକାରୀ ପୋଲିସ ମନ୍ଦିରର ଏହି ଗଜପତିଙ୍କର ଯେଉଁ ଛେରାପହଁରା ନୀତି ସମ୍ପୃକ୍ତ କେତେକ ସେବକ ନହରକୁ ଯାଇଥାନ୍ତି ଏବଂ ନହରରେ ଗଜପତିଙ୍କୁ ଛେରାପହଁରା ସେବା ପାଇଁ ନିମନ୍ତ୍ରଣ ଜଣାଇଥାନ୍ତି। ତତ୍ପରେ ଗଜପତି ମହାରାଜା ଛେରାପହଁରା ସେବା କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ସେଥିରେ ସେ ଶୁକ୍ଳ ରଙ୍ଗର ଚୁଡ଼ିଦାର, କୁର୍ତ୍ତା, ଲାଲ ରଙ୍ଗର ଉତ୍ତରୀୟ ପଗଡ଼ି, ଶିରସ୍ତ୍ରାଣ, ଗଳାରେ କୌସ୍ତବ ହାର, ଖଣ୍ଡା ଇତ୍ୟାଦି ପରିଧାନ କରିଥାନ୍ତି ଏବଂ ଏହା ସମ୍ପୂର୍ଣ୍ଣ ରାଜକୀୟ ଭେଷରେ ସେ ଆସିଥାନ୍ତି। ଏହି ଦିନ ଛେରାପହଁରା ନୀତି ନ ସରିବା ଯାଏଁ ଗଜପତି ମହାରାଜା ଉପବାସରେ ରହିଥାନ୍ତି। ନହରରେ ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ହାତୀଦାନ୍ତ ରୌପ୍ୟ ନିର୍ମିତ ମେହେନା ଯାହାକି ତାମଜାନ କୁହାଯାଏ ସେଥିରେ ଉପବେଶନ କରି ପଟୁଆରରେ ବିଜେ କରିଥାନ୍ତି।

ରଥଯାତ୍ରା ଦିନ ଶ୍ରୀମନ୍ଦିର ମଧ୍ୟରେ ସକାଳର ସବୁ ନୀତି ସମ୍ପନ୍ନ ହେଲା ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ ହୁଅନ୍ତି। ତାପରେ ମନ୍ଦିର ଭିତରୁ ଦୁଇ ଗୋଟି ବଡ଼ ସିନ୍ଧୁକ ଅଣାଯାଇ ଶ୍ରୀଜଗନ୍ନାଥଙ୍କର ପଛପଟେ ରଖାଯାଏ। ସେଥିରୁ ଗୋଟିକରେ ନବଦିନ ନିମନ୍ତେ ଠାକୁରମାନଙ୍କ ବସନ ଆଉ ଅନ୍ୟଟିରେ ଭୂଷଣ ରଖାଯାଏ।

ଯେତେବେଳେ ଛେରାପହଁରା କରିବା ପାଇଁ ଗଜପତି ମହାରାଜା ଶ୍ରୀନଗରରୁ ବିଜେ କରନ୍ତି, ସେତେବେଳେ ଗୋଟେ ପଟୁଆର ଶୋଭାଯାତ୍ରାରେ ଗଜପତି ମହାରାଜା ରଥ ଆଡ଼କୁ ଆସୁଥିବା ବେଳେ ବଡ଼ଦାଣ୍ଡରେ ଅସଂଖ୍ୟ ଭକ୍ତ ହରିବୋଲ ହୁଳହୁଳି ଦେଇ ଚଳନ୍ତି ବିଷ୍ଣୁ ଗଜପତି ମହାରାଜାଙ୍କ ଜୟ ଜୟକାର କରିଥାନ୍ତି। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଜାନ ରହିଥାଏ। ଗଜପତି ମହାରାଜା ରଥ ଉପରକୁ ଉଠିଥାନ୍ତି, ତାଙ୍କ ସାଙ୍ଗରେ ରାଜପରିବାରର ପୁରୁଷ ସଦସ୍ୟ, ରାଜଗୁରୁ, ଲେଙ୍କା, ଦେଉଳକର୍ଣ୍ଣ, ବେହେରାଖୁଣ୍ଟିଆ, କାହାଳିଆ, ମେକାପ, ଗରାବଡ଼ୁ, ମୁଦୁଲି ଇତ୍ୟାଦି ସେବକମାନେ ମଧ୍ୟ ରହିଥାନ୍ତି। ପ୍ରାରମ୍ଭରେ ଗରାବଡ଼ୁ ସେବକଠାରୁ ହାତୁଆଣି ଅର୍ଥାତ୍ ରାଜାଙ୍କ ହସ୍ତକୁ ସେ ସେବକ ପାଣି ଯୋଗାଇ ଦେଇଥାନ୍ତି। ତତ୍ପରେ ଗଜପତି ମହାରାଜା ପୁଷ୍ପାଞ୍ଜଳି ପ୍ରଦାନ କରନ୍ତି, ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକାପ ରାଜାଙ୍କ ହସ୍ତକୁ ବଢ଼ାଇଥାନ୍ତି। ଗଜପତି ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା ମଧ୍ୟ କରନ୍ତି। ତତ୍ପରେ ରଥ ଉପରେ ସିଂହାସନ ଉପରୁ ତଳକୁ ଓହ୍ଲାଇଥାନ୍ତି। ଏହି ସମୟରେ ଶୁକ୍ଳ ଫୁଲ ଭଣ୍ଡାର ମେକାପ ପିଙ୍ଗଣରେ ଧରିଥାଏ। ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡ଼ିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢ଼ାଇଥାନ୍ତି। ଭଣ୍ଡାର ମେକାପ ରଥର ଚାରିପାଖରେ ଆଗେ ଶୁକ୍ଳ ଫୁଲ ପକାଉଥିବେ ଏବଂ ଗଜପତି ମହାରାଜା ସୁନା ଖଡ଼ିକା ଧରି ରଥ ଚାରିପଟେ ପହଁରିଥାନ୍ତି। ଏହାପରେ ଘଟୁଆରୀ ସେବକଙ୍କର ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ଜଳକୁ ରାଜଗୁରୁ ସଂସ୍କାର କରିବା ପରେ ଭଣ୍ଡାର ମେକାପ ଗଜପତି ହସ୍ତଙ୍କୁ ତାହା ବଢ଼ାଇଥାନ୍ତି। ଏହାପରେ ଗଜପତି ସୁବାସିତ ଚନ୍ଦନ ଜଳ ରଥ ଉପର ଚାରିପଟେ ଛିଞ୍ଚିଥାନ୍ତି। ଏହି କ୍ରମରେ ବଳଭଦ୍ର, ଶ୍ରୀ ଜଗନ୍ନାଥ ଓ ଶ୍ରୀ ସୁଭଦ୍ରାଙ୍କ ରଥ ଉପରେ ଛେରାପରା ନୀତି ଅନୁଷ୍ଠିତ ହୋଇଥାଏ। ଯେତେବେଳେ ଗଜପତି ପୁଷ୍ପାଞ୍ଜଳି ଅନ୍ୟାନ୍ୟ ସ୍ୱର୍ଣ୍ଣର ଚାମର ଆଲଟ ସେବା କରିପାରନ୍ତି, ତାପରେ ଯେତେବେଳେ ସ୍ୱର୍ଣ୍ଣ ଖଡ଼ିକା ସଂସ୍କାରିତ ହୋଇକରି ଯେତେବେଳେ ତାଙ୍କ ହାତକୁ ବଢ଼ାଯାଇଥାଏ, ସେ ଯେତେବେଳେ ରଥ ଚାରିପଟେ ଓଳଉଥାନ୍ତି, ସେହି ସମୟରେ ଲକ୍ଷ ଲକ୍ଷ ଜନତା, ଭକ୍ତ ଶ୍ରଦ୍ଧାଳୁ ଜନତା ସେ ଦୃଶ୍ୟ ଦେଖି ଆତ୍ମବିଭୋର ହୋଇଯାନ୍ତି। ଭକ୍ତିଭାବରେ ହରିବୋଲ ଇତ୍ୟାଦି ଶବ୍ଦରେ ପ୍ରକମ୍ପିତ ହୋଇଥାଏ ଏବଂ

0: ଗଜପତି ମହାରାଜଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ମୁଦିରସ୍ତ ସେବକ ଏହି ସେବା କରିଥାନ୍ତି। ଯେତେବେଳେ ଅତୀତରେ ଗଜପତି ମହାରାଜା ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇନାହାନ୍ତି ସେ ସମୟରେ ଏହି ମୁଦିରସ୍ତ ସେବକ କରିବାର ଅନେକ ପ୍ରମାଣ ରହିଛି।
1: ଲକ୍ଷେ ରାଜାର ମୌଡ଼ମଣି ଗଜପତି ମହାରାଜାଙ୍କର ଏହି ଛେରାପହଁରା କାର୍ଯ୍ୟ ସାରା ବିଶ୍ୱରେ ଏକ ଅନୁପମ ବିରଳ ତଥା ଅନନ୍ୟ କାର୍ଯ୍ୟ। ଗଜପତି ମହାରାଜ ସେବକର ସେବା କାର୍ଯ୍ୟ ନିର୍ବାହ କରି ସେବାର ଗୁରୁତ୍ୱ ସୂଚାଇ ଦେଇଛନ୍ତି କାଳେ କାଳେ।
2: ଦେବୋତ୍ଥାପନ ଯାତ୍ରା କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ହରି ଉତ୍ଥାପନ ଯାତ୍ରା ପାଳନ କରାଯାଏ ଏବଂ ଶୟନ ଏକାଦଶୀ ବିଧିରେ ମହାସ୍ନାନ ପୂଜା ବଢ଼େ। ସେବକମାନେ ଶୟନ ଘର ଓ ଶୟନ ପିଡ଼ି ମୁଦ ଭାଙ୍ଗି ତିନି ଠାକୁରଙ୍କୁ ବିଜେ କରାଇ ମହାସ୍ନାନ ବଢ଼ାନ୍ତି। ଏହାପରେ ତିନି ଠାକୁରଙ୍କୁ ସିଂହାସନ ଉପରେ ତିନି ବାଡ଼ରେ ବିଜେ କରାଯାଏ। କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ଉତ୍ଥାପନ ପାଳିତ ହୁଏ ଶ୍ରୀମନ୍ଦିରରେ। ଦ୍ୱାଦଶୀ ଓ ତ୍ରୟୋଦଶୀ ଦୁଇ ଦିନ ସନ୍ଧ୍ୟାଧୂପ ବଢ଼ିବା ପରେ ମଦନ ମୋହନ ଆଜ୍ଞାମାଳ ପାଇ ଶରତ ରାସ ପାଇଁ ଜଗମୋହନ ଖଟ ଉପରେ ବିଜେ ହୁଅନ୍ତି। ମୁଖ୍ୟ ଦେବତାଙ୍କ ସହିତ ତାହାଙ୍କର ବାହନ ବା ସେବକ ଗରୁଡ଼ଙ୍କର ପୂଜା ହେବା ଶ୍ରୀମନ୍ଦିରର ବିଶେଷତ୍ୱ। ଶ୍ରୀଜୀଉଙ୍କର ଅନ୍ୟତମ ଯାତ୍ରା ହେଉଛି ପ୍ରାବରଣ ଷଷ୍ଠୀ ଯାତ୍ରା। ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ଠାକୁରଙ୍କର ଘୋଡ଼ ବା ଶୀତ ଲୁଗା ଲାଗି ହୁଏ। ପଞ୍ଚମୀ ଦିନ ରାତିରେ ଚନ୍ଦନ ଲାଗି ବଢ଼ିବା ପରେ ଭୋଗ ମଣ୍ଡପ ଘରେ ପତନୀ ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କ କବରୀ, ବିମଳା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଘୋଡ଼ ଅଧିବାସ ହୋଇ ରହିଥାଏ। ଠାକୁରଙ୍କର ଶୀତଲୁଗା ବିଭିନ୍ନ ରଙ୍ଗରେ ଏବଂ ବିଭିନ୍ନ ବାରରେ ହୋଇଥାଏ। ରବିବାର ଲାଲ, ସୋମବାର କଳା ଛିଟମିଶା ଶୁକ୍ଳ, ମଙ୍ଗଳବାର ବାରପଟିଆ ପାଞ୍ଚ ରଙ୍ଗମିଶା, ବୁଧବାର ନୀଳ, ଗୁରୁବାର ବସନ୍ତ, ଶୁକ୍ରବାର ଶୁକ୍ଳ ଏବଂ ଶନିବାର କଳା ରଙ୍ଗର ଘୋଡ଼ ଲାଗି ହୋଇଥାନ୍ତି। ବସନ୍ତ ପଞ୍ଚମୀଠାରୁ ଫଗୁ ଦଶମୀ ଯାଏ ଠାକୁରମାନେ ଠିଆ ଘୋଡ଼ ଲାଗି ହୁଅନ୍ତି। ଏହି ଓଢ଼ଣ ଷଷ୍ଠୀକୁ ପ୍ରାବରଣ ଷଷ୍ଠୀ ବୋଲି କୁହାଯାଏ। ଆଉ ଏକ ବିଧି ହେଉଛି ପୁଷ୍ୟ ପୂଜା। ଧନୁ ସଂକ୍ରାନ୍ତିଠାରୁ ମାସକ ଯାଏ ଶ୍ରୀମନ୍ଦିରରେ ଜଗନ୍ନାଥ ବଲ୍ଲଭ ସହ ପହିଲି ଭୋଗ ଲାଗି ହୁଏ। ତାପରେ ବେଶ ହୋଇ ଘୋଡ଼ ଓ ଅଳଙ୍କାର ଲାଗି ହୁଅନ୍ତି। ଧନୁ ମାସରେ ଧନୁମୁଆ ଭୋଗ ଏବଂ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଭୋଗ ହୁଏ। ପୌଷ ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି କହନ୍ତି। ଶ୍ରୀଜଗନ୍ନାଥଙ୍କର ବକୁଳ ଲାଗି ଅନୁସାରେ ଓଡ଼ିଆ ଘରମାନଙ୍କରେ ମଣ୍ଡା ପିଠା ଓ ଗଇଁଠା ପିଠା ଭୋଗ ହେବାର ବିଧି ଅଛି ଓ ଆମ୍ବ ଗଛ ମୂଳେ ମଧ୍ୟ ଭୋଗ ହୁଏ। ଗଇଁଠା, ନାଡ଼ି ବଉଳ, ଫେଣି ବଉଳ, ଚୁନା ବଉଳ ପ୍ରଭୃତି ଭୋଗ ବକୁଳ ଅମାବାସ୍ୟାରେ ଲାଗି ହୁଏ। ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ ହୁଏ। ଏହି ଦିନ ମାଜଣା ସୁନା ଲାଗି ବେଶ ହୁଅନ୍ତି। ରଘୁନାଥ ଭିତର ସିଂହାସନକୁ ବିଜେ ହୋଇ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇଲା ପରେ ଲକ୍ଷ୍ମୀଙ୍କ ମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ ହୁଅନ୍ତି।

ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ରଥ ଉପରେ ଗଜପତିଙ୍କର ଛେରା ପହଁରା ସେବା। ଆଲୋଚକ ଥିଲେ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଭକ୍ତିଗୀତ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଆଜିର ଗୀତ ଗୀତିକା। ଶ୍ରୋତା ବନ୍ଧୁ, ଜୀବନ ଆଉ ମୃତ୍ୟୁ ସଂସାରର ଧୂଇଁଧାର। ଜୀବନ ପଥରେ ଚାଲୁ ଚାଲୁ କେତେ ମହାମନିଷୀ ଝୁଣ୍ଟି ପଡ଼ିଛନ୍ତି ମୃତ୍ୟୁର ଧାରରେ। ସରିଯାଇଛି ଜୀବନକାଳ, ସରିଛି ସମସ୍ତ କର୍ମ ଏ ଦୁନିଆରୁ ତାଙ୍କର। ତଥାପି ଏ ଦୁନିଆ ଆଗେଇ ଚାଲିଛି ଆଗକୁ ଆଗକୁ।

ସୁଖ ଦୁଃଖ ଦୁନିଆର ଦୁଇ ନା, ଦୁଃଖ ହାରି ଭିନ୍ନ ଭିନ୍ନ ରୂପରେ ଦୁଃଖ ହରଣ କରନ୍ତି ଭକ୍ତର, ତାକୁ ସୁସ୍ଥ ରଖିବାକୁ ବାଟ ବତେଇ ଦିଅନ୍ତି ଭିନ୍ନ ଭିନ୍ନ ଉପାୟରେ। ସେଥିପାଇଁ ସେ ଖୋଜେ କେଉଁ ନାଁରେ ତା ପ୍ରଭୁଙ୍କୁ ସେ ଡାକିବା।

ଅନେକ ତାଙ୍କର ନାମ ସେ ହିଁ ହର୍ତ୍ତା ସେ ହିଁ କର୍ତ୍ତା ସକଳ ଜଗତକୁ ସିଏ ହିଁ ସଞ୍ଚାଳନ କରନ୍ତି ଏହି କଥା ବୁଝିପାରି ଏବେ ଭକ୍ତ ଧାଇଁଛି ଶ୍ରୀକ୍ଷେତ୍ର ପୁରୀକୁ ରଥଯାତ୍ରା ଅବସରରେ ରଥ ଉପରେ ତା ଆରାଧ୍ୟ ଦେବତାଙ୍କୁ ଦର୍ଶନ କରି ଆଶିଷ ମାଗି

ଏହି ରଥଯାତ୍ରା ଅବସରରେ ଭକ୍ତଙ୍କର ପ୍ରବଳ ଗହଳି ଯୋଗୁଁ ଅସୁସ୍ଥ ହୋଇପଡ଼ନ୍ତି ଅନେକ ଭକ୍ତ, ତେଣୁ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ପାଇଁ ମଧ୍ୟ ହୋଇଥାଏ ଅନେକ ବ୍ୟବସ୍ଥା। ସମସ୍ତେ ଯେମିତି ଭଲରେ ରହିବେ, ଜଗତର କଲ୍ୟାଣ ହେବ, ସେଥିପାଇଁ ସମସ୍ତଙ୍କର ପ୍ରଚେଷ୍ଟା ଜାରି ରହେ। ଏହି ବର୍ଷା ଋତୁରେ ହିଁ ପଡ଼ିଥାଏ ରଥଯାତ୍ରା। ଭକ୍ତଙ୍କ ଗହଳି ଯୋଗୁଁ ବାତାବରଣ ଅସ୍ୱଚ୍ଛ ହେବାର ମଧ୍ୟ ଅନେକ ମାତ୍ରାରେ ସମ୍ଭାବନା ଥାଏ। ପୁଣି ବର୍ଷା ଋତୁ ଯୋଗୁଁ କ୍ଷଣେ କ୍ଷଣେ ବର୍ଷା ହେବା ଯୋଗୁଁ କାଦୁଅ ବା ପୁତିମୟ ପରିବେଶ ସୃଷ୍ଟି ହୋଇଥାଏ, ଯାହା ମଧ୍ୟ ରୋଗର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ଏସବୁ ପ୍ରତି ସତର୍କ ରହିବା ନିହାତି ଆବଶ୍ୟକ।

ଆଷାଢ଼ ଆଉ ଶ୍ରାବଣ ବର୍ଷା ଋତୁ, ତେବେ ଝିପିଝିପି ବର୍ଷା ଉତ୍ତପ୍ତ ଜ୍ୟେଷ୍ଠର ଧରିତ୍ରୀକୁ ଯେତିକି ଶୀତଳ ଆଉ ଆଶ୍ୱସ୍ତ କରେ, ପରିବେଶକୁ ସେତିକି କରିଥାଏ କର୍ଦ୍ଦମାକ୍ତ। ଏହି ବର୍ଷା ଯୋଗୁଁ ମାଟି ସନ୍ତସନ୍ତିଆ ରହେ। ଯଦି କିଛି ଖାଦ୍ୟ ପଡ଼ି ରହେ ଦୀର୍ଘ ସମୟ ଧରି ଏହି ମାଟିରେ, ତେବେ ସେଥିରେ ମାଛି ଉତ୍ପନ୍ନ ହୁଅନ୍ତି। ମାଛି ସେହି ଖାଦ୍ୟରେ ବସି ଉଡ଼ିଆସି ଘରେ ଥିବା ଭଲ ଖାଦ୍ୟରେ ବସି ଜୀବାଣୁ ସଂକ୍ରମଣ କରେ, ଫଳରେ ସେହି ଖାଦ୍ୟ ଖାଇ ଆମେ ବିଭିନ୍ନ ରୋଗରେ ପଡ଼ିଥାଉ। ବର୍ଷାଦିନିଆ ରୋଗ ଭିତରେ ପେଟ ଖରାପ ହେବା, ଜ୍ୱର ହେବା, ଡେଙ୍ଗୁ ଜ୍ୱର, ଚିକେନଗୁନିଆ ଏସବୁ ରୋଗ ହେବାର ଅନେକ ସମ୍ଭାବନା ଥାଏ। ତେଣୁ ଏଥିରୁ ଦୂରେଇ ରହିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ, ସମସ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।

ଘରେ ଯଦି କୌଣସି ଖାଦ୍ୟ ବଳି ପଡ଼ିଥାଏ ତେବେ ତାକୁ ବାସି କରି ଆଦୌ ଖାଆନ୍ତୁ ନାହିଁ ଏବଂ ବର୍ଷା ଋତୁରେ ସେହି ବଳକା ଖାଦ୍ୟ ସମୟ ସମୟରେ ପଚିଯାଇଥାଏ ତାକୁ ଭଲଭାବେ ପରୀକ୍ଷା କରନ୍ତୁ ଏବଂ ସେହି ପଚାସଢ଼ା ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଖାଦ୍ୟ ସବୁବେଳେ ସତେଜ ଖାଆନ୍ତୁ, ଗରମ କରି ଖାଆନ୍ତୁ। ବାହାରର ଭେଣ୍ଡରଙ୍କର ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଯଦି ଖାଉଛନ୍ତି, ଖାଦ୍ୟ ଘୋଡ଼ା ହୋଇଛି କି ନାହିଁ, ପରିବେଶ କିପରି, ଏସବୁ ଭଲ ଭାବରେ ଦେଖି ଅତି ଆବଶ୍ୟକ ଯଦି ଥାଏ ତାହେଲେ ଖାଇପାରନ୍ତି, କିନ୍ତୁ ନ ଖାଇବା ଅଧିକ ଭଲ। ସବୁବେଳେ ତଟକା ଖାଦ୍ୟ ଖାଇ ନିଜକୁ ସୁସ୍ଥ ରଖନ୍ତୁ ଏହି ବର୍ଷା ଋତୁରେ।

ବର୍ଷାଦିନେ ଅନେକ ଜାଗାରେ ଡ୍ରେନ୍ ପାଣିରେ ବର୍ଷା ପାଣି କେବେ କେବେ କୌଣସି କାରଣରୁ ମିଶିଯାଇଥାଏ। ଅଜାଣତରେ ସେହି ପାଣି ପିଇବା ଦ୍ୱାରା ପେଟ କାଟିଥାଏ କିମ୍ବା ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହେବାର ଅଧିକ ମାତ୍ରାରେ ସମ୍ଭାବନା ଥାଏ। ତେଣୁ ପାଣିକୁ ଭଲ ଭାବେ ଫୁଟେଇ ପିଅନ୍ତୁ। ହାଲୋଜେନ୍ ବଟିକା ମଧ୍ୟ ପାଣିରେ ପକାଇ ସେହି ପାଣିକୁ ପିଇପାରିବେ। ସ୍ୱଚ୍ଛ ନିର୍ମଳ ଫୁଟା ପାଣି ହିଁ ସଦାସର୍ବଦା ଗ୍ରହଣ କରନ୍ତୁ। ସୁସ୍ଥ ରୁହନ୍ତୁ।

ବର୍ଷାଦିନେ ମଶାରୀ ବ୍ୟବହାର କରନ୍ତୁ। ଏହି ସମୟରେ କୁଲର ବା ଭଙ୍ଗା ଟେଣ ଇତ୍ୟାଦିରେ ଦୀର୍ଘଦିନ ବର୍ଷା ପାଣି ଜମି ରହିବା ଫଳରେ ସେଠାରେ ଏଡିସ୍ ମଶା ଜନ୍ମ ନେଇଥାଏ, ଯାହା ଦିନବେଳେ ମଣିଷକୁ କାମୁଡ଼ିଲେ ଡେଙ୍ଗୁ ଜ୍ୱର ହେବାର ଅଧିକ ସମ୍ଭାବନା ଥାଏ। ଡେଙ୍ଗୁ ରୋଗୀକୁ କାମୁଡ଼ିଥିବା ମଶା ମଧ୍ୟ ସାଧାରଣ ଲୋକକୁ କାମୁଡ଼ିବା ଦ୍ୱାରା ସାଧାରଣ ଲୋକଟି ମଧ୍ୟ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥାଏ, ଯାହା ଉଚିତ ସମୟରେ ଚିକିତ୍ସା ନ କଲେ ପ୍ରାଣଘାତୀ ହୋଇଥାଏ। ଶୋଇବା ସମୟରେ ସଦାସର୍ବଦା ମଶାରୀ ବ୍ୟବହାର କରନ୍ତୁ ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ।

ବର୍ଷାଦିନିଆ ରୋଗ ଭିତରେ ଝାଡ଼ାବାନ୍ତି ରୋଗ କେବେ କେବେ ମଣିଷକୁ ଏତେ ମାତ୍ରାରେ ଆକ୍ରାନ୍ତ କରିଥାଏ ଯେ ମଣିଷ ଡରିଯାଏ। ଏତେ ମାତ୍ରାରେ ବ୍ୟାପିଯାଇଥାଏ ଏହି ରୋଗ ଯେ କେବେ କେବେ ହଇଜା ଆକ୍ରାନ୍ତ ହୋଇଯାଆନ୍ତି ଅଧିକାଂଶ କିଛି ସ୍ଥାନରେ। ତେଣୁ ଏହି ରୋଗ ହେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ସେବନ କରି ରୋଗମୁକ୍ତ ହୁଅନ୍ତୁ ଏବଂ ସଚେତନ ବାର୍ତ୍ତା ସମସ୍ତଙ୍କୁ ଦିଅନ୍ତୁ।

ମ୍ୟାଲେରିଆ, ଟାଇଫଏଡ୍ ମଧ୍ୟ ଏହି ସମୟରେ ହୋଇଥାଏ, ତେଣୁ ସବୁବେଳେ ଘରେ ମଶା ଧୂପ ଦେଇ ଶୟନ କରନ୍ତୁ। ଏହି ଦିନରେ ବର୍ଷା ପାଣି ଘରେ ପଶିଯିବା ଫଳରେ ମାଟି ଗର୍ତ୍ତ କରି ମାଟି ତଳେ ଆଶ୍ରୟ ନେଇଥିବା ଜୀବଜନ୍ତୁ ଯେମିତିକି ମୂଷା, ସର୍ପ ପ୍ରଭୃତି ଘର ଭିତରକୁ ପଶିଆସନ୍ତି। ମୂଷା ଖାଦ୍ୟ ଖାଇଯିବା ସହ ଲୁଗାପଟା ମଧ୍ୟ କାଟିଦିଏ, ସେଥିପ୍ରତି ସତର୍କ ରୁହନ୍ତୁ। ସର୍ପାଘାତ ଏହି ବର୍ଷା ଦିନରେ ଏକ ଭୟଙ୍କର ଘଟଣା। ସର୍ପାଘାତ ମୃତ୍ୟୁ ଅନେକ ଜାଗାରେ ଦେଖାଦେଇଥାଏ, ତେଣୁ ଶୋଇବା ପୂର୍ବରୁ ଭଲରେ ବିଛଣା ପରୀକ୍ଷଣ କରନ୍ତୁ। ଦୁଆର ଫାଙ୍କା ଥିଲେ ସେଥିରେ କାଗଜ ବା କପଡ଼ା ଦେଇ ବନ୍ଦ କରିଦିଅନ୍ତୁ, ଯେପରି ଏସବୁ ଜୀବଜନ୍ତୁ ଘରକୁ ପ୍ରବେଶ କରିପାରିବେ ନାହିଁ। ସବୁ ଦିଗକୁ ଦୃଷ୍ଟି ରଖି ସୁସ୍ଥ ଜୀବନଯାପନ କରନ୍ତୁ।

ସୁସ୍ଥ ରହିଲେ ଶାନ୍ତି ମିଳେ। ସବୁବେଳେ ନିଜକୁ ସୁସ୍ଥ ରଖନ୍ତୁ। ବର୍ଷାରେ ବେଶୀ ସମୟ ଓଦା ହୁଅନ୍ତୁ ନାହିଁ। ଓଦା ହେଲେ ଭଲରେ ପୋଛି ହୋଇ ବର୍ଷାରେ ଭିଜିଥିବା ଲୁଗା ବି ଭଲରେ ଶୁଖାଇ ଦିଅନ୍ତୁ ବାହାରେ, ଏବଂ ନିଜ ଶରୀରକୁ ଭଲ ଭାବରେ ପୋଛି ଦିଅନ୍ତୁ। ବେଶୀ ସମୟ ଓଦା ରହିଲେ ଚର୍ମରେ ବା ଅଙ୍ଗୁଳି ସନ୍ଧିରେ ଫଙ୍ଗସ୍ ହୋଇପାରେ, ତେଣୁ ସେଠି କ୍ଷତ ହୋଇ କଷ୍ଟ ଦେଇପାରେ। ଏସବୁ ବର୍ଷାଦିନିଆ ରୋଗ ପ୍ରତି ଯଥେଷ୍ଟ ସାବଧାନ ରୁହନ୍ତୁ, ସଚେତନ ରୁହନ୍ତୁ।

ମଣିଷ ଜୀବନ ପାଣି ଫୋଟକା, କେବେ ହଜିଯିବା ଏ ଦୁନିଆରୁ ଆମେ ଜାଣିନେ। ଏହି ସଂକ୍ଷିପ୍ତ ଜୀବନକାଳ ଭିତରେ ସୁସ୍ଥ ହେବାର ସମସ୍ତ ପଦକ୍ଷେପ ଗ୍ରହଣ କରନ୍ତୁ। ବିଶେଷକରି ବର୍ଷା ହେଉଥିଲେ ପଶୁପକ୍ଷୀଙ୍କୁ ମଧ୍ୟ ଘରେ କିଛି ସମୟ ପାଇଁ ଆଶ୍ରୟ ଦିଅନ୍ତୁ, ସେମାନଙ୍କର ମଧ୍ୟ ସୁସ୍ଥ ଭାବରେ ବଞ୍ଚିବାର ଅଧିକାର ରହିଛି ଏ ଦୁନିଆ ଭିତରେ। ତେଣୁ ସମସ୍ତେ ସୁସ୍ଥ ରହିବା, ଶାନ୍ତିରେ ରହିବା ଆଜି ଗୀତ ଗୀତିକାରେ ଏତିକି କାମନା।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ। ଶୁଣନ୍ତୁ ସଂସ୍କୃତ ଶ୍ଳୋକ।

0: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିୟନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ଚାଲ ତୋ କାର୍ଡ ଆଉ ପିନ୍ ଦେ।
2: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
1: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଂ।
2: ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ

0: बंडा एवं क्वैंग को जाए सबुरी भाषा रे
1: केवल आकाशवाणी।

ଶୁଣିଲେ କି ଦୁଇଟି ଓଡ଼ିଆ ଭକ୍ତି ଗୀତ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ ପ୍ରଚାର କରୁଛୁ ହିନ୍ଦୀରେ କେତୋଟି ଭକ୍ତି ଗୀତ।